0: ଆମେମାନେ ତ ଆସୁଛୁ, କିନ୍ତୁ ଆପଣମାନଙ୍କର କଲ୍, ଆପଣମାନଙ୍କର ଏଇ ସୁନ୍ଦର ସୁନ୍ଦର ଗୀତ ଗାଇକି ଆରମ୍ଭ କଲେ, ଦ୍ୱିପଦ କହିଲେ ଆପଣମାନଙ୍କ ଭଉଣୀଙ୍କ ବିଷୟରେ, ଇଏ ତ ଏ କାର୍ଯ୍ୟକ୍ରମକୁ ଆହୁରି ସୁନ୍ଦର କରିଦେଉଛି। ଆପଣମାନଙ୍କର ଶୋ ଆପଣଙ୍କମାନଙ୍କ ପାଇଁ ଗୋଟିଏ ଘଣ୍ଟା ପୁରାପୁରି। ତେଣୁ ବହୁତ ବହୁତ ଧନ୍ୟବାଦ ଭାଇ, କଲ୍ କଲେ, ଆପଣ ଏତେ ସୁନ୍ଦର ଭାବରେ ଆପଣଙ୍କର ମତ ଦେଲେ ହସିବା ଉପରେ। ଆପଣଙ୍କର ଉର୍ମିଳା ଦେଇ ଏବଂ କନକ ଦେଇଙ୍କୁ ମଧ୍ୟ ମୋ ତରଫରୁ ଅନେକ ଅନେକ ଶୁଭେଚ୍ଛା। ଏମିତି ଆପଣଙ୍କୁ ସେ ହସାଉଥାନ୍ତୁ, ଆପଣ ମଧ୍ୟ ତାଙ୍କୁ ହସାଉଥାନ୍ତୁ ଭାଇ।
1: ନମସ୍କାର
0: ଭାଇ। ସାଧି ଆପଣ ମଧ୍ୟ କଲ୍ କରନ୍ତୁ, 06712303153 ହେଉଛି ଆମର ନମ୍ବର। ଇଣ୍ଟରନ୍ୟାସନାଲ ଜୋକ୍ ଡେ ସେଲିବ୍ରେଟ କରୁଛି ପୁରା ୱାର୍ଲ୍ଡ, ଆଉ ହସର ଧୁନରେ ଆଜି ପୁରା ହଜି ଯାଇଛି ପୁରା ୱାର୍ଲ୍ଡ, ଆସିଯାଇଛି। ଆଉ ଗୋଟିଏ କଲ୍ ଦେଖିବା କିଏ କରିଛନ୍ତି। ନମସ୍କାର, କିଏ କହୁଥିଲେ, କୋଉଠୁ କହୁଥିଲେ?
2: ହ୍ୟାଲୋ ଭାଇ ନମସ୍କାର।
0: ନମସ୍କାର, କିଏ କହୁଥିଲେ, କୋଉଠୁ କହୁଥିଲେ?
2: ଅବିନାଶ ମିଶ୍ର କହୁଛି, ଭୁବନେଶ୍ୱର।
0: ଅବିନାଶ ଭାଇ ଗୁଡ ମର୍ଣ୍ଣିଂ, ବହୁତ ଦିନ ପରେ ଅବିନାଶ ଭାଇଙ୍କ ସହିତ କଥା ହଉଛି। ଭାଇ କଣ କହିବେ?

0: ଆର କିଏ କହୁଥିଲେ କୋଉଠୁ କହୁଥିଲେ
1: ହ୍ୟାଲୋ ଭାଇ ନମସ୍କାର
0: ନମସ୍କାର କିଏ କହୁଥିଲେ କୋଉଠୁ କହୁଥିଲେ
1: ଅବିନାଶ ମିଶ୍ର କହୁଛି ଭୁବନେଶ୍ୱର
0: ଅବିନାଶ ଭାଇ ଗୁଡ ମର୍ଣ୍ଣିଂ ବହୁତ ଦିନ ପରେ ଅବିନାଶ ଭାଇଙ୍କ ସହିତ କଥା ହଉଛି ଭାଇ କଣ କହିବେ ହସର ମହତ୍ଵ କେତେ ଅଧିକ ଆମମାନଙ୍କ ଜୀବନରେ ଆପଣଙ୍କର କଣ ଏଥିରେ ମତ ଏବଂ ଆପଣଙ୍କୁ କିଏ ଖୁବ୍ ହସାନ୍ତି
1: ହସ ତ ବହୁତ ପ୍ରକାର ହସ ଅଛି କୋଉ ହସ କଥା ଆପଣ କହିବେ
0: ମୁଁ କହିଲି ଭାଇ ପୁରା ଖୋଲା ମନରେ ଅନ୍ତରରୁ ଯୋଉ ହସ ଆପଣ ହସନ୍ତି ଯାହାକି ମେଡିସିନ ଭଳିଆ ଦେହକୁ ଭାରି ଭଲ ଭାରି ଉପକାରୀ ସେ ହସ
1: ସେମିତି ତ ମାନେ କେହି ମଣିଷ ନାହାନ୍ତି ଯିଏକି ମତେ ହସେଇବେ ମୋର କୌଣସି କଥା ଯଦି ମନେ ପଡେ ମୁଁ ଖାଲି ହସେ ମାନେ ଯୋଉଟା ମୁଁ ଆଖିରେ ଦେଖିଥିବି ଯୋଉଟା ମୁଁ ଅନୁଭବ କରିଥିବି ମୋ ସାଙ୍ଗରେ ଯାହା ଘଟିଥିବ ମୁଁ ସେଇ କଥାକୁ ଭାବିକି ସବୁବେଳେ ହସେ
0: ମାନେ ଆପଣ କହୁଛନ୍ତି ଯେ ସ୍ମୃତିର ମାନେ ଖଜାନା ଭିତରୁ କିଛି ଖଜାନା ଆପଣ କାଢିକି ତାକୁ ଦେଖିକି ବହୁତ ହସନ୍ତି ମନେ ପକେଇକି
1: ଆଜ୍ଞା ଆଜ୍ଞା ଯେମିତି ମାନେ ଦେଖନ୍ତୁ ବର୍ଷା ଦିନେ ଆମେ ବାହାରକୁ ଯାଉ ମାନେ ଶିଉଳି ହେଇଥାଏ ଲୋକଙ୍କର ଯୋଉ ଗୋଡ ଖସିଯାଏ ଯୋଉ ଗୋଡ ଖସିଯାଏ ଖସିଲା ବେଳେ ତାଙ୍କର ଯୋଉ ରିଆକ୍ସନଟା ସେତେବେଳେ ହୁଏ
0: ଭୟଙ୍କର କଥା ସବୁ ଆପଣ କହିଲେଣି କି ଜଣେ ପଡିଗଲେ ଆପଣ ହସି ଦିଅନ୍ତି
1: ମାନେ
0: ସେଇ ମୁହୂର୍ତ୍ତରେ ଟିକେ ହଁ ବୁଝିଲି ସେଇ ମୁହୂର୍ତ୍ତରେ ଟିକେ ହସ ଲାଗେ ଆଉ କିନ୍ତୁ ପରେ ଲାଗେ ଯେ ଆହା ଲୋକଟା ପଡିଗଲା ସେ କଥା ଗୁଡିକ ମନେ ପକେଇକି ଟିକେ ହସି ଦିଅନ୍ତି
1: ତାପରେ ଯେମିତି ମୁଁ ଥରେ ଟ୍ରେନରେ ଯାଉଥିଲି ଅନୁଗୁଳ ପାଖରେ ଜଣେ ଭଦ୍ର ବ୍ୟକ୍ତି ବସିଥିଲେ ଅନୁଗୁଳ ଭାଷା କହୁଥିଲେ
0: ସେ ଭାଷାର ମାନେ ଏତେ ସୁନ୍ଦର ଭାଷା ସେ ଭାଷା ଶୁଣିଲେ ମଧ୍ୟ ଭାରି ଖୁସି ଲାଗେ ହସ ଲାଗେ ତାଙ୍କର କଥା କହିବା ଶୈଳୀ
1: ତାପରେ ଆଉ ଗୋଟେ କଥା କହିବି ଆମର ମୋର ଗୋଟେ ମାନେ ସ୍କୁଲରେ ଥିଲା ସାଙ୍ଗ ତା ନାଁ ହଉଛି ଅବନୀ ମାନେ ସେ ମାନେ ପାହାଚରୁ ଓହ୍ଲେଇକି ଆସୁଥିଲା ସେ ଆଗରେ ଗୋଟେ ପଡିଥିଲା କଦଳୀ ଚୋପା ମାନେ ଏମିତି ଜୋରେ ପଡିଲା ମୁଁ ତା ଆଗରେ ଠିଆ ହେଇକି ମାନେ ଜୋରେ ହସୁଥିଲି ମାନେ ଏସବୁ ଯୋଉ ହସ କଥା ମାନେ ମୋ ଜୀବନରେ ସବୁ ଘଟିଥାଏ ମାନେ ମୁଁ ଯୋଉ ସବୁ ଅନୁଭବ କରିଥାଏ ହେଇଥାଏ
0: ସେସବୁ କଥାକୁ ମନେ ପକେଇକି ଆପଣ ହସନ୍ତି ଆଚ୍ଛା ଆପଣ ସାଙ୍ଗସାଥି ଅବିନାଶ ଭାଇ ସେମିତି କେହି ନାହାନ୍ତି ଯେ ଆପଣଙ୍କୁ ଟିକେ ଗୁମସୁମ ଥିଲେ ଟିକେ ହସି ଦିଅନ୍ତି କଣ ଟିକେ କଥା କହିକି
1: ହଁ ଅଛନ୍ତି ସ୍କୁଲ ସାଙ୍ଗ ଅଛନ୍ତି କଲେଜ ସାଙ୍ଗ ଅଛନ୍ତି ତାପରେ ମୁଁ ଯୋଉ ନେଇଥିଲି ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ ଟୁରିଜିମ ଆଣ୍ଡ ଟ୍ରାଭେଲ ମ୍ୟାନେଜମେଣ୍ଟ ଯୋଉ ନେଇଥିଲି ଟ୍ରେନିଂ ଆମେ ଯାଇଥିଲୁ ଷ୍ଟଡି ଟୁର୍ କୋରାପୁଟରେ ସେଠି ମୋର ସାଙ୍ଗରେ ବହୁତ ଇନସିଡେଣ୍ଟ ହେଇଥିଲା ବହୁତ ହସ ମାନେ ବହୁତ ହସେଇ ମାନେ ସାଙ୍ଗମାନେ ମତେ ବହୁତ ହସେଇଥିଲେ କିନ୍ତୁ ମତେ ଯିଏ ହସେଇବା ପିଲା ମଧ୍ୟ ମତେ ହସାଇ ଦିଏ ସେ ହଉଛି ମୋର ସବୁଠାରୁ ଅତି ନିବିଡ଼ତର ଭାଇ ଆଲୋକ ଭଲ ନାଁ ହଉଛି ସୁନୀତ କୁମାର ମିଶ୍ର ସେ ମୋର ଗୋଟେ ଏଭଳିଆ ଭାଇ ଯେ ତାକୁ ଦେଖିଲା ମାନେ ମୁଁ ଫେଙ୍କି ହସେଇଦିଏ ମାନେ କେମିତି କିଛି କୌଣସି ହସିବାରେ କୌଣସି ରିଜନ
0: ନାହିଁ ସେଇଟା ତ ସବୁଠୁ ବଢିଆ କଥା ସେଇ ବିଷୟରେ ଆଜି ଆମେ କହୁଥିଲେ ଏମିତି ଆପଣ ହସୁଥାନ୍ତୁ ଭାଇ କଲ୍ କଲେ ବହୁତ ସୁନ୍ଦର ଲାଗିଲା କଥା ହେଇକି ଭାଇ ରହିଲି ନମସ୍କାର ସଦୀ ସେମିତି ଆପଣଙ୍କ ଜୀବନରେ ମଧ୍ୟ ନିଶ୍ଚୟ କେହି ଜଣେ ଥିବେ ଯାହାଙ୍କୁ ବିନା କୌଣସି କାରଣରେ ବାସ୍ ଆପଣ ଦେଖିଦେଲେ ମଧ୍ୟ ଖୁସି ହେଇଯାଉଥିବେ ଦେଖିଦେଲେ ଆପଣଙ୍କ ମୁହଁରେ ହସ ଆସିଯାଉଥିବ ତାଙ୍କୁ ଦେଖିଲା ମାନେ ମନ ଭିତରର ସବୁ ଟେନସନ କୁଆଡେ ରଫୁ ଚକର ହେଇଯାଉଥିବ କିଛି ସମୟ ପାଇଁ ଆସିଯାଇଛି ଆଉ ଗୋଟେ କଲ୍ ଦେଖିବା କିଏ କରିଛନ୍ତି ଆଉ କଣ କହୁଛନ୍ତି ହସ ବିଷୟରେ ଜୋକ୍ ବିଷୟରେ ନମସ୍କାର କିଏ କହୁଥିଲେ କୋଉଠୁ କହୁଥିଲେ
2: ସାର ନମସ୍କାର ମୁଁ ଭୁବନେଶ୍ୱରରୁ ପ୍ରକାଶ ଚନ୍ଦ୍ର ସାହୁ ସାଲିଆତାରୀ କହୁଛି ସାର
0: ପ୍ରକାଶ ଭାଇ ନମସ୍କାର ଗୁଡ ମର୍ଣ୍ଣିଂ
2: ଆପଣଙ୍କ ପ୍ରୋଗ୍ରାମ ଶୁଣିକି ମତେ ବହୁତ ଖୁସି ଲାଗୁଛି
0: ବହୁତ ବହୁତ ଧନ୍ୟବାଦ
2: ଯେମିତି ଫିଲ୍ମ ମୁଁ ଦେଖୁଥିନି
0: ଆଜ୍ଞା
2: ଆଉ ମୁଁ ଏଇଖିନା ଦୋକାନରେ ବସିକି ଆପଣଙ୍କ କଥା ଆଉ ଗୀତ ଶୁଣିକି ବହୁତ ଖୁସି ଲାଗୁଛି ମତେ
0: ବହୁତ ବହୁତ ଧନ୍ୟବାଦ ପ୍ରକାଶ ଭାଇ କଣ କହିବେ ହସ କେତେ ଜରୁରୀ ଜୀବନରେ
2: ଆଜ୍ଞା ହସ ନଥିଲେ ଆଉ ଜୀବନରେ ବଞ୍ଚିକି ଲାଭ କଣ ସାର
0: ଆରେ ବାହ
2: ଆଉ ସବୁ ଖୁସି ହେଲେ ଆମେ ବି ସବୁ ଖୁସି
0: ଆରେ ବାହ ସମସ୍ତେ ଖୁସିରେ ଥିଲେ ଆମେ ଖୁସି
2: ଆଜ୍ଞା ମୁଁ ବେପାର କରୁଛି ମୁଁ ଦଶ ଜଣଙ୍କୁ ନେଇକି ସମିତି ସାମ୍ନାରେ ଖୁସିରେ ରୁହେ ଆଉ ମୁଁ 15 ବର୍ଷ ଦୋକାନ ହେଲାଣି କଲିକତାରୁ ଆସିକି ମୁଁ ଦୋକାନ କରିଛି ମୋର କଷ୍ଟମର ସାଙ୍ଗରେ ସମିତ ସାଙ୍ଗରେ ଭାବ ସବୁ ଭଲ
0: ଆଚ୍ଛା ପ୍ରକାଶ ଭାଇ ଆପଣ ଏମିତି କେବେ କୋଉ ଲୋକଙ୍କୁ ଭେଟିଛନ୍ତି ନା ନାହିଁ ଏ 15 ବର୍ଷ ଭିତରେ ଯିଏ ଆପଣଙ୍କୁ ବହୁତ ହସେଇ ଦେଇଥିବେ ତାଙ୍କ କଥାରେ
2: ମୁଁ ଛୋଟବେଳେ ମୁଁ ଏଇ ଫିଲ୍ମ ଦେଖିକି ଭାରି ଖୁସି ସାଙ୍ଗସାଥି ଯେତେବେଳେ ଯୁଆଡେ ଡାକିବେ ସିଏ ବି ମୋର ଖୁସି ଆଉ ଛୋଟବେଳେ ବହୁତ ଫିଲ୍ମ ଦେଖିଛି ଆଉ ଗୋଟେ ଥାନାଦାର ଫିଲ୍ମରେ हसी के जियो जीवन में कि पर की रो ना।

0: ମତେ ଭାରି ଭଲ ଲାଗେ ଏ ଗୀତ ଗୁଡାକ।
1: ଆଚ୍ଛା ଜିନା ହେ ତୋ ହସ୍କର ଜିଓ ନାଇଁ କି। ବହୁତ ବହୁତ ଧନ୍ୟବାଦ ଭାଇ, ଆପଣ କଲ୍ କଲେ ପ୍ରକାଶ ଭାଇ, ଆଉ ଆପଣଙ୍କର ଏଇ ସୁନ୍ଦର ମତ ଆମ ସହିତ ବାଣ୍ଟିଲେ ସେଥିପାଇଁ ବହୁତ ବହୁତ ଧନ୍ୟବାଦ। ଏବଂ ପ୍ରକାଶ ଭାଇ ଯୋଉ କଥା କହିଲେ, ଜିନା ହେ ତୋ ହସ୍କେ ଜିଓ, ନିଶ୍ଚିତ ଭାବରେ ହସିକି ବଞ୍ଚିବାକୁ ପଡିବ ଏବଂ ଏଇ ସୁନ୍ଦର ଗୀତଟି ସହିତ ଆଗକୁ ପଢିବା ଚାଲନ୍ତୁ।

0: ଯାଇଥିଲୁ ଅଯୋଧ୍ୟା ଯାଇଥିଲୁ, ଯାଇଥିଲୁ ଆମର ଏଇ ଯୋଉ ବୈଷ୍ଣବ ଦେବୀ ଯାଇଥିଲୁ, ଆଉ ବିଭିନ୍ନ ପ୍ରକାର ଜାଗାକୁ ପ୍ରତିବର୍ଷ ଯାଉଛି 15 ବର୍ଷ ହେଲା। ଆମର ଭାଇ ଜଣେ ଦୋକାନ ଭାଇ ଅଛନ୍ତି, ତାଙ୍କ ନାଁ ଧରଣୀ ପଣ୍ଡା, ଆମ ପାଖ ଗାଁର, ସେ ହଉଛି ତାଙ୍କ ଘର ମହୁଲପୁଞ୍ଜି। ସେ ଭାଇ କଥା ଛଳରେ ମାନେ ଏମିତି ତମକୁ ମଜାଇ ଦେବେ ମାନେ ହସି ହସି ଭାଇ ଗଡିଯିବ। ସତରେ ଭାଇ ପ୍ରାକୃତିକ ହସ ଭଳିଆ ହସିବେ ସେ। ସେ ଭାଇ ଜଣକ ମାନେ ଯେତେବେଳେ ଆମେ ଟ୍ରେନ ଟ୍ରାଭେଲିଂ କରିବୁ, ମଜାକି ଯିବୁ, ତାଙ୍କ କଥା ଶୁଣି ଶୁଣି ଆମର କେତେବେଳେ ଟାଇମ ପାସ୍ ହେବ ଆମେ ଜାଣିପାରିବୁନି। କିନ୍ତୁ ତାଙ୍କ କଥାଟା ମୋର ମନେ ପଡୁଛି। ତାଙ୍କୁ ଏଇ କଥା ମୁଁ କହେ, ମୁଁ କହିଲି ଭାଇ ଯେତେବେଳେ ତମ କଥା ଟପିକରେ ପଡେ ମୁଁ ତମକୁ ଭାଇ ଯେକୌଣସି ଗୋଟେ କଥା ଛଳରେ ମୁଁ ଆପଣଙ୍କୁ କହିବି। କିନ୍ତୁ ଆଜି ଟପିକଟା ମନେ ପକେଇଦେଲେ ଆଉ ବହୁତ ଭଲ ଲାଗିଲା। ଆଉ ତ ବିଭିନ୍ନ ଛଳରେ ଏତେ ଭାଇମାନେ ସବୁ ଭଲ କଥାଗୁଡା କହିଛନ୍ତି, ପ୍ରାକୃତିକ ହସ ଆଉ କୃତ୍ରିମ ହସ। ପ୍ରାକୃତିକ ହସଟା ପ୍ରକୃତ ଦେହରୁ ଯୋଉଟା ବାହାରେ ସେଟା ପ୍ରାକୃତିକ ହସ ମାନେ ଦେଖିଲେ ଯାହାକୁ ଛୋଟ ପିଲା
1: ସୁସ୍ଥ ମଧ୍ୟ ରଖେ ପ୍ରାକୃତିକ ହସ।
0: ନିଶ୍ଚିନ୍ତ ଭାଇ ଆମ ଦୋକାନକୁ ଏମିତି ଅଛନ୍ତି ପୁରା ଭାଇ ଅଛନ୍ତି, ମାନେ କଥା ଛଳରେ ପିପୁଲାର ଟାଇପ୍ ର କଥା ହେବେ, ମାନେ ତାଙ୍କ କଥା ବି ଶୁଣିଲେ ମତେ ବହୁତ ହସ ଲାଗେ। ଏମିତି ବିଭିନ୍ନ ସ୍ଥଳରେ ବିଭିନ୍ନ ସବୁ କଥାବାର୍ତ୍ତା ହଉଛନ୍ତି ଆଉ କଣ, କିନ୍ତୁ ମନରୁ ହସଟା ଆସିବା ସଦାବେଳେ ଭଲ, ଦେହ ପାଇଁ ବହୁତ ଭଲ।
1: ଆଜ୍ଞା ବହୁତ ବହୁତ ଧନ୍ୟବାଦ ଭାଇ କଲ୍ କଲେ, ରହିଲି ଭାଇ ନମସ୍କାର।
0: ଭାଇ ଲାଷ୍ଟ ରଖୁଛି, ନମସ୍କାର ଭାଇ।
1: ନମସ୍କାର ସାଥୀ, ସମୟ କେତେବେଳେ ଇସାରା ଦେଇକି ଆମକୁ କହିଦେଲାଣି ଯେ ସାର ସାର ଜଲ୍ଦି ସାର, ବହୁତ ହେଇଗଲା ହସର କଥା। ନାଇଁ ନାଇଁ, କେବେ ବି ଆପଣମାନଙ୍କ ସହିତ କଥା ହେଲେ ମନ ଭରେ ନା ଆଉ ପେଟ ବି ପୁରେ ନା, କିନ୍ତୁ ସମୟ ସରିଯାଏ। କଣ କରିବା ସାଥୀ, ଆମେ ସମସ୍ତେ ସମୟର ଅଧୀନ, ସମୟର ଗୁଲାମ, ସମୟରେ ଆମେ ସମସ୍ତେ ବନ୍ଧା ହେଇଛେ, ଆଉ ସମୟ ଆମକୁ ତାର ଇସାରାରେ ନଚୁଛି, ହସୁଛି, ସବୁ କରୁଛି। ତେବେ ସାଥୀ ଆପଣମାନଙ୍କର ବହୁତ ବହୁତ ଭଲ ପାଇବା, ବହୁତ ବହୁତ ସୁନ୍ଦର ସୁନ୍ଦର ମତ ଆଜି ଆମ କାର୍ଯ୍ୟକ୍ରମକୁ ସଫଳ କରିପାରିଛି ବୋଲି ମୁଁ ଭାବୁଛି। ଆପଣମାନେ ଏତେ ସୁନ୍ଦର ଭାବରେ ନିଜ ନିଜର ମତ ରଖିଲେ, ସେଥିପାଇଁ ହୃଦୟରୁ ବହୁତ ବହୁତ ଧନ୍ୟବାଦ। ଏମିତି ଆପଣମାନେ ଆକାଶବାଣୀ ଏଫ୍ଏମ୍ ରେନ୍ବୋକୁ ଭଲ ପାଉଥାନ୍ତୁ, କଲ୍ କରୁଥାନ୍ତୁ। ଯୋଉ ଶ୍ରୋତା ଭାଇ ଭଉଣୀମାନଙ୍କର କଲ୍ ଲାଗିପାରିନି ସେମାନଙ୍କୁ ମଧ୍ୟ କହୁଛି, ମନ ଜମା ଦୁଃଖ କରନ୍ତୁନି, ଇଣ୍ଟରନ୍ୟାସନାଲ୍ ଯୋଗ ଡେ, ଆଜି ହସନ୍ତୁ, ନିଶ୍ଚିତ ଭାବରେ କାଲି ଆପଣଙ୍କ କଲ୍ଟା ଲାଗିଯିବ, ମୁଁ ଆପଣମାନଙ୍କୁ କହୁଛି। ବହୁତ ବହୁତ ଥ୍ୟାଙ୍କ ୟୁ ଆପଣମାନଙ୍କୁ ସମସ୍ତଙ୍କୁ। ବର୍ତ୍ତମାନ ଆପଣମାନଙ୍କ ସହିତ ଏମିତି ଯୋଡି ହେଇକି ରହିବା।
2: ନାଇଁ ଡାକ୍ତର ବାବୁ, ସେଇଟା କଣ ନିହାତି ଜରୁରୀ?
3: ଆଜ୍ଞା ହଁ, ଗର୍ଭାବସ୍ଥାରେ ପ୍ରତ୍ୟେକ ମହିଳା ନିଜର HIV ପରୀକ୍ଷା କରି ନେଇ ଅଜଣା ଆତଙ୍କଠୁ ଦୂରେଇ ରୁହନ୍ତୁ।
4: ଯଦି ରିପୋର୍ଟ ପଜିଟିଭ ଆସେ ତାହେଲେ ଉପଯୁକ୍ତ ଚିକିତ୍ସା ଜରିଆରେ ନିଜେ ତଥା ଶିଶୁ ଉଭୟ ଏଡ୍ସ ଭଳି ମାରାତ୍ମକ ରୋଗକୁ ପ୍ରତିରୋଧ କରନ୍ତୁ।
3: ମନେ ରଖନ୍ତୁ, ଏହି ପରୀକ୍ଷା ଏବଂ ଚିକିତ୍ସା ନିକଟସ୍ଥ ସରକାରୀ ଡାକ୍ତରଖାନାରେ ଥିବା ICTC କେନ୍ଦ୍ରରେ ମାଗଣାରେ ଉପଲବ୍ଧ।
4: ଅଧିକ ଜାଣିବା ପାଇଁ ଟୋଲ୍ ଫ୍ରି ନମ୍ବର 1097 ସହ ଯୋଗାଯୋଗ କରନ୍ତୁ।
3: ଓଡ଼ିଶା ରାଜ୍ୟ ଏଡ୍ସ ନିୟନ୍ତ୍ରଣ ସମିତି ଦ୍ୱାରା ଜନହିତରେ ଜାରି।

ସାଥି ଭରେ ଟିପ୍ ଟିପ୍ ବର୍ଷା ଏବଂ ରେନ୍ବୋ ଏଫ୍ଏମ୍ ସାଙ୍ଗରେ ଆପଣମାନେ କାଟୁଛନ୍ତି ଆପଣଙ୍କର ଦିଲ୍ ସେ ଦିଲ୍ ତକ୍ କନେକ୍ସନକୁ ଆହୁରି ଷ୍ଟ୍ରଙ୍ଗ କରୁଛନ୍ତି କାରଣ ସମୟ ହେଇଯାଇଛି ବର୍ତ୍ତମାନ ଆପଣମାନଙ୍କର ଏସ୍ଏମ୍ଏସ୍ ର ଆପଣଙ୍କର ହ୍ୱାଟ୍ସଆପ୍ ମେସେଜ୍ର ଆପଣମାନଙ୍କର ଅନୁରୋଧର ଆପଣମାନଙ୍କର ଫର୍ମାଇସ୍ର ୟେସ୍ ବର୍ତ୍ତମାନ ଷ୍ଟାର୍ଟ କରୁଛୁ ରେନ୍ବୋ ଏସ୍ଏମ୍ଏସ୍ ର ସିଲସିଲା ନମ୍ବର ହେଉଛି 09495963210 ଆମକୁ ଏସ୍ଏମ୍ଏସ୍ କରିବା ପାଇଁ ଫୋନ୍ର ଏସ୍ଏମ୍ଏସ୍ ବକ୍ସକୁ ଯାଆନ୍ତୁ ଟାଇପ୍ କରିଦିଅନ୍ତୁ FMRC ତାପରେ ଲେଖିଦିଅନ୍ତୁ କେଉଁ ଗୀତଟି ଶୁଣିବା ପାଇଁ ଚାହାନ୍ତି କୋଉ ଚଳଚ୍ଚିତ୍ର କୋଉ ଆଲବମ୍ର ସଙ୍ଗୀତ କାହାକୁ ଡେଡିକେଟ୍ କରିବା ପାଇଁ ଚାହୁଁଛନ୍ତି ସେ ଗୀତଟି ଏବଂ ପଠେଇ ଦିଅନ୍ତୁ ଆମ ନମ୍ବର 09495963210 ଯଦି କରିବା ପାଇଁ ଚାହୁଁଛନ୍ତି ଆମକୁ ହ୍ୱାଟ୍ସଆପ୍ ତେବେ ନମ୍ବର ହେଉଛି 8952542000 ଶୀଘ୍ର ଶୀଘ୍ର ଆପଣମାନଙ୍କର ଫର୍ମାଇସ୍କୁ ପଠେଇ ଦିଅନ୍ତୁ ମୁଁ ଆପଣଙ୍କର ମ୍ୟୁଜିକାଲ ହମସଫର ରେଡି ହେଇକି ବସିଛି ପ୍ଲେ କରିବା ପାଇଁ ୟୁର୍ସ ଫେଭରେଟ୍ ଆକାଶବାଣୀ FM ରେନ୍ବୋ କଟକରେ ଯେମିତି ଆଜି ପଠେଇ ଦେଇଛନ୍ତି ଆମର ଫର୍ଷ୍ଟ ମେସେଜ ଆମକୁ ଭାଇ ପ୍ଲିଜ ମୋ ଗୀତ ପ୍ଲେ କରିବାକୁ ଅନୁରୋଧ ନିଶ୍ଚିତ ଭାବରେ ଆପଣଙ୍କ ଗୀତ ଫର୍ଷ୍ଟ ପ୍ଲେ କରିଦେଉଛି କିଏ ମେସେଜ କରିଛନ୍ତି ଚନ୍ଦ୍ରକାନ୍ତ ପୃଷ୍ଟି ଗୋପପୁର ନିଶ୍ଚିନ୍ତ କୋଇଲିରୁ ଏବଂ ଲେଖିଛନ୍ତି ଯେ ମୋହରା ଚଳଚ୍ଚିତ୍ରରୁ ଗୋଟେ ସୁନ୍ଦର ଗୀତ ସେ ଶୁଣିବା ପାଇଁ ଚାହିଁଛନ୍ତି ପ୍ଲେ କରିଦେଉଛି ଆପଣଙ୍କ ଅନୁରୋଧରେ ବ୍ୟୁଟିଫୁଲ ଟ୍ରାକ୍ଟି ଏବଂ ପରେ ପରେ ଆଉ ଗୋଟେ ସୁନ୍ଦର ଗୀତ ଯାହାକୁ ଶୁଣିବା ପାଇଁ ଚାହିଁଛନ୍ତି ପ୍ରେମଜୀ କମ୍ୟୁନିକେସନରୁ ସିଡିଏ କଟକରୁ ସେକ୍ଟର 7ରୁ ମର୍କତନଗରରୁ ଆମ କଟକରୁ ପ୍ରେମଜୀ ଭାଇ ଡେଡିକେଟ୍ କରୁଛନ୍ତି ବନ୍ଧୁ ଦିବାକରଙ୍କୁ ସୁବଳ ଭୋଇଙ୍କୁ ଏବଂ ଅଲ୍ ଦ ଷ୍ଟାଫ୍ ଆଣ୍ଡ ଆର୍ଜିଓ ସବୁ ଆକାଶବାଣୀ ଏବଂ ଶ୍ରୋତାମାନଙ୍କୁ ଗୁଡ୍ ମର୍ଣ୍ଣିଂ ଟୁ ଏଭ୍ରିୱାନ୍

ଲେଖିଛନ୍ତି ଏବଂ ସେ ଶୁଣିବା ପାଇଁ ଚାହିଁଛନ୍ତି। ରିମ ଝୁମ ଗିରେ ସାବନ ସୁଲଘ ସୁଲଘ ଯାଏ ମନ। ଏଇ ବ୍ୟୁଟିଫୁଲ ଟ୍ରାକ୍ ଟି ନିଶ୍ଚିତ ଭାବରେ ବ୍ୟାକ୍ ଟୁ ବ୍ୟାକ୍ ଏଇ ଦୁଇଟି ସୁନ୍ଦର ଗୀତ ଆପଣମାନଙ୍କ ପାଇଁ। ଷ୍ଟେ ଟ୍ୟୁନ୍ଡ।

ନମସ୍କାର, ଶୁଭ ସକାଳ। ଆଜି ଶୁକ୍ରବାର, 1948 ଶକାବ୍ଦ, ଆଷାଢ଼ ମାସ, 12 ଦିନ। ଇଂରାଜୀ 2026 ମସିହା ଜୁଲାଇ ମାସର 3 ତାରିଖ। ଏବେ ଷ୍ଟୁଡିଓ ଗୋଟେ ସମୟ ହୋଇଛି 5:58:28। ଆମର ଅଗଣିତ ଶ୍ରୋତାବନ୍ଧୁଙ୍କୁ ସକାଳର ଅଭିବାଦନ ଜଣାଇ ଆରମ୍ଭ କରୁଛୁ ଆଜିର କାର୍ଯ୍ୟକ୍ରମ। ଆପଣମାନେ ଶୁଣୁଛନ୍ତି ଆକାଶବାଣୀ FM ରେନ୍ବୋକୁ 100.4 MHz ଯୋଗେ।

ଏ ଜଗତରେ ପାଞ୍ଚ ଗୋଟି ଅମୂଲ୍ୟ ରତ୍ନ ଅଛି, ତାହା ହେଲା ସାଧୁସଙ୍ଗ, ହରିକଥା, ଦୟା, କ୍ଷମା ଓ ପରୋପକାର। ଏ ବାଣୀ ସହିତ ଆରମ୍ଭ କରିବା ଆଜି ସକାଳର କାର୍ଯ୍ୟକ୍ରମ। ସକାଳ 6 ବାଜିବାରେ ଯାଉଛି, କିଛି ସମୟ ପରେ ଶୁଣିପାରିବେ ହିନ୍ଦୀ ସମ୍ବାଦରେ ଲେଖରି ପ୍ରଚାର କରିବ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ।

ସକାଳ ଆସିଛି ଅନେକ ଆଶାକୁ ନେଇ, ସକାଳ ଆସିଛି ଅନେକ ବିଶ୍ୱାସକୁ ନେଇ। ଏଇ କଅଁଳ ସକାଳରେ ଆସନ୍ତୁ ପ୍ରଭୁଙ୍କ ପାଦପଦ୍ମରେ ସମର୍ପି ଦେବା ଭକ୍ତିର ପୁଷ୍ପାଞ୍ଜଳି, ଭାବର ସ୍ୱରାଞ୍ଜଳି,

ବିଚିତ୍ର ଠାକୁର ସେ ବିଚିତ୍ର ତାଙ୍କର ଲୀଳା ଖେଳା ମାନବୀୟ ଲୀଳାର ଠାକୁର ସେ ସେଥିପାଇଁ ତ ମାନବ ପରି ସେ ଗ୍ରୀଷ୍ମ ତାତିରୁ ରକ୍ଷା ପାଇଁ ସ୍ନାନ କରନ୍ତି ପୁଣି ଅତ୍ୟଧିକ ସ୍ନାନ କରି ଜ୍ୱରାକ୍ରାନ୍ତ ବି ହୁଅନ୍ତି ଆଉ ଜ୍ୱରରୁ ରକ୍ଷା ପାଇଁ ପଥି ଔଷଧ ସେବନ କରନ୍ତି ଅଣସରରେ ବିଶ୍ରାମ ନିଅନ୍ତି ଦୈତାପତି ସେବାୟତ କରନ୍ତି ପ୍ରଭୁଙ୍କର ଅଣସର ସେବା ଆଉ ଜ୍ୱରରୁ ଉଠିଲା ବେଳେ ମନ ଟିକେ ଭଲ ଲାଗେନି ବୋଲି ବୁଲି ଯାଆନ୍ତି ମାଉସୀ ଘର ଏଇ ତ ଲୀଳାଖେଳାର ଠାକୁର ଲୀଳାମୟ ମାନବୀୟ ଲୀଳାର ଠାକୁର ଜଗନ୍ନାଥ ମହାପ୍ରଭୁଙ୍କର ଏଇ ଜଗତ ଲୀଳାର କଥା।

ଚେତନାର ରୂପକାର ସେ କାଳିଆ ଠାକୁର, ଲୀଳାମୟ ଲୀଳାର ଠାକୁର ସେ କାଳିଆ ଠାକୁର, ବଡ଼ ଭାଇ ବଳଭଦ୍ର ଆଉ ଭଉଣୀ ସୁଭଦ୍ରାଙ୍କ ସହିତ ସେ ତ କରୁଛନ୍ତି ଏଠି ମାନବୀୟ ଲୀଳା। ସେଥିପାଇଁ ତ ଗ୍ରୀଷ୍ମର ତାତିରେ ଅସହାୟ ହୋଇପଡ଼ିଛି ମହାପ୍ରଭୁଙ୍କ ମହାପ୍ରଭୁ ଅସହାୟ ହୋଇପଡ଼ିଛନ୍ତି ମହାପ୍ରଭୁ। ସେଥିପାଇଁ ଲଗାତାର ଏକୋଇଶ ଦିନ ନରେନ୍ଦ୍ରରେ ଚାପ ଖେଳିବାକୁ ଯାଇଛନ୍ତି ଗ୍ରୀଷ୍ମ ତାତିରୁ ରକ୍ଷା ପାଇବା ପାଇଁ। ଆଉ ଚାପରୁ ଫେରିବା ପରେ ସ୍ନାନ କରିଛନ୍ତି ଦେବସ୍ନାନ ପୂର୍ଣ୍ଣିମାରେ 108 ଗରା ସୁବାସିତ ଜଳରେ ଭାଇ ଭଉଣୀ ତିନିହେ ସ୍ନାନ କରିବା ପରେ ଏବେ ଭାଇ ଭଉଣୀଙ୍କ ସହିତ ସେଇ ଲୀଳାର ଠାକୁର ଜଗାକାଳିଆ ଜ୍ୱରାକ୍ରାନ୍ତ ଜ୍ୱରରେ ପୀଡ଼ିତ ମହାପ୍ରଭୁଙ୍କର ଚାଲିଛି ଅଣସର ସେବା। ପ୍ରଭୁ ତ ଅଣସର ଘରେ, ପ୍ରଭୁଙ୍କ ଦର୍ଶନ କେମିତି କରିବେ ଭକ୍ତ? ଭକ୍ତ କ'ଣ ତାର ପ୍ରିୟ ପ୍ରଭୁଙ୍କୁ ଦର୍ଶନ କରିବାରୁ ବଞ୍ଚିତ ହେବ? ଭକ୍ତ ବତ୍ସଳ ସେ ଜଗନ୍ନାଥଙ୍କ ଦର୍ଶନ କରିବାରୁ ଭକ୍ତ କ'ଣ ବଞ୍ଚିତ ରହିବ? ଯିଏ ଭକ୍ତର ଭଗବାନ ସେ କ'ଣ ଭକ୍ତଙ୍କୁ ଛାଡ଼ି କେବେ ରହିପାରିବେ? ତେଣୁ ପ୍ରଭୁ ଏଇ ଅଣସର ଦିନରେ ନିଜ ଭକ୍ତକୁ ଦାରୁ ଦିଅ ରୂପରେ ନୁହେଁ, ପଟି ଦିଅ ରୂପରେ ଦିଅନ୍ତି ଦର୍ଶନ। ଜଗମୋହନ ବେଢ଼ାରେ ପ୍ରଭୁଙ୍କର ହୁଏ ପଟି ଦିଅ ଦର୍ଶନ। ଅଣସର ଘରେ ଦାରୁ ଦିଅ ଆଉ ଜଗମୋହନ ବେଢ଼ାରେ ଦର୍ଶନ ଦିଅନ୍ତି

ହଁ, ମହାପ୍ରଭୁ ଜଗନ୍ନାଥ ଏବେ ଅଣସର ଘରେ, ଭକ୍ତ ପ୍ରଭୁଙ୍କ ଦର୍ଶନରୁ ହୋଇଛି ବଞ୍ଚିତ। ସେଇଥିପାଇଁ ତ ପଟିଦିଆଁ ରୂପରେ ଜଗମୋହନ ବେଢ଼ାରେ ଦର୍ଶନ ଦେଉଛନ୍ତି ମହାବାହୁ। ପଟିଦିଆଁ ହେଉଛି ତିନି ଠାକୁରଙ୍କ ସାଙ୍କେତିକ ଚିତ୍ର, ପୃଥକ ଭାବେ ଚିତ୍ରକାରଙ୍କ ଦ୍ୱାରା ପ୍ରସ୍ତୁତ କରାଯାଇ ପ୍ରତୀକାତ୍ମକ ଭାବେ ପୂଜା କରାଯାଏ। ଏହି ଚିତ୍ରଗୁଡ଼ିକ ସାଧାରଣତଃ ଧଳା କନା ବା ଧୋତିରେ ଖଡ଼ିଗୁଣ୍ଡ ତେନ୍ତୁଲି ମଣ୍ଡ ଅଠାରେ ମିଶ୍ରିତ ଏକ ପ୍ରକାର ମଣ୍ଡ ଲେପନ କରି ପ୍ରସ୍ତୁତ କରାଯାଇଥିବା ପଟି ଉପରେ ଅଙ୍କିତ ହୋଇଥାଏ। ଏହି ପଟିର ଆକାର ପ୍ରତ୍ୟେକଟି 5.5 ଫୁଟ ଉଚ୍ଚତା 4.5 ଫୁଟ ଚଉଡ଼ା ବିଶିଷ୍ଟ ହୋଇଥାଏ। ଏଥିରେ ବଳଭଦ୍ର ଅନନ୍ତ ବାସୁଦେବ ରୂପେ, ସୁଭଦ୍ରା ଭୁବନେଶ୍ୱରୀ ରୂପେ ଆଉ ଜଗନ୍ନାଥ ଅନନ୍ତ ନାରାୟଣଙ୍କ

ପ୍ରତିକୃତି ରୂପେ ପୂଜା ପାଆନ୍ତି। ପାରମ୍ପରିକ ନିୟମ ଅନୁସାରେ ହିଙ୍ଗୁଳ, ହରିତାଳ, ଶଙ୍ଖ ଓ ପୋଡ଼ା ସଢ଼େଇ ପ୍ରଭୃତିରୁ ପ୍ରସ୍ତୁତ ନାଲି, ହଳଦିଆ, ଧଳା ଓ କଳା ଆଦି ରଙ୍ଗରେ ଏହି ଚିତ୍ରର ଅଙ୍କନ କାର୍ଯ୍ୟ ସମାପନ କରାଯାଇଥାଏ।

ସୁଦୃଶ୍ୟ ଆସନରେ ବସିଥିବା ପରି ଅଙ୍କିତ ହୋଇଥିବା ଚିତ୍ରରେ ସମସ୍ତ ଦେହ ଚତୁହସ୍ତ ଏବଂ ଦୁଇପାଦ ବିଶିଷ୍ଟ ହୋଇ ପଦ୍ମାସନରେ ବସିଥାନ୍ତି। ବଳଭଦ୍ରଙ୍କ କଳେବର ଶ୍ୱେତବର୍ଣ୍ଣରେ ଚିତ୍ରିତ ହୋଇଥାଏ। ଚତୁର୍ହସ୍ତରେ ସେ ଧରିଥାନ୍ତି ଶଙ୍ଖ, ଚକ୍ର, ଗଦା ଓ ହଳ। ହରିତ୍ର ବର୍ଣ୍ଣ ସୁଭଦ୍ରା ଦୁଇ ଊର୍ଦ୍ଧ୍ୱ ହସ୍ତରେ ପଦ୍ମ ଧରିଥାନ୍ତି। ନିମ୍ନ ହସ୍ତ ଦୁଇଟି ଥାଏ ବରଦା ମୁଦ୍ରାରେ। କଳାରଙ୍ଗରେ ଚିତ୍ରିତ ଜଗନ୍ନାଥ ଚାରିହାତରେ ଶଙ୍ଖ, ଚକ୍ର, ଗଦା, ପଦ୍ମ ଧରିଥାନ୍ତି। ସମସ୍ତ ଦେବତାଙ୍କର ପୃଷ୍ଠ ଗାଢ଼ ନାଲି ରଙ୍ଗ ହୋଇଥାଏ।

ହଁ, ସେ ମହାବାହୁ କେତେ ଲୀଳା ତାଙ୍କର! ଅଣସର ପଟି ତିନୋଟିକୁ ବଂଶାନୁକ୍ରମେ କେତେକ ଚିତ୍ରକର ଖୁବ୍ ନିଷ୍ଠାରେ ପ୍ରସ୍ତୁତ କରିଥାନ୍ତି। ଚିତ୍ର କରିବା ସମୟ

ସେମାନେ ନିରାମିଷ ଭକ୍ଷଣ କରନ୍ତି। କାମ ଚାଲିଥିବା କୋଠରୀକୁ ସ୍ତ୍ରୀ ଲୋକଙ୍କ ପ୍ରବେଶ ନିଷିଦ୍ଧ ଥାଏ। ଚିତ୍ର ପାଇଁ ଧଳା ରଙ୍ଗ ଶଙ୍ଖଚୂର୍ଣ୍ଣରୁ ପ୍ରସ୍ତୁତ ହେଉଥିବା ବେଳେ କଳା ରଙ୍ଗ ନିମନ୍ତେ ପଲାଙ୍ଗ ତିପର କଳା ଆଉ ହିଙ୍ଗୁଳରୁ ନାଲି ହରିତାଳରୁ ହଳଦିଆ ଆଉ ଖଣ୍ଡ ନୀଳରୁ ନୀଳ ରଙ୍ଗ ପ୍ରସ୍ତୁତ କରାଯାଇ ଏହି ପଟିଦିଅ ତିଆରି କରାଯାଏ।

ସ୍ନାନ ପୂର୍ଣ୍ଣିମା ଗଭୀର ରାତିରେ ବାଇଦ ବାଜଣା ସହିତ ଚିତ୍ରକାରମାନେ ଅଣସର ପଟିଗୁଡ଼ିକୁ ମନ୍ଦିରକୁ ଆଣନ୍ତି। ଆଷାଢ଼ ପ୍ରତିପଦାରୁ ଅମାବାସ୍ୟା ଯାଏ ଏକ ପକ୍ଷଭାବୀ ଏହି ପଟି ଦେବତାଙ୍କ ଆଗରେ ଭୋଗ ପଡ଼ାଯାଏ। ଅଣସର କରି ଠାକୁରଙ୍କର ପଣା ଓ ଚକଟା ଭୋଗ ଆଦି ଲାଗି କରାଯାଉଥିବା ବେଳେ ପଟିଦେହଙ୍କୁ ଅର୍ଣ୍ଣଭୋଗ କରାଯାଇଥାଏ।

ଭାଗବତ ଶୁଣିବା ବିନା କଣ ଶେଷ ହୋଇପାରେ କି ପ୍ରଭୁଙ୍କ ଆରାଧନା? ଆମର ପରବର୍ତ୍ତୀ କାର୍ଯ୍ୟକ୍ରମରେ ଶୁଣିବା ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଭକ୍ତି ଧାରାବାହିକ ଶ୍ରୀମଦ୍ ଭାଗବତର 84ତମ ଭାଗ। ପ୍ରଯୋଜନା କରିଛନ୍ତି ସୁହାସ ମହାନ୍ତି।

କିନ୍ନରମାନେ ଜାତ ହେଲେ, ଋଷିମାନେ ସୃଷ୍ଟି ହେଲେ। ସ୍ୱୟମ୍ଭୀବ ମନୁଙ୍କର ପ୍ରିୟବ୍ରତ ଓ ଉତ୍ତାନପାଦ ନାମରେ ଦୁଇଟି ପୁଅ ହେଲେ, ଦେବହୂତି ତାଙ୍କର କନ୍ୟା। କର୍ଦ୍ଦମ ଋଷି ବିବାହ କଲେ ଦେବହୂତିଙ୍କୁ। ସ୍ୱୟମ୍ଭୁବ ମନୁ ଓ ସତରୂପା ଉଭୟ କର୍ଦ୍ଦମ ଋଷିଙ୍କ ଆଶ୍ରମରେ ପହଞ୍ଚି ତାଙ୍କୁ ନିଜ କନ୍ୟାଙ୍କୁ ପ୍ରଦାନ କଲେ।

0: ଆପଣମାନେ ଶୁଣୁଥିଲେ ଭକ୍ତି ଧାରାବାହିକ ଶ୍ରୀମଦ୍ ଭାଗବତର 84ତମ ଭାଗ। କଣ୍ଠଶିଳ୍ପୀମାନେ ଥିଲେ ଅରବିନ୍ଦ ମୁଦୁଲି, ସିଦ୍ଧାର୍ଥ ମିଶ୍ର, ମଧୁଲିତା ମହାନ୍ତି ଏବଂ ସାଗରିକା ମହାନ୍ତି। ବେତାର ସମ୍ପାଦନା ଡକ୍ଟର ବୈଷ୍ଣମ ଚରଣ ସାମଲ। ସଙ୍ଗୀତ ପରିଚାଳନା ଓମ୍ ପ୍ରକାଶ ମହାନ୍ତି। ବର୍ଣ୍ଣନାରେ ଥିଲେ ସଞ୍ଜୟ କୁମାର ଶତପଥୀ। ପ୍ରଯୋଜନା ସୁହାସ ମହାନ୍ତି। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଶୁଣନ୍ତୁ କୃଷି ସୂଚନା
1: କାର୍ଯ୍ୟକ୍ରମ ଶୁଣୁଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକରୁ। ଏବେ ଆରମ୍ଭ କରୁଛୁ କାର୍ଯ୍ୟକ୍ରମ ମର୍ଣ୍ଣିଂ ଅପଡେଟ୍।

ଆଜି ସକାଳର ତାପମାତ୍ରା ଯଦି ଦେଖିବା ବର୍ତ୍ତମାନ 28 ଡିଗ୍ରୀ ସେଲସିୟସ ମଧ୍ୟରେ ତାପମାତ୍ରା ରହିଛି। ଆଜିର ସର୍ବାଧିକ ତାପମାତ୍ରା ରହିବ 30 ଡିଗ୍ରୀ ଓ ସର୍ବନିମ୍ନ ରହିବ 27 ଡିଗ୍ରୀ ସେଲସିୟସ ମଧ୍ୟରେ। ତ ଦିନର ଯଦି ପୁରାପୁରି ପାଗ କଥା କହିବା, ପୁରା ବର୍ଷା ଆଜି ଲାଗି ରହିବ, ଝିପିଝିପି ବର୍ଷା ଲାଗି ରହିବ, କୋହଲା ପାଗ ହେବ। ମୋଟାମୋଟି ଭାବେ ଆଜି ସୂର୍ଯ୍ୟଙ୍କ ଦର୍ଶନ ମିଳିବ।

ଆମର ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଓଡ଼ିଶା ଛୁଇଁବା ପରେ ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ପ୍ରଥମ ଲଘୁଚାପ। ଘୂର୍ଣ୍ଣିବଳୟ ପ୍ରଭାବରେ ଗୁରୁବାରଠାରୁ ଉତ୍ତର ପଶ୍ଚିମ ବଙ୍ଗୋପସାଗର ପାର୍ଶ୍ୱବର୍ତ୍ତୀ ଉତ୍ତର ଓଡ଼ିଶା ଆଉ ପଶ୍ଚିମବଙ୍ଗ ଉପକୂଳରେ ଏହି ଲଘୁଚାପର କ୍ଷେତ୍ର ସୃଷ୍ଟି ହୋଇଛି। ଏହା ସହିତ ଜଡ଼ିତ ଘୂର୍ଣ୍ଣିବଳୟ ବାୟୁମଣ୍ଡଳରେ ପାଖାପାଖି 7.6 କିଲୋମିଟର ଉଚ୍ଚତା ଯାଏଁ ବ୍ୟାପି ରହିଛି। ଏହା ଫଳରେ ଆଗାମୀ 2-3 ଦିନ ମଧ୍ୟରେ ଆହୁରି ଘନୀଭୂତ ହେବାର ମଧ୍ୟ ସମ୍ଭାବନା ରହିଛି। ଲଘୁଚାପ ପ୍ରଭାବରେ ଚଳିତ ବର୍ଷର ପ୍ରଥମ ଥର ପାଇଁ ଲଗାଣ ବର୍ଷା ଆରମ୍ଭ ହୋଇଯାଇଛି। ଲଘୁଚାପ ଯୋଗୁଁ ମୌସୁମୀ ବି ସକ୍ରିୟ ହେବା ସହିତ ବର୍ଷା ପାଇଁ ପାଗ ବି ଅନୁକୂଳ ହୋଇଯାଇଛି। ସେଥିପାଇଁ ରାଜ୍ୟର ଅଧିକାଂଶ ଅଞ୍ଚଳରେ ବର୍ଷା ଆରମ୍ଭ ହୋଇଯାଇଛି। ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ ଆସନ୍ତା 4 ଦିନ ପର୍ଯ୍ୟନ୍ତ ଏମିତି ପାଗ ଲାଗି ରହିବ। ଏହା ସହିତ କେତେକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସାଙ୍ଗକୁ ଅନେକ ସ୍ଥାନରେ ପ୍ରବଳ ବର୍ଷା ଅନୁଭୂତ ହେବ। ଗୋଟିଏ 2ଟି ସ୍ଥାନରେ ବଜ୍ରପାତ ସହିତ ମଧ୍ୟ ବର୍ଷା ହେବାର ଆଶଙ୍କା ରହିଛି।

ଯଦି ବନ୍ଧୁ କହିବା ଟ୍ରାଫିକ୍ର କଥା ଆଜି ଦିନର ଦେଖିବା, ଆଜିର ଟ୍ରାଫିକ୍ ବ୍ୟବସ୍ଥା ସେଭଳି କିଛି କଟକଣା ଜନିତ ଟ୍ରାଫିକ୍ ବ୍ୟବସ୍ଥା ନାହିଁ, ତ ଆମକୁ ଟ୍ରାଫିକ୍ ସଚେତନତା ଉପରେ ନଜର ରଖିବାକୁ ପଡ଼ିବ, ସ୍ଥାନୀୟ ଅଞ୍ଚଳର ଯେଉଁ ଟ୍ରାଫିକ୍ ବ୍ୟବସ୍ଥା ରହିଛି ତାକୁ ମାନିବାକୁ ପଡ଼ିବ। ତେଣୁ ଆପଣ ଯେଉଁ ରାସ୍ତାରେ ଯାଉଛନ୍ତି ସେହି ରାସ୍ତାର ଟ୍ରାଫିକ୍ ସମ୍ପର୍କରେ ନିଜର ଟ୍ରାଫିକ୍ କର୍ମଚାରୀଙ୍କଠାରୁ ବୁଝି ନେଇ ଗାଡ଼ି ଚଲାଇଗଲେ କିଛି ବି ଅସୁବିଧାରେ ପଡ଼ିବନି। ହଁ, ମନେ ରଖନ୍ତୁ ଯେହେତୁ ବର୍ଷା ହେଉଛି, ବର୍ଷା ଫଳରେ ଅନେକ ସ୍ଥାନରେ କେଉଁଠି ପାଣି କଟ୍ ହୋଇଥିବ, ଡ୍ରେନେଜ୍ କଟିଯାଇଥିବ, କିମ୍ବା ପାଣି ଜମି ରହିଥିବ, ଖାଲ ଖମା ଥିବ, ସେହି ସମସ୍ୟା ମଧ୍ୟ ହୋଇପାରେ। ତ ସେସବୁ ସମସ୍ୟାକୁ ସମାଧାନ କରନ୍ତୁ, ଆପଣ ନିଜ ଅଞ୍ଚଳର ବ୍ୟବସ୍ଥା ଦେଖିକରି ଗାଡ଼ି ଚଲାଇ ଯାଆନ୍ତୁ। ହଁ, ସାଥିରେ ଯଦି ଗାଡ଼ି ଚଲାଉଛନ୍ତି ହେଲମେଟ୍ ନିଶ୍ଚିନ୍ତ ପିନ୍ଧନ୍ତୁ, ଚାରିଚକିଆରେ ଯାଉଥିଲେ ସିଟ୍ ବେଲ୍ଟ ବାନ୍ଧନ୍ତୁ, ଆଉ ସାଥିରେ ରେନକୋଟ୍ ନିଶ୍ଚିନ୍ତ ନେଇକି ଯାଆନ୍ତୁ, କାରଣ ବର୍ଷା ହେଉଛି ମାନେ ନିଶ୍ଚିନ୍ତ ଆପଣ ଓଦା ହୋଇଯିବେ। ସତର୍କ ରୁହନ୍ତୁ, ସଚେତନ ରୁହନ୍ତୁ, ସୁସ୍ଥ ରୁହନ୍ତୁ।

କଥା କିଛି ଗୀତ। ଏହି କାର୍ଯ୍ୟକ୍ରମକୁ ଆପଣମାନେ ଶୁଣିପାରିବେ ଦିନ 12ଟାରେ। ଦିନ ଗୋଟେ ବାଜି 10 ମିନିଟରେ ପୁଣି ଥରେ ଆପଣମାନଙ୍କ ମନର କଥାକୁ ନେଇ ଆରମ୍ଭ କରିବୁ କାର୍ଯ୍ୟକ୍ରମ ଆଜି ଚର୍ଚ୍ଚାରେ। ଏଥିରେ ନିର୍ଦ୍ଧାରିତ ବିଷୟରେ SMS ଏବଂ ହ୍ୱାଟ୍ସଆପ୍ ମାଧ୍ୟମରେ ନିଜର ମତାମତକୁ ଆପଣ ସେୟାର କରିପାରିବେ। ଦିନ 2:45 ଶୁଣିବେ କାର୍ଯ୍ୟକ୍ରମ ପୁରୁଣା ଓଡ଼ିଆ ଚଳଚ୍ଚିତ୍ର ଗୀତ। ଅପରାହ୍ନ 3ଟାରେ ଶୁଣିବେ ପ୍ରାୟୋଜିତ କାର୍ଯ୍ୟକ୍ରମ NCERT ମୋ ଦେଶ। ଏହି କାର୍ଯ୍ୟକ୍ରମ ଶୁଣିପାରିବେ ଅପରାହ୍ନ 3:30। ଅପରାହ୍ନ 4ଟାରେ ଶୁଣିବେ ସୁରେଲା ଆଫ୍ଟରନୁନ୍। ପ୍ରାୟୋଜିତ କାର୍ଯ୍ୟକ୍ରମ ଲମ୍ହେ ଶୁଣିପାରିବେ ଅପରାହ୍ନ 4:50। ଗୋସ୍ୱାମୀ ତୁଳସୀଦାସ ବିରଚିତ ଶ୍ରୀରାମଚରିତ୍ର ମାନସର 67ତମ ଭାଗ ଶୁଣିପାରିବେ ସନ୍ଧ୍ୟା 6:10।

ଭକ୍ତି ଗୀତର କାର୍ଯ୍ୟକ୍ରମ ଆରାଧନା ଶୁଣିପାରିବେ ସନ୍ଧ୍ୟା 6:30। ସନ୍ଧ୍ୟା ସର ପ୍ରଚାର କରିବୁ 7:25। ଗୀତରେ ମିତରେ ଏହି କାର୍ଯ୍ୟକ୍ରମକୁ ପ୍ରଚାର କରିବୁ 8:02। ରାତି 9:15 ଶୁଣିପାରିବେ ଅଭୁଲା ସ୍ମୃତି। ଏଥିଲା ଆଜି ଦିନରେ ପ୍ରସାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ କେତୋଟି ସୂଚନା। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଶୁଣିପାରିବେ ଆଞ୍ଚଳିକ ସମ୍ବାଦ, ଏ ବିଜ୍ଞାପନ ବିରତି ପରେ।

ନମସ୍କାର। ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ଆଦିତ୍ୟ ନାରାୟଣ ଦାସ। ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଅଧ୍ୟକ୍ଷତାରେ ରାଜ୍ୟରେ ବିପର୍ଯ୍ୟୟ ପରିଚାଳନାକୁ ଆହୁରି ସୁଦୃଢ଼ ଓ ପ୍ରଭାବଶାଳୀ କରିବା ନେଇ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରୁ ଜଣାପଡ଼ିଛି ସମ୍ବଲପୁରରେ ଖୁବ୍ ଶୀଘ୍ର ଡପ୍ଲର ରାଡାରର ଉଦ୍ଘାଟନ ହେବ। ସେହିଭଳି ବାଲେଶ୍ୱର, ଭୁବନେଶ୍ୱର ଏବଂ ପୁରୀଠାରେ ମଧ୍ୟ ପ୍ରସ୍ତାବିତ ଡପ୍ଲର ରାଡାର ସ୍ଥାପନ କାର୍ଯ୍ୟକୁ ଚଳିତ ବର୍ଷ ସୁଦ୍ଧା ଶେଷ କରିବାକୁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଭୁବନେଶ୍ୱର ଲୋକସଭା ଭବନରେ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ରାଜ୍ୟସ୍ତରୀୟ ଫସଲ ବୀମା ସମନ୍ୱୟ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଖରିଫ 2026 ଋତୁ ପାଇଁ ଯୋଜନାରେ ନିରବଚ୍ଛିନ୍ନ ଓ ଫଳପ୍ରଦ କାର୍ଯ୍ୟକାରିତା ସହ ବିଭିନ୍ନ ନୀତିଗତ ପ୍ରସଙ୍ଗ ଉପରେ ସମୀକ୍ଷା କରାଯାଇଥିଲା। ଯୋଜନାରେ ଅଧିକ ସ୍ୱଚ୍ଛ ଓ ଦକ୍ଷ କାର୍ଯ୍ୟକାରିତା ସୁନିଶ୍ଚିତ କରିବାକୁ ରାଜ୍ୟ ପ୍ରକଳ୍ପ ନିରୀକ୍ଷଣ କେନ୍ଦ୍ର ଗଠନ କରାଯାଇଥିବା ବୈଠକରୁ ଜଣାପଡ଼ିଛି। ଏହି ଯୋଜନାରେ ଅଧିକରୁ ଅଧିକ ଚାଷୀଙ୍କୁ ସାମିଲ କରିବା, ଡିଜିଟାଲ କ୍ରପ୍ ସର୍ବେକ୍ଷଣର ବ୍ୟବହାର ଏବଂ ପ୍ରଯୁକ୍ତି ଭିତ୍ତି ନିରୀକ୍ଷଣ ଉପରେ ଶ୍ରୀମତୀ ଗର୍ଗ ଗୁରୁତ୍ୱ ପ୍ରଦାନ କରିଛନ୍ତି। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କ ଓଡ଼ିଶା ଗସ୍ତ କାର୍ଯ୍ୟକ୍ରମ ବାତିଲ ହୋଇଥିବା ସରକାରୀ ସୂତ୍ରରୁ ଜଣାପଡ଼ିଛି। ସ୍ୱରାଷ୍ଟ୍ରମନ୍ତ୍ରୀ ଆଜିଠାରୁ 5 ତାରିଖ ପର୍ଯ୍ୟନ୍ତ ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, କଟକ ଓ ଭୁବନେଶ୍ୱରରେ ବିଭିନ୍ନ କାର୍ଯ୍ୟକ୍ରମ

0: କ୍ରମରେ ଯୋଗଦେବାର କାର୍ଯ୍ୟସୂଚୀ ନିର୍ଦ୍ଧାରିତ ହୋଇଥିଲା। ଦେବସ୍ନାନ ପୂର୍ଣ୍ଣିମାରେ ଶ୍ରୀବିଗ୍ରହମାନେ ସ୍ନାନ କରି ଅସୁସ୍ଥ ହେବା ପରେ ଅଣସର ପିଣ୍ଡିରେ ଅବସ୍ଥାନ କରୁଛନ୍ତି। ଅଣବସରର ଆଜି ପଞ୍ଚମ ଦିନରେ ଶ୍ରୀଜୀଉମାନଙ୍କର ଚନ୍ଦନ ଓ କରାଳ ଖୋଲାଯାଇ ଶ୍ରୀଅଙ୍ଗ ଫିଟାଯିବ। ଆସନ୍ତାକାଲିଠାରୁ ଠାକୁରମାନଙ୍କୁ ଫୁଲୁରୀ ତେଲ ଲାଗି ସହ ଓଷୁଅ ଲାଗିନୀତି ଆରମ୍ଭ ହେବ। ଏହି ସମୟରେ ଶ୍ରଦ୍ଧାଳୁମାନେ ବ୍ରହ୍ମଗିରିସ୍ଥିତ ଶ୍ରୀ ଅଲାରନାଥଙ୍କ ଦର୍ଶନ କରୁଛନ୍ତି। ବହୁ ବର୍ଷର ବ୍ୟବଧାନ ପରେ ଗତକାଲି ଶ୍ରୀ ଅଲାରନାଥଙ୍କର ବଡ଼ସିଂହାର ବେଶ ଅନୁଷ୍ଠିତ ହୋଇଥିଲା। ଅପରପକ୍ଷରେ ରଥ ପ୍ରସ୍ତୁତି କାର୍ଯ୍ୟ ଆଗେଇ ଚାଲିଛି। ଗତକାଲି ତିନି ରଥ ପାଇଁ ରଥକନା କାର୍ଯ୍ୟ ଅନୁକୂଳ ହୋଇଛି। ଯାଜପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାସ୍ତରରେ ଭିବିଜି ରାମଜୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବିକଶିତ ଭାରତ ଗଠନ ନିମନ୍ତେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କର ମିଳିତ ସହଯୋଗରେ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇଛି ବୋଲି ବକ୍ତାମାନେ କହିଛନ୍ତି। କନ୍ଧମାଳ ଜିଲ୍ଲାରେ ଭିବିଜି ରାମଜୀ ଯୋଜନାର ଶୁଭାରମ୍ଭ ହେବା ସହ ଏହାର ଉଦ୍ଦେଶ୍ୟ ବୈଶିଷ୍ଟ୍ୟ ଓ କାର୍ଯ୍ୟାନ୍ୱୟନ ପ୍ରକ୍ରିୟା ଉପରେ ଗୁରୁତ୍ୱ ପ୍ରଦାନ କରାଯାଇଥିଲା। ସୁବର୍ଣ୍ଣପୁର ଜିଲ୍ଲାରେ ଭିବିଜି ରାମଜୀ ସମ୍ପର୍କିତ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ଗଞ୍ଜାମ ଜିଲ୍ଲା ଛତ୍ରପୁରସ୍ଥିତ ଜୌଗଡ଼ ସମ୍ମିଳନୀ କକ୍ଷରେ ଜନଗଣନା ଅଧିକାରୀଙ୍କ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ଭି କୀର୍ତ୍ତିଭାଷନ ଜନଗଣନା କାର୍ଯ୍ୟରେ ନିର୍ଭୁଲ ତଥ୍ୟ ସଂଗ୍ରହ, ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ କାର୍ଯ୍ୟ ସମ୍ପାଦନ ଏବଂ ସମନ୍ୱିତ ପ୍ରୟାସ ଉପରେ ଆଲୋଚନା କରିଥିଲେ। ନବରଙ୍ଗପୁର ଜିଲ୍ଲା ଝରିଗାଁ ବନାଞ୍ଚଳ ପକ୍ଷରୁ ଗୁରୁସିଙ୍ଗା ଗ୍ରାମରେ 77ତମ ବନ ମହୋତ୍ସବ ପାଳିତ ହୋଇଯାଇଛି। ଝରିଗାଁର ଭାରପ୍ରାପ୍ତ ଅଧିକାରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଜଙ୍ଗଲ ସୁରକ୍ଷା ସହ ନୂତନ ଜଙ୍ଗଲ ସୃଷ୍ଟି କରିବା ପାଇଁ ଜନସାଧାରଣଙ୍କୁ ଆହ୍ୱାନ ଦିଆଯାଇଛି। ବନ ମହୋତ୍ସବ ପରିପ୍ରେକ୍ଷୀରେ ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର କରାପାଲିସ୍ଥିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ପରିସରରେ ଚାରାରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଭଦ୍ରକ ଜିଲ୍ଲା ଆଇନସେବା ପ୍ରାଧିକରଣ ପକ୍ଷରୁ ତିହିଡ଼ି ବ୍ଲକସ୍ଥିତ ଦହପାଣିଆ ଉଚ୍ଚ ବିଦ୍ୟାଳୟଠାରେ ଏକ ଜନସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ଯୌନ ଉତ୍ପୀଡ଼ନର ସୁରକ୍ଷା, ଅନୁସୂଚିତ ଜାତି ଓ ଜନଜାତିଙ୍କ ନିମନ୍ତେ ଥିବା ଯୋଜନା ଏବଂ ପୋକ୍ସୋ ଆଇନ ଉପରେ ଛାତ୍ରଛାତ୍ରୀମାନଙ୍କୁ ପ୍ରାଧିକରଣର ସଚିବ ଏବଂ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ସଚେତନ କରାଇଥିଲେ। ନବରଙ୍ଗପୁର ଜିଲ୍ଲାର ଉମରକୋଟ ବ୍ଲକସ୍ଥିତ ନାମରୁଣ୍ଡା ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଜାତୀୟ ବିଦ୍ୟୁତ୍ ସୁରକ୍ଷା ସପ୍ତାହ ପାଳିତ ହୋଇଯାଇଛି। ଏଥିରେ ଶକ୍ତି ସଂରକ୍ଷଣ, ବିଦ୍ୟୁତ୍ ବ୍ୟବହାର ଉପରେ ଜନସଚେତନତା ନେଇ ଏକ ଭିଡ଼ିଓ ପ୍ରଦର୍ଶନୀ ଆୟୋଜିତ ହୋଇଯାଇଛି। ଖୋର୍ଦ୍ଧା ଜିଲ୍ଲାରେ ଓଜନ ଉତ୍ସବ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଓଜନ ଉତ୍ସବ ଚଳିତ ମାସ ପହିଲାରୁ 26 ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେଉଛି। ଏଥିରେ 6 ବର୍ଷ ପର୍ଯ୍ୟନ୍ତ ଶିଶୁମାନଙ୍କ ପୋଷଣ ସ୍ଥିତିର ଯାଞ୍ଚ ସହ ଆବଶ୍ୟକ ଚିକିତ୍ସା ଯୋଗାଇ ଦେବାର ବ୍ୟବସ୍ଥା ରହିଛି। ଏକକ ବ୍ୟବହାର ଯୁକ୍ତ ପ୍ଲାଷ୍ଟିକ୍ ପ୍ରତି ଜନସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଆଜି ଆନ୍ତର୍ଜାତିକ ପ୍ଲାଷ୍ଟିକ୍ ବ୍ୟାଗ୍ ମୁକ୍ତ ଦିବସ ପାଳନ କରାଯାଉଛି। ଚଳିତ ବର୍ଷ ଏହି ଦିବସର ବାର୍ତ୍ତା ରହିଛି, ଏକ ନିରନ୍ତର ଭବିଷ୍ୟତ ପାଇଁ ଏକକ ବ୍ୟବହାରଯୁକ୍ତ ପ୍ଲାଷ୍ଟିକ୍ରୁ ମୁକ୍ତି। ଚଳିତ ବର୍ଷ ବିଶ୍ୱକୁ ଏକକ ବ୍ୟବହାରଯୁକ୍ତ ପ୍ଲାଷ୍ଟିକ୍ରୁ ମୁକ୍ତ କରିବାର ଆହ୍ୱାନ ନେଇ ଏହି ଦିବସ ପାଳନ କରାଯାଉଛି। ପାଣିପାଗ ଉତ୍ତର ପଶ୍ଚିମ ବଙ୍ଗୋପସାଗର ଓ ସଂଲଗ୍ନ ଉତ୍ତର ଓଡ଼ିଶା ଉପକୂଳରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଲଘୁଚାପର ପ୍ରଭାବରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆହୁରି ସକ୍ରିୟ ହୋଇଥିବା ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି। ଆସନ୍ତା 24 ଘଣ୍ଟା ମଧ୍ୟରେ ବିଜୁଳି ଓ ଘଡ଼ଘଡ଼ି ସହ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ ମାଲକାନଗିରି ଓ କୋରାପୁଟ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ଆଞ୍ଚଳିକ ସମ୍ବାଦର ପ୍ରସାରଣ ବର୍ତ୍ତମାନ ପାଇଁ ଏତିକି ଶେଷ ହେଲା। ଆପଣମାନେ ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32।
1: ଆକାଶବାଣୀ କଟକ ପ୍ରଚାର କରୁଛୁ ଆମର ସ୍ୱାସ୍ଥ୍ୟ। ଆଜି ରହିଛି ଆଲୋଚନା ଅସ୍ଥିର ସୁରକ୍ଷା ଓ ଯତ୍ନ। ଆଲୋଚକ ଡାକ୍ତର ଅଜିତ କୁମାର କର।
2: ହାଡ଼ ଯୋଗୁଁ ଶରୀରର ଆକାର ଠିକ୍ ରହେ, ଶରୀର ଅଙ୍ଗ ପ୍ରତ୍ୟଙ୍ଗ ମଧ୍ୟ ସୁରକ୍ଷିତ ରହେ, ମାଂସପେଶୀର ଆଶ୍ରୟସ୍ଥଳ ମଧ୍ୟ ଏହି ହାଡ଼, କ୍ୟାଲସିୟମ ଫସ୍ଫରସ୍ ଇତ୍ୟାଦି ଅନେକ ଧାତବ ପଦାର୍ଥର ଧାରକ ମଧ୍ୟ ଏହି ହାଡ଼ ହୋଇଥାଏ। ତେଣୁ ହାଡ଼ର ସୁରକ୍ଷା ଅତ୍ୟନ୍ତ ଜରୁରୀ। ହାଡ଼ର ଯତ୍ନ ଲାଗି ଆମର ଆହାର, ଶାରୀରିକ ପରିଶ୍ରମ ତଥା ଜୀବନଶୈଳୀ ପ୍ରତି ଧ୍ୟାନ ଦେବା ଉଚିତ। ତେଣୁ ହାଡ଼ର ମୌଳିକ ଆବଶ୍ୟକତା ଦୃଷ୍ଟିରୁ ଆମେ ମୁଖ୍ୟତଃ ଦୁଇଟି ଅବସ୍ଥା କଥା ଚିନ୍ତା କରିବା ଆବଶ୍ୟକ। ପ୍ରଥମଟି ହେଲା ପିଲାଦିନୁ କିଶୋର ଅବସ୍ଥା ପର୍ଯ୍ୟନ୍ତ ହାଡ଼ କିପରି ମଜବୁତ ରହିବ ସେ ବିଷୟରେ ଯତ୍ନବାନ ହେବା, ଆଉ ପରବର୍ତ୍ତୀ ଅବସ୍ଥାରେ ମାନେ ବୟସ ବଢ଼ିବା ପରେ ହାଡ଼ର ଅବକ୍ଷୟ ବା ହାଡ଼ ଭାଙ୍ଗିବା ପ୍ରତି ସତର୍କତା ଅବଲମ୍ବନ କରିବା। ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ ଅସ୍ଥି ବା ହାଡ଼ ପ୍ରତିଦିନ ଏକ ନିୟମିତ ଶୃଙ୍ଖଳାରେ ତିଆରି ବା କ୍ଷୟ ହେଉଥାଏ। ପ୍ରାୟ 30-35 ବର୍ଷ ପର୍ଯ୍ୟନ୍ତ ଏକ ନିୟମିତ ଭାବେ ତିଆରି ହେଉଥାଏ ଓ ପରବର୍ତ୍ତୀ ଅବସ୍ଥାରେ ବୟସ ବଢ଼ିଲେ ଏହି ପ୍ରକ୍ରିୟା ହ୍ରାସ

0: ଏବଂ ହାଡ଼ କ୍ଷୟ ଆଡ଼କୁ ଅଗ୍ରସର ହୁଏ। ହାଡ଼ର ଏହି କ୍ଷୟ ହେବା ପ୍ରକ୍ରିୟାକୁ ଅଷ୍ଟିଓପୋରୋସିସ୍ ବା ହାଡ଼ପରିଆ ରୋଗ ବୋଲି କୁହାଯାଏ। ଫଳସ୍ୱରୂପ ହାଡ଼ କ୍ରମଶଃ ଦୁର୍ବଳ ହୋଇ ପତଳା ଓ ନରମ ହୋଇଯାଏ ଓ ସହଜରେ ଭାଙ୍ଗିଯାଏ। ହାଡ଼ର ଉତ୍ତମ ରକ୍ଷଣାବେକ୍ଷଣ ବା ପୋଷଣ ଲାଗି କ୍ୟାଲସିୟମ ବହୁତ ଜରୁରୀ। ଯଦି କ୍ୟାଲସିୟମର ଅଭାବ ହୋଇଥାଏ ତେବେ ଖୁବ୍ ଶୀଘ୍ର ହାଡ଼ ଭଙ୍ଗୁରତା ପ୍ରାପ୍ତ ହୁଏ, ଫଳରେ ଅପ୍ରାପ୍ତ ବୟସରେ ମଧ୍ୟ ଅଷ୍ଟିଓପୋରୋସିସ୍ର ଶିକାର ହେବାକୁ ପଡ଼େ। ଯେଉଁମାନେ ଶାରୀରିକ ପରିଶ୍ରମ କମ୍ କରନ୍ତି ସେମାନଙ୍କ କ୍ଷେତ୍ରରେ ଅସ୍ଥିର ଦୁର୍ବଳତା ବିଶେଷ ପରିମାଣରେ ଦେଖାଯାଏ। ଗବେଷଣାରୁ ଏହା ଜଣାପଡ଼ିଛି ଯେ ଧୂମପାନ ଓ ମଦ୍ୟପାନ ମହିଳା ଓ ପୁରୁଷ ଉଭୟଙ୍କୁ ଶୀଘ୍ର ଅଷ୍ଟିଓପୋରୋସିସ୍ ବା ହାଡ଼ପରିଆ ରୋଗରେ ଆକ୍ରାନ୍ତ କରାଏ। ମହିଳାମାନେ ଅଧିକ ଏହି ରୋଗରେ ଆକ୍ରାନ୍ତ ହୋଇଥାନ୍ତି କାରଣ ସେମାନଙ୍କର ପୁରୁଷଙ୍କ ତୁଳନାରେ କମ୍ ପରିମାଣରେ ବୋନ୍ ମାସ୍ ବା ଅସ୍ଥିକୋଷ ଥାଏ। ବୟସ ଅଧିକ ହେଲେ ମଧ୍ୟ ହାଡ଼ ଦୁର୍ବଳ ହୁଏ। ଯଦି ଆପଣ ଏସିଆ ମହାଦେଶର ଅଧିବାସୀ ବା ଅତ୍ୟନ୍ତ ଗୋରା ବା ଆପଣଙ୍କ ବଂଶରେ ଥିବା ପୂର୍ବପୁରୁଷମାନେ ହାଡ଼ ଭଙ୍ଗାର ଶିକାର ହୋଇଥାନ୍ତି ତେବେ ଆପଣ ମଧ୍ୟ ଅଷ୍ଟିଓପୋରୋସିସ୍ରେ ଆକ୍ରାନ୍ତ ହେବାର ସମ୍ଭାବନା ଅଧିକ ଥାଏ। ସୁସ୍ଥ ଅସ୍ଥିକୋଷ ଲାଗି ଗଳଗ୍ରନ୍ଥି ରସ ବା ଥାଇରଏଡ୍ ହରମୋନ୍ ଅନେକାଂଶରେ ଦାୟୀ। ଯଦି ଗଳଗ୍ରନ୍ଥିରୁ କମ୍ ଜୀବରସ ବା ଥାଇରକ୍ସିନ୍ ନିର୍ଗତ ହୁଏ ତାହା ମଧ୍ୟ ଅସ୍ଥିଭଙ୍ଗୁରତା ପାଇଁ ଦାୟୀ। ମହିଳାମାନଙ୍କ କ୍ଷେତ୍ରରେ ଋତୁସ୍ରାବ ପ୍ରକ୍ରିୟା ବନ୍ଦ ହୋଇଗଲା ପରେ ଏଷ୍ଟ୍ରୋଜେନ୍ ନିଃସୃତ ହୁଏ ନାହିଁ, ଫଳରେ ଅଷ୍ଟିଓପୋରୋସିସ୍ର ଶିକାର ହୋଇଥାନ୍ତି। ସେହିପରି ପୁରୁଷମାନଙ୍କ ମଧ୍ୟରେ ଟେଷ୍ଟୋଷ୍ଟେରନ୍ ହରମୋନ୍ କ୍ଷରଣ କମିଗଲେ ହାଡ଼ କ୍ଷୟର ସମ୍ଭାବନା ଥାଏ। ଯଦି ଆମେ ସୁଷମ ଓ ସନ୍ତୁଳିତ ଖାଦ୍ୟ ନ ଖାଇବା ତେବେ ଏହାର ପ୍ରଭାବରେ ଉଭୟ ନାରୀ ଓ ପୁରୁଷ ଏହି ରୋଗରେ ଆକ୍ରାନ୍ତ ହୋଇଥାନ୍ତି। ଯଦି ସେଭଳି କୌଣସି କାରଣରୁ ବହୁତ ଥର ଅସ୍ତ୍ରୋପଚାର ହୋଇଥାଏ ତେବେ ହାଡ଼ ଦୁର୍ବଳ ହୋଇଯାଏ, ଫଳତ ଏହି ରୋଗ ଆକ୍ରାନ୍ତ କରେ। ଯେପରି ସିଲିଆକ୍ ବା ହୃଦୟର ରୋଗ ପୀଡ଼ିତ ବ୍ୟକ୍ତିଙ୍କର ପେଟରେ ଜୀବସାରର ପାଚନ କ୍ରିୟା ସମ୍ଭବ ହୁଏ ନାହିଁ, ଫଳରେ କ୍ୟାଲସିୟମ ଯାହା ଅସ୍ଥିରେ 65% ରହିଥାଏ ତାହା କମ୍ ହୋଇଯାଏ, ତେଣୁ ଅଷ୍ଟିଓପୋରୋସିସ୍ ହେବାର ଆଶଙ୍କା ଥାଏ। ଯଦି କୌଣସି ବ୍ୟକ୍ତି ଅଧିକ ପରିମାଣରେ ବା ଅଧିକ ଦିନ ଧରି ଷ୍ଟେରଏଡ୍ସ ଯଥା ପ୍ରେଡନିଜୋଲନ୍, କର୍ଟିସୋନ୍ କିମ୍ବା ଡେକ୍ସାମିଥାଜୋନ୍ ଇତ୍ୟାଦି ସେବନ କରୁଥାନ୍ତି ତେବେ ଏହା ହାଡ଼କୁ ଦୁର୍ବଳ ଓ ନରମ କରିଥାଏ। ଏହାଛଡ଼ା ଗ୍ୟାସ୍ ଔଷଧ ଯେମିତିକି ଓମେପ୍ରାଜୋଲ୍ କିମ୍ବା ରାବେପ୍ରାଜୋଲ୍ କିମ୍ବା କିଛି ଅଲଗା ଔଷଧ ଯେମିତିକି ଫେନିଟଏନ୍, ଫିନୋବାର୍ବିଟନ୍ ଜାତୀୟ ଔଷଧ ମଧ୍ୟ ହାଡ଼କୁ ଦୁର୍ବଳ କରିଥାନ୍ତି। ହାଡ଼କୁ ମଜବୁତ କରିବା ପାଇଁ ପ୍ରଚୁର ପରିମାଣରେ କ୍ୟାଲସିୟମ୍ ସେବନ କରିବା, ଯେମିତି ପ୍ରତ୍ୟେକ ପ୍ରାପ୍ତ ବୟସ୍କ ଲୋକ 19-70 ବର୍ଷ ବୟସ୍କ ବ୍ୟକ୍ତିମାନେ ପ୍ରତିଦିନ 1000 ମିଲିଗ୍ରାମ କ୍ୟାଲସିୟମ୍ ଖାଇବା ଦରକାର। ସେପରି ମହିଳାମାନଙ୍କ କ୍ଷେତ୍ରରେ ପ୍ରତିଦିନ 1200 ମିଲିଗ୍ରାମ ପର୍ଯ୍ୟନ୍ତ କ୍ୟାଲସିୟମ୍ ସେବନ ଅତ୍ୟନ୍ତ ଜରୁରୀ। କ୍ୟାଲସିୟମ୍ ମୁଖ୍ୟତଃ ଆଲମଣ୍ଡ, ବ୍ରୋକୋଲି, ସାଲଗମ୍, ବାସା, ଇଲିସି, ଦୁଗ୍ଧ, ଦୁଗ୍ଧଜ ଦ୍ରବ୍ୟରେ ପ୍ରଚୁର ପରିମାଣରେ ମିଳେ, ତେଣୁ ପ୍ରତିଦିନ ଖାଦ୍ୟରେ ଏଗୁଡ଼ିକ ସାମିଲ କଲେ ଏହା ଫଳପ୍ରଦ ହୁଏ। ଯଥାସମ୍ଭବ ଭିଟାମିନ୍ ଡି ର ସେବନ ମଧ୍ୟ ଆବଶ୍ୟକ। ମୁଖ୍ୟତଃ ଭିଟାମିନ୍ ଡି ଛତୁ, ଅଣ୍ଡା, କ୍ଷୀର, ତେଲିଆ ମାଛରେ ଓ ବିଭିନ୍ନ ଶସ୍ୟରେ ମଧ୍ୟ ଅଧିକ ପରିମାଣରେ ଥାଏ।
1: ଆମର ସ୍ୱାସ୍ଥ୍ୟରେ ଶୁଣିଥିଲେ ଆଲୋଚନା ଅସ୍ଥିର ସୁରକ୍ଷା ଓ ଯତ୍ନ, ଏ ସମ୍ପର୍କରେ ଆଲୋଚନା କଲେ ଡାକ୍ତର ଅଜିତ କୁମାର କର। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଓଡ଼ିଆରେ ସମ୍ବାଦ ଶୁଣିପାରିବେ କିଛି କ୍ଷଣ ମଧ୍ୟରେ।
2: ଆକାଶବାଣୀ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ସୀମାପାର ଆତଙ୍କବାଦ ସମେତ ସମସ୍ତ ପ୍ରକାର ହିଂସାତ୍ମକ ଉଗ୍ରବାଦକୁ ଭାରତ ଓ ଜାପାନର ନିନ୍ଦା। ପଞ୍ଚାୟତିରାଜ ବ୍ୟବସ୍ଥାକୁ ସଶକ୍ତ କରିବା ଉଦ୍ଦେଶ୍ୟରେ ଆଜି ନୂଆଦିଲ୍ଲୀରେ ଅନୁଷ୍ଠିତ ହେବ ଜାତୀୟ ସ୍ତରୀୟ କର୍ମଶାଳା। ରୁଷ ଆକ୍ରମଣରେ ୟୁକ୍ରେନ୍ର କିଭ୍ ଅଞ୍ଚଳରେ 27 ଜଣ ମୃତ, 90 ଆହତ। ଜମ୍ମୁ କାଶ୍ମୀରର ପହଲଗାମ ଓ ବାଲତାଲ ମାର୍ଗରୁ ଆଜିଠାରୁ ଆରମ୍ଭ ହେଉଛି ବାର୍ଷିକ ଅମରନାଥ ଯାତ୍ରା ଏବଂ ଶ୍ରୀଲଙ୍କା ବିପକ୍ଷ 2 ମ୍ୟାଚ୍ ବିଶିଷ୍ଟ ଟେଷ୍ଟ କ୍ରିକେଟ୍ ସିରିଜ୍ କାର୍ଯ୍ୟସୂଚୀ ଘୋଷଣା କଲା ବିସିସିଆଇ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ତାଙ୍କ ଜାପାନ ପ୍ରତିପକ୍ଷ ସାନାଏ ତାକାଇଚି ସୀମାପାର ଆତଙ୍କବାଦ ସମେତ ସମସ୍ତ ପ୍ରକାର ଆତଙ୍କବାଦ ଓ ହିଂସାତ୍ମକ ଉଗ୍ରବାଦକୁ ସ୍ୱଷ୍ଟ ଭାବେ ନିନ୍ଦା କରିଛନ୍ତି। ଭାରତ ଜାପାନ ବାର୍ଷିକ ଶିଖର ସମ୍ମିଳନୀରେ ଏକ ମିଳିତ ବିବୃତ୍ତିରେ ଉଭୟ ନେତା ଗତବର୍ଷ ପହଲଗାମ ଏବଂ ଦିଲ୍ଲୀରେ ହୋଇଥିବା ଆତଙ୍କବାଦୀ ଘଟଣାକୁ ନିନ୍ଦା କରିଛନ୍ତି। ଏଭଳି କାର୍ଯ୍ୟକୁ ପ୍ରୋହାହନ ଦେଉଥିବା ଏବଂ ଆର୍ଥିକ ସହାୟତା ପ୍ରଦାନକାରୀଙ୍କୁ ବିଳମ୍ବ ନ କରି ଦଣ୍ଡବିଧାନ କରିବାକୁ ଉଭୟ ନେତା କହିଛନ୍ତି। ଶ୍ରୀ ମୋଦି ଓ ଶ୍ରୀମତୀ ତାକାଇଚି ଅଲକାଏଦା, ଆଇଏସ୍ଆଇଏସ୍, ଲସ୍କର ଏ ତୟବା, ଜୈସ୍ ଏ ମହମ୍ମଦ ଏବଂ ସେମାନଙ୍କର ଅନ୍ୟାନ୍ୟ ସଂଗଠନଗୁଡ଼ିକ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବା ସହ ସେଗୁଡ଼ିକର ମୂଳୋତ୍ପାଟନ ପାଇଁ ପଦକ୍ଷେପ ନେବାକୁ ଆହ୍ୱାନ ଦେଇଛନ୍ତି। ଭାରତ ପ୍ରଶାନ୍ତ ମହାସାଗର ଅଞ୍ଚଳରେ ବିକାଶ କାର୍ଯ୍ୟକୁ ଆହୁରି ତ୍ୱରାନ୍ୱିତ କରିବା ପାଇଁ ସମ ମନୋଭାବ ସମ୍ପନ୍ନ ଦେଶମାନଙ୍କ ମଧ୍ୟରେ ସହଯୋଗ ବୃଦ୍ଧି ଉପରେ ଉଭୟ ନେତା ଗୁରୁତ୍ୱ ପ୍ରଦାନ କରିଛନ୍ତି। ସ୍କ୍ୱାଡ୍ ସଦସ୍ୟ।

ଦେଶମାନଙ୍କ ମଧ୍ୟରେ ଶୀଘ୍ର ସମ୍ମିଳନୀ ଆୟୋଜନ ପାଇଁ ଉଭୟ ନେତା ମତ ପ୍ରକାଶ କରିଛନ୍ତି। 2047 ବିକଶିତ ଭାରତ ଲକ୍ଷ୍ୟ ପୂରଣକୁ ଦୃଷ୍ଟିରେ ରଖି ପଞ୍ଚାୟତଗୁଡ଼ିକୁ ସଶକ୍ତ କରିବା ଉଦ୍ଦେଶ୍ୟରେ ଆଜି ନୂଆଦିଲ୍ଲୀରେ ରାଜ୍ୟ ପଞ୍ଚାୟତରାଜ ମନ୍ତ୍ରୀମାନଙ୍କର ଏକ ଜାତୀୟ କର୍ମଶାଳା ଅନୁଷ୍ଠିତ ହେବ। ପଞ୍ଚାୟତିରାଜ ମନ୍ତ୍ରଣାଳୟ ପକ୍ଷରୁ ଆୟୋଜିତ ଏହି କର୍ମଶାଳାରେ ଷୋଡ଼ଶ ଅର୍ଥ କମିଶନଙ୍କ ସୁପାରିଶ ଉପରେ ମତ ବିନିମୟ ହେବ। ପଞ୍ଚାୟତିରାଜ ମନ୍ତ୍ରୀ ରାଜୀବ ରଞ୍ଜନ ସିଂଙ୍କ ଅଧ୍ୟକ୍ଷତାରେ ଏହି କର୍ମଶାଳା ଅନୁଷ୍ଠିତ ହେବାର କାର୍ଯ୍ୟସୂଚୀ ସ୍ଥିର ହୋଇଛି। ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକରେ ନିଜସ୍ୱ ରାଜସ୍ୱ ସଂଗ୍ରହ ମାଧ୍ୟମରେ ପଞ୍ଚାୟତିରାଜ ପ୍ରତିଷ୍ଠାନଗୁଡ଼ିକର ନିରନ୍ତର ଆର୍ଥିକ ବ୍ୟବସ୍ଥାକୁ ସୁଦୃଢ଼ କରିବା ଉପରେ ଏହି କର୍ମଶାଳାରେ ଗୁରୁତ୍ୱ ପ୍ରଦାନ କରାଯିବ। ସର୍ବୋତ୍ତମ ଅଭ୍ୟାସଗୁଡ଼ିକ ଉପରେ ସୂଚନା ଆଦାନ ପ୍ରଦାନ, କାର୍ଯ୍ୟାନ୍ୱୟନ କ୍ଷେତ୍ରରେ ସୃଷ୍ଟ ଆହ୍ୱାନର ମୁକାବିଲା ଏବଂ ଅର୍ଥ କମିଶନଙ୍କ ଅନୁଦାନର ସଠିକ୍ ବ୍ୟବହାର ଉପରେ ଏକ ରୂପରେଖ ପ୍ରସ୍ତୁତ କରିବାକୁ ଏହି କର୍ମଶାଳା ମଞ୍ଚ ପ୍ରଦାନ କରିବ ବୋଲି ଆଶା କରାଯାଉଛି। ଭାରତ ଏବଂ ଜାପାନ ମଧ୍ୟରେ ଥିବା ଆର୍ଥିକ ସୁରକ୍ଷା ଉଭୟ ଦେଶର ସ୍ୱତନ୍ତ୍ର ରଣନୈତିକ ଓ ବିଶ୍ୱ ଭାଗିଦାରିତାର ମୂଳଦୁଆ ବୋଲି କୁହାଯାଇଛି। ଅର୍ଥନୈତିକ ସୁରକ୍ଷା ସହଯୋଗ ସମ୍ପର୍କରେ ଭାରତ ଜାପାନ ମିଳିତ ଘୋଷଣାନାମାରେ ଏହି ବିଷୟ ସ୍ୱଷ୍ଟ କରାଯାଇଛି। ଉଭୟ ଦେଶ ମଧ୍ୟରେ ଆର୍ଥିକ ସୁରକ୍ଷା ସହଭାଗିତା, ପାରସ୍କରିକ ବିଶ୍ୱାସ, ସମାନ ମୂଲ୍ୟବୋଧ ଏବଂ ସମନ୍ୱିତ ସ୍ୱାର୍ଥ ଉପରେ ଏହା ପର୍ଯ୍ୟବେସିତ। ଆଗାମୀ ଦିନରେ ଏହି ଘୋଷଣାନାମା ମୁକ୍ତ ଏବଂ ଅବାଧ ଭାରତ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ସମନ୍ୱିତ ଉନ୍ନତି ଓ ଆର୍ଥିକ ସୁରକ୍ଷାର ବିକାଶ କରିବ ବୋଲି ଜଣାପଡ଼ିଛି। ଏହି ଘୋଷଣାନାମା ଉଭୟ ଦେଶ ମଧ୍ୟରେ ପାଞ୍ଚଟି ପ୍ରମୁଖ କ୍ଷେତ୍ରରେ ଦ୍ୱିପାକ୍ଷିକ ସହଯୋଗକୁ ଆହୁରି ବୃଦ୍ଧି କରିବ। ସେହି ପ୍ରମୁଖ କ୍ଷେତ୍ରଗୁଡ଼ିକ ହେଉଛି ସେମିକଣ୍ଡକ୍ଟର, ଗୁରୁତ୍ୱପୂର୍ଣ୍ଣ ଖଣିଜ ଦ୍ରବ୍ୟ, ସୂଚନା ଓ ଯୋଗାଯୋଗ ପ୍ରଯୁକ୍ତିବିଦ୍ୟା, ସ୍ୱଚ୍ଛ ଶକ୍ତି ଏବଂ ଔଷଧୀୟ କ୍ଷେତ୍ର। ୟୁକ୍ରେନ୍ର କିଭ୍ ଅଞ୍ଚଳରେ ରୁଷର ଡ୍ରୋନ୍ ଏବଂ କ୍ଷେପଣାସ୍ତ୍ର ଆକ୍ରମଣରେ 27 ଜଣଙ୍କ ମୃତ୍ୟୁ ହୋଇଥିବାବେଳେ 90 ଜଣ ଆହତ ହୋଇଛନ୍ତି। କିଭ୍ର 30 ସ୍ଥାନରେ ବିଶେଷକରି ଆବାସିକ ଅଞ୍ଚଳ ଏବଂ ନାଗରିକ ଭିତ୍ତିଭୂମି କ୍ଷତିଗ୍ରସ୍ତ ହୋଇଛି। ରୁଷର ପ୍ରତିରକ୍ଷା ମନ୍ତ୍ରଣାଳୟ ଏକ ବିବୃତ୍ତିରେ କହିଛି ୟୁକ୍ରେନ୍ର ମସ୍କୋ ଉପରେ ଆକ୍ରମଣର ଜବାବରେ ଏହି ବୋମାମାଡ଼ କରାଯାଇଛି। ୟୁକ୍ରେନ୍ ରାଷ୍ଟ୍ରପତି ଭୋଲଦିମିର୍ ଜେଲେନ୍ସ୍କି ରୁଷ ଉପରେ ହୋଇଥିବା କ୍ରମାଗତ ଆକ୍ରମଣକୁ 40-ଦିନିଆ ବ୍ଲିଚ୍ ବୋଲି କହିଛନ୍ତି। ରୁଷର ମୁଖ୍ୟତଃ ତୈଳ ବିଶୋଧନାଗାରଗୁଡ଼ିକୁ ଲକ୍ଷ୍ୟ କରି ୟୁକ୍ରେନ୍ ପକ୍ଷରୁ ଏହି ଆକ୍ରମଣ କରାଯାଇଥିଲା। ବାର୍ଷିକ ଅମରନାଥ ଯାତ୍ରା ଆଜିଠାରୁ ଜମ୍ମୁ କାଶ୍ମୀରର ପହଲଗାମ୍ ଏବଂ ବାଲତାଲ ମାର୍ଗରୁ ଆରମ୍ଭ ହେଉଛି। 57 ଦିନ ଧରି ଚାଲିବାକୁ ଥିବା ଏହି ତୀର୍ଥଯାତ୍ରାରେ ଭାରତରୁ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ଅମରନାଥ ଗୁମ୍ଫା ମନ୍ଦିରକୁ ଯାତ୍ରା କରିବେ। 3,888 ମିଟର ଉଚ୍ଚରେ ଅବସ୍ଥିତ ପବିତ୍ର ଅମରନାଥ ଗୁମ୍ଫାରେ ପ୍ରାକୃତିକ ଭାବେ ଗଠିତ ବରଫ ଶିବଲିଙ୍ଗ ଦେଖିବା ପାଇଁ ପ୍ରତ୍ୟେକ ବର୍ଷ ଶ୍ରଦ୍ଧାଳୁମାନେ ଅମରନାଥ ଗୁମ୍ଫା ଯାତ୍ରା କରିଥାନ୍ତି। ଆସନ୍ତା ମାସ 28 ତାରିଖ ରକ୍ଷାବନ୍ଧନ ପର୍ବରେ ଏହି ଯାତ୍ରା ଶେଷ ହେବ। ଗତକାଲି ତୀର୍ଥଯାତ୍ରୀଙ୍କ ପ୍ରଥମ ଦଳ ଅନନ୍ତନାଗ ଜିଲ୍ଲାର ନନ୍ୱାନ୍ ଏବଂ ଗନ୍ଦରବଲ ଜିଲ୍ଲାର ବାଲତାଲସ୍ଥିତ ଶିବିରରେ ପହଞ୍ଚିଥିଲେ। ଜମ୍ମୁର ଭଗବତୀ ନଗର ଯାତ୍ରୀ ନିବାସରୁ ଉପରାଜ୍ୟପାଳ ମନୋଜ ସିହ୍ନା ପ୍ରଥମ ତୀର୍ଥଯାତ୍ରୀ ଦଳକୁ ପତାକା ଦେଖାଇ ଯାତ୍ରାର ଶୁଭାରମ୍ଭ କରିଥିଲେ। ପ୍ରଥମ ଦଳରେ ପହଲଗାମ୍ ମାର୍ଗ ଦେଇ 2,510 ଜଣ ଏବଂ ବାଲତାଲ ମାର୍ଗ ଦେଇ 2,312 ଜଣ ଯାତ୍ରା କରିବେ। ଲୋକସଭା ବାଚସ୍କତି ଓମ୍ ବିର୍ଲା ଆଜି କୋଲକାତାରେ ପଶ୍ଚିମବଙ୍ଗ ବିଧାନସଭାର ନବନିର୍ବାଚିତ ସଦସ୍ୟମାନଙ୍କ ଲାଗି ଦୁଇଦିନିଆ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆରମ୍ଭ କରିବେ। ନବନିର୍ବାଚିତ ସଦସ୍ୟମାନଙ୍କୁ ସଂସଦୀୟ ଓ ବିଧାନସଭା ପରିଚାଳନା ସମ୍ବନ୍ଧରେ ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଅବଗତ କରାଯିବ। ବିଶେଷଭାବେ କମିଟି ବ୍ୟବସ୍ଥା, ଆର୍ଥିକ ତଦାରଖ, ସଂସଦୀୟ ସୁବିଧା ଏବଂ ବିଧାନସଭାରେ ଡିଜିଟାଲ୍ ବ୍ୟବସ୍ଥା ଭଳି ପଦକ୍ଷେପ ସମ୍ପର୍କରେ ସଦସ୍ୟମାନଙ୍କୁ ପରିଚିତ କରାଇବା ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ। ଲୋକସଭା ସଚିବାଳୟର ସୂଚନା ଅନୁଯାୟୀ ଏହି କାର୍ଯ୍ୟକ୍ରମ ମାଧ୍ୟମରେ ବିଧାୟକ, ପୀଠାସୀନ ଅଧିକାରୀ ଏବଂ ସଂସଦୀୟ ବିଶେଷଜ୍ଞମାନଙ୍କ ମଧ୍ୟରେ ବିଭିନ୍ନ ପ୍ରସଙ୍ଗରେ ପାରସ୍କରିକ ଆଲୋଚନା ହୋଇପାରିବ। କାର୍ଯ୍ୟକ୍ରମର ଉଦ୍ଘାଟନ ଅବସରରେ ରାଜ୍ୟସଭା ଉପାଧ୍ୟକ୍ଷ ହରିବଂଶ, କେନ୍ଦ୍ରୀୟ ସଂସଦୀୟ ବ୍ୟାପାର ମନ୍ତ୍ରୀ କିରେନ୍ ରିଜିଜୁ ଓ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ ପ୍ରମୁଖ ଯୋଗଦେବେ। ଇରାନ୍ର ପୂର୍ବତନ ସର୍ବୋଚ୍ଚ ନେତା ସ୍ୱର୍ଗତ ଆୟତୋଲ୍ଲା ସୟଦ ଅଲ୍ଲୀ ଖାମେନେଇଙ୍କ ଅନ୍ତିମ ସଂସ୍କାରରେ ଅଂଶଗ୍ରହଣ କରିବା ଲାଗି ଆଜି ବିହାର ରାଜ୍ୟପାଳ, ଅବସରପ୍ରାପ୍ତ ଲେଫ୍ଟନାଣ୍ଟ ଜେନେରାଲ ସୟଦ ଅତା ହସନେନ୍ ଏବଂ ବୈଦେଶିକ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ପବିତ୍ର ମାର୍ଗାରିଟା ଇରାନ୍ ଗସ୍ତ କରିବେ। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ସୂଚନା ଅନୁଯାୟୀ
ଅନ୍ତିମ ସଂସ୍କାରରେ

ଏହି ଦୁଇ ନେତାଙ୍କ ଯୋଗଦାନ ଦୁଇ ଦେଶ ମଧ୍ୟରେ ଜନସମ୍ପର୍କ ଏବଂ ଐତିହ୍ୟ ଆଧାରିତ ସହଯୋଗକୁ ଗୁରୁତ୍ୱ ପ୍ରଦାନ କରୁଛି। ନିର୍ବାଚନ କମିଶନ ଅଖିଳ ଭାରତ ତୃଣମୂଳ କଂଗ୍ରେସର ବିଭିନ୍ନ ଗୋଷ୍ଠୀଙ୍କଠାରୁ ଦଳର ସାଂଗଠନିକ ନିର୍ବାଚନ ଏବଂ ପ୍ରାଧିକୃତ ସ୍ୱାକ୍ଷରକାରୀଙ୍କ ବିଷୟରେ ତଥ୍ୟ ଲୋଡ଼ିଛନ୍ତି। କମିଶନ ମମତା ବାନାର୍ଜୀ ଏବଂ ଦଳର ଅନ୍ୟତମ ନେତା ରୀତାବ୍ରତ ବାନାର୍ଜୀଙ୍କଠାରୁ ଏ ସମ୍ପର୍କରେ ତଥ୍ୟ ଦେବା ଲାଗି ପତ୍ର ମାଧ୍ୟମରେ ଅବଗତ କରାଇଛନ୍ତି। ଆସନ୍ତା ସୋମବାର ସନ୍ଧ୍ୟା ସୁଦ୍ଧା ଉଭୟ ପକ୍ଷଙ୍କୁ ସେମାନଙ୍କ ଜବାବ ଦାଖଲ ଲାଗି ନିର୍ଦ୍ଦେଶ ଦିଆଯାଇଛି। ସୂଚନାଯୋଗ୍ୟ, ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପରେ ତୃଣମୂଳ କଂଗ୍ରେସର ଅନେକ ନେତା ଦଳ ପରିତ୍ୟାଗ କରି ଅନ୍ୟ ଦଳରେ ସାମିଲ ହେବା ପାଇଁ ଦାବି କରିଥିବାବେଳେ କେଉଁ ଗୋଷ୍ଠୀ ପାଖରେ ଦଳୀୟ ଚିହ୍ନ ରହିବ ସେ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ତେବେ କୌଣସି ନିଷ୍ପତ୍ତି ନେବା ପୂର୍ବରୁ ନିର୍ବାଚନ କମିଶନ ଉଭୟ ଗୋଷ୍ଠୀଙ୍କଠାରୁ ସେମାନଙ୍କ ଲିଖିତ ପ୍ରତିକ୍ରିୟା ଜାଣିବାକୁ ଚାହିଁଛନ୍ତି। ସିରିଆରେ ଏକ କାଫେରେ ବିସ୍ଫୋରଣ ଘଟି 9 ଜଣଙ୍କ ମୃତ୍ୟୁ ଘଟିଛି। ସେଠାକାର ଆଭ୍ୟନ୍ତରୀଣ ମନ୍ତ୍ରୀଙ୍କ ସୂଚନା ଅନୁଯାୟୀ କାଫେ ମଧ୍ୟରେ ବିସ୍ଫୋରକ ରଖାଯାଇଥିଲା। ସିରିଆର ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି ଏହି ବିସ୍ଫୋରଣରେ 20 ଜଣ ଆହତ ହୋଇଛନ୍ତି। ଏହି ଘଟଣା ପାଇଁ କୌଣସି ଗୋଷ୍ଠୀ ଏପର୍ଯ୍ୟନ୍ତ ନିଜକୁ ଦାୟୀ କରିନାହାନ୍ତି। ସୁରକ୍ଷାବଳ ସମ୍ପୃକ୍ତ ଅଞ୍ଚଳକୁ ଘେରାବନ୍ଦୀ କରି ତଲାସୀ ଅଭିଯାନ ଆରମ୍ଭ କରିଛନ୍ତି। କେନ୍ଦ୍ର ଯୁବ ବ୍ୟାପାର ଓ କ୍ରୀଡ଼ା ରାଷ୍ଟ୍ରମନ୍ତ୍ରୀ ରାଧା ଖଡ୍ସେ ସାଇକେଲ ଫେଡେରେସନ ଅଫ୍ ଇଣ୍ଡିଆ ସହିତ ଏକ ସମୀକ୍ଷା ବୈଠକରେ ଦେଶରେ ସାଇକେଲ ଚାଳନା ଇକୋସିଷ୍ଟମକୁ ମଜବୁତ କରିବା ଉପରେ ଗୁରୁତ୍ୱାରୋପ କରିଛନ୍ତି। ତୃଣମୂଳ ସ୍ତରରେ ପ୍ରତିଭା ଚିହ୍ନଟ, ପ୍ରଶିକ୍ଷଣ ଏବଂ ଆନ୍ତର୍ଜାତିକ ପ୍ରତିଯୋଗିତା ପାଇଁ ସାଇକେଲ ଚାଳକମାନଙ୍କୁ ପ୍ରସ୍ତୁତ କରିବା ଲାଗି ରୋଡ୍ ମ୍ୟାପ୍ ପ୍ରସ୍ତୁତି ଉପରେ ସେ ଗୁରୁତ୍ୱ ଦେଇଛନ୍ତି। ସେ କହିଛନ୍ତି କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରଣାଳୟ, ଭାରତୀୟ କ୍ରୀଡ଼ା ପ୍ରାଧିକରଣ ଏବଂ ସାଇକ୍ଲିଂ ଫେଡେରେସନ ଅଫ୍ ଇଣ୍ଡିଆ ଏସବୁ ଦିଗରେ ମିଳିତ ଭାବେ କାର୍ଯ୍ୟ କରିବେ। ଆଇସିସି ମହିଳା ଟି20 ବିଶ୍ୱକପ୍ରେ ଆୟୋଜକ ଇଂଲଣ୍ଡ ଦ୍ୱିତୀୟ ସେମିଫାଇନାଲ୍ରେ 40 ରନ୍ରେ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରିଛି। ପ୍ରଥମେ ବ୍ୟାଟିଂ କରି ଇଂଲଣ୍ଡ 20 ଓଭରରେ 5 ୱିକେଟ୍ ବିନିମୟରେ 169 ରନ୍ କରିଥିବାବେଳେ ଜବାବରେ ଦକ୍ଷିଣ ଆଫ୍ରିକା ସମାନ ସଂଖ୍ୟକ ଓଭରରେ 8 ୱିକେଟ୍ ବିନିମୟରେ 129 ରନ୍ କରିବାକୁ ସକ୍ଷମ ହୋଇଥିଲା। ଆସନ୍ତା ରବିବାର ଦିନ ଲର୍ଡ଼ସ କ୍ରିକେଟ୍ ପଡ଼ିଆରେ ଇଂଲଣ୍ଡ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଫାଇନାଲ୍ ମ୍ୟାଚ୍ ଅନୁଷ୍ଠିତ ହେବ। କାନାଡ଼ା ଓପନ୍ ସୁପର 300 ପ୍ରତିଯୋଗିତାରେ ଭାରତର ଅଭିଯାନ ଶେଷ ହୋଇଛି। ମହିଳା ଏକକ ଦ୍ୱିତୀୟ ପର୍ଯ୍ୟାୟରେ ତାନ୍ୟା ହେମନାଥ ଜାପାନର ରିଙ୍କୋ ଗୁଜିଙ୍କଠାରୁ ପରାସ୍ତ ହୋଇଛନ୍ତି। ପୂର୍ବରୁ ହେମନାଥ ଆମେରିକାର ଦିଶା ଗୁପ୍ତାଙ୍କୁ ପରାସ୍ତ କରିଥିଲେ। ସେହିପରି ଆକର୍ଷି କଶ୍ୟପ ଦ୍ୱିତୀୟ ରାଉଣ୍ଡରେ ଆମେରିକାର ଖେଳାଳିଙ୍କଠାରୁ ପରାସ୍ତ ହୋଇଛନ୍ତି। ପୁରୁଷ ବର୍ଗରେ ସନିଥ ଦୟାନନ୍ଦ ଏବଂ ଶଙ୍କର ସୁବ୍ରମଣ୍ୟମ ମଧ୍ୟ ପ୍ରଥମ ରାଉଣ୍ଡରେ ପରାସ୍ତ ହେବା ପରେ ଭାରତର ଅଭିଯାନ ଶେଷ ହୋଇଛି। ଫିଫା ବିଶ୍ୱକପ୍ରେ ରାଉଣ୍ଡ 32ରେ ସ୍ୱେନ୍ 3-0 ଗୋଲ୍ରେ ଅଷ୍ଟ୍ରିଆକୁ ପରାସ୍ତ କରିଛି। ବିସିସିଆଇ ଆସନ୍ତା ମାସ 15ରୁ 27 ତାରିଖ ପର୍ଯ୍ୟନ୍ତ ଖେଳାଯିବାକୁ ଥିବା ଶ୍ରୀଲଙ୍କା ବିପକ୍ଷ 2 ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ କାର୍ଯ୍ୟସୂଚୀ ଘୋଷଣା କରିଛି। ଅଗଷ୍ଟ 15ରେ ଗାଲେ ଆନ୍ତର୍ଜାତିକ ଷ୍ଟାଡିୟମରେ ଉଦ୍ଘାଟନୀ ଟେଷ୍ଟ ମ୍ୟାଚ୍ ଓ 23 ତାରିଖରେ କଲମ୍ବୋର ସିଂହଳି ସ୍ୱୋର୍ଟସ୍ କ୍ଲବ୍ରେ ଦ୍ୱିତୀୟ ଟେଷ୍ଟ ମ୍ୟାଚ୍ ଖେଳାଯିବ। ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଦେଶର ବିଭିନ୍ନ ଅଞ୍ଚଳକୁ ଅଗ୍ରସର ହେଉଛି। ଏହାର ପ୍ରଭାବରେ ଆସନ୍ତା 2ରୁ 3 ଦିନ ପର୍ଯ୍ୟନ୍ତ ଦେଶର ପଶ୍ଚିମ ଏବଂ କେନ୍ଦ୍ରୀୟ ଅଞ୍ଚଳରେ ପ୍ରବଳ ବର୍ଷା ହେବା ନେଇ ପାଣିପାଗ ବିଭାଗ ସତର୍କ ସୂଚନା ଜାରି କରିଛି। ଏହି ସମୟ ମଧ୍ୟରେ ଓଡ଼ିଶା ସମେତ ଗୁଜରାଟ, ଗୋଆ, ମହାରାଷ୍ଟ୍ରରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ ବିଭାଗ ସୂଚନା ଦେଇଛି। ସୀମାପାର ଆତଙ୍କବାଦ ସମେତ ସମସ୍ତ ପ୍ରକାର ହିଂସାତ୍ମକ ଉଗ୍ରବାଦକୁ ଭାରତ ଓ ଜାପାନର ନିନ୍ଦା। ପଞ୍ଚାୟତିରାଜ ବ୍ୟବସ୍ଥାକୁ ସଶକ୍ତ କରିବା ଉଦ୍ଦେଶ୍ୟରେ ଆଜି ନୂଆଦିଲ୍ଲୀରେ ଅନୁଷ୍ଠିତ ହେବ ଜାତୀୟସ୍ତରୀୟ କର୍ମଶାଳା। ରୁଷ ଆକ୍ରମଣରେ ୟୁକ୍ରେନ୍ର କିଭ୍ ଅଞ୍ଚଳରେ 27 ଜଣ ମୃତ, 90 ଆହତ। ଜାମ୍ମୁ କାଶ୍ମୀରର ପହଲଗାମ୍ ଓ ବାଲତାଲ ମାର୍ଗରୁ ଆଜିଠାରୁ ଆରମ୍ଭ ହେଉଛି ବାର୍ଷିକ ଅମରନାଥ ଯାତ୍ରା। ଏବଂ ଶ୍ରୀଲଙ୍କା ବିପକ୍ଷ 2 ମ୍ୟାଚ୍ ବିଶିଷ୍ଟ ଟେଷ୍ଟ କ୍ରିକେଟ୍ ସିରିଜ୍ କାର୍ଯ୍ୟସୂଚୀ ଘୋଷଣା କଲା ବିସିସିଆଇ। ସମ୍ବାଦ ଶେଷ ହେଲା।

ଶିକ୍ଷା ମୁକ୍ତିର ମୁକ୍ତ ମାର୍ଗ, ଆରୋହଣ ଆଉ ଆହରଣର ଉଚ୍ଚତମ ସୋପାନ, ଶିକ୍ଷା ସମାଜର ମେରୁଦଣ୍ଡ, ଶିକ୍ଷା ସଂସ୍କାର ଦିଏ, ତେଣୁ ଶିକ୍ଷକ ସଂସ୍କୃତିର ଧାରକ ଓ ବାହକ, ଏ ଜାତିର ନିର୍ମାତା, ସଂସ୍କୃତିର ପ୍ରବକ୍ତା, ଏ ଜାତିର ଚରିତ୍ର ଗଠନର ବିଶ୍ୱକର୍ମା।

ଶୁଭ ସକାଳର ଶୁଭେଚ୍ଛା ଜଣାଇ ଆରମ୍ଭ କରୁଛୁ ଆଜିର କାର୍ଯ୍ୟକ୍ରମ ଶୁଭ ସକାଳ। ଶୁଭ ହେଉ ଆଜିର ଦିନ, ଧୈର୍ଯ୍ୟ ଧରୁ, ଅମାନିଆ ମନ, ମଙ୍ଗଳମୟ ହେଉ ସବୁ କାର୍ଯ୍ୟ, ଦୂର ହେଉ ସବୁ ବାଧା, ଏହି କାମନା ଆଜି ସକାଳରେ। ସକାଳ ଆସିଛି ଅନେକ ଆଶାକୁ ନେଇ, ଅନେକ ଭରସାକୁ ନେଇ। ସକାଳର ପହିଲି କିରଣ ପରି ଏହି କଅଁଳ ମନ, ସେ କିରଣ ଯେତେ ଯେତେ ଟାଣ ହୁଏ ଏ ମନ ସେତେ ସେତେ ଦୃଢ଼ ହୁଏ। ଏହି କଅଁଳ ସକାଳରେ ଆପଣଙ୍କ ପାଇଁ ଶୁଭେଚ୍ଛା ଜଣେ ଆରମ୍ଭ କରୁଛୁ ଆଜିର କାର୍ଯ୍ୟକ୍ରମ। ଆପଣମାନେ ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ FM ରେନ୍ବୋ କଟକ। ଦିଲ୍ ସେ ଦିଲ୍ ତକ୍

ସକାଳ ଆସିଛି ଆଉ ତା ସାଥିରେ ନେଇଆସିଛି ଝିପିଝିପି ବରଷାକୁ। ହଁ ବରଷା ଆସିଛି, କୋହଲା ପାଗ ବି ଆସିଛି, ଆଉ ପାଗ ଅଚାନକ ବଦଳି ଯାଇଛି। କେଇ ଦିନ ତଳେ ଯେଉଁ ତାତି ଥିଲା ସେ ତାତି ଯେମିତି ଶୀତଳ ପଡ଼ିଯାଇଛି। ଏ ଶୀତଳତା ଆମକୁ ଯେତିକି ଆନନ୍ଦ ଦେଉଛି, ଯେତିକି ଖୁସି ଦେଇଛି, ଯେତିକି ସବୁଜ ମଫରି ଦେଇଛି, ସେତିକି ମଧ୍ୟ ଆମ ପାଇଁ ଅସୁବିଧା ସୃଷ୍ଟି କରିଛି ନା କ'ଣ କହୁଛନ୍ତି ବନ୍ଧୁ? କାରଣ ସବୁଠି ପରା ଝିପିଝିପି ବର୍ଷାର କଥା, ସବୁଠି ପରା ପାଣି ଆଉ ଖାଲ ଖମାର କଥା। ତ ବର୍ଷା ଆସିଲେ ମାନେ ଆମକୁ ଯେତିକି ଆନନ୍ଦ ଲାଗେ, ଯେତିକି ଖୁସି ଲାଗେ, ଯେତିକି ସବୁଜ ମଫରି ହେଇଯାଏ, ସେତିକି ମଧ୍ୟ ଅସୁବିଧା ହୁଏ। କ'ଣ ଅସୁବିଧା ନା ଖାଲ ଖମାରେ ପାଣି ଜମେ, ବଣବୁଦା ଆଖପାଖରେ ସବୁ ବଣବୁଦା ଅନାବନା ଗଛ ବଢ଼େ, ତ ତାରି ମଧ୍ୟରେ ଅନେକ ଥାଏ ବିପଦ। ସେସବୁ ବିପଦକୁ ଆମକୁ ସମ୍ମୁଖୀନ ହେବାକୁ ପଡ଼ିବ। ସବୁଠୁ ବଡ଼ କଥା ହେଉଛି ଏହି ସମୟରେ ବର୍ଷାରେ ଭିଜିଲେ ଅଚାନକ ଦେହ ମଧ୍ୟ ଖରାପ ହୋଇଯାଏ। ତ ସକାଳେ ଯେତେବେଳେ ଆସିଛି ସେ ସକାଳରେ, ଆମ ଶୁଭ ସକାଳରେ ଆମକୁ ସେଥିପାଇଁ ମଧ୍ୟ ସତର୍କ ରହିବାକୁ ପଡ଼ିବ। ଋତୁଚକ୍ରର ଏହି ସନ୍ଧିକ୍ଷଣରେ ଶରୀର ଗଡ଼ବଡ଼ ହୋଇଗଲେ ସ୍ୱାସ୍ଥ୍ୟ ମଧ୍ୟ ବିଗିଡ଼ିଯାଏ। ତେଣୁ ବନ୍ଧୁ ଟିକେ ଜଗି ରଖି ଚଳିବାକୁ ପଡ଼ିବ, ସ୍ୱାସ୍ଥ୍ୟକୁ ଜଗିବାକୁ ପଡ଼ିବ। ବର୍ଷାରେ ଭିଜିବା ନାହିଁ, ଯଦି ବି ଭିଜିଗଲେ ତାର ତୁରନ୍ତ ପ୍ରତିକାର କରିବାର ବ୍ୟବସ୍ଥା କରିବା, ଉଷୁମ କାଢ଼ା ପିଇବା କିମ୍ବା ଗରମ ପାଣିରେ ପାଦ ଧୋଇବା, ରାତିରେ ଶୋଇଲା ବେଳେ ସୋରିଷ ତେଲ ଆଉ ରସୁଣ ଗରମ କରି ଘଷିବା, ଏଭଳି କିଛି ଉପକାରୀ କାର୍ଯ୍ୟ କଲେ ଆମେ ନିଶ୍ଚିତ ଭାବେ ବର୍ଷା ଦିନେ ଏଇ ଯେଉଁ ବର୍ଷାକୁ ସମ୍ମୁଖୀନ ହୋଇପାରିବା ଆଉ ଅଚାନକ ଦେହ ଅସୁସ୍ଥ ହେବାରୁ ରକ୍ଷା ପାଇପାରିବା। ଆଉ ତା ସହିତ ମୁଁ କହୁଥିଲି ଟିକେ ପୂର୍ବରୁ ଯେ ବଣବୁଦାରେ ଅନେକ ସରୀସୃପ ଏହି ସମୟରେ ବର୍ଷା ଦିନେ ବାହାରିଥାନ୍ତି ଆଉ ସେମାନେ ଆତଜାତ ହୋଇଥାନ୍ତି, ତେଣୁ ସରୀସୃପଠାରୁ ଟିକେ ରକ୍ଷା ପାଇବା ପାଇଁ ମଧ୍ୟ ଚେଷ୍ଟା କରିବା। ତାହେଲେ ଆମେ ସୁସ୍ଥ ରହିବା, ସୁସ୍ଥ ରହିଲେ ଆମେ ଖୁସିରେ ରହିପାରିବା। ସୁସ୍ଥ ଜୀବନ ହେଉଛି ସୁଖୀ ଜୀବନ, ଏ କଥାକୁ ଆମେ କେବେ ବି ଭୁଲିଯିବାନି ନା କ'ଣ କହୁଛନ୍ତି ବନ୍ଧୁ?

ବରଷିବ ନା କେମିତି ଯେ ବର୍ଷା କହିଲେ ବନ୍ଧୁ, ମେଘ ତ ଆସିଛି, ସେ ବରଷିବା ପାଇଁ ଏଇ ତ ଆସିଗଲାଣି ମୌସୁମୀର ପ୍ରଥମ ଛୁଆଁ ଛୁଇଁ ଦେଲାଣି, ତ ନିଶ୍ଚିନ୍ତ ସିଏ ବରଷିବ, ତ ସେ ବରଷିଲେ ମାନେ ନିଶ୍ଚିନ୍ତ ଭାବେ ଆମକୁ ଟିକେ ଯତ୍ନ ନେବାକୁ ପଡ଼ିବ। ସକାଳ ତ ସେଇ କଥା କହୁଛି, ସକାଳ ଆସିଛି ମାନେ ଜୀବନକୁ ସୁସ୍ଥ ରଖିବାକୁ ହେଲେ, ଜୀବନକୁ ସୁଖୀ କରିବାକୁ ହେଲେ ଆମ ଶରୀର ପ୍ରତି ଆମକୁ ଯତ୍ନ ନେବାକୁ ପଡ଼ିବ। ଶରୀରର ଯତ୍ନ ମାନେ ପ୍ରତିଦିନ ସକାଳେ ଯୋଗ ଆଉ ଟିକେ ବ୍ୟାୟାମ କରିବାକୁ ପଡ଼ିବ। ନିରୋଗ ଆଉ ସୁସ୍ଥ ଜୀବନ ପାଇଁ ଯୋଗର ଆବଶ୍ୟକତା ବହୁତ। ଯୋଗ ହେଉଛି ସୁସ୍ଥ ଜୀବନଶୈଳୀ ଗଠନ, ମାନସିକ ଚାପ ନିୟନ୍ତ୍ରଣ, ଶାରୀରିକ ମାନସିକ ସ୍ୱାସ୍ଥ୍ୟର ବିକାଶ ସହାୟକ ହୋଇଥାଏ। ନିୟମିତ ଯୋଗ ଅଭ୍ୟାସ ମାଧ୍ୟମରେ ବିଭିନ୍ନ ରୋଗରୁ ମଧ୍ୟ ମୁକ୍ତି ମିଳିପାରିଥାଏ ଆଉ ଶରୀର ମନ ଏହାକୁ ସୁସ୍ଥ ରଖାଯାଇପାରିଥାଏ। ତେଣୁ ବନ୍ଧୁ, ସକାଳେ ଶୀଘ୍ର ଉଠନ୍ତୁ, ନିଶ୍ଚୟ କିଛି ସମୟ ନିଜ ଶରୀର ପାଇଁ ଦିଅନ୍ତୁ। ସତର୍କ ରୁହନ୍ତୁ, ସୁସ୍ଥ ରୁହନ୍ତୁ, ସତେଜ ରୁହନ୍ତୁ।

Thank you.

C'était pas

କଥା ତ ସକାଳର ଏହା ଥିଲା। ତ ଏମିତି କଥା ଭିତରେ ବର୍ତ୍ତମାନ ସମୟ ହେଇଯାଇଛି ଜାଣିବା କାହାର ଜନ୍ମଦିନ। ତ ଆଜି କେଉଁ ରଥୀ ମହାରଥୀଙ୍କୁ ଆମେ ପାଇଛେ, କାହାକୁ ହରେଇଛେ। ପାଇବାର ତାଲିକା ଅନେକ, ହରେଇବା ତାଲିକା ବି କମ୍ ନୁହେଁ। ତାହେଲେ ପାଇବାର ତାଲିକାରୁ ଆରମ୍ଭ କରିବା। ଆଜି ହେଉଛି କ୍ରିକେଟିୟର ହରଭଜନ ସିଂଙ୍କ ଜନ୍ମଦିନ। 1980 ଜୁଲାଇ 3 ପଞ୍ଜାବର ଜଳନ୍ଧରରେ ଜନ୍ମଗ୍ରହଣ କରିଥିଲେ ଭଜି। 1998-2016 ପର୍ଯ୍ୟନ୍ତ ଟିମ୍ ଇଣ୍ଡିଆର ବହୁ ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍ରେ ଖେଳି ଦେଶ ପାଇଁ ଆଣିଛନ୍ତି ଗୌରବ। ହରଭଜନ ସିଂ 25 ମାର୍ଚ୍ଚ 1998 ପ୍ରଥମେ ଅଷ୍ଟ୍ରେଲିଆ ବିପକ୍ଷରେ ଟେଷ୍ଟ ମ୍ୟାଚ୍ ଖେଳିଥିଲେ। ସେଠୁ ଆରମ୍ଭ କରିଥିଲେ ଟିମ୍ ଇଣ୍ଡିଆର ତାଙ୍କର ଅଭିଯାନ। ପରେ ପରେ 17 ଏପ୍ରିଲ୍ରୁ ନ୍ୟୁଜିଲାଣ୍ଡ ବିପକ୍ଷରେ ନିଜର ଦିନିକିଆ ଅଭିଯାନ ଆରମ୍ଭ କରିଥିଲେ। 103 ଟେଷ୍ଟ, 236 ଦିନିକିଆ ଓ 28 T20 ମ୍ୟାଚ୍ ଖେଳିଛନ୍ତି ହରଭଜନ ସିଂ। ଟେଷ୍ଟରେ 417 ଓ୍ୱିକେଟ୍, ଦିନିକିଆରେ 269 ଏବଂ T20ରେ 25 ୱିକେଟ୍ ଭଜିଙ୍କ ଖାତାରେ ରହିଛି। ମୁଖ୍ୟତଃ ଜଣେ ଅଫ୍ ସ୍ପିନ୍ ବୋଲର ହେଲେ ମଧ୍ୟ ଭଜି କେତୋଟି ମ୍ୟାଚ୍ରେ ବ୍ୟାଟିଂ କରିବାର ସୁଯୋଗ ପାଇଛନ୍ତି। ଏପରିକି ତାଙ୍କ ନାଁରେ 2 ଟେଷ୍ଟ ଶତକ ବି ରହିଛି। ଆଜି ମଧ୍ୟ ହେଉଛି ହାସ୍ୟ ଅଭିନେତ୍ରୀ ଭାରତୀ ସିଂଙ୍କର ଜନ୍ମଦିନ। ଭାରତୀ ସିଂ 1984 ଅମୃତସରରେ ଜନ୍ମଗ୍ରହଣ କରିଥିଲେ। ଆଜିର ତାରିଖରେ ଅନେକ ରିଏଲିଟି ଶୋରେ କମେଡିଆନ୍, ଆକ୍ଟ୍ରେସ୍, ହୋଷ୍ଟ ଭାବେ କାମ କରିଥିବା ଭାରତୀ ମଧ୍ୟ ବହୁ ଟିଭି ଶୋ ସହିତ କେତୋଟି ସିନେମାରେ ଅଭିନୟ କରିଛନ୍ତି। ତାଙ୍କ ଅଭିନୀତ ହିନ୍ଦୀ ସିନେମା ମଧ୍ୟ ରହିଛି ଖିଲାଡ଼ି 786, ସନମରେ, ରକି ଓର ରାଣୀ କି ପ୍ରେମ କାହାଣୀ ପ୍ରମୁଖ। ସେହିପରି କେତୋଟି ପଞ୍ଜାବୀ ଏବଂ କନ୍ନଡ଼ ସିନେମାରେ ମଧ୍ୟ ସେ ଅଭିନୟ କରିଛନ୍ତି। ଭାରତୀ ସିଂ ମଧ୍ୟ ନ୍ୟାସନାଲ୍ ର୍ୟାଙ୍କ ପ୍ରାପ୍ତ ତୀରନ୍ଦାଜ ଏବଂ ସୁଟିଂ ଖେଳାଳି ମଧ୍ୟ।

ତମନ୍ତୁ ଏ ଭିତରେ ଆହୁରି ଜଣେ ଆହୁରି ମହାନ ବ୍ୟକ୍ତିଙ୍କର ଜନ୍ମଦିନ ହେଉଛି ଆଜିର ତାରିଖରେ, ଯେମିତି ନିର୍ଦ୍ଦେଶକ ପ୍ରଯୋଜକ ତିଗ୍ମାଂଶୁ ଧୁଲିଆ 3 ଜୁଲାଇ 1967 ମସିହାରେ ପ୍ରୟାଗରାଜରେ ଜନ୍ମଗ୍ରହଣ କରିଥିଲେ। 1998 ମସିହାରେ ଚଳଚ୍ଚିତ୍ର ଦିଲ୍ ସେରେ ଡାଇଲଗ୍ ଲେଖି ଫିଲ୍ମ କ୍ୟାରିୟର ଆରମ୍ଭ କରିଥିଲେ ତିଗ୍ମାଂଶୁ। ତାଙ୍କ ନିର୍ଦ୍ଦେଶିତ ପ୍ରମୁଖ ସିନେମା ମଧ୍ୟରେ ରହିଛି ପାନ୍ ସିଂ ତୋମାର, ସାହେବ ବିବି ଔର ଗ୍ୟାଙ୍ଗଷ୍ଟର, ଗ୍ୟାଙ୍ଗ ସବ ଆସେପୁର, ବୁଲେଟ ରାଜା, ରାଗ ଦେଶ, ମିଲନ ଟକିଜ, ୟାରା ପ୍ରମୁଖ। ସେ ଜଣେ ଅଭିନେତା, ପ୍ରଯୋଜକ, ସ୍କ୍ରିନ୍ ରାଇଟର ଏବଂ କ୍ୟାଷ୍ଟିଂ ଡାଇରେକ୍ଟର ଭାବେ ମଧ୍ୟ ଅନେକ ସିନେମାରେ କାମ କରିଛନ୍ତି। ସେହିଭଳି ଆଜି ହେଉଛି ପ୍ରସିଦ୍ଧ କଣ୍ଠଶିଳ୍ପୀ ଅମିତ କୁମାରଙ୍କର ଜନ୍ମଦିନ। ଅମିତ କୁମାର 3 ଜୁଲାଇ 1952 ମସିହାରେ ଜନ୍ମଗ୍ରହଣ କରିଥିଲେ। ସେ ଜଣେ ପ୍ରଚ୍ଛଦପଟ କଣ୍ଠଶିଳ୍ପୀ, ମ୍ୟୁଜିକ୍ କମ୍ପୋଜର ଏବଂ କଳାକାର ଭାବେ କାର୍ଯ୍ୟ କରିଛନ୍ତି। ଅମିତ ହେଉଛନ୍ତି କିମ୍ବଦନ୍ତୀ କଣ୍ଠଶିଳ୍ପୀ କିଶୋର କୁମାରଙ୍କ ପୁଅ। ପାଖାପାଖି 150

ରୁ ଅଧିକ ଗୀତରେ କଣ୍ଠଦାନ କରିଛନ୍ତି ଅମିତ, ଯେଉଁଥିରେ ବଲିଉଡ୍ ଗୀତ ରହିଛି, ଓଡ଼ିଆ ଗୀତ ରହିଛି, ବେଙ୍ଗଲୀ ଗୀତ ରହିଛି, ଭୋଜପୁରୀ ରହିଛି, ଅହମିଆ ରହିଛି, ମରାଠୀ ରହିଛି, କଙ୍କଣୀ ରହିଛି। ଅମିତଙ୍କ ପ୍ରମୁଖ ଗୀତ ଭିତରେ ସିନେମା ମଧ୍ୟରେ ଯେଉଁ ଓଡ଼ିଆ ଚଳଚ୍ଚିତ୍ର ଗୀତ ଗାଇଛନ୍ତି ତା ଭିତରେ ରହିଛି ରାଧା ଚଳଚ୍ଚିତ୍ର ରହିଛି, ଗପ ହେଲେ ବି ସତ ରହିଛି, ସମୟ ବଡ଼ ବଳବାନ ରହିଛି, ମିଛ ମାୟା ସଂସାର ରହିଛି, ଏଇଭଳି ଅନେକ ସିନେମା ରହିଛି, ସନ୍ଧ୍ୟା ତାରା ବି ରହିଛି, ଏଇଭଳି ଅନେକ ସିନେମାରେ ସେ ଗୀତ ଗାଇଛନ୍ତି, କଣ୍ଠଦାନ କରିଛନ୍ତି। ଆଜି ବି ହେଉଛି ବିଶିଷ୍ଟ ଦାଦାସାହେବ ଫାଲ୍କେ ପାଇଥିବା ବିଶିଷ୍ଟ ବା ପ୍ରସିଦ୍ଧ ସିନେ ନିର୍ଦ୍ଦେଶକ ପଦ୍ମବିଭୂଷଣ ଅଦୂର ଗୋପାଳକୃଷ୍ଣଙ୍କର ଜନ୍ମଦିନ 3 ଜୁଲାଇ 1941 କେରଳରେ ଜନ୍ମଗ୍ରହଣ କରିଥିଲେ ଅଦୂର ଗୋପାଳକୃଷ୍ଣ। ସେ 16 ଥର ଜାତୀୟ ପୁରସ୍କାର ପାଇଛନ୍ତି, 17 ଥର କେରଳ ରାଜ୍ୟ ପୁରସ୍କାର ପାଇଛନ୍ତି, ପଦ୍ମଶ୍ରୀ ପାଇଛନ୍ତି। ପଦ୍ମବିଭୂଷଣ ସହିତ ଦାଦାସାହେବ ଫାଲ୍କେ ସମ୍ମାନ ମଧ୍ୟ ତାଙ୍କୁ ଦିଆଯାଇଛି। ମହାବୀର ଚକ୍ର ବିଜେତା କାର୍ଗିଲ ଯୁଦ୍ଧର ହିରୋ ଦିଗେନ୍ଦ୍ର କୁମାର ଆଜିର ତାରିଖରେ ଜନ୍ମଗ୍ରହଣ କରିଥିଲେ। ସେହିଭଳି ଫୁଟବଲ ଖେଳାଳି ସୌରଭ ଚକ୍ରବର୍ତ୍ତୀ, ଓଡ଼ିଆ ଚଳଚ୍ଚିତ୍ର ଅଭିନେତା ସମରେଶ ରାଉତରାୟ ପ୍ରମୁଖ ଆଜିର ଦିନରେ ଜନ୍ମଗ୍ରହଣ କରିଥିଲେ। ସମରେଶଙ୍କ ପ୍ରମୁଖ ଚଳଚ୍ଚିତ୍ର ମଧ୍ୟ ରହିଛି ଧଉଳି ଏକ୍ସପ୍ରେସ। ଆଜି ଦିନରେ ଆମେ ହରାଇଥିଲେ ପ୍ରସିଦ୍ଧ ଅଭିନେତା ରାଜକୁମାରଙ୍କୁ ଆମେ ହରାଇଥିଲେ। ରାଜକୁମାରଙ୍କ ପ୍ରକୃତ ନାଁ ହେଉଛି କୁଲଭୂଷଣ ପଣ୍ଡିତ। ସେ 8 ଅକ୍ଟୋବର 1926 ଜନ୍ମଗ୍ରହଣ କରିଥିଲେ, 3 ଜୁଲାଇ 1996 ତାଙ୍କର ପରଲୋକ ହୋଇଥିଲା। ରାଜକୁମାରଙ୍କ ପ୍ରମୁଖ ସିନେମା ମଧ୍ୟରେ ରହିଛି ଦିଲ୍ ଏକ ମନ୍ଦିର, କାଜଲ, ୱକ୍ତ, ନୀଲକମଲ ପ୍ରମୁଖ।

ಆರಂಭ ಕರೆಯುವ ಕಾರ್ಯಕ್ರಮ ಮಾರ್ನಿಂಗ್ ಮೆಲೋಡಿ. ಸುಳಿದಿನ 100.4 ಆಕಾಶವಾಣಿ ಎಫ್ಎಂ ನೆನಪಾಗೋದು ದಿಲ್ ಸೆ ದಿಲ್ ತಾ. ମୁଁ ବଜାରକୁ ଯାଆନ୍ତୁ କି ବାହାରକୁ ଯେକୌଣସି ଜିନିଷ ଆଣିବା ପାଇଁ ଆମେ ପ୍ରଥମେ ଲୋଡ଼ିଥାଉ ଗୋଟିଏ ପଲିଥିନ୍ କ୍ୟାରି ବ୍ୟାଗ୍, ଆଉ ଘରକୁ ଆସିବା ପରେ ସେ ପଲିଥିନ୍ ବ୍ୟାଗ୍କୁ କାଢ଼ିକିରି ଫିଙ୍ଗିଦେଉ। ଥରେ ଚିନ୍ତା କରିଛନ୍ତି ସେ ପଲିଥିନ୍ ବ୍ୟାଗ୍ର କ'ଣ ହୁଏ ପରବର୍ତ୍ତୀ ସମୟରେ? ନା ବନ୍ଧୁ, ସେ କଥା ଆମେ କେବେ ଚିନ୍ତା କରିନଥାଉ। ହେଲେ ସେ ପ୍ଲାଷ୍ଟିକ୍ ବା ପଲିଥିନ୍ ଆମରି ଜୀବନକୁ କଳିତ କରିଥାଏ, ଆମକୁ ତାର କୁପ୍ରଭାବରେ ପ୍ରଭାବିତ କରିଥାଏ, ଆଉ ଆମକୁ ରୋଗ ପୀଡ଼ା ଦିଗକୁ ଟାଣି ନେଇଥାଏ। ତେବେ କହନ୍ତୁ ତ ବନ୍ଧୁ, ପ୍ଲାଷ୍ଟିକ୍ ବିନା ଆମେ କ'ଣ ଜୀବନକୁ ବାଛିପାରିବାନି? କ'ଣ କହୁଛନ୍ତି?

ସମୟ ତ ବଡ଼ ବଳବାନ ବନ୍ଧୁ, ସମୟ ସବୁକିଛିକୁ ତାର ଟିପା ଖାତାରେ ଲିପି ରଖିଥାଏ। ତ ବନ୍ଧୁ, ଆପଣଙ୍କର ପ୍ରତ୍ୟେକଟି ଘଟଣା ଆପଣ ଯାହା କରୁଛନ୍ତି ତା ପାଇଁ ଆପଣ ତାର ଫଳ ମଧ୍ୟ ଲେଖାଇ ରହୁଛି। ସମୟ ସେ ସବୁକୁ ଟିପା ଖାତାରେ ଲେଖି ରଖୁଛି। ଆପଣ ଯେମିତି କରିବେ ସେମିତି ପାଇବେ। କାରଣ ଆପଣ ଯଦି ପ୍ଲାଷ୍ଟିକର ବ୍ୟବହାର ବଢ଼ାଇବେ, ଆପଣ ଯଦି ପ୍ଲାଷ୍ଟିକକୁ ସହଜ ସରଳ କରିବାକୁ ନିଜ ଜୀବନ ଭିତରେ ଭର୍ତ୍ତି କରିବାକୁ ଚେଷ୍ଟା କରିବେ, ତ ସେ ପ୍ଲାଷ୍ଟିକ ହିଁ ଆପଣଙ୍କ ଜୀବନକୁ ହିଁ ପ୍ରଥମ କବଳିତ କରିବ। ପ୍ଲାଷ୍ଟିକ ଯେତିକି ଉପକାରୀ କରିବ ସେତିକି ତାର ଦୁର୍ଗୁଣରେ ଆପଣଙ୍କୁ ବି ପ୍ରଭାବିତ କରିବ। ତେଣୁ ବନ୍ଧୁ, ପଲିଥିନ ହେଉ ବା ପ୍ଲାଷ୍ଟିକ ହେଉ, ଏସବୁ ଏଭଳି କିଛି ଜିନିଷ ନୁହେଁ ଯାହାକୁ ଆମେ ଛାଡ଼ିକରି ରହିପାରିବାନି। ସେ ଏଗୁଡ଼ିକ ଆମର ମୌଳିକ ଜୀବନ ନୁହେଁ। ପଲିଥିନ ଏମିତି କିଛି ନୁହେଁ, ଏହା କେବଳ ଆମର ଆଦତ। ପଲିଥିନର ବହୁଳ ବ୍ୟବହାର ହିଁ ତାକୁ ଆମେ ଆଦତରେ ପକାଇ ଦେଇଛେ। ତେଣୁ ପଲିଥିନ ଛାଡ଼ିବାକୁ ଆମେ ଆମ ଆଚରଣକୁ ବଦଳାଇବାକୁ ପଡ଼ିବ। ଆମେ ଯେହେତୁ ବାରମ୍ବାର ବିଶେଷଜ୍ଞମାନଙ୍କଠାରୁ ଜାଣିବାକୁ ପାଉଛୁ ଯେ ପଲିଥିନ ଦ୍ୱାରା ଆମର ଅନେକ କ୍ଷତି ହେଉଛି, ପରିବେଶ ପ୍ରଦୂଷିତ ହେଉଛି, ପରିବେଶ, ଜଳ, ବାୟୁ, ମାଟି, ପାଣି, ପବନ, ଆଉ ପଲିଥିନରେ ଆଣୁଥିବା ଖାଦ୍ୟ ପଦାର୍ଥ ଦ୍ୱାରା ମଧ୍ୟ ଆମର ସୂକ୍ଷ୍ମ ପଲିଥିନ ଗୁଣ ଆମ ଶରୀର ମଧ୍ୟକୁ ଯାଇ ଆମକୁ ବିଭିନ୍ନ ପ୍ରକାର ମାନେ ବ୍ୟାଧି ବା ରୋଗରେ ପକାଉଛି, ଯାହାଫଳରେ ମୃତ୍ୟୁମୁଖରେ ମଧ୍ୟ ଅନେକ ଜୀବଜନ୍ତୁ ପଡ଼ୁଛନ୍ତି, ମଣିଷ ବି ପଡ଼ୁଛି। ତ ସେଇ ପଲିଥିନକୁ ଆମେ ଛାଡ଼ିବା ଦରକାର। ସେଥିପାଇଁ ଆମ ଆଦତକୁ ବଦଳାଇବା ଦରକାର। ପଲିଥିନ ଛାଡ଼ିବା ପାଇଁ ଆମ ଆଚରଣକୁ ବଦଳାଇବା ଦରକାର। ଟିକିଏ ଚେଷ୍ଟା କଲେ ପଲିଥିନର ବିଷ କବଳରୁ ଆମେ ବର୍ତ୍ତି ପାରିବା। ସେଥିପାଇଁ ପଲିଥିନ ବଦଳରେ କାଗଜ ବାଛିବା ଆରମ୍ଭ କରିବା, ଆହୁରି ଭଲ ହେବ। ବଜାରକୁ ଗଲେ ସାଥିରେ ନିଜର କପଡ଼ା କିମ୍ବା ଝୋଟର ବ୍ୟାଗ୍ ନେଇକି ଯିବା। ବ୍ୟାଗ୍ ନେଇନଥିଲେ ମଧ୍ୟ ବିଭିନ୍ନ ରିଟେଲ ସପ୍ ମାନଙ୍କର ଯେଉଁ କପଡ଼ା ବ୍ୟାଗ୍ ମିଳୁଛି, ତା ସେଥିରେ ମଧ୍ୟ ସାମଗ୍ରୀ ଆଣିପାରିବା। ତାହେଲେ ଆମେ ନିଶ୍ଚୟ ଚେଷ୍ଟା କଲେ ଆମେ ଆମ ଆଦତକୁ ବଦଳାଇ ପାରିବା, ଆଉ ଆମର ପଲିଥିନ କବଳରୁ ନିଜକୁ ମଧ୍ୟ ରକ୍ଷା କରିପାରିବା। ନା କ'ଣ କହୁଛନ୍ତି?

ପ୍ଲାଷ୍ଟିକ କୁ ଆଦରିବା ନା ଜୀବନ କୁ ଆଦରିବା, କେଉଁଟା ଆମ ପାଇଁ ଗୁରୁତ୍ୱପୂର୍ଣ୍ଣ? ପ୍ଲାଷ୍ଟିକ ପଲିଥିନ ମଧ୍ୟରେ ଆମ ଜୀବନକୁ ବାଛିବା ନା ଜୀବନକୁ ଗୋଟେ ସରସ ସୁଖଦ ଜୀବନ ଭାବେ ବାଛି ରଖିବା? ତ ବନ୍ଧୁ, ସବୁଠୁ ବଡ ବିକଳ୍ପ ହଉଛି ଆମକୁ ପଲିଥିନ କି ଛାଡ଼ିବାକୁ ପଡିବ। ପଲିଥିନ ଆଉ ଯୋଉ ପ୍ଲାଷ୍ଟିକର ଆଦତ ଆମ ଭିତରେ ପଡ଼ିଯାଇଛି, ପ୍ରତ୍ୟେକ ଜିନିଷ ପ୍ଲାଷ୍ଟିକର ଆଣିବା, ପ୍ରତ୍ୟେକ ବ୍ୟବହାରରେ ପଲିଥିନକୁ ବ୍ୟବହାର କରିବା, ପଲିଥିନ କ୍ୟାରି ବ୍ୟାଗରେ ସବୁକିଛି, ମାନେ ରନ୍ଧା ହୋଇଥିବା ଖାଦ୍ୟଠୁ ଆରମ୍ଭ କରି ପନିପରିବା ଖାଦ୍ୟ ପଦାର୍ଥ ସବୁକିଛି ଆଣିବାର ଯୋଉ ଆଦତ ପଡ଼ିଯାଇଛି, ସେ ଆଦତକୁ ବଦଳେଇବାକୁ ପଡ଼ିବ। ସେଥିପାଇଁ ଆମକୁ ବିକଳ୍ପ ଭାବେ ବ୍ୟବହାର କରିବାକୁ ପଡ଼ିବ, ବିକଳ୍ପ ଭାବେ ନିଜର ବ୍ୟାଗଟେ ତିଆରି କରିବାକୁ ପଡ଼ିବ। ଆପଣ ଯଦି କାରୁକାର୍ଯ୍ୟ ଜାଣିଛନ୍ତି, ସୂକ୍ଷ୍ମ କାରୁକାର୍ଯ୍ୟ ଉପରେ, ହସ୍ତତନ୍ତ ଜାଣିଛନ୍ତି, ହସ୍ତଶିଳ୍ପ ଉପରେ ଆପଣଙ୍କର ଜ୍ଞାନ ଅଛି, କିମ୍ବା ଆପଣ ନିଜେ ସିଲେଇ କରି ଜାଣିଛନ୍ତି, ତାହେଲେ ନିଜେ ଗୋଟେ ବ୍ୟାଗ୍ ତିଆରି କରନ୍ତୁ। କପଡ଼ାରେ ବ୍ୟାଗ୍ ତିଆରି କରନ୍ତୁ, କପଡ଼ା କିଣିକିରି ଆଣି କରନ୍ତୁ, କିମ୍ବା ନିଜର ଯେଉଁ ପୁରୁଣା ପ୍ୟାଣ୍ଟ ସାର୍ଟ ରହିଲା ତାକୁ କାଟିକି ମଧ୍ୟ ସେଥିରେ ସୂକ୍ଷ୍ମ କାରୁକାର୍ଯ୍ୟରେ ବିଭିନ୍ନ ପ୍ରକାର ସୁନ୍ଦରିଆ ବ୍ୟାଗ୍ଟେ ତିଆରି କରନ୍ତୁ। ଆପଣ ଯେତେବେଳେ ନିଜେ ବ୍ୟାଗ୍ଟେ ତିଆରି କରିବେ, ସୁନ୍ଦରିଆ ବ୍ୟାଗ୍ଟେ

ହେବ ନା, ଆପଣ ତାକୁ ଯୁଆଡ଼େ ଯିବେ ସାଥିରେ ନେବାକୁ ନିଶ୍ଚିନ୍ତ ମନ କରିବେ, କାହିଁକି ନା ଆପଣ ତିଆରି କରିଛନ୍ତି ନା। ସେ ଯୋଉ ଆପଣ ନେଇକି ଯିବାର ଯୋଉ ମନ ଭିତରେ ଯୋଉ ଉତ୍ସାହ ଆନନ୍ଦ ଆସିବ, ଯେ ମୁଁ ତିଆରି କରିଛି, ଏତେ ସୁନ୍ଦର ହେଇଛି, ସୁନ୍ଦର କାରୁକାର୍ଯ୍ୟ କରିଛି, ସୂକ୍ଷ୍ମ କାରୁକାର୍ଯ୍ୟ କରିଛି, ଅନ୍ୟମାନେ ଦେଖିଲେ ଭାରି ଖୁସି ହେବେ, ସେଇ ଆଦତଟା ଆପଣଙ୍କର ପଡ଼ିଗଲା ନା, ଆପଣ ଆଉ ପଲିଥିନ୍ ମାଗିବେନି ଦୋକାନୀକୁ। ଭାଇ ପଲିଥିନ୍ରେ ଟିକେ ପୁରେଇ ଦେଉନାହାନ୍ତି, ଟିକେ ଏଇଟା ପୁରେଇ ଦେଉନ ପଡ଼ିଲେ, ନାଇଁ ନାଇଁ ଭାଇ ମୋ ବ୍ୟାଗ୍ ଆଣିଛୁ, ମୋ ବ୍ୟାଗ୍ରେ ଦିଅନ୍ତୁ। କାହିଁକି ନା ଆପଣଙ୍କ ହାତ ତିଆରି ବ୍ୟାଗ୍କୁ ଆପଣ ତ ପ୍ରଦର୍ଶନ କରିବାର ସୁଯୋଗ ପାଇବେ, ଆଉ ସେଥିରେ ଜିନିଷ ଆଣିବେ, ଦେଖିଲେ ତ ସେ ଆଦତକୁ କେମିତି ବଦଳେଇ ଦେଲେ ଆପଣ, ଆପଣ ପଲିଥିନ୍ ଆଦତକୁ ବଦଳେଇ ଦେଲେ, ଆଉ ନିଜେ ତିଆରି କରିଥିବା ନିଜ ହାତ ତିଆରି ଜିନିଷରେ ଆପଣ ଜିନିଷ ତିଆରି କରି ଆଣିଲେ। ତେଣୁ ବନ୍ଧୁ, ଯଦି ଆପଣଙ୍କ ଭିତରେ କିଛି କଳା ଅଛି, ସେ କଳାକୁ ଆପଣଙ୍କ ବ୍ୟାଗ୍ରେ ଦେଖାନ୍ତୁ, ଗୋଟେ କପଡ଼ାର ବ୍ୟାଗ୍ଟି ତିଆରି କରନ୍ତୁ, ସେଇଥିରେ ଦେଖାନ୍ତୁ, ଦେଖିବେ ଆପଣ କେତେ ଖୁସି ହେବେ, ଆଉ ପଲିଥିନ୍ର ଆଦତକୁ ଆପଣ କେମିତି ଦୂରେଇ ଦେଇପାରୁଛନ୍ତି, ନା କ'ଣ କହୁଛନ୍ତି ବନ୍ଧୁ।

ମଧ୍ୟ ଜାଣିଛନ୍ତି ପ୍ରତିଦିନ ଲକ୍ଷ ଲକ୍ଷ ପ୍ଲାଷ୍ଟିକ ବ୍ୟାଗ ଅଯଥାରେ ନଷ୍ଟ ହୋଇଯାଏ, ଆଉ ସେସବୁ ଆମ ପରିବେଶରେ ମିଶି ପରିବେଶକୁ ଦୂଷିତ କରିଥାଏ, ଯାହାଫଳରେ ଆମ ନଦୀ ସମୁଦ୍ର ମାଟି ଜଙ୍ଗଲ ସବୁକିଛି ପଲିଥିନମୟ ହୋଇପଡ଼ିଛି। କାଲି ଯେଉଁ ନଦୀ କି ନାଳର ଜଳକୁ ଆମେ ବ୍ୟବହାର କରୁଥିଲେ ତା ଏବେ ପଲିଥିନ କିମ୍ବା ପ୍ଲାଷ୍ଟିକ ଅବଶିଷ୍ଟାଂଶରେ କବଳିତ। ଆମ ଚାଷ ଜମି ଖୋଳିଲେ ପ୍ଲାଷ୍ଟିକ ଜରି ବାହାରୁଛି। ଅତୀତରେ ଆମ ଘରୁ ଆମେ ଚାଷ ଜମି ପାଇଁ ଯେଉଁ ଖତ ଜୈବିକ ସାର ବାହାର କରୁଥିଲେ ତାହା ଏବେ ପଲିଥିନ ଜରିରେ ଭର୍ତ୍ତି ହୋଇଯାଇଛି। ସେସବୁ ଖତ ସହିତ ଆମ ଚାଷ ଜମିକୁ ଯାଇ ଫସଲକୁ ନଷ୍ଟ କରୁଛି। କାଲି ଯେଉଁ ସମୁଦ୍ର ବେଳାଭୂମି ନଦୀକୂଳ ସ୍ୱଚ୍ଛ ପରିବେଶ ଦେଉଥିଲା ତାହା ଏବେ ପଲିଥିନ ଆଉ ପ୍ଲାଷ୍ଟିକ ଆବରଣରେ ପରିପୂର୍ଣ୍ଣ। ସମସ୍ୟା ଏପରି ସ୍ତରରେ ପହଞ୍ଚିଛି, ବିଶ୍ୱର ବେଳାଭୂମିରେ ଯାହା ପୂର୍ବରୁ ସଫା ବାଲି ଥିଲା ତାହା ଏବେ ପ୍ରାକୃତିକ ପଦାର୍ଥ ଆଉ ଆବର୍ଜନା ପ୍ଲାଷ୍ଟିକର ମିଶ୍ରିତ ଦ୍ରବ୍ୟରୁ ତିଆରି ହେଉଥିବା ଦେଖିବାକୁ ମିଳୁଛି। ତେଣୁ ବନ୍ଧୁ, ଟିକିଏ ସଚେତନ ହୁଅନ୍ତୁ, ନିଜ ପରିବେଶକୁ ନିଜେ ରକ୍ଷା କରନ୍ତୁ, ନା କ'ଣ କହୁଛନ୍ତି?

ହଁ ବନ୍ଧୁ, ଏବେଠାରୁ ସଚେତନ ହୁଅନ୍ତୁ, ନିଜ ପରିବେଶକୁ ପ୍ଲାଷ୍ଟିକ ମୁକ୍ତ କରନ୍ତୁ। ପ୍ଲାଷ୍ଟିକ ଆମର ମୌଳିକ ଆବଶ୍ୟକତା ନୁହେଁ ଯେ, ତାହା ବିନା ଆମେ ଜୀବନ ଜିଇଁପାରିବାନି। ତାକୁ ଟିକେ ଚେଷ୍ଟା କଲେ ଆମେ ଆମର ଅତୀତର ସୁନ୍ଦର ସ୍ୱଚ୍ଛ ପରିବେଶକୁ ଫେରି ପାଇପାରିବା। ପଲିଥିନର ବିଷ ବଳୟରୁ ଏହି ପରିବେଶକୁ ରକ୍ଷା କରିପାରିବା, ତାର ମୌଳିକତାକୁ ଫେରାଇ ଆଣିପାରିବା। ନା କ'ଣ କହୁଛନ୍ତି?

ପୁଣିଥରେ ଆସିଗଲି ବନ୍ଧୁ, ଏଥର ଆପଣଙ୍କ ସହିତ କରିବା ଚିଟ୍ ଚାଟ୍। ଆପଣଙ୍କ ଭାବ ଭାବନା, ଆପଣଙ୍କ ଚିନ୍ତା ଚେତନା, ମତ ମତାନ୍ତରକୁ ନେଇ କରିବା ଡାଏଲ୍ ଇନ୍ ଲାଇଭ୍ ଚିଟ୍ ଚାଟ୍। ସେଥିପାଇଁ ଆପଣଙ୍କ ପାଇଁ ରହିଛି ଟପିକ୍, ଜୀବନ ରାସ୍ତାରେ ଧରାବନ୍ଧା ନା ଗତାନୁଗତିକ ପଥରେ ଯିବା ଠିକ୍, ନା ବେଳେବେଳେ ନିଜ ପାଇଁ ଅଲଗା ରାସ୍ତା ବାଛିବା ଠିକ୍। ଜୀବନ ରାସ୍ତାରେ ଗଲାବେଳେ ଧରାବନ୍ଧା ବା ଗତାନୁଗତିକ ପଥରେ ଯିବା ଠିକ୍, ନା ବେଳେବେଳେ ନିଜ ପାଇଁ ଅଲଗା ରାସ୍ତା ବାଛିବା ଠିକ୍। କଣ ରହିଛି ଆପଣଙ୍କର ମତାମତ, ଚିନ୍ତା ଚେତନା, ମତ ମତାନ୍ତର ସେୟାର କରନ୍ତୁ ଆମକୁ ଗୋଟିଏ ଫୋନ୍ କଲ୍ ମାଧ୍ୟମରେ। ଆମକୁ କଲ୍ କରନ୍ତୁ 06712303153, ଏହି ନମ୍ବରରେ କଲ୍ କରନ୍ତୁ ଆଉ ଆପଣଙ୍କର ମତ ଜଣାନ୍ତୁ।

ହଁ ବନ୍ଧୁ ଆମେ କଥା ହଉଥିଲେ ସବୁବେଳେ କଣ ଭଲ ହେବାକୁ କିଏ ଚାହେଁ କି ବନ୍ଧୁ? ସବୁବେଳେ ଗୋଟିଏ ନିୟମରେ ଖେଳିବା, ଗୋଟେ ଧାରାରେ ଚାଲିବା, ଶଗଡ଼ ଗୁଳାରେ ଜୀବନ ଗାଡ଼ିକୁ ଗଡ଼େଇ ନେବା, ଏସବୁ କଣ ଭଲ ଲାଗେ କି? ବେଳେବେଳେ ଇଚ୍ଛା ହୁଏ ପ୍ରଚଳିତ ଧାରାରେ ଟିକେ ଅଲଗା ହେଇଯାଆନ୍ତେନି, ଅନ୍ୟମାନଙ୍କଠୁ ଆମେ ଟିକେ ଅଲଗା ହୁଅନ୍ତେ, ଅଲଗା କଥା ହୁଅନ୍ତେ, ଅଲଗା ଚାଲନ୍ତେ, କିଛି ଅଲଗା କରିବାକୁ ଏମିତି ଇଚ୍ଛା ହୁଏ ନା ବନ୍ଧୁ? ଅଲଗା ହେଲେ ସିନା ପ୍ରକୃତରେ ଆନନ୍ଦ ଆଉ ଖୁସିକୁ ଅନୁଭବ କରିବେ, କିନ୍ତୁ ଅଲଗା ହୁଅନ୍ତୁ, ଶୃଙ୍ଖଳା ଭିତରେ ରୁହନ୍ତୁ, ନୀତି ନିୟମରେ ରୁହନ୍ତୁ ବନ୍ଧୁ। ଅଲଗା ହେଇ କିଛି ଏମିତି କରନ୍ତୁନି ଯାହା ଯେଉଁଥିପାଇଁ ଆପଣ ବିପଦରେ ପଡ଼ିବେ। ଅଲଗା ହୁଅନ୍ତୁ, କିଛି ଅଲଗା କରନ୍ତୁ ଯାହା ସମସ୍ତଙ୍କର ଉପକାରୀ, ତାହା ହିଁ କରନ୍ତୁ, ଖରାପ କରନ୍ତୁନି। ନା କ'ଣ କହୁଛନ୍ତି ଆପଣ? କ'ଣ ଭାବୁଛନ୍ତି ଜୀବନ ରାସ୍ତାରେ ଧରାବନ୍ଧା ବା ଗତାନୁଗତ ପଥରେ ଯିବା ଠିକ୍, ନା ନିଜ ପାଇଁ ଅଲଗା ରାସ୍ତାଟିଏ ବାଛିବା ଠିକ୍, ବେଳେବେଳେ ଟିକିଏ ଅଲଗା ହେଇକିରି କିଛି ନୂଆ କରିବାକୁ ଚେଷ୍ଟା କରିବା ଠିକ୍? କ'ଣ କହୁଛନ୍ତି ଆପଣ? ଆମକୁ କଲ୍ କରନ୍ତୁ, ଆପଣଙ୍କର ମତ ଆମ ସହିତ ସେୟାର କରନ୍ତୁ।

0: ବନ୍ଧୁ, ଏମିତି ଗୀତରେ ଗୀତରେ କଥାରେ କଥାରେ ଆପଣମାନେ ବି ପହଞ୍ଚିଗଲେଣି ଆମ ସହିତ ଫୋନ୍ ଲାଇନ୍ରେ। ତ ଦେଖିବା କିଏ ଅଛନ୍ତି ଆଜିର ଆମ ସହିତ କିଏ ସଂଯୋଗ ହୋଇଛନ୍ତି, କିଏ ତାଙ୍କର ମତ ଜଣାଇବା ପାଇଁ ଆମ ସହିତ ଆଜି ପ୍ରଥମ କଲର କିଏ ଅଛନ୍ତି, ଚାଲନ୍ତୁ ତାଙ୍କ ସହିତ କଥା ହେବା। ସେ କ'ଣ କହୁଛନ୍ତି, ଜୀବନ ରାସ୍ତାରେ ଗଲାବେଳେ ଆମେ ଗତାନୁଗତ ପଥରେ ଯିବା ଠିକ୍ ନା ନୂଆ ନିୟମରେ ଯିବା ଠିକ୍, କ'ଣ କହୁଛନ୍ତି ତାଙ୍କର ମତ ମତାନ୍ତର ଚିନ୍ତା ଚେତନା ତାଙ୍କ ସହିତ ଜାଣିବା। 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ, କିଏ କହୁଛନ୍ତି? ପ୍ରଥମ କଲ୍ଟି ଘଟି ଯାଇଥିଲା ଯେଉଁଥିପାଇଁ ଆମେ ଠିକ୍ସେ ଜାଣିପାରିଲେନି କିଏ ଥିଲେ, କ'ଣ କହିବାକୁ ଚାହୁଁଥିଲେ, ତାଙ୍କ ନମ୍ବରଟି କଟି ଯାଇଥିଲା। ପରବର୍ତ୍ତୀ କଲର୍ଙ୍କୁ ଅପେକ୍ଷା କରିବା, ଦେଖିବା କିଏ ଅଛନ୍ତି ପରବର୍ତ୍ତୀ କଲର। କିଏ କହୁଛନ୍ତି, କୋଉଠି କହୁଛନ୍ତି?
1: ଭାଇ ନମସ୍କାର, ମୁଁ ସାଇ କହୁଛି ବେଲପଡ଼ାରୁ।
0: ସାଇ, ଆପଣଙ୍କ କାର୍ଯ୍ୟକ୍ରମ ସ୍ୱାଗତ କରୁଛି।
1: ଧନ୍ୟବାଦ।
0: କଣ କହିବେ ସାଇ ଆଜିର ଟପିକ ସମ୍ପର୍କରେ?
1: ମୁଁ ତ କହିବି ମାନେ ଜୀବନର ବାଟରେ ଆମେ ଯଦି ନିଜେ ଅଲଗା ବାଟ ବାଛି ନବା ତାହେଲେ ସେଇଟା ଆମ ପାଇଁ ଖରାପ ହବ, କାହିଁକି ନା ଆମ ଘରେ ଯୋଉଟା ଆଗରୁ ଚାଲି ଆସିଛି ଆମେ ସେଇଟାରେ ମାନେ ପୁରା ଅଭ୍ୟସ୍ତ ହେଇଗଲେଣି, ତ ସେ ବିଷୟରେ ଆମେ ବେଶୀ ଭଲରେ ଜାଣିଛେ। ଆମେ ଯଦି ନିଜ ପାଇଁ କିଛି ଅଲଗା ଭାବିବା ଯେ ଅଲଗା ନିୟମରେ ଚାଲିବା ସେତେବେଳେ ମାନେ ସବୁ କିଛି ମାନେ ଭୁଲ ଭାଲ ହବ, ଏଇଟା ମୁଁ ନିଜେ ଫିଲ୍ କରିଛି।
0: କାହିଁ ଅଲଗା ବାଟରେ ଯାଇକିରି କିଛି ଠିକ କରିପାରିବାନି?
1: ହଁ ସେମିତି କରିପାରିବା, ହେଲେ ସେମିତି କରିବା ପାଇଁ ଟିକେ ଟାଇମ ଲାଗିବ, ହେଲେ ମଣିଷଙ୍କ ପାଖରେ ତ ସେଇ ପେସେନ୍ସଟା ନାହିଁ।
0: ଠିକ ଅଛି, ତାହେଲେ ଆପଣ କହୁଛନ୍ତି ଯୋଉ ରାସ୍ତା ଆମର ପୂର୍ବପୁରୁଷ ମାନେ ବାଛିଛନ୍ତି ଆମେ ସେଇ ଶଗଡ ଗୁଳାରେ ହିଁ ଯିବା।
1: ଆଜ୍ଞା,
0: ଠିକ, ବହୁତ ବହୁତ ଧନ୍ୟବାଦ ଆପଣଙ୍କୁ ଆପଣଙ୍କର ଏଇ ସୁନ୍ଦର ମତାମତ ପାଇଁ,
1: ଧନ୍ୟବାଦ, ରହିଲି, ନମସ୍କାର।
0: ନମସ୍କାର। ତ ବନ୍ଧୁ ଦେଖିଲେ ସାଇ ବେଲପଡ଼ା ମହାଙ୍ଗାରୁ କହୁଥିଲେ ଯେ ସେ ଯୋଉ ରାସ୍ତା ଅଛି ସେଇ ରାସ୍ତାରେ ଯିବା ଠିକ, ଅନ୍ୟ ରାସ୍ତାରେ ଗଲେ ଭୁଲଭାଲ ହବ, ତେଣୁ ନ ଯିବାଟା ଠିକ। ତ ଆପଣ କଣ ଭାବୁଛନ୍ତି, ଗତାନୁଗତ ପଥରେ ଯିବା ନା ନୂଆ ରାସ୍ତା ବାଛିବା, କଣ କହିବେ? ପରବର୍ତ୍ତୀ କଲର ଯୋଡ଼ି ହେଇଗଲାଣି, ଦେଖିବା କିଏ ଅଛନ୍ତି, କୋଉଠି କହୁଛନ୍ତି? 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ, କିଏ କହୁଛନ୍ତି, କୋଉଠି କହୁଛନ୍ତି?
2: ଭାଇ ନମସ୍କାର, ବର୍ଷା ଭିଜା ନମସ୍କାର ଭାଇ, ମୁଁ କହୁଥିଲି ରାଜେଶ ନାୟକ ଫ୍ରମ ଚତିକା ବଜାର ଜଗତସିଂହପୁର।
0: ରାଜେଶ ଭାଇ ଆପଣଙ୍କୁ ମଧ୍ୟ ବର୍ଷା ଭିଜା ଅଭିନନ୍ଦନ, କଣ କହିବେ ଆଜିର ଟପିକ ସମ୍ପର୍କରେ?
2: ଭାଇ ସୁନ୍ଦର ଟପିକ ଆଣିଛନ୍ତି ସେଥିପାଇଁ ଦିଲସେ ଧନ୍ୟବାଦ ଦେବି।
0: ଆପଣଙ୍କୁ ଧନ୍ୟବାଦ
2: ଭାଇ। ବର୍ତ୍ତମାନ ହଉଛି ଅତ୍ୟାଧୁନିକ ଯୁଗ, ବୈଜ୍ଞାନିକ ଯୁଗ, ଏଆଇ ଜମାନାରେ ଆମେ ଅଛେ, ତେଣୁ ଦିନକୁ ଦିନ ତ ସବୁ ଚେଞ୍ଜେସ ଚାଲିଛି, ଫିର୍ ବି ଚେଞ୍ଜେସ ହବାର ନିହାତି ଦରକାର। ଆଧୁନିକ ଯୁଗରେ ବୈଜ୍ଞାନିକ ଯୁଗରେ ଯଦି ଆମେ ପରିବର୍ତ୍ତନ ନ ହବ ତାହେଲେ ଜୀବନର ମୂଲ୍ୟ କିଛି ନାହିଁ, କିନ୍ତୁ କିଛି ନା କିଛି ଆମେ ପୂର୍ବପୁରୁଷଙ୍କ କଥାକୁ ବି ସାଥିରେ ଧରିକି ଚାଲିବାକୁ ପଡିବ। ଯେମିତି ଆଜ୍ ଏକ୍ସାମ୍ପଲ ବର୍ତ୍ତମାନ ଭାଇ ଆପଣ ଗ୍ରାଇଣ୍ଡରରେ ବାଟୁଛନ୍ତି, ଗ୍ରାଇଣ୍ଡରରେ ବାଟନ୍ତୁ କିନ୍ତୁ ଶିଳ ଚକିକି ବି ଦେଖିବାକୁ ପଡିବ, ତା ମାନେ ନୁହଁ ଯେ ଆମେ ଶିଳ ଚକିକି ଟୋଟାଲି ଭୁଲିଯିବା ଭାଇ, ଅଳସୁଆ ହେଇଯିବା, ବିଭିନ୍ନ ପ୍ରକାର ରୋଗ ମାଡ଼ି ବସିବ, ବୈଧ ଆଜ୍ଞା ପଇସା ଖାଇବ ଆଉ। ତେଣୁ ମୋ କହିବାର ମତଲବ ହଉଛି ଆଧୁନିକରେ ଚାଲନ୍ତୁ, କିନ୍ତୁ ପୂର୍ବ ଯୋଉ ଜିନିଷ ଆମ ପୂର୍ବପୁରୁଷ ରଖିଯାଇଛନ୍ତି ତାକୁ ବି ସାଥ ଧରିକି ଚାଲିବାକୁ ପଡିବ।
0: ଆଧୁନିକ ନୂଆ ରାସ୍ତା ବାଛିବା କିନ୍ତୁ ପୁରୁଣା ରାସ୍ତା ସହିତ ସମ୍ପର୍କ ଛିନ୍ନ କରିବା ଉଚିତ ନୁହେଁ।
2: ଆଜ୍ଞା ଆଜ୍ଞା,
0: ବହୁତ ବହୁତ ଧନ୍ୟବାଦ ଆପଣଙ୍କର ସୁନ୍ଦର ମତାମତ ପାଇଁ,
2: ରହିଲି ଭାଇ, ଜୟ ଜଗନ୍ନାଥ,
0: ଜୟ ଜଗନ୍ନାଥ। ତ ବନ୍ଧୁ ଶୁଣୁଥିଲେ ରାଜେଶ ଭାଇ କହୁଥିଲେ, ରାଜେଶ ନାୟକ ଚର୍ଚିକା ବଜାର ଜଗତସିଂହପୁରର। ଆମେ ପୁରୁଣା ରାସ୍ତାରେ ତ କୁ ରଖିବା କିନ୍ତୁ ନୂଆ ଟିକେ ବାଛିବା, କିଛି ନୂଆ ନକଲେ ନୂଆର ଆନନ୍ଦ ମିଳିବନି, କାରଣ ଯୁଗ ବଦଳି ଗଲାଣି, ସମୟ ବଦଳି ଗଲାଣି, ସମୟ ସହିତ ତାଳ ଦେଇ ମଧ୍ୟ ଚାଲିବାକୁ ପଡିବ। ଦେଖିବା ପରବର୍ତ୍ତୀ କଲର କିଏ ଅଛନ୍ତି, କଣ କହୁଛନ୍ତି ଆଜିର ଟପିକକୁ ନେଇ, କିଏ କହୁଛନ୍ତି, କୋଉଠି କହୁଛନ୍ତି?
3: ଶୁଭ ସକାଳ ଭାଇ, ଜୟଦେବ ଭାଇ ନମସ୍କାର।
0: ନମସ୍କାର, ଶୁଭ ସକାଳ, କଣ କହିବେ ଭାଇ କୁହନ୍ତୁ ଟପିକ ସମ୍ପର୍କରେ।
3: ମୁଁ ପରିଚୟ ଦେଇଦେଉଛି, ମୁଁ ରେଡିଓ ସମ୍ରାଟ ମୁନା ଭାଇଜାନ କୋଟିଲା କନାପୁର ଜଗତସିଂହପୁର କହୁଛି।
0: ମୁନା ଭାଇଜାନ?
3: ଆଜ୍ଞା
0: ଭାଇ, ରେ ଭାଇ ମୁନା ଭାଇ,
3: ଠିକ ଅଛି ଭାଇ, ସମସ୍ତେ ଗୋଟେ ଗୋଟେ ଉପାଧି ପାଇଲେ, ନାଁଟା ମୋର ସବୁ ସାଙ୍ଗସାଥି ଦେଇଛନ୍ତି, ସେଇ ଚାଲିଛି ଆଜି।
0: ଠିକ ଅଛି, କୁହନ୍ତୁ ଆଜିର ଟପିକ ନେଇ କଣ କହିବେ ମୁନା ଭାଇ?
3: ଦେଖନ୍ତୁ ଆପଣଙ୍କ ପ୍ରଶ୍ନ ଉତ୍ତର ମିଳିଲେ ଦେଇଦେଲେ ନା ହିସାବରେ ଦେଖନ୍ତୁ, ଆମେ ସବୁବେଳେ ଦୈନନ୍ଦିନ ଗୋଟେ ଖାଇବା ପରେ କହୁଛୁ, ଆପଣ ଡେଲି ତ ଭାତ ଡାଲି ଆଳୁ ତରକାରୀ ଖାଇ କେବେ ରହିପାରିବେନି, ଯେମିତି ଆମର ଖାଦ୍ୟର ଗୋଟେ ଚେଞ୍ଜେସ ଥାଏ, କିନ୍ତୁ ଯୋଉ ଖାଦ୍ୟଟା ଆମେ ଖାଇବା ଆମ ଶରୀର ପାଇଁ କେତେ ଉପକାର ଅଛି, ସେ ଆମେ ପୁରୁଣା ଅତୀତ ବର୍ତ୍ତମାନକୁ ନେଇକି ଯିବା, ତା ମାନେ ଆମେ ସବୁବେଳେ ଅତୀତ

0: ଗଲେ ଆମେ ଆଗକୁ ଆଗେଇ ପାରିବାନି, ଯୋଉଟା ଆମ ପାଇଁ ଭଲ ହବ, ସମାଜ ପାଇଁ ମଙ୍ଗଳ ହବ, ଜୀବନଧାରା ଟିକେ ବଦଳିବାକୁ ପଡିବ, ତା ମାନେ ଆମେ ସେଇ ପୁରୁଣା ଅତୀତରେ ସେଇ ଧୋତି ପଞ୍ଜା ପିନ୍ଧି ରହିବା, ତାକୁ ସମୟ ସ୍ଥାନ କାଳ ପାତ୍ର ଦେଖି ଆମେ ପ୍ରତ୍ୟେକ ଜିନିଷ ଆପଣ ଯଦି ବ୍ୟବହାର କରିବା, ନିଶ୍ଚିନ୍ତ ଆପଣ ଆଗକୁ ବଢିପାରିବେ ଏବଂ ଜୀବନରେ କିଛି ଗୋଟେ ନୂଆ ଗୋଟେ କିଛି କରିପାରିବେ। ତା ସବୁବେଳେ ପୁରୁଣା ଜିନିଷ ରହି ଆମେ କେବେ ଆଗକୁ ବଢିପାରିବାନି,
1: ବଦଳିବାକୁ ପଡିବ ନା କଣ,
0: ସମସ୍ତଙ୍କୁ ନେଇକି ବାଲାନ୍ସ କରି ଯଦି ଆମେ ଆଗକୁ ଯିବା ତାହେଲେ ମୁଁ ଆସି କିଛି ପରିବର୍ତ୍ତନ ହେଲେ କିଛି ଅସୁବିଧା ନାହିଁ। ସେ ପରିବର୍ତ୍ତନଟା ଆପଣଙ୍କୁ କେତେ ଭଲ ଦଉଛି ଆଗ ଦେଖିବାକୁ ପଡିବ, ସମାଜ ପାଇଁ ନିଜ ପାଇଁ କେତେ ମଙ୍ଗଳ ହଉଛି, ଯଦି ମଙ୍ଗଳ ହେଲା ସେ ଜୀବନଧାରା ଟିକେ ବଦଳେଇ ଦେବା।
1: ବାସ ବହୁତ ବହୁତ ବଢିଆ କଥା, ଆପଣଙ୍କ ସୁନ୍ଦର ମତାମତ ପାଇଁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ। ମୁଁ ନାଇଁ ନମସ୍କାର। ତ ବନ୍ଧୁ ଶୁଣିଲେ ମୁନା ଭାଇ କହୁଥିଲେ ପରିବର୍ତ୍ତନ ଲୋଡ଼ା, ଧୀରେ ଧୀରେ ପରିବର୍ତ୍ତନ ଲୋଡ଼ା, ସେଇ ପୁରୁଣା ଢାଞ୍ଚା ପୁରୁଣା ରାସ୍ତାରେ ସବୁବେଳେ ଯିବା ବି ବେଳେବେଳେ ଭଲ ଲାଗେନି, ତ ବେଳେବେଳେ ଟିକେ ପରିବର୍ତ୍ତନ ଲୋଡ଼ା। ତ ଦେଖିବା ପରବର୍ତ୍ତୀ କଲର କିଏ ଅଛନ୍ତି, କଣ କହୁଛନ୍ତି ଆଜିର ଟପିକକୁ ନେଇ। କିଏ କହୁଛନ୍ତି, କୋଉଠି କହୁଛନ୍ତି?
2: ଅଶୋକ ପଣ୍ଡା, ମଧୁପାଟଣା, କଟକ।
1: ଅଶୋକ ବାବୁ କାର୍ଯ୍ୟକ୍ରମ ସ୍ୱାଗତ କରୁଛି, କଣ କହିବେ ଟପିକ ସମ୍ପର୍କରେ?
2: ଗତାନୁଗତିକ ଧାରାରେ ତ ସମସ୍ତେ ଚାଲନ୍ତି
1: ଆଜ୍ଞା,
2: ଅତୀତର ଧାରା ଯୋଉ ପୂର୍ବପୁରୁଷ ମାନେ ଯାହା କରିଯାଇଛନ୍ତି ସେଥିରେ ସମସ୍ତେ ଚାଲନ୍ତି, କିନ୍ତୁ ପରିସ୍ଥିତିକୁ ବିଚାର କରିକି
1: ଆଜ୍ଞା
2: ଆପଣ ଅନ୍ୟ ରାସ୍ତାରେ ଭିନ୍ନ ରାସ୍ତାରେ ବି ଯାଇପାରିବେ, ଏଥିରେ କିଛି ଅସୁବିଧା ନାହିଁ,
1: ଯାଇ ବି ପାରିବେ ନା କଣ?
2: ନିଶ୍ଚିନ୍ତ ଭାବେ ଯାଇପାରିବେ, ମୁଁ କହିଲି ପରା ପରିସ୍ଥିତିକୁ ବିଚାର କରିକି,
1: ପରିସ୍ଥିତିକୁ ଦେଖିବେ, ନହେଲେ
2: ଭିନ୍ନ ରାସ୍ତାରେ ଯାଇପାରିବେ,
1: ନହେଲେ
2: କୌଣସି ଅସୁବିଧା ନାହିଁ। ଗତାନୁଗତିକ ଧାରାକୁ ବି ରଖିବାକୁ ପଡିବ, ଆଉ କିଛି ପରିବର୍ତ୍ତନ କରିକି ଭିନ୍ନ ରାସ୍ତାରେ ବି ଯାଇକି ସଫଳତା ପାଇହବ,
1: ଯେମିତି ସମାଜର କିଛି କ୍ଷତି ନ ହଉଥିବ।
2: ହଁ ଯାହା କହିଲେ ଠିକ କଥା,
1: ବହୁତ ବହୁତ ଧନ୍ୟବାଦ ଆପଣଙ୍କର ସୁନ୍ଦର ମତାମତ ପାଇଁ,
2: ଧନ୍ୟବାଦ
1: ରଖିଲି ଆଜ୍ଞା ନମସ୍କାର। ତ ବନ୍ଧୁ ଶୁଣିଲେ ଅଶୋକ ବାବୁ କହୁଥିଲେ ପ୍ରକୃତରେ ଆମେ ପରିସ୍ଥିତିକୁ ଦେଖିକିରି ଆମେ ଭିନ୍ନ ରାସ୍ତା ଭିନ୍ନ ପଥ ବାଛି ପାରିବା, କିନ୍ତୁ ଭିନ୍ନ କିଛି କରିବାକୁ ଚେଷ୍ଟା କରିପାରିବା, କିନ୍ତୁ ଯାହା ସମାଜର କ୍ଷତି ନ ହେଉଥିବା ଦରକାର। ତ ବନ୍ଧୁ ଅନେକ ସମୟରେ ଆମେ ଭାବୁ ଆମକୁ ଯଦି ଧରାବନ୍ଧା ନିୟମ ଭିତରେ ବାନ୍ଧି ରହିଲୁ କିଛି ସ୍ୱାଧୀନ ଭାବେ କରିବାକୁ ଆମେ କରିପାରିବୁନି। ଯଦି ଲେଖକକୁ କୁହାଯିବ ଯେ ନୀତି ନିୟମ ଭିତରେ ଲେଖ, ଗୋଟିଏ ଧରାବନ୍ଧା ନିୟମକୁ ପାଳନ କର, ତେବେ କ'ଣ ଲେଖକଟି ତାର ସ୍ୱାଧୀନ ଚିନ୍ତା କରିବାର, ସ୍ୱାଧୀନ ଅଭିବ୍ୟକ୍ତ କରିବାର ସଫଳ ହୋଇପାରିବ କି, ତାର ସୃଜନଶୀଳତାର ପରିପ୍ରକାଶ କରିପାରିବ କି? ତେଣୁ ବନ୍ଧୁ ଶୃଙ୍ଖଳା ଜ୍ଞାନ ଜୀବନ ପାଇଁ ଜରୁରୀ, ପାରିବାରିକ ବନ୍ଧନ ମଧ୍ୟ ଆବଶ୍ୟକ, କିନ୍ତୁ ବେଳେବେଳେ ମୁକ୍ତ ହେବାକୁ ଚାହେଁ ଜୀବନ। ମୁକ୍ତ ହେଲେ ସିନା ଆକାଶରେ ଉଡ଼ିବାର ମଜା ନେଇ ହେବ, କିନ୍ତୁ ସେ ଉଡ଼ିବାର ଯଦି ନିଜକୁ ସମ୍ଭାଳି ନପାରିବେ ତେବେ ତଳେ କଚାଡ଼ି ହୋଇ ପଡ଼ିବାର ଆଶଙ୍କାକୁ ଦୂର କରାଯାଇପାରେ ନା କ'ଣ, ଆପଣ କ'ଣ କହୁଛନ୍ତି? ଜୀବନ ରାସ୍ତାରେ ଧରାବନ୍ଧା ବା ଗତାନୁଗତ ପଥରେ ଯିବା ଠିକ୍ ନା ବେଳେବେଳେ ନିଜ ପାଇଁ ଅଲଗା ରାସ୍ତା ବାଛିବା ଠିକ୍? କୁହନ୍ତୁ ଆପଣଙ୍କର ମତ, ଫୋନ୍ କରନ୍ତୁ, କଲ୍ କରନ୍ତୁ 0671230315 ନମ୍ବରକୁ, ଆଉ ଆପଣଙ୍କର ମତାମତ ଆମକୁ ସେୟାର କରନ୍ତୁ।

0: ତ ବନ୍ଧୁ ଆପଣ କଣ କହୁଛନ୍ତି ପ୍ରକୃତରେ ଗତାନୁଗତିକ ପଥ ସେଇ ଧରବନ୍ଧା ନୀତି ନିୟମରେ ଆମେ ଚାଲିବା ନା ବେଳେବେଳେ ନିଜକୁ ଟିକେ ପରିବର୍ତ୍ତନ କରିବା ନିଜକୁ ଟିକେ ଅଲଗା ରାସ୍ତାରେ ବାଛିବା ତ କ'ଣ ରହିଛି ଆପଣଙ୍କର ମତ ଆମକୁ ସେୟାର କରନ୍ତୁ ଫୋନ କଲ୍ ମାଧ୍ୟମରେ ଆମ ନମ୍ବର ହେଉଛି 0671230353 ଏଇ ନମ୍ବରକୁ କଲ୍ କରନ୍ତୁ ଆପଣଙ୍କର ମତ ଆମ ସହିତ ସେୟାର କରନ୍ତୁ ଦେଖିବା ପରବର୍ତ୍ତୀ କଲ୍ କିଏ ଅଛନ୍ତି କୋଉଠୁ କହୁଛନ୍ତି କ'ଣ କହୁଛନ୍ତି ଆଜିର ଟପିକକୁ ନେଇ କିଏ କହୁଛନ୍ତି କୋଉଠୁ କହୁଛନ୍ତି
1: ଜଗତସିଂହପୁର
0: ଆଉ ଥରେ ଟିକେ ଆଡ୍ରେସଟା କୁହନ୍ତୁ
1: ନମସ୍କାର ଗୀତାଞ୍ଜଳି ମହାପାତ୍ର ଜଗତସିଂହପୁର
0: ଆପଣଙ୍କ କାର୍ଯ୍ୟକ୍ରମକୁ ସ୍ୱାଗତ କରୁଛି କ'ଣ କହିବେ ଟପିକ ସମ୍ପର୍କରେ
1: ବଢିଆ ଟପିକଟେ ରଖୁଛନ୍ତି ସେଥିପାଇଁ ଧନ୍ୟବାଦ ଆପଣଙ୍କୁ
0: ଆଜ୍ଞା
1: ଆପଣ ଯୋଉ ରଖୁଛନ୍ତି ଜୀବନ ରାସ୍ତାରେ
0: ଆଜ୍ଞା
1: ପ୍ରତ୍ୟେକ ମଣିଷ ଅଲଗା ଥାନ୍ତି ସମସ୍ତଙ୍କର ସ୍ୱପ୍ନ ଅଲଗା ଦକ୍ଷତା ଅଲଗା ସେମାନେ ଠିକ ନଥାନ୍ତି ଅନ୍ୟମାନଙ୍କ ପାଇଁ ଯେଉଁ ରାସ୍ତାଟା ସହଜ ହବ ମୋ ପାଇଁ ସେଟା କଷ୍ଟ ହେଇପାରେ ତେଣୁ ନିଜର ସନ୍ତୁଷ୍ଟି ପାଇଁ ଜୀବନରେ ଗୋଟେ ଅନ୍ୟ ରାସ୍ତା ବାଛିବା ନିହାତି ଭାବରେ ଜରୁରୀ ଅନ୍ୟମାନଙ୍କୁ ଦେଖି ବାଧ୍ୟବାଧକତାରେ ଆମେ ସେ ରାସ୍ତାରେ ଯିବା କିନ୍ତୁ ଆମେ ସଫଳ ହେଇପାରୁନଥିବା ନୂଆ ରାସ୍ତା ବାଛିବା ସବୁଠୁ ଭଲ ଦେଖନ୍ତୁ ଯୋଉମାନେ ବଡ ବଡ ଲୋକ ସେମାନେ ଭିଡ଼ ଭିତରୁ ବାହାରି ଯୋଉମାନେ ସବୁ ନୂଆ ରାସ୍ତା ଖୋଜୁଛନ୍ତି ସେମାନେ ନିଜର କିଛି ଗୋଟେ ପରିଚୟ ସୃଷ୍ଟି କରିପାରୁଛନ୍ତି
0: ତେଣୁ
1: ସବୁବେଳେ ପୁରୁଣାରେ ରହିବା ଠିକ ନୁହେଁ ନିଜ ପାଇଁ କିଛି ବାଛିବା ନିହାତି ଜରୁରୀ ଲୋକମାନେ ଜଣ ଜଣ ଅଛନ୍ତି ଭୟ କରୁଥିବେ ଏଇ ରାସ୍ତାରେ ଗଲେ ଆମର କିଛି ଖରାପ ହବ କି କିନ୍ତୁ ସେ ଭୟକୁ ପଛରେ ପକାଇ ଆପଣ ଯଦି ସେଇ ନୂଆ ରାସ୍ତାରେ ଯିବେ ପ୍ରଥମେ ଟିକେ କଷ୍ଟ ହେଇପାରେ କିନ୍ତୁ ପଛରେ ଆପଣ ନିଶ୍ଚିତ ଭାବରେ ସଫଳ ପାଇବେ ସଫଳତା ଅର୍ଜନ କରିପାରିବେ ତେଣୁ ସବୁବେଳେ ନିଜର ଗୋଟେ ନିଜ ପାଇଁ ନିଜକୁ ଗୋଟେ ଇଣ୍ଡିପେଣ୍ଡେନ୍ସ କରନ୍ତୁ ନିଜ ପାଇଁ ଗୋଟେ ନୂଆ ରାସ୍ତା ଖୋଜନ୍ତୁ
0: ଟିକେ ସନ୍ତୁଳନ ରକ୍ଷା କରି ଯେମିତି ଭୁଲ କିଛି ନ ହବ ସମାଜରେ କ୍ଷତି ନ ହବ ନିଜର କ୍ଷତି ନ ହବ ସେସବୁକୁ ଦୃଷ୍ଟି ଦେଇ ନିଶ୍ଚିନ୍ତ ଭାବେ ନୂଆ ରାସ୍ତା ବାଛିଲେ ଆମେ ନୂଆ କିଛି କରିପାରିବା ନିଜର ପରିଚୟ ତିଆରି କରିପାରିବା
1: ଆଜ୍ଞା ନୂଆ ରାସ୍ତାରେ ଗଲେ ପ୍ରଥମେ ଆମେ ଟିକେ ଆମକୁ ଅସୁବିଧା ହୋଇପାରେ କିନ୍ତୁ ଲାଷ୍ଟକୁ ଆମେ ନିଶ୍ଚିତ ଭାବରେ ସଫଳତାର ଶୀର୍ଷରେ ଯାଇ
0: ପହଞ୍ଚିପାରିବା ବିପଦ ବି ଅଛି କିନ୍ତୁ ଆମେ ତାକୁ ଟିକେ ଧୈର୍ଯ୍ୟର ସହିତ ସମ୍ମୁଖୀନ ହେବା ବହୁତ ବହୁତ ଧନ୍ୟବାଦ ଆପଣଙ୍କୁ ଆପଣଙ୍କ ସୁନ୍ଦର ମତାମତ ପାଇଁ
1: ଧନ୍ୟବାଦ ନମସ୍କାର
0: ନମସ୍କାର ତ ବନ୍ଧୁ ଶୁଣିଲେ ତ ଗୀତାଞ୍ଜଳି ଭଉଣୀ କହୁଥିଲେ ପ୍ରକୃତରେ ଆମେ ଯଦି ନୂଆ ରାସ୍ତାଟିଏ ନ ବାଛିବା ନୂଆ ରାସ୍ତାରେ ନ ଯିବା ତାହେଲେ ନୂଆ କିଛି କରିପାରିବାନି ନୂଆ ପରିଚୟଟି ତିଆରି କରିପାରିବାନି ସେ ଗତାନୁଗତ ଧାରାରେ ପଡ଼ି ରହିଥିବା ତେଣୁ ଆବଶ୍ୟକ ସମୟରେ ନୂଆ ରାସ୍ତା ବାଛିବା ଠିକ୍ ଆଉ ପରବର୍ତ୍ତୀ କଲର୍ ଦେଖିବା କ'ଣ କହୁଛନ୍ତି ସେ ତାଙ୍କର ମତକୁ କିଭଳି ଭାବରେ ରଖୁଛନ୍ତି କିଏ କହୁଛନ୍ତି କୋଉଠୁ କହୁଛନ୍ତି ହ୍ୟାଲୋ 100.4 ଆକାଶବାଣୀ ଏଫଏମ୍ ରେନ୍ବୋ
2: ହଁ ନମସ୍କାର ଆଜ୍ଞା ସାର୍
0: ନମସ୍କାର
2: ମୁଁ ରାଜେନ୍ଦ୍ର ନନା କହୁଛନ୍ତି
0: ହଁ ନନା କୁହନ୍ତୁ କ'ଣ କହିବେ କାର୍ଯ୍ୟକ୍ରମ ସମ୍ପର୍କରେ
2: ମୁଁ ଶୁଣୁଛି ଆପଣ ଆଜି ଭଲ କ୍ୱେଶ୍ଚିନ୍ ପଚାରିଛନ୍ତି ଶ୍ରୋତାମାନଙ୍କୁ
0: ଆଜ୍ଞା
2: ବର୍ତ୍ତମାନ ପରିବେଶ ନେଇକି ବର୍ତ୍ତମାନ ନିୟମ ତିଆରି ହେଇଛି ସେ ପୁରୁଣା କଥା ଯୋଉ ଆମେ କହିବା ସେ ସମୟର ପରିବେଶ ନେଇ ସେତେବେଳେ ନିୟମ ତିଆରି ବର୍ତ୍ତମାନ ଆମେ
0: ମାନିବାକୁ ପଡିବ
2: ଯୋଉ ପରିବେଶ ସେ ସମ୍ବିଧାନ ତିଆରି ହଉଛି ଆମେ ସେ ସମ୍ବିଧାନ ଭିତରେ ଚାଲିବା ନା ମୋ କଥା କଣ ଆପଣ ମନକୁ ପାଇଲା କି
0: ନାଇଁ ନିୟମ ତ ଶୃଙ୍ଖଳା ନିୟମରେ ରହିବା କିଛି ନୂଆ କରିବାକୁ ହେଲେ କିନ୍ତୁ ଟିକେ ଅଲଗା ହବା କିନ୍ତୁ ଆମେ ଯେମିତି ଆମ ମୂଳ ଭିତ୍ତିକୁ ଭୁଲି ନଯିବା ଦରକାର
2: ରଖିବା କାହିଁକି ଯେତେବେଳେ

0: ଲାଇନ ଚାଲିବ ସେଟା ଫେରିଲେ ଆମେ ତାର ବ୍ୟବସ୍ଥା କରିବା ଆଉ ତାକୁ ଯଦି ପୁରା ଲୋପ କରିଦେବା ଲାଇନ ର ଯଦି ୱାରେଣ୍ଟି ବିଜ୍ଞାନ ଅଛି ଚାଲିବ କିନ୍ତୁ ଗ୍ରାଇଣ୍ଡର ରେ କାମ କରିବା ସବୁବେଳେ ସେଇଟାକୁ ରଖିଦେବା
1: ବାସ ବାସ ବହୁତ ବହୁତ ଧନ୍ୟବାଦ ଆଜି ଆମ ସହିତ ଯୋଡ଼ି ହେଲେ ଆପଣଙ୍କର ମତ ସେୟାର କଲେ ସେଥିପାଇଁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ ନମସ୍କାର ତ ବନ୍ଧୁ ଶୁଣୁଥିଲେ ରାଜେନ୍ଦ୍ର ନନା କହୁଥିଲେ ମୂଳ ଭିତ୍ତିକୁ ଭୁଲି ଯିବାନି ମୂଳ ଭିତ୍ତିକୁ ରଖିକରି ଆମେ ଆଗକୁ ଯିବା ତେଣୁ ଅସୁବିଧାରେ ବା କୌଣସି ବିପଦରେ ଯଦି ପଡ଼ିଲେ ଆମେ ପୁଣି ଥରେ ମୂଳକୁ ଫେରି ଆସିପାରିବା ତ ଦେଖିବା ପରବର୍ତ୍ତୀ କଲର କିଏ ଅଛନ୍ତି କଣ କହୁଛନ୍ତି ଆଜିର ଟପିକକୁ ନେଇ କିଏ କହୁଛନ୍ତି କୋଉଠୁ କହୁଛନ୍ତି

ଶୁଣନ୍ତୁ, ଆଜି ଆମେ ଯାହା କିଛି ଦେଖୁଛେ ବା ଯାହା କିଛି ନୂଆ ନୂଆ ଘଟୁଛି ତାହା କାହାରି ନା କାହାରି ଦୁଃସାହସୀର ପଦକ୍ଷେପ। ଅବା ଗତାନୁଗତ ପଥରୁ ବାହାରି କିଛି ନୂଆ କରିବାର ଦୁଃସାହସିକ ଚିନ୍ତାଧାରାର ପ୍ରତିଫଳନ ହୋଇପାରେ। ଅନେକ ସମୟରେ ବିଫଳ ହୋଇଛି, କରିପାରେ ବି ଅନେକ କ୍ଷୟକ୍ଷତି, ଜୀବନ ପ୍ରତି ବି ସୃଷ୍ଟି କରିପାରେ ବିପଦ। କିନ୍ତୁ ସତର୍କତାର ସହିତ ନିଷ୍ଠାର ସହିତ କରିଥିବା କାର୍ଯ୍ୟ ନିଶ୍ଚୟ ସଫଳତା ଆଣିଦିଏ, ଏଥିରେ ଦ୍ୱିମତ ନାହିଁ। ନା କ'ଣ କହୁଛନ୍ତି? ତେଣୁ ବନ୍ଧୁ, ଆପଣ କ'ଣ ଭାବୁଛନ୍ତି, ଜୀବନ ରାସ୍ତାରେ ଧରବନ୍ଧା ବା ଗତାନୁଗତ ପଥରେ ଯିବା ଠିକ୍, ନା ବେଳେବେଳେ ନିଜ ପାଇଁ ଅଲଗା ରାସ୍ତା ବାଛିବା ଠିକ୍? ଦିଅନ୍ତୁ ଆପଣଙ୍କ ମତାମତ ଫୋନ୍ କଲ୍ ମାଧ୍ୟମରେ। କଲ୍ କରନ୍ତୁ 06712303153 ନମ୍ବରକୁ, ଆଉ ଜଣାନ୍ତୁ ଆପଣଙ୍କର ମତ।

0: ଦେଖିବା ପରବର୍ତ୍ତୀ କଲର କିଏ ଅଛନ୍ତି, ସେ କଣ କହୁଛନ୍ତି ଆଜିର ଟପିକକୁ ନେଇ ନିଜର ମତ। କିଏ କହୁଛନ୍ତି, କୋଉଠୁ କହୁଛନ୍ତି?
1: ଭାଇ ନମସ୍କାର।
0: ନମସ୍କାର ଆଜ୍ଞା,
1: ମୁଁ ଆପଣଙ୍କ ସହିତ ଫାର୍ଷ୍ଟ ଟାଇମ୍ କଥା ହଉଛି।
0: ଆପଣଙ୍କ କାର୍ଯ୍ୟକ୍ରମ ସ୍ୱାଗତ କରୁଛି, ଆଗେ ପରିଚୟ ଦିଅନ୍ତୁ।
1: ମୁଁ କହୁଥିଲି ଥର୍ଡରୁ ଉଷଲତା ସାହୁ।
0: ଉଷଲତା,
1: ଉଷଲତା ସାହୁ,
0: ଉଷଲତା ସାହୁ ଆଠଗଡ଼ରୁ ଆପଣଙ୍କୁ ପୁଣି ଥରେ କାର୍ଯ୍ୟକ୍ରମ ସ୍ୱାଗତ କରୁଛି। କଣ କହିବେ ଟପିକ ସମ୍ପର୍କରେ କୁହନ୍ତୁ।
1: ଟପିକ ଭାଇ, ଯାହା ହେଲେ ବି ପୁରୁଣାକୁ ଭୁଲିବା କଥା
0: ନୁହଁ।
1: ଯାହାର ନୂଆର ଗଲେ ବି ସୁଦ୍ଧା ଆମେ ପୁରୁଣାକୁ ଭୁଲିବାନି
0: ହେଲା।
1: ମୋର ଗୋଟେ ଫୋନ ଅଛନ୍ତି, ଛୋଟ ଫୋନ, ଆମେ ଛୋଟ ଫୋନ ଚଲେଇଛେ, ଛୋଟ ଫୋନ ଚଲେଇଛୁ ବୋଲେ କଣ ବଡ ଫୋନ ଦେଲେ କଣ ଛୋଟ ଫୋନକୁ ଭୁଲି ଯିବା କି? କିଛି ଲୋକ ଅଛନ୍ତି ନା, ମୁଁ ଛୋଟ ଫୋନ
0: ନୂଆ ରାସ୍ତାରେ ଯିବା ଠିକ ନା, ଯାହା ଚାଲୁଛି ସେ ଯିବା,
1: ଆଉ
0: ନୂଆ ରାସ୍ତା ବାଛିବା ନିହାତି ଦରକାର।
1: ଛୋଟ ଫୋନ ଆମେ ଆଗ ଧରିଛେ, ତାପରେ ସ୍ମାର୍ଟଫୋନ ଏବେ ହେଲା, କିଭଳିଆ ଫୋନ ଚାଲିଛି ମତେ ହସ ଲାଗେ। ମୁଁ ଛୋଟ ଫୋନ, ଛୋଟରୁ ବଡ ଆମେ ବର୍ଷ କରେଇଥିଲେ, ବର୍ଷକୁ 5 ବର୍ଷ ହେଲେ, 5 ବର୍ଷକୁ 10 ବର୍ଷ ହେଲେ, ଆଉ 5 ବର୍ଷ ଦିନ ଆଡ଼କୁ ଆମେ କେମିତି ଭୁଲିଯିବା?
0: ଆମର ଭୁଲିବା କଥା ନୁହେଁ, ଟପିକ କଥା ହଉଛି ଯେ ଆମେ
1: ଟପିକ ଏଇ ଟପିକ ନେଇ କହୁଛି ତ,
0: କଣ
1: ପୁରୁଣାକୁ ପୁରୁଣାରେ ଚାଲିବା ପ୍ଲସ ଯୋଉଟା ଠିକ ହେବ ନୂଆରେ ବି ଯିବା।
0: ନୂଆ କିଛି କରିବା, ନୂଆ କିଛି ନ କଲେ ଆମ ଭିତରେ ଥିବା ପ୍ରତିଭା ଦକ୍ଷତା ଅନ୍ୟମାନେ ଜାଣିବେ କେମିତି? ହଁ, ତେଣୁ ନିଶ୍ଚିନ୍ତ କିଛି ନୂଆ କରିବା, କିନ୍ତୁ ପୁରୁଣାକୁ କେବେ ବି ଛାଡିବା। ପୁରୁଣା ଆମକୁ ଅଭିଜ୍ଞତା ଦବ, ସେ ଅଭିଜ୍ଞତା ଆମକୁ ଆଗକୁ ବଢିବାର ନିଶ୍ଚିତ ଭାବେ ପ୍ରେରଣା ଦବ। ବହୁତ ବହୁତ ଧନ୍ୟବାଦ ଆଜି ଆମ ସହିତ ଯୋଡ଼ି ହେଲେ। ହଁ, ଯୋଡ଼ି ହେଇ ଆପଣଙ୍କର ମତ ସେୟାର କଲେ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ। ରଖୁଛି ଆଜ୍ଞା, ନମସ୍କାର। ତ ବନ୍ଧୁ, ଶୁଣିଲେ ତ କହୁଥିଲେ ଉଷାରାଣୀ ଭଉଣୀ ଯେ କେବେ ପୁରୁଣାକୁ ଛାଡିବାନି, ନୂଆ କିଛି କରିବା କିନ୍ତୁ ପୁରୁଣାର ଅଭିଜ୍ଞତାକୁ ନେଇକରି। ପରବର୍ତ୍ତୀ କଲର କିଏ ଅଛନ୍ତି, ଦେଖିବା କଣ କହୁଛନ୍ତି ଆଜିର ଟପିକ ନାହିଁ। କିଏ କହୁଛନ୍ତି, କୋଉଠୁ କହୁଛନ୍ତି?
2: ବିଶ୍ୱଜିତ ଭାଇ ନମସ୍କାର।
0: ନାଇଁ, ମୁଁ ବିଶ୍ୱଜିତ ନୁହେଁ, ମୁଁ ଜୟଦେବ ଭାଇ କହୁଛି।
2: ଜୟଦେବ ଭାଇ ନମସ୍କାର।
0: ନମସ୍କାର, ବିଶ୍ୱଜିତଙ୍କର ଆପଣ ବହୁତ ବଡ ଫ୍ୟାନ, ବହୁତ ବହୁତ ଧନ୍ୟବାଦ। ଏବେ କୁହନ୍ତୁ କଣ କହିବେ ଟପିକ ସମ୍ପର୍କରେ? ନାଇଁ, ସେମିତି କିଛି ନାହିଁ, ବହୁତ ଭଲ କଥା, ବହୁତ ଭଲ କଥା ଆଜ୍ଞା, ବହୁତ ଭଲ କଥା, ଖୁସି ଲାଗିଲା ବିଶ୍ୱଜିତ ର କାର୍ଯ୍ୟକ୍ରମ ବି ଶୁଣିଛନ୍ତି ଆପଣ। ନାଇଁ, ଅବଜେକ୍ସନ କହିନି ଭାଇ, ଭାରି ଖୁସି ଲାଗିଲା। ଆରେ ଖୁସିରେ କଥା କହୁଛି ଭାଇ, ଏବେ କୁହନ୍ତୁ ଟପିକ ସମ୍ପର୍କରେ କଣ କହିବେ ମତ?
2: ହଁ, ମୁଁ ମତ କହୁଛି କଣ ଯେ ପୁରୁଣା

0: ପରିଚୟଟା ପରିଚୟଟା ପଦାରବିନ୍ଦ ଭାଇ ନା
1: ନାଇଁ ନାଇଁ କୃପାସିନ୍ଧୁ
0: କୃପାସିନ୍ଧୁ ଭାଇ ଭାଇ ଭୁବନେଶ୍ୱର ଭାଇ ଭାଇ ଭୁଲି ଯାଉଛି ଆପଣ ଭୀମଟାଙ୍ଗି କୁହନ୍ତୁ ଭାଇ କୃପାସିନ୍ଧୁ ଭାଇ
1: କଥା ହଉଛି କଣ ଆମେ ଯେମିତି ପୁରୁଣା ଅଛି ଠିକ ଅଛି କିନ୍ତୁ ନୂଆ ରାସ୍ତାରେ ନେବା ନୂଆ ରାସ୍ତାରେ ଗଲେ କଣ ହବ ଟିକେ ମାନେ ଟିକେ ଅସୁବିଧା ଟିକେ ପଡିବ ବା କଷ୍ଟ ଟିକେ ପଡିବ କିନ୍ତୁ ଫ୍ୟୁଚର ଅଛି
0: ତେଣୁ
1: ଏବେ ଡିଜିଟାଲ ଯୁଗରେ ସବୁ ପ୍ରକାର ନୂଆ ଟେକ୍ନୋଲୋଜି ଆସିଗଲାଣି ତେଣୁ ଆମେ ନୂଆ ରାସ୍ତାଟାକୁ ଟିକେ ଆପଣେଇବା କିନ୍ତୁ ଟାଇମ ଲାଗିବ ତା ବୋଲି ଆମେ ନିଜେ ପୁରୁଣା ରାସ୍ତାକୁ ଛାଡିବାନି ପୁରୁଣା ରାସ୍ତାଟା ଆମର ସ୍ମୃତି ସେଇଟା ଗୋଟେ ଜୀବନରେ ତେଣୁ ଛାଡିବାନି ଏଥିରେ ନୂଆ ପରିଚୟ ଆସିବ ନୂଆରେ ନୂଆ ପରିଚୟ ଆସିବ କିନ୍ତୁ ଖୁସି ଲାଗିବ
0: ନାଇଁ ଆମର କହିବା କଥା ହଉଛି ନୂଆ କରିବାକୁ ସାହସ କରିବା ନା ନାଇଁ କରିବାନି
1: ହଁ ନୂଆ କରିବା ନା
0: ଯେମିତି ହେଲେ ଟିକେ ପରିବର୍ତ୍ତନ କରିବା ଦରକାର ନହେଲେ ଜୀବନର ଆନନ୍ଦ ମିଳିବନି ପୁରା ସେ ପୁରୁଣା ଢାଞ୍ଚାରେ ଆମେ ଯଦି ପୁରୁଣା ଗତାନୁଗତ ରାସ୍ତାରେ ପଡିଥିବା ନା ଜୀବନର ଆନନ୍ଦ ପାଇବାନି ନିଜ ଭିତରେ ପ୍ରତିଭା ଦକ୍ଷତାକୁ ଆମେ ଦେଖେଇ ପାରିବେ ନା କଣ କହୁଛନ୍ତି ହଁ ତେଣୁ କିଛି ନୂଆ କରିବା ଦରକାର କିନ୍ତୁ ସତର୍କତାର ସହିତ
1: ହଁ
0: ବହୁତ ବହୁତ ଧନ୍ୟବାଦ ଆଜି ଆମ ସହିତ ଯୋଡ଼ି ହେଲେ ଆପଣଙ୍କ ସୁନ୍ଦର ମତ ସେୟାର କଲେ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ
1: ନମସ୍କାର ଭାଇ
0: ରଘୁଜୀ ଭାଇ ନମସ୍କାର ତୁ ବନ୍ଧୁ ଶୁଣୁଥିଲେ କୃପାସିନ୍ଧୁ ଭାଇ କହୁଥିଲେ ଭୁବନେଶ୍ୱରରୁ ନୂଆ କିଛି କରିବା ପୁରୁଣାରେ ବି ଆଦରି ରଖିବା କିନ୍ତୁ ନୂଆ କିଛି କରିବାକୁ ପଡିବ ତାହା ନହେଲେ ଜୀବନର ଆନନ୍ଦକୁ ଆମେ ଅନୁଭବ କରିପାରିବାନି ଦେଖିବା ପରବର୍ତ୍ତୀ କଲର୍ କିଏ ଅଛନ୍ତି କଣ କହୁଛନ୍ତି ଆଜିର ଟପିକ୍କୁ ନେଇ କିଏ କହୁଛନ୍ତି କୋଉଠୁ କହୁଛନ୍ତି
2: ହ୍ୟାଲୋ ସାର୍ ନମସ୍କାର
0: ବଳରାମ ସୂତାର କେନ୍ଦ୍ରାପଡାରୁ ଭାଇ କାର୍ଯ୍ୟକ୍ରମ ସ୍ୱାଗତ କରୁଛି କଣ କହିବେ ଟପିକ୍ ସମ୍ପର୍କରେ
2: ଆଜିକାଲି ତ ଭୁଲ ବାଟ ସବୁ ପିଲାମାନେ ଭୁଲ ବାଟକୁ ପଳାଉଛନ୍ତି କିନ୍ତୁ ନିଜେ ବୁଝିଲେ ଠିକ ବାଟରେ ଆମେ ଯିବାକୁ ପଡିବ ବାଟରେ ଗଲେ କିଛି ଅସୁବିଧା ନାହିଁ ଆଜ୍ଞା ଆଜିକାଲି ତ ପିଲା କିଛି ମାନୁନାହାନ୍ତି ନା ତେଣୁ ବହୁତ ଭୁଲ ହେଇକା ଚାଲିଛି
0: ଭୁଲ ରାସ୍ତାରେ ନିଜ ଜୀବନକୁ ନେଇଯାଉଛି ଭୁଲ ରାସ୍ତାରେ ନିଜ ଜୀବନକୁ ନେଇଯାଉଛନ୍ତି ନା କଣ
2: ଆଜ୍ଞା ଭଲ ବୁଦ୍ଧି ଯଦି ବାହାର କରିବା ନିଜେ ଭଲ ରାସ୍ତାକୁ ଆଣିବା ଆଜ୍ଞା
0: ଗତାନୁଗତ ରାସ୍ତାରୁ ବଦଳେଇବା ଉଚିତ କିନ୍ତୁ
2: ଆଉ ବାପା ମା ମାନଙ୍କ ପିଲାମାନେ ପଚାରୁନାହାନ୍ତି ନା ଯାହା ବଡ ହେଲା ବେଳକୁ ତାଙ୍କ ବାଟ ସିଏ କରୁଛନ୍ତି ବାପା ବୋଉକୁ ପଚାରୁଛନ୍ତି ଆଉ ବହୁତ ଭୁଲ ବାଟ କରିକି ଚାଲୁଛନ୍ତି ଆଉ କଣ କରିବା ଏଣେ ସଂଖ୍ୟା ବହୁତ ଭୁଲ ବାଟ ପଡିଯାଉଛି
0: ଭୁଲ ନ କରେ ଜୀବନର ପଥକୁ ଭୁଲ କଲେ ଜୀବନଟା ଅନ୍ଧକାରମୟ ହେଇଯାଏ
2: ଆଜ୍ଞା ହଁ ହଁ ତାର ଠିକ
0: ତେଣୁ କେବେ ଭୁଲ ରାସ୍ତା ନୂଆ ବାଛନ୍ତୁ ନୂଆ ବାଛନ୍ତୁ କିଛି ମନା ନାହିଁ କିନ୍ତୁ ସେ ରାସ୍ତା ଯେମିତି ସମସ୍ତଙ୍କ ପାଇଁ ସୁବିଧାଜନକ ହବ ସମସ୍ତଙ୍କ ପାଇଁ ଉପକାର ହବ ତାହା କରିବା ଦରକାର ନହେଲେ ଜୀବନର ପଥଟା ଅନ୍ଧକାର ହେଇଯିବ ବହୁତ ବହୁତ ଧନ୍ୟବାଦ ଆପଣଙ୍କର ସୁନ୍ଦର ମତାମତ ପାଇଁ କାର୍ଯ୍ୟକ୍ରମରେ ଯୋଡ଼ି ହେଇଥିବାରୁ ଆପଣଙ୍କୁ ଧନ୍ୟବାଦ ରଖୁଛି ଆଜ୍ଞା ନମସ୍କାର ତ ବନ୍ଧୁ ବଳରାମ ଭାଇ କହୁଥିଲେ ଜୀବନ ପଥରେ ଚାଲୁ ଚାଲୁ ବେଳେବେଳେ ଆମେ ଏମିତି କିଛି ଜାଗାରେ ପଡ଼ିଯାଉ ଠିକ୍ ଭୁଲ ବାଛିପାରୁ ନା ଯେଉଁଥିପାଇଁ ଆମେ ଭୁଲ କରୁଛୁ ବାରମ୍ବାର ଆଉ ସେ ଭୁଲ ପାଇଁ ଅନେକ କ୍ଷତି ମଧ୍ୟ ହେଉଛି ସେଭଳି କେବେ କରନ୍ତୁ ନାହିଁ ଜୀବନର ନୂଆ ରାସ୍ତା ବାଛିଲା ବେଳେ ସବୁବେଳେ ଚିନ୍ତା କରନ୍ତୁ ସେ ରାସ୍ତା ଯେମିତି ଆପଣଙ୍କ ପାଇଁ ଆପଣଙ୍କ ସମାଜ ପାଇଁ ପରିବାର ପାଇଁ ସମସ୍ତଙ୍କ ପାଇଁ ଉପକାରୀ ହେବ ଭୁଲ ରାସ୍ତା କ୍ଷତିକାରକ ହୋଇଥାଏ ଭୁଲ ପଥରେ ଆପଣଙ୍କୁ ନେଇଯାଇଥାଏ ଜୀବନକୁ ଅନ୍ଧକାର କରିଦେଇଥାଏ ପରବର୍ତ୍ତୀ କଲର୍ କିଏ ଅଛନ୍ତି ଦେଖିବା କଣ କହୁଛନ୍ତି କିଏ କହୁଛନ୍ତି କୋଉଠୁ କହୁଛନ୍ତି
3: ହ୍ୟାଲୋ ଭାଇ ନମସ୍କାର ଜୟ ଜଗନ୍ନାଥ ଜୟଦେବ ଭାଇ
0: ଜୟ ଜଗନ୍ନାଥ କିଏ କହୁଛନ୍ତି
3: ଭାଇ ମୁଁ ପ୍ରଫୁଲ୍ଲ ପ୍ରଧାନ କହୁଥିଲି କୁଆଁରପାଳ ମାଣିଆ ବନ୍ଧରୁ
0: ମାଣିଆ ବନ୍ଧରୁ ପ୍ରଫୁଲ୍ଲ ଭାଇ କାର୍ଯ୍ୟକ୍ରମକୁ ସ୍ୱାଗତ କରୁଛି କଣ କହିବେ ଟପିକ୍ ସମ୍ପର୍କରେ
3: ଭାଇ ଦେଖନ୍ତୁ ବର୍ତ୍ତମାନ ତ ଦୁନିଆ କୋଉଠି ହେଇଥିଲା କୋଉଠି ଯାଇକି ପହଞ୍ଚିଲାଣି ସମସ୍ତେ ଜାଣିଛନ୍ତି ଆମେ ବି ସେଥିରୁ ବାଦ ପଡିଆନି ତେଣୁକରି ଯେତେ ପୁରୁଣା କାମ ଆମେ କଲେ ଯେ ପୁରୁଣା ଥିଲେ ସେଟା ବର୍ତ୍ତମାନ ନୂଆକୁ ଟିକେ ଆପଣ ନିହାତି ଦରକାର କାରଣ ଯୁଗ ଯୁଗ
0: ଆଜ୍ଞା କୁହନ୍ତୁ
3: କହିବାକୁ ଗଲେ ନୂଆକୁ ନିହାତି ଆବଶ୍ୟକ ଆପଣେଇବାର ଯେ କୌଣସି କାମ ଗୋଟେ କରିବା ଧର ଆମର ଭାଇ ଆମେ ଏଠି ଶାଢୀ ବୁଣା କାମ କରୁଛୁ ଆମର ବିଭିନ୍ନ ପ୍ରକାର ଶାଢୀ ଆମେ ବୁଣୁଛୁ ଆମେ ଚାହୁଁଛୁ ଆଉ ଗୋଟେ ନୂଆ ଭେରାଇଟି କଲେ ଦେଖିବା ଗ୍ରାହକ ଚାହୁଁଛନ୍ତି କି ନାହିଁ ଯେତେ ନୂଆ ଭେରାଇଟି ଯେତେ ଗ୍ରାହକ ଚାହୁଁଛନ୍ତି ସେଥିରେ ଆମର ଦୁଇ ପଇସା ବି ମିଳୁଛି ତେଣୁ ସବୁ ଜିନିଷ ସେମିତି ନୂଆକୁ ଆପଣେଇବା ଦରକାର ଯେକୌଣସି ଜିନିଷ ହଉ ନୂଆ ଗୋଟେ ଭେରାଇଟି ଆମେ କରିବା ନିହାତି ଦରକାର ପୁରୁଣା ଛାଡିବାନି ପୁରୁଣା ଆମେ କରୁଥିବା କିନ୍ତୁ ତା ଭିତରେ ନୂଆ ନିଶ୍ଚିତ ଆମେ କରିବା ନୂଆ କଲେ

0: ଗୋଟେ ସୁନ୍ଦର ଲାଗିବ ଜିନିଷ ଯେ ଆମେ ଗୋଟେ ନୂଆ ଜିନିଷ କରିପାରିଛେ କିନ୍ତୁ ଯାହା ନୂଆ କରୁଛେ ଆମେ ତାକୁ ସାହାଯ୍ୟ କରିବା ନୂଆଟା ଚାଲୁ ଆଉ ଟିକେ ଦେଖିବା କଣ ତାର ଡିମାଣ୍ଡ କେମିତି ରହୁଛି ନୂଆ ନିହାତି କରିବା ଦରକାର।
1: ବହୁତ ବହୁତ ଧନ୍ୟବାଦ ଆପଣଙ୍କର ସୁନ୍ଦର ମତାମତ ପାଇଁ କାର୍ଯ୍ୟକ୍ରମ ଯୋଡ଼ି ହେଇ ମତାମତ ଦେଇଥିବାରୁ ଧନ୍ୟବାଦ ଆପଣଙ୍କୁ। ତ ବନ୍ଧୁ ଶୁଣୁଥିଲେ ପ୍ରଫୁଲ୍ଲ ଭାଇ କହୁଥିଲେ ଜୀବନର ପଥରେ ଚାଲିଲା ବେଳେ କିଛି ନୂଆ ଦରକାର, ସେ କର୍ମକ୍ଷେତ୍ରରେ ହଉ ବା ଯେକୌଣସି ଜାଗାରେ ହଉ, ନୂଆ କଲେ ଆପଣ ଅନ୍ୟମାନଙ୍କଠୁ ଭିନ୍ନ ହେବେ, ଆପଣଙ୍କ ଦକ୍ଷତା ଆପଣଙ୍କର କ୍ଷମତା ଆପଣଙ୍କର ଭିତରେ ଯେଉଁ ରହିଛି ପ୍ରତିଭା ତାହା ମଧ୍ୟ ପ୍ରତିପାଦିତ ହୋଇପାରିବ। ତେଣୁ ଏମିତି କିଛି କରିବା ଯାହାଦ୍ୱାରା କ୍ଷତି ନ ହେବ କିନ୍ତୁ ଆମେ ଗୋଟିଏ ସଫଳତାର ଶୀର୍ଷରେ ପହଞ୍ଚିପାରିବା। ପରବର୍ତ୍ତୀ କଲର କିଏ ଅଛନ୍ତି ଦେଖିବା କ'ଣ କହୁଛନ୍ତି ଆଜିର ଟପିକ୍କୁ ନେଇ। କିଏ କହୁଛନ୍ତି, କୋଉଠୁ କହୁଛନ୍ତି? ହ୍ୟାଲୋ, 100.4 କଟିଯାଇଛି, ଆମେ କଥା ହେଇପାରିନେ। କଲର ଯିଏ ଥିଲେ ତାଙ୍କ ସହିତ ଆମେ କଥା ହେଇପାରିନେ, ଯେଉଁଥିପାଇଁ ଫୋନ କଲ୍ଟି କଟିଯାଇଥିଲା। ପର ଆଉ ଜଣେ କଲର କିଏ ଯୋଡ଼ି ହେଲେ ଦେଖିବା ସେ କ'ଣ କହୁଛନ୍ତି। କିଏ କହୁଛନ୍ତି, କୋଉଠୁ କହୁଛନ୍ତି?
2: ନମସ୍କାର।
1: ନମସ୍କାର ଆଜ୍ଞା, କୁହନ୍ତୁ।
2: ଜୟ ମା ବିରଜା।
1: ଜୟ ମା ବିରଜା, କୁହନ୍ତୁ।
2: ସନ୍ତୋଷ ମଲ୍ଲିକ, ମହାକାଳପଡ଼ା, ଭକ୍ତପୁର।
1: ମହାକାଳପଡ଼ା,
2: ଭରତପୁର।
1: ଭରତପୁର ମାନେ କୋଉଠି ସେଟା?
2: ଏଟା ଆମର ଯାଉଛି ଯାଜପୁର।
1: ହଁ, ଯାଜପୁର ଜିଲ୍ଲାଟା କୁହନ୍ତୁ ଆଜ୍ଞା। ମହାକାଳପଡ଼ା କହିଲେ ଆମେ କେନ୍ଦ୍ରାପଡ଼ା ପଳେଇ ଯାଉଛୁ। ହଁ, ସେଇଟା କହିବେ ନା, ଜିଲ୍ଲା ନାଁ କହିବେ ନା, ଆପଣଙ୍କ ଏରିଆ ଜାଣିବେ। ହଁ, ଆପଣଙ୍କୁ କାର୍ଯ୍ୟକ୍ରମ ସ୍ୱାଗତ କରୁଛି, କଣ କହିବେ ଟପିକ ସମ୍ପର୍କରେ କୁହନ୍ତୁ।
2: ଆଜିକାଲି ଯୋଉ ଟପିକ ରଖିଛନ୍ତି ବହୁତ ବଢିଆ ଟପିକଟା ରଖିଛନ୍ତି
1: ଆଜ୍ଞା।
2: ତେଣୁକରି ମୁଁ ସବୁବେଳେ ମୋ ନିଜ ଇଚ୍ଛାରେ କାମ କରେ, ନିଜ ଯୋଉଟା ଭଲ ଲାଗିବ ସେଇ ବାଟରେ ମୁଁ ହିଁ ଯାଏ।
1: ଭୁଲ ଭାଲ ହୁଏନି?
2: ଭୁଲ ଭାଲେ ତ ମଣିଷ ମାତ୍ରାରେ ଭୁଲ ଅଛି, ଭୁଲ ହବନି, ହବ କେମିତି? ତେଣୁକରି ଯେତେବେଳେ ମୁଁ ବି ଯାଏ ମୋ ନିଜ ଇଚ୍ଛା।
1: ନିଜ ଇଚ୍ଛା ନିଜ ରାସ୍ତା ପରିବର୍ତ୍ତନ କଲେ ଚଳିବ, କିନ୍ତୁ କିଛି ଭୁଲ ନ ହବା ଦରକାର, ବିପଦରେ ନ ପଡିବା ଦରକାର, ଅନ୍ୟର କ୍ଷତି ନ ହେବା ମଧ୍ୟ ଦରକାର। ଆମେ ଯଦି ରାସ୍ତାରେ ସମସ୍ତେ ଯାଉଛନ୍ତି ଯୋଉ ନିୟମ, ଆମେ ଯଦି ଓଲଟା ଆସିବା ତାହେଲେ ଦୁର୍ଘଟଣା ଘଟିବ,
2: ନିଶ୍ଚିତ ଘଟିବ,
1: ଆମର କ୍ଷତି ହବ।
2: ଆପଣ ଯୋଉ କଥାଟା ବି କହିଲେ ସେଟା ବି ଠିକ କଥା। ବର୍ତ୍ତମାନ ଆଉ ଗୋଟେ କଥା ଭାବିବାକୁ ଗଲେ, ଆମେ ଯଦି ନିଜ ଇଚ୍ଛାରେ ଗୋଟା ବାଟେ ଗଲା ବେଳକୁ ତାର ଓଲଟା ଗାଡି ଆସିକି ଆକ୍ସିଡେଣ୍ଟ ହେଇଗଲାଣି, ସେଟା ଆମେ କଣ କରିବା?
1: ଟିକେ ଦେଖି ଚାହିଁ ଯିବାକୁ ପଡିବ। ବହୁତ ବହୁତ ଧନ୍ୟବାଦ ଆପଣଙ୍କର ସୁନ୍ଦର ମତାମତ ପାଇଁ କାର୍ଯ୍ୟକ୍ରମ ଯୋଡ଼ି ହେଇଥିବାରୁ ବହୁତ ବହୁତ ଧନ୍ୟବାଦ ଆପଣଙ୍କୁ।
2: ନମସ୍କାର।
1: ତ ବନ୍ଧୁ ଶୁଣୁଥିଲେ ସନ୍ତୋଷ ବାବୁ କହୁଥିଲେ ଜୀବନ ପଥରେ ଚାଲିଲା ବେଳେ କିଛି ନୂଆ ତ ନିଶ୍ଚିନ୍ତ କରିବାକୁ ପଡିବ, ସବୁବେଳେ ନୂଆ ରାସ୍ତାରେ ଗଲେ ଠିକ କିନ୍ତୁ ଦେଖି ଚାହିଁ ଯିବାକୁ ପଡିବ। ଆଉ ଜଣେ କଲର ଅଛନ୍ତି, ଦେଖେ ସେ କଣ କହୁଛନ୍ତି। 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ, କିଏ କହୁଛନ୍ତି? କଟିଯାଇଛି ନମ୍ବରଟି, କଥା ହେଇପାରୁନେ, ଆମେ ପରବର୍ତ୍ତୀ କଲରଙ୍କୁ ଅପେକ୍ଷା କରିବା ନିଶ୍ଚିତ ଭାବେ। ହେଲେ ତା ପୂର୍ବରୁ ନିଜେ ଗୋଟେ ବିଜ୍ଞାପନ ବିରତି।
3: ଗର୍ଭାବସ୍ଥାରେ ପ୍ରତ୍ୟେକ ମହିଳା ନିଜର ଏଚ୍ଆଇଭି ପରୀକ୍ଷା କରେଇ ନେଇ ଅଜଣା ଆତଙ୍କଠୁ ଦୂରେଇ ରୁହନ୍ତୁ।
4: ଯଦି ରିପୋର୍ଟ ପଜିଟିଭ ଆସେ ତାହେଲେ ଉପଯୁକ୍ତ ଚିକିତ୍ସା ଜରିଆରେ ନିଜେ ତଥା ଶିଶୁ ଉଭୟ ଏଡ୍ସ ଭଳି ମାରାତ୍ମକ ରୋଗକୁ ପ୍ରତିରୋଧ କରନ୍ତୁ।
3: ମନେ ରଖନ୍ତୁ, ଏହି ପରୀକ୍ଷା ଏବଂ ଚିକିତ୍ସା ନିକଟସ୍ଥ ସରକାରୀ ଡାକ୍ତରଖାନାରେ ଥିବା ICTC କେନ୍ଦ୍ରରେ ମାଗଣାରେ ଉପଲବ୍ଧ।
4: ଅଧିକ ଜାଣିବା ପାଇଁ ଟୋଲ୍ ଫ୍ରି ନମ୍ବର 1097 ସହ ଯୋଗାଯୋଗ କରନ୍ତୁ।
3: ଓଡ଼ିଶା ରାଜ୍ୟ ଏଡ୍ସ ନିୟନ୍ତ୍ରଣ ସମିତି ଦ୍ୱାରା ଜନହିତରେ ଜାରି।
1: ହଁ ବନ୍ଧୁ, କୁହାଯାଏ ଅବାଧ୍ୟତା ହେଉଛି ସ୍ୱାଧୀନତାର ପ୍ରକୃତ ମୂଳଦୁଆ। ଆଜ୍ଞା ପାଳନ କରିବାନେ ସର୍ବଦା ଦାସତ୍ୱ ଜୀବନ ଜୀଇଁବାକୁ ଭଲ ପାଆନ୍ତିନି। ତେଣୁ ବନ୍ଧୁ, ଅନେକ ସମୟରେ କେହି କେହି ଚାହାନ୍ତି ନୂଆ କିଛି କରିବାକୁ, ଅନ୍ୟଠୁ ଅଲଗା ହେବାକୁ। ଅନେକ ସମୟରେ ଦେଖାଯାଏ ଯେ ଆମର ପର ଅଧୀନରେ କେହି କାମ କରିବାକୁ ଚାହାନ୍ତିନି, ଆତ୍ମନିଯୁକ୍ତି ହେବାକୁ ଚେଷ୍ଟା କରନ୍ତି, ସେଥିପାଇଁ ନିଜର ଷ୍ଟାର୍ଟଅପ୍ ଆରମ୍ଭ କରନ୍ତି, ବ୍ୟବସାୟ ଆରମ୍ଭ କରନ୍ତି। ସେହି କ୍ଷେତ୍ରରେ ପ୍ରଥମେ ଅନେକ ବାଧା ଉପୁଜେ, ସେମାନେ ନୂଆ କିଛି କରିବାକୁ ଯେତେବେଳେ ଉଦ୍ୟମ କରନ୍ତି ବାଧା ଉପୁଜେ, କ୍ଷତି ସହିଥାନ୍ତି, କିନ୍ତୁ ପରବର୍ତ୍ତୀ ସମୟରେ ସେମାନେ ଯଦି ନିଜକୁ ଠିକ୍ କରିନିଅନ୍ତି ନା, ଦେଖିବେ ବନ୍ଧୁ ସେମାନେ ମଧ୍ୟ ସଫଳତାର ଶୀର୍ଷରେ ପହଞ୍ଚିପାରନ୍ତି। ତେଣୁ କିଛି ନୂଆ କରିବାକୁ ହେଲେ ନିଜର ଉଦ୍ୟୋଗ ହେଉ, ନିଜର କର୍ମକ୍ଷେତ୍ରରେ ହେଉ, ନିଜର ପ୍ରତିଭା ଦେଖାଇବାରେ ହେଉ, ନିଜର ଦକ୍ଷତା ଦେଖାଇବାରେ ହେଉ, କିଛି ନୂଆ କରିବାକୁ ପଡ଼ିଥାଏ। ଗତାନୁଗତିକ ଧରାବନ୍ଧା ନିୟମରୁ ଅଲଗା ବାହାରି ଆସିବାକୁ ପଡ଼ିଥାଏ, ଧାଡ଼ିରୁ

0: ଅଲଗା ଆସିବାକୁ ପଡ଼ିଥାଏ। ଧାଡ଼ିରୁ ବାହାରି ଆସିଲେ ଆମକୁ ଅନ୍ୟମାନେ ଜାଣିପାରନ୍ତି, ଚିହ୍ନିପାରନ୍ତି, ଆମ ଭିତରେ ପ୍ରତିଭା ଅନ୍ୟମାନଙ୍କ ନଜରକୁ ଆସିପାରିଥାଏ। ତ ଏବେ ଦେଖିବା, ଆମ ପାଖରେ ସମୟ ସରି ଆସିଲା, ଏ ଅଳ୍ପ ସମୟ, କିଏ ଅଛନ୍ତି ପରବର୍ତ୍ତୀ କଲର, କ'ଣ କହୁଛନ୍ତି ଆଜିର ଟପିକକୁ ନେଇ। କିଏ କହୁଛନ୍ତି, କୋଉଠୁ କହୁଛନ୍ତି? ଶୁଣାଗଲାଣି, ଆଉ ଥରେ ନାଁଟା କହିଲେ? ହଁ, ବାସନ୍ତି ବାବୁ, ଆପଣଙ୍କୁ ସ୍ୱାଗତ କରୁଛି କାର୍ଯ୍ୟକ୍ରମ। କଣ କହିବେ ଟପିକ ସମ୍ପର୍କରେ କୁହନ୍ତୁ।
1: ଭାଇ, ଦିଟା ଯାକକୁ ଆଦରିବାକୁ ପଡିବ, କାହିଁକି ନା ନୂଆକୁ ଦେଖିବ, ପୁରୁଣାକୁ ବି ଦେଖିବ, କାହିଁକି ନା ପୁରୁଣା ସଂସ୍କୃତି ମାନେ ପୁରୁଣା ଜିନିଷ ତ କିଛି ଭୁଲି ହବନି ନା। କିନ୍ତୁ ଯେତେବେଳେ ନୂଆଟାକୁ ତମେ ମାନେ ଆପଣେଇବ, କିନ୍ତୁ ସବୁ ଭାବିଛନ୍ତି କି ସେଇଟା ଆପଣେଇବାକୁ ପଡିବ, କାହିଁକି ନା ବେଳେ ବେଳେ ବି ଏମିତି ଆମେ ଖାଲରେ ବି ପଡିପାରେ, ବହୁତ ବିପଦ ଆସିପାରେ, କିନ୍ତୁ ସେଇଟା ଭାବିଛନ୍ତି କି ଆମେ କରିବାକୁ ପଡିବ।
0: ଭାବିଛନ୍ତି କରିବାକୁ ପଡିବ, ଯେମିତି କିଛି ଭୁଲ ନ ହବ।
1: ଆଜ୍ଞା,
0: ତ ଆପଣ କହିବା କଥା ନିଶ୍ଚିତ ଭାବେ ଆମେ ନୂଆ କିଛି ଆପଣାଇବା ହେଲେ ଭାବିଛୁ। ବହୁତ ବହୁତ ଧନ୍ୟବାଦ ଆପଣଙ୍କର ସୁନ୍ଦର ମତାମତ ପାଇଁ, ନମସ୍କାର। ତ ବନ୍ଧୁ, ଭାବିଛନ୍ତି ନେବାକୁ ପଡିବ ପଦକ୍ଷେପ, ନହେଲେ ଆମେ ଅସୁବିଧାରେ ପଡିବାଟା ନିଶ୍ଚିନ୍ତ। ଦେଖିବା ପରବର୍ତ୍ତୀ କଲର କଣ କହୁଛନ୍ତି ଆଜିର ଟପିକକୁ ନେଇ। କିଏ କହୁଛନ୍ତି, କୋଉଠୁ କହୁଛନ୍ତି?
2: ଜୟଦେବ ଭାଇ ନମସ୍କାର, ମୁଁ ସମିତ ପଣ୍ଡା କହୁଛି ତେଲେଙ୍ଗାପେଣ୍ଠ କଟକରୁ।
0: ଭାଇ, କାର୍ଯ୍ୟକ୍ରମକୁ ଆପଣଙ୍କୁ ସ୍ୱାଗତ କରୁଛି, କଣ କହିବେ ଟପିକ ସମ୍ପର୍କରେ?
2: ନିହାତି ଭାବରେ ଗୋଟେ ଭାବିବାର କଥା, ଗୋଟେ ମନେ ପକେଇବାର କଥା, ଗୋଟେ ବୁଦ୍ଧିମତାର ପ୍ରଶ୍ନ ନେଇକି ଆପଣ ଆସିଛନ୍ତି।
0: ଆଜ୍ଞା ଭାଇ କୁହନ୍ତୁ।
2: ଗତାନୁଗତିକ ଧାରାରୁ ପରିବର୍ତ୍ତନ ଆଡକୁ ଆପଣ ଇସାରା କରୁଛନ୍ତି, ବେଳେବେଳେ କଣ ହଁ ପରିବର୍ତ୍ତନ ନିହାତି ଆବଶ୍ୟକ, ଏବଂ ପରିବର୍ତ୍ତନ ପ୍ରତ୍ୟେକ କ୍ଷେତ୍ରରେ, ସାମାଜିକ କ୍ଷେତ୍ରରେ ହଉ, ବ୍ୟକ୍ତିଗତ କ୍ଷେତ୍ରରେ ହଉ, ପରିବର୍ତ୍ତନ ନିହାତି ଆବଶ୍ୟକ। କିନ୍ତୁ ସ୍ଥଳ ବିଶେଷର ମଧ୍ୟ ଗତାନୁଗତିକ ଧାରାକୁ ଧରିକି ଚାଲିବା ଉଚିତ, ନହେଲେ କଣ ହବ ନା, ବିଧି ବାମ ହେଲେ ବୁଦ୍ଧି ବାମ ହୁଏ, ବିଧି ବାମ ହେଲେ ବୁଦ୍ଧି ବାମ ହୁଏ, ଏ ଅଟେ ବିଧି ବିଧାନ। ଧରି ନିଅନ୍ତୁ, ଆପଣ ଦେଖନ୍ତୁ, ଏବେ ସମସ୍ତେ ଆମେ ଈଶ୍ୱର ପ୍ରେମୀ, ଗୋଟେ କଥା ଉଦାହରଣ ସ୍ୱରୂପ ମୁଁ କହୁଛି, ଗତାନୁଗତିକ ଭାବେ ଆମେ ପ୍ରତ୍ୟେକ ଜାଗାରେ, ପ୍ରତ୍ୟେକ ଗାଁରେ ଯେତେବେଳେ ମ୍ୟାକ୍ସିମମ ମାଘ ଫଗୁଣ ସମୟରେ ଅଷ୍ଟପ୍ରହରୀ ନାମ ସଂକୀର୍ତ୍ତନ ହୁଏ, ଆପଣ ଟିକେ ଚିନ୍ତା କରନ୍ତୁ, ଅଷ୍ଟପ୍ରହରୀ ନାମ ସଂକୀର୍ତ୍ତନର ଗୋଟିଏ ସ୍ୱତନ୍ତ୍ର ପରିଚୟ, ସ୍ୱତନ୍ତ୍ର ଧାରା, ଏବଂ ଗାୟକୀ ଶୈଳୀ ମଧ୍ୟ ଗୋଟେ ସ୍ୱତନ୍ତ୍ର ଅଛି। ଆମେ ପରିବର୍ତ୍ତନ ଆଳରେ ବର୍ତ୍ତମାନ ସେ ଯୋଉ ସଂକୀର୍ତ୍ତନର ଧାରାକୁ କୋଉଠି ନେଇ ପହଞ୍ଚିଲେଣି, ହିନ୍ଦୀ ଫିଲ୍ମର ସ୍ୱରରେ ପହଞ୍ଚିଲେଣି, ବିଭିନ୍ନ ପ୍ରକାର ନୃତ୍ୟ କରୁଛି, ଯୋଉଟା କି ଗତାନୁଗତିକ ଧାରା ଭଲ ଥିଲା ନା ଏବେ ପରିବର୍ତ୍ତନ ଭଲ ହେଇଛି, ମତେ ଆପଣ କୁହନ୍ତୁ। ତ ସେମିତି କିଛି ଜିନିଷ ଆମେ ନୂଆକୁ ଆପଣେଇବା ଠିକ ଅଛି, କିନ୍ତୁ ପୁରୁଣାକୁ ଭୁଲି ଯିବାନି, ଯାହା ଆମ ପାଇଁ ନିହାତି ଆବଶ୍ୟକ। ଗତାନୁଗତିକ ଧାରା ବି ରହିବ, ପରସ୍ପର ସହିତ ସାମଞ୍ଜସ୍ୟ ରଖି ଚାଲିବାକୁ ପଡିବ ଜୀବନରେ, ନହେଲେ ବେଳେବେଳେ ଆପଣ ନୂଆ ଆପଣେଇବା ଚକ୍କରରେ ପୁରୁଣାକୁ ପଛକୁ ଠେଲିଦେବା ଚକ୍କରରେ ଅନେକ କିଛି ବିଭ୍ରାଟ, ଅନେକ କିଛି ଭୁଲ ହେଇଯାଇପାରେ। ଏବଂ ଏଇ ଗତାନୁଗତିକ ଧାରାରୁ ପରିବର୍ତ୍ତନ, ଆପଣଙ୍କର ରେଡିଓ କଥା ଦେଖନ୍ତୁ, ଗୋଟେ ରେଡିଓ ବକ୍ସ ଆକାରରେ ଥିଲା, ଏବେ ଆମ ପକେଟକୁ ଚାଲି ଆସିଲାଣି, ସମୟ ସହିତ ପରିବର୍ତ୍ତନ ହେଇଛି, ତାକୁ ମଧ୍ୟ ଆମେ ସ୍ୱାଗତ କରୁଛୁ, କାହିଁକି ନା ଆମେ ଯେକୌଣସି ସ୍ଥାନରେ ଥିଲେ ମଧ୍ୟ ଏ ଯୋଉ ଧାରା ଚେଞ୍ଜ ହେଇଛି, ସମୟ ସହିତ ପରିବର୍ତ୍ତନ ହେଇଛି, ଆମେ ଇଚ୍ଛା ହଉଛି ବର୍ତ୍ତମାନ ଆକାଶବାଣୀ ସମ୍ବଲପୁର ଶୁଣିବା ପାଇଁ, ଆମ ପାଖରେ ସେ ଟେକ୍ନୋଲୋଜି ବର୍ତ୍ତମାନ ସମୟ ଚାଲି ଆସିଛି, ଆମେ ଶୁଣିପାରୁଛୁ, ଆପଣଙ୍କୁ ଶୁଣିବା ପାଇଁ ଇଚ୍ଛା ହଉଛି, ଶୁଣିପାରୁଛୁ। ତ ତେଣୁ ପରିବର୍ତ୍ତନ ଆବଶ୍ୟକ, କିନ୍ତୁ ତା ସହିତ ଗତାନୁଗତିକ ଚିନ୍ତାଧାରା ବି ରହିବା ଉଚିତ।
0: ବହୁତ ବହୁତ ଧନ୍ୟବାଦ ଆପଣଙ୍କ ସୁନ୍ଦର ମତାମତ ପାଇଁ, ରହିଲି ଭାଇ ନମସ୍କାର,
2: ଧନ୍ୟବାଦ।
0: ଭାଇ ଶୁଣୁଥିଲେ, ସମୀର ଭାଇ କହୁଥିଲେ ଖୁବ ସୁନ୍ଦର କଥା, ଗତାନୁଗତ ପଥରେ ଯିବା ହେଲେ ପରିବର୍ତ୍ତନକୁ ଆଦରିବା, ପରିବର୍ତ୍ତନ ମଧ୍ୟ କିଛି କରିବା, ନହେଲେ ନୂଆ କିଛି ଆମେ ପାଇପାରିବାନି। ତ ବହୁତ ବହୁତ ଧନ୍ୟବାଦ ଆପଣ ସମସ୍ତଙ୍କୁ ଯେଉଁମାନେ ଆମ ସହିତ ସାମିଲ ହେଲେ। ଆଉ ସମୟ କମ୍ ଅଛି, ଦେଖିବା ପରବର୍ତ୍ତୀ କଲର କିଏ ଅଛନ୍ତି, କଣ କହୁଛନ୍ତି ଆଜିର ଟପିକକୁ ନେଇ। କିଏ କହୁଛନ୍ତି, କୋଉଠୁ କହୁଛନ୍ତି? ନମସ୍କାର,
3: ମୁଁ ପ୍ରଶାନ୍ତ କହୁଥିଲି ରାଜହଂସ କଟକରୁ, ଅନେକ ଦିନ ପରେ ଆପଣଙ୍କ ସହିତ ଯୋଗାଯୋଗ ଟିକେ।
0: ବହୁତ ବହୁତ ଧନ୍ୟବାଦ, ସ୍ୱାଗତ ମଧ୍ୟ କାର୍ଯ୍ୟକ୍ରମକୁ, କଣ କହିବେ ଟପିକ ସମ୍ପର୍କରେ କୁହନ୍ତୁ ପ୍ରଶାନ୍ତ ଭାଇ।
3: ଭାଇ ଆଗକୁ ତ ନିଶ୍ଚୟ ବଢିବା, କିନ୍ତୁ ମୁଁ ଷ୍ଟାର୍ଟିଂରୁ କହିଥିଲି ବିଧି ବଡ ନା ବିଧିର ବିଧାନ ବଡ,
0: କୋଉଟା ବଡ?
3: ତ ଆମକୁ ବିଧିର ବିଧାନକୁ ଧ୍ୟାନ ରଖିବାକୁ ପଡିବ, ୱିଥ ଆଗକୁ ବଢିବାକୁ ପଡିବ, ୱିଥ ପଜିଟିଭ ସୋଚ ସାଙ୍ଗରେ ଆମେ ଆଗକୁ ନିଶ୍ଚୟ ବଢିବା। କିନ୍ତୁ ସେ ଯେତେବେଳେ ବିଧିର ବିଧାନ ଥିଲା ସେତେବେଳେ ଦୁନିଆରେ ବୃଦ୍ଧାଶ୍ରମ ନଥିଲା, ଆଜି ଆଧୁନିକତା ସମାଜରେ ବୃଦ୍ଧାଶ୍ରମ ଗଢି ଉଠିଛି,

0: କେବଳ ନେଗେଟିଭ୍ ସୋଚ ମାଧ୍ୟମରେ ତେଣୁ ଆଗକୁ ବଢିବା ୱିଥ୍ ପଜିଟିଭ
1: ସକାରାତ୍ମକ ଚିନ୍ତାଧାରାକୁ ନେଇ ଆମେ ଆଗକୁ ବଢିବା, ଯେଉଁ ପଥ ବାଛିବା ସେ ସକାରାତ୍ମକ ହେବା ହିଁ ଠିକ, ଭୁଲ ଚିନ୍ତାଧାରାରେ ଗଲେ ଭୁଲ ହବ, ଠିକ ଚିନ୍ତାଧାରାକୁ ଆଦରିବା। ବହୁତ ବହୁତ ଧନ୍ୟବାଦ ଆପଣଙ୍କର ସୁନ୍ଦର ମତାମତ ପାଇଁ
0: ଭାଇ, ଆପଣଙ୍କୁ ବି ବହୁତ ବହୁତ ଧନ୍ୟବାଦ।
1: ହଁ ରୋଜ ଭାଇ ନମସ୍କାର।
0: ନମସ୍କାର।
1: ଶୁଣୁଥିଲେ ବନ୍ଧୁ, ସବୁବେଳେ ବିଧି ବଡ ନା ବିଧାନ ବଡ, ବିଧି ବିଧାନକୁ ଆମେ ସାଥିରେ ଧରି ଆଗକୁ ଯିବା, ନିଶ୍ଚିନ୍ତ ଭାବେ ସଫଳ ହେବା। ଦେଖିବା ପରବର୍ତ୍ତୀ କଲର କିଏ ଅଛନ୍ତି, କଣ କହୁଛନ୍ତି ଆଜିର ଟପିକକୁ ନେଇ, ସମୟ ଆଉ ଖୁବ କମ, ଦେଖିବା କିଏ କହୁଛନ୍ତି କଣ କହୁଛନ୍ତି।
2: ହ୍ୟାଲୋ।
1: ହଁ କିଏ କହୁଛନ୍ତି?
2: ଜଜି ଭାଇ ନମସ୍କାର, ମୁଁ ଆଲୋକ ଚନ୍ଦ୍ର ଜେନା ଜାଣିଲ କଟକରୁ କହୁଥିଲି।
1: ଆଲୋକ ଭାଇ କାର୍ଯ୍ୟକ୍ରମ ସ୍ୱାଗତ କରୁଛି, କଣ କହିବେ ଟପିକ ସମ୍ପର୍କରେ?
2: ଧନ୍ୟବାଦ ଭାଇ, ବହୁତ ସମୟ କମ ଅଛି, ଜଲ୍ଦି କହିଦେଉଛି।
1: ଆଜ୍ଞା,
2: ଆମର ମାନେ କହନ୍ତି ଦେହଟା ପୁରୁଣା ରହୁ କିନ୍ତୁ ଆମେ ଯୋଉ ସୁଟ୍ ବୁଟ୍ ପିନ୍ଧୁ ସେ ନୂଆ ହେଲେ ବି ଚଳିବ। କିଛି ଲୋକ ଥାନ୍ତି ଯେ କହନ୍ତି ଆମେ ଏମିତି 8 ଘଣ୍ଟା ଖଟିବା 5 ଟଙ୍କା ଆଣିବା, କିନ୍ତୁ କିଛି ଲୋକ ଥାନ୍ତି ଗୋଟେ ଘଣ୍ଟାରେ ବ୍ରାଉନ ସୁଗାର ପାଉଡର କୌଣସି ମାନେ ଡୁପ୍ଲିକେଟ୍ କାମ କରିକି ରାସ୍ତାରେ ବଡ ବଡ ବଡ ଲୋକ ହେଇଯିବା ପାଇଁ, ଆମେ ଠିକ ବାଟରେ ଯିବା, ଠିକ ୱେରେ ଯିବା, ଠିକ ଇନକମ କରିବା, ଠିକ ପରିଶ୍ରମ କରିବା, ଠିକ କାମରେ ଲାଗିବ। ତାପରେ ଜିନିଷ ହଉଛି କଣ ନା, ଆମ ଉଚ୍ଚାଭିଳାଷୀ ଯୋଉମାନେ ଥାନ୍ତି, ମୁଁ ଟାଉନରେ ରହୁଛି, ଭୁବନେଶ୍ୱର ଟାଉନରେ ରହୁଥିଲି, ମାନେ ଗାଁରୁ ଯାଇକି ଭୁବନେଶ୍ୱର ଟାଉନରେ ରହୁଛି, ସେଠି ପାଖରେ ଜବ କିଛି ଜବ କରିବି, ନିଜେ ଗୋଟେ ଡୁପ୍ଲେସ୍ କରିବି, ଆରାମସେ ରହିବି, ସେ ସମ୍ଭବ ହେଲାନି। ମୁଁ ନିଜ ଭିତରେ ବାଟିକି ଫେରିଯାଇନି, ଯେ ବାପାଙ୍କର ଯାହା ଥିଲା ଜମି ସେ ଚାଷବାସ କରିଛି, ଆରାମସେ ରହିବି, ପୁରୁଣା ଢଙ୍ଗରେ ଚାଲିଛି, ନୂଆ ଢଙ୍ଗରୁ ବାପେଣୀ ଆପଣେଇନି, ସେ ଦୁନିଆ ଛାଡ଼ିଦେଲି, ସେ ଅଙ୍ଗେଲି ଦୁନିଆ
1: ନୂଆ ଢଙ୍ଗଟା ଠିକ ବାଟରେ ନହେଲେ ତା ଭୁଲ ଆମର କ୍ଷତିକାରକ ହୋଇଥାଏ। ତେଣୁ ଆମେ ଗାଁରେ ବି ନୂଆ କରିପାରିବା, ତା ମାନେ ନୁହେଁ ସହରରେ ରହିଲେ କେବଳ ନୂଆ କରିହବ। ଠିକ ଅଛି, ଆମ ସହିତ ଯୋଡ଼ି ହେଇଥିବାରୁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ ଆପଣଙ୍କ ସୁନ୍ଦର ମତାମତ ପାଇଁ। ରହୁଛି ଭାଇ ନମସ୍କାର। ତ ବନ୍ଧୁ ଶୁଣୁଥିଲେ ଆମର ଆଲୋକ ଭାଇ କହୁଥିଲେ ସବୁବେଳେ ପରିବର୍ତ୍ତନ ସୁବିଧାଜନକ ହୋଇନଥାଏ, ଅନେକ ସମୟରେ କ୍ଷତିକାରକ ହୋଇଥାଏ, ଅସୁବିଧା ହୋଇଥାଏ, ସବୁ ପରିବର୍ତ୍ତନ ମଧ୍ୟ ଆମକୁ ଲାଭଦାୟକ ହୋଇପାରିନଥାଏ। ପରବର୍ତ୍ତୀ କଲର କିଏ ଅଛନ୍ତି, ଦେଖିବା କଣ କହୁଛନ୍ତି, କିଏ କହୁଛନ୍ତି, କୋଉଠୁ କହୁଛନ୍ତି? ନିରୁପମା ସାହୁ ସାଲେପୁର ସ୍ୱାଗତ କରୁଛି ଟପିକ ସମ୍ପର୍କ କାର୍ଯ୍ୟକ୍ରମ କଣ କହିବେ ଟପିକ ସମ୍ପର୍କରେ କୁହନ୍ତୁ।
3: ଆପଣଙ୍କୁ ମଧ୍ୟ ଧନ୍ୟବାଦ, ଆଉ ବହୁତ ଦିନ ପରେ ଆପଣଙ୍କ ଭଏସ୍ ଟିକେ ଶୁଣିବାକୁ ପଡିଲା।
1: କୁହନ୍ତୁ, ସମୟ ବି କମ, ଶୀଘ୍ର ଟିକେ କହିଦିଅନ୍ତୁ। ଆଜ୍ଞା
3: ଆଜ୍ଞା, ଆମକୁ ଯାହା ହେଲେ ବି ସହିତ ପୁରୁଣା ତଥ୍ୟକୁ କିଛି ତ୍ୟାଗ କରି ନୂଆକୁ ଆପଣାଇଲେ ମାନେ ନିଜ ଭବିଷ୍ୟତ ସହିତ, ଭାଗ୍ୟ ସହିତ, ଆଉ ସାରା ସଂସାରର ମଧ୍ୟ ପରିବର୍ତ୍ତନ ହେଇଯିବ। ଆଗେ ନିଜେ ପରିବର୍ତ୍ତନ ହବ, ଅନ୍ୟକୁ ପରିବର୍ତ୍ତନ କରିବା, ତେଣୁ କରିକି ଭାଷା ଆଚରଣ ବ୍ୟବହାର ସବୁକିଛି ନିଜେ ଯେତିକି ମାନେ ଭଲ ରାସ୍ତାରେ ଯିବା, ଅନ୍ୟକୁ ବି ଟିକେ ପଥ ମାନେ ପ୍ରଦର୍ଶକ ହେଲେ ସେଟା ସମସ୍ତଙ୍କ ପାଇଁ ସୁବିଧା ହବ, ନିଜର ଭବିଷ୍ୟତ ଉଜ୍ଜଳ, ଅନ୍ୟମାନଙ୍କର ବି ଭବିଷ୍ୟତ ଉଜ୍ଜଳ ହବ, ମୁଁ ଭାବୁଛି। ଏଇଟା
1: ବହୁତ ବଢିଆ କଥାଟି କହିଲେ, ଆମେ ନିଶ୍ଚିନ୍ତ ଭାବେ ଯାହା କରିବା, ଯାହା ପରିବର୍ତ୍ତନ କରିବା, ସେଥିରେ ଆମର ଆଉ ଅନ୍ୟମାନଙ୍କର ସମସ୍ତଙ୍କର ଯେମିତି ଲାଭ ହେଉଥିବା ଦରକାର, ଖାଲି ନିଜର ସ୍ୱାର୍ଥକୁ ଦେଖିଲେ ହବନି, ଅନ୍ୟମାନେ ବିଶେଷ କରି ଆମ ସମାଜରେ ଯେମିତି କ୍ଷତି କିଛି ନ ହଉଥିବ, ଲାଭ ହଉଥିବା, ପରିବର୍ତ୍ତନ ହଉଥିବ, ତାହା ହିଁ
3: କଥାରେ ଅଛି। ଆପେ ବଞ୍ଚିଲେ ବେପାର ନା, କିନ୍ତୁ ଏଇଟା କଥାରେ ଅଛି, କିନ୍ତୁ କାମରେ ଏଇଟା ନୁହେଁ,
1: କାମରେ ଏଇଟା ନୁହେଁ। ବହୁତ ବହୁତ ଧନ୍ୟବାଦ, ବହୁତ ବହୁତ ଧନ୍ୟବାଦ ଆପଣଙ୍କ ସୁନ୍ଦର ମତାମତ ପାଇଁ। ତ ବନ୍ଧୁ ଶୁଣିଲେ, ପ୍ରକୃତରେ ପରିବର୍ତ୍ତନ ଯାହା ଆବଶ୍ୟକ, ଜୀବନର ଗତିକୁ ଅନ୍ୟଠୁ ଅଲଗା କରନ୍ତୁ, ଜୀବନର ମିଠାପଣକୁ ଅନୁଭବ କରନ୍ତୁ, କିନ୍ତୁ ସାମାଜିକ ଶୃଙ୍ଖଳାକୁ, ଆଇନକୁ ଅମାନ୍ୟ କରିବା ପୂର୍ବରୁ ଥରେ ଠିକ୍ ଭୁଲ ତର୍ଜମା କରନ୍ତୁ। ଆପଣଙ୍କ ହୃଦୟ ଯଦି କହୁଛି ଆପଣ ଠିକ୍ ନିଷ୍ପତ୍ତି ନେଉଛନ୍ତି, ତେବେ ନିଜ ପଥରେ ଆଗେଇ ଯାଆନ୍ତୁ, ଦେଖିବେ ସଫଳତାର ଦ୍ୱାରରେ ପହଞ୍ଚିବାରେ ଆପଣଙ୍କୁ କେହି ରୋକିପାରିବେନି। ତ ଯେଉଁମାନେ ଆଜି ଆମ ସହିତ ସାମିଲ ହେଲେ, ସୁନ୍ଦର ସୁନ୍ଦର ମତାମତ ଦେଲେ, ସମସ୍ତଙ୍କୁ ବହୁତ ବହୁତ ଧନ୍ୟବାଦ। ଆଉ ଯେଉଁମାନେ ଅପେକ୍ଷା କରି ରହିଲେ, ଫୋନ୍ କଲ୍ରେ ସାମିଲ ହେଇପାରିଲେନି, ଫୋନ୍ କଲ୍ ପାଇଲେନି, ସେମାନଙ୍କୁ ମଧ୍ୟ ବହୁତ ବହୁତ ଧନ୍ୟବାଦ। ଏଇଠି ରଖୁଛୁ ଆଜିର ଡାଏଲ୍ ଇନ୍ ଲାଇଭ୍ ଚିଟ୍ ଚାଟ୍ କାର୍ଯ୍ୟକ୍ରମ।

ଅନୁରୋଧ କରିପାରିବେ। ଗୀତ ଶୁଣିବାକୁ ଅନୁରୋଧ କରିବାକୁ ଚାହୁଁଥିଲେ ଆପଣଙ୍କ ମୋବାଇଲ ଟାଇପ୍ କରନ୍ତୁ, FMRC ସ୍ପେସ୍ ଦିଅନ୍ତୁ, ନିଜ ନାଁ ଲେଖନ୍ତୁ, ଠିକଣା ଲେଖନ୍ତୁ, ଆପଣ ଚାହୁଁଥିବା ଗୀତଟିର ଫାଷ୍ଟ ଲାଇନ ଲେଖନ୍ତୁ, ଆଉ ସେଇ ଗୀତଟି କେଉଁ ଫିଲ୍ମ ବା ଆଲବମ୍ରେ ତା ନାଁ ଲେଖି ଆମ ନିକଟକୁ ପଠାଇ ଦିଅନ୍ତୁ। ଆମ ନମ୍ବର ହେଲା 09499639630, ଆଉ ହ୍ୱାଟ୍ସଆପ୍ କରିବା ନମ୍ବର ହେଲା 8895254200। ଆଉ ଥରେ କରୁଛି, SMS କରିବା ନମ୍ବରଟି ହେଉଛି 09499639630, ହ୍ୱାଟ୍ସଆପ୍ ନମ୍ବରଟି ହେଉଛି 8895254200।

ନିଜ ପସନ୍ଦର ଗୀତ ଶୁଣିବାକୁ ତ ସମସ୍ତଙ୍କ ମନରେ ଗୋଟେ ଉତ୍କଣ୍ଠା ଥାଏ, ଆତ୍ମୀୟତା ଥାଏ। ସେଥିପାଇଁ ତ ପସନ୍ଦର ଗୀତ ଶୁଣିବାକୁ ଆପଣମାନଙ୍କର SMS ମୋ ପାଖରେ ପହଞ୍ଚିଗଲାଣି ଗଦା ଗଦା। ତ ଦେଖିବା ଆଜିର କାର୍ଯ୍ୟକ୍ରମର ପ୍ରଥମ ଗୀତଟି ଶୁଣିବାକୁ ଚାହିଁଛନ୍ତି ଚନ୍ଦ୍ରକାନ୍ତ ପୃଷ୍ଟି ଗୋପପୁର ନିଶ୍ଚିନ୍ତ କହିଲି କଟକରୁ। ଆହୁରି ଗୋଟେ ଅନୁରୋଧ ଆସିଛି ଦେଇଛନ୍ତି ଲିଜାରାଣୀ କଲ୍ୟାଣୀ ରଶ୍ମି ସୁରେଖା ମାମି ମଙ୍ଗଳ ବଜାର ଜେମାଦେଇପୁର ନୂଆପାଟଣା ତିଗ୍ରିଆ କଟକରୁ। ଶୁଣି ଦେଉଛୁ ଆପଣଙ୍କୁ ଆପଣଙ୍କ ପସନ୍ଦର ଗୀତଟି।

ତ ଆପଣମାନଙ୍କର ଅନେକ ଗୁଡ଼ିଏ ଏସ୍ଏମ୍ଏସ୍ ମୋ ପାଖରେ ପହଞ୍ଚିଗଲାଣି। ଆପଣମାନେ ଅନୁରୋଧର ଧାରା ଲମ୍ବି ଲମ୍ବି ଚାଲିଛି, ଚିଠା ଲମ୍ବି ଲମ୍ବି ଚାଲିଛି। ପରବର୍ତ୍ତୀ ଗୀତରେ ଶୁଣିବାକୁ ଚାହିଁଛନ୍ତି ସେକ୍ଟର 11 CDA କଟକରୁ ଉର୍ମିଳା।

ନିର୍ମଳା ପ୍ରତ୍ୟୁଷ ପ୍ରଭାକର ଜୟଦେବ ଭାଇ ନମସ୍କାର, ସବୁ ଷ୍ଟାଫ ମାନଙ୍କୁ ନମସ୍କାର, ସବୁ ଶ୍ରୋତା ମାନଙ୍କୁ ଗୁଡ ମର୍ଣ୍ଣିଂ। ଆଜିର ସମସ୍ତ କାର୍ଯ୍ୟକ୍ରମ ଉପସ୍ଥାପନା କଥା ଗୀତ ସବୁ ଭଲ ଥିଲା, ତ ଆପଣଙ୍କୁ ସାଧୁବାଦ। ତ ଶୁଣେଇ ଦିଅନ୍ତୁ ଆମକୁ, ଆମ ରିକ୍ୱେଷ୍ଟର ଗୀତ ଶୁଣେଇ ଦେଉଛି, ଆପଣଙ୍କ ଅନୁରୋଧର ଗୀତଟିଏ।

କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତ ଶୁଣିବାକୁ ଚାହିଁଛନ୍ତି ସୁନୀଲ କାନ୍ତ ମହାନ୍ତି, ସିଲୁ, ଆକୃତି, ଦେଓକାଲି, ଶଙ୍ଖତ୍ରାସ କଟକରୁ। ଜୟଦେବ ଭାଇ ଗୁଡ୍ ମର୍ଣ୍ଣିଂ। ଆଜିର ରିକ୍ୱେଷ୍ଟ ସଙ୍ଗ ତ ନିଶ୍ଚିନ୍ତ ଭାବେ ପ୍ଲେ କରୁଛୁ, ଆପଣଙ୍କର ରିକ୍ୱେଷ୍ଟ ସଙ୍ଗ।

କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତ ଶୁଣିବାକୁ ଚାହିଁଛନ୍ତି ଜିତେନ୍ଦ୍ର ନିଆଳି ମାଧବରୁ ଆହୁରି ମଧ୍ୟ ଗୀତଟି ଶୁଣିବାକୁ ଚାହିଁଛନ୍ତି ବାସନ୍ତୀ ମହାପାତ୍ର ଲକ୍ଷ୍ମୀପ୍ରିୟା ରୋଜାଲିନ ଦିବ୍ୟଚନ୍ଦନ ବିଶ୍ୱରଞ୍ଜନ ସ୍ୱରାଜ କଲୋନୀ ମଦନ ମୋହନ ନଗର ପଟିଆ ଭୁବନେଶ୍ୱରରୁ ଆହୁରି ମଧ୍ୟ ପ୍ରଦୀପ କୁମାର ସାମନ୍ତ ସିଂହାର ପ୍ରଗତି କୁଟୀର ବାବା ତିଲକ ନଗର ସେକ୍ଟର 12 CDA କଟକରୁ ଶୁଣାଇ ଦେଉଛୁ ଆପଣଙ୍କୁ ଆପଣଙ୍କ ଅନୁରୋଧରେ ଗୀତଟି

କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତ ଶୁଣିବା ପାଇଁ ଚାହିଁଛନ୍ତି ଉର୍ମିଳା ବେହେରା, ପ୍ରଶାନ୍ତ କୁମାର ବେହେରା, ଲିପୁ ଲୁଟୁ, ନାତି ଗୁଗୁଲା। ଶୁଣିଦେଉଛୁ ଆପଣଙ୍କୁ ଆପଣଙ୍କ ପସନ୍ଦର ଗୀତଟି। ସେଇ ଗୀତଟି ମଧ୍ୟ ଶୁଣିବାକୁ ଚାହିଁଛନ୍ତି ବାସନ୍ତୀ ମହାପାତ୍ର, ପ୍ରେମାନନ୍ଦ ମହାପାତ୍ର, ରାମଚନ୍ଦ୍ରପୁର, ଦୁର୍ଗାପୁର, ବାଙ୍କି, କଟକରୁ, ଆଭା ସେନ, ରୋହିତ ସେନ, ଦୀପକ କୁମାର, ରାଜକୁମାର ଭରଦ୍ୱାଜ, ବିମଲ ଶ୍ରୀବାସ୍ତବ, ମନୀଷ ଶର୍ମା, ରାଜଦୀପ ରାୟ, ରୁଚିକା ରାୟ, ଟାଟା ଷ୍ଟିଲ୍ ପ୍ଲାଣ୍ଟ, କଳିଙ୍ଗନଗର, ଯାଜପୁର। ଶୁଣିଦେଉଛୁ ଆପଣଙ୍କୁ ଆପଣଙ୍କ ପସନ୍ଦର ଗୀତଟି।

କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟିକୁ ଶୁଣିବାକୁ ଚାହିଁଛନ୍ତି ପ୍ରଭାତ ବଳିଆର ସିଂ ଚନ୍ଦନ ଟୁନି ବାଙ୍କି କଲେଜ ବାଙ୍କିରୁ। ଆହୁରି ମଧ୍ୟ ଅନୁରୋଧ ଆସିଛି, ଶୁଣି ଦେଉଛୁ ଆପଣଙ୍କୁ ଆପଣଙ୍କ ପସନ୍ଦର ଏ ଗୀତଟି।

କାର୍ଯ୍ୟକ୍ରମ ପରବର୍ତ୍ତୀ ଗୀତ ଶୁଣିବାକୁ ଚାହିଁଛନ୍ତି ସମୀର ସଙ୍ଗୀତା ପଣ୍ଡା ତେଲେଙ୍ଗାପେଣ୍ଠ କଟକରୁ, ନାରାୟଣ ପ୍ରଧାନ ବି ବୁଗୁଡ଼ା ବ୍ରହ୍ମପୁର ଗଞ୍ଜାମରୁ, ଚୈତନ୍ୟ ଚାନ୍ଦ ଇଶାନ୍ତ ମନ୍ତ୍ରୀ, ପ୍ରଫୁଲ୍ଲ ପ୍ରଧାନ କୁଆଁରପାଳ ମାଣିଆବନ୍ଧ କଟକରୁ, ବିଜୟ କୁମାର ଦାସ, ସସ୍ମିତ ଦାସ, ପ୍ରଜ୍ଞା ବନ୍ଦନା ସୌରୀ, ମହାସିଂହପୁର ବହୁଗ୍ରାମ ସାଲେପୁର କଟକରୁ ଶୁଣେଇ ଦେଉଛୁ ଆପଣଙ୍କ ପସନ୍ଦର ପରବର୍ତ୍ତୀ ଗୀତଟି।

ପରବର୍ତ୍ତୀ ଗୀତ ଶୁଣିବାକୁ ଅନେକ ଗୁଡ଼ିଏ ଅନୁରୋଧ ଆସିଛି। ରେମଣ୍ଡାରୁ ଆୟୁଷ ସତ୍ୟଭାମା ଏବଂ ଲିଙ୍ଗରାଜ ମେହେର କରିଛନ୍ତି ଅନୁରୋଧ ଶୁଣିବା ପାଇଁ ଗୀତ। ରାଜେନ୍ଦ୍ର ନନ୍ଦ ମଧ୍ୟ କଟକରୁ କରିଛନ୍ତି। କୈଳାସ ବେହେରା, କାମିନୀ ବେହେରା, କନ୍ତଲ ଆଠଗଡ଼ରୁ କରିଛନ୍ତି। ପ୍ରମୋଦ କୁମାର ସାହୁ, ଡିଏସ୍ଆଇ କାଦୁଆପଡ଼ା ଜଗତସିଂହପୁରରୁ, ରୋହିତ ମେହେର ବୁଦାପାଲି ବିଜେପୁର ବରଗଡ଼ରୁ, ରମେଶ ଚନ୍ଦ୍ର ସାହୁ ଓ ଖୁମା ଭାପୁର ଢେଙ୍କାନାଳରୁ। ଶୁଣି ଦେଉଛୁ ଆପଣଙ୍କ ପସନ୍ଦର ଗୀତଟି।

କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତ ଶୁଣିବାକୁ ଚାହିଁଛନ୍ତି ରାତୁ ସୁନ୍ଦରଗ୍ରାମ କଟକରୁ। ପ୍ରେମଜୀ ଭାଇ ଭାରତୀୟ ପ୍ରେମଜୀ କମ୍ୟୁନିକେସନ ସିଡିଏସ୍ ସେକ୍ଟର 7 ମର୍କତନଗର କଟକରୁ। ସମୀର ସସ୍ମିତା ଖଟୁଆ ନରସିଂହପୁର କେନ୍ଦ୍ରାପଡ଼ାରୁ। ଡମ୍ବରୁଧର ରଥଶର୍ମା ସୁରକ୍ଷା ସହାୟ ସହଯୋଗ ଭବନ ସେକ୍ଟର 13 ସିଡିଏ କଟକରୁ। ଆହୁରି ମଧ୍ୟ ଆସିଛି ସେ ଗୀତଟି ଶୁଣିବାକୁ ଚାହିଁଛନ୍ତି ଆଲୋକ କୁମାର ଜେନା ଜାଇଁଲୋ କଟକରୁ। କଳ୍ପନା ମହାନ୍ତି ସୋମପ୍ରକାଶ ଭରତଚନ୍ଦ୍ର ନାୟକ ସିଡିଏ ସେକ୍ଟର 6 କଟକରୁ। ନିର୍ମଳା ସନ୍ତୋଷ ବେହେରା ନାତୁଣୀ ଆଦ୍ୟାଶା କନ୍ତଲ 8 କଟରୁ। ଶୁଣିଦେଇଛୁ ଆପଣଙ୍କୁ ଆପଣଙ୍କ ପସନ୍ଦର ଗୀତଟି।

କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟିକୁ ଶୁଣିବାକୁ ଚାହିଁଛନ୍ତି ମାନସୀ ଗୌରବ କୱାତି ଅନିଲ ଅରୋରା ଫ୍ୟାମିଲି ମିନିଷ୍ଟ୍ରି ରୋଡ ମୋତିନଗର ନ୍ୟୁ ଦିଲ୍ଲୀ ଏରିଆରୁ ଶୁଣେଇ ଦେଉଛୁ ଆପଣଙ୍କୁ ସୁନ୍ଦର ଗୀତଟି ଆପଣଙ୍କ ଅନୁରୋଧର। ସେହିଭଳି ମଧ୍ୟ ଟୁକୁ ଟିକି ମିକୁ ଟୁକୁନା କଣ୍ଢେଇ ମାଣିଆବନ୍ଧ ସନ୍ତରାବାଲି ବଡ଼ମ୍ବାର ଶୁଣିବାକୁ ଚାହିଁଛନ୍ତି। ବାମଦେବ ପୃଷ୍ଟି ମଧ୍ୟ ଶୁଣିବାକୁ ଚାହିଁଛନ୍ତି ଝାନ୍ଦ୍ରିମଙ୍ଗଳା କଟକରୁ। ମାମା ମିଶ୍ର ଭୁବନେଶ୍ୱର ମଧ୍ୟ ଶୁଣିବାକୁ ଚାହିଁଛନ୍ତି। ରାଜେଶ ରିତିକ ମନୀଷା ନାୟକ ଚର୍ଚିକା ବଜାର ଜଗତସିଂହପୁର ଶୁଣିବାକୁ ଚାହିଁଛନ୍ତି। ମୁନା ପଣ୍ଡା କୋଟିଲ ଜଗତସିଂହପୁର ମଧ୍ୟ ଶୁଣିବାକୁ ଚାହିଁଛନ୍ତି। ଜଲିଲ ଖାନ ସିମରନ ନିମଚୌଡ଼ି କଟକରୁ ମଧ୍ୟ ଶୁଣିବାକୁ ଚାହିଁଛନ୍ତି। ଆପଣ ସମସ୍ତଙ୍କୁ ଶୁଣି ଦେଉଛୁ ଆପଣଙ୍କ ପସନ୍ଦର ଗୀତଟି।

କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତରେ ଶୁଣିବାକୁ ଚାହିଁଛନ୍ତି ଦିବାକର ସେଠୀ ସେକ୍ଟର ସିକ୍ସ ସିଡିଏ କଟକରୁ, କୃପା ସିନ୍ଧୁ କବି ଭୁବନେଶ୍ୱରରୁ ଶୁଣେଇ ଦେଉଛୁ ଆପଣଙ୍କୁ ଆପଣଙ୍କ ପସନ୍ଦର ଗୀତଟି।

କାର୍ଯ୍ୟକ୍ରମ ଶେଷରେ ଶୁଣି ଦେଉଛୁ ମମତା ସାହୁ ଭାପୁର ଢେଙ୍କାନାଳରୁ ଶୁଣିବାକୁ ଚାହୁଁଥିବା ଗୀତଟିଏ ଆଉ ଆହୁରି ମଧ୍ୟ ସେହି ଗୀତଟି ଶୁଣିବାକୁ ଚାହିଁଛନ୍ତି ବାବନ ଚନ୍ଦ୍ର ପାଲ ମମତା ପାଲ କିଶୋରନଗର କଟକରୁ ଆପଣ ସମସ୍ତଙ୍କୁ ଶୁଣି ଦେଉଛୁ କାର୍ଯ୍ୟକ୍ରମରେ ଶେଷ ଗୀତଟି ଯେଉଁମାନେ ଆଜି ଅନୁରୋଧ କରିବାକୁ ଗୀତ ଅନୁରୋଧ କରିବାକୁ ଏସ୍ଏମ୍ଏସ୍ କରିଥିଲେ ସମସ୍ତଙ୍କୁ ବହୁତ ବହୁତ ଧନ୍ୟବାଦ।

ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍। ଏଇ ଦିଲ୍ ସେ ଦିଲ୍ ତକ୍ ସଫରରେ ମୁଁ ଅଛି ମୋନାଲିସା ଆପଣମାନଙ୍କ ସାଥିରେ। ସମୟ ତ ଦିନ 11 ବାଜି ସାରିଲାଣି, ଆରମ୍ଭ କରୁଛୁ ଆପଣମାନଙ୍କର ଫେଭରେଟ୍ ଶୋ କଳାକାର। ସ୍କ୍ରିନ୍ରେ କେବେ ଚକୋଲେଟ୍ ବଏ ତ କେବେ ରୋମାଣ୍ଟିକ୍ ହିରୋ, ଆଉ କେବେ ନୀରବ ରହି।

ବି ନିଜ ଅଭିନୟରେ ସମସ୍ତଙ୍କୁ ଚମକେଇ ଦେଇଥିବା ଅଭିନେତା ସେ। ସମୟ ବଦଳିଛି, ଚରିତ୍ର ବଦଳିଛି, କିନ୍ତୁ ଦର୍ଶକଙ୍କ ଭଲ ପାଇବା ତାଙ୍କ ପାଇଁ ସେମିତି ରହିଛି। ତେବେ ସାଥୀ, ଆଜି ଆମେ କଥା ହେବା ସେହି ଅଭିନେତାଙ୍କ ଜର୍ଣ୍ଣି ବିଷୟରେ ଯାହାଙ୍କ ନାଁ ଶୁଣିଲେ ମନେ ପଡ଼େ ସୋଲଜିୟର, ଗୁପ୍ତ, ହମରାଜ ଭଳି ଫିଲ୍ମ। ହଁ, ସେ ଆଉ କେହି ନୁହନ୍ତି, ସେ ହେଉଛନ୍ତି ଦ ୱାନ୍ ଆଣ୍ଡ ଓନ୍ଲି ବବି ଦେୱଲ। ଆଗକୁ ତ ତାଙ୍କ ବିଷୟରେ କଥାବାର୍ତ୍ତା ଜାରି ରହିବ, କିନ୍ତୁ ଚାଲନ୍ତୁ ଏବେ ଶୁଣିନବା ତାଙ୍କ ଫିଲ୍ମରୁ ଏଇ ସଙ୍ଗଟି। ଗୀତଟି ଶୁଣୁଥାନ୍ତୁ ଆଉ ଏଞ୍ଜୟ କରନ୍ତୁ।

ଫାଷ୍ଟ ଫିଲ୍ମର ସକ୍ସେସ୍ ପରେ ବବି ଦେୱଲ ଗୋଟେ ପରେ ଗୋଟେ ସୁପରହିଟ୍ ଫିଲ୍ମ ଦେଇଥିଲେ। ଗୁପ୍ତର ରହସ୍ୟମୟ କାହାଣୀ ହେଉ ବା ସୋଲଜର ଆକ୍ସନ ଅବତାର, ହମରାଜର ଥ୍ରୀଲର ହେଉ ବା ଅଜନବୀର ଦମଦାର ଚରିତ୍ର, ପ୍ରତ୍ୟେକ ଫିଲ୍ମରେ ସେ ନିଜ ଆକ୍ଟିଂର ଗୋଟେ ଅଲଗା ଛାପ ଛାଡ଼ିଥିଲେ।

ଯାଇଥିଲେ। ତାଙ୍କର ଷ୍ଟାଇଲିଶ ଲୁକ୍ ଆଉ ରିଏଲ ଆକ୍ଟିଂ ଯୁବପିଢ଼ିଙ୍କ ହୃଦୟ ଜିତିଥିଲା। ତାଙ୍କର ଅନେକ ଫିଲ୍ମ ଗୀତ ଶୁଣିଲେ 90s ମେମୋରି ବି ତାଜା ହେଇଯାଉଥିଲା। ତେବେ ସାଥୀ ଶୁଣେଇ ଦଉଛି ଏଇ ସଙ୍ଗଟି, ଗୀତଟି ଶୁଣୁଥାନ୍ତୁ ଆଉ ଗୀତର ତାଳେ ତାଳେ ପୁରା ଝୁମି ଯାଆନ୍ତୁ।

କଥାରେ ଅଛି କି ହାର୍ଡୱାର୍କ କେବେ ବି ବ୍ୟର୍ଥ ଯାଏନି। ବବି ଦେୱଲଙ୍କ କ୍ୟାରିୟରରେ ଗୋଟିଏ ସୁନ୍ଦର ଉଦାହରଣ ଥିଲା ସେଇଟା। ବର୍ଷା ଫିଲ୍ମରୁ ଷ୍ଟାର୍ଟ ହୋଇଥିଲା ତାଙ୍କ ଆୱାର୍ଡର ଜର୍ଣ୍ଣି। ତାଙ୍କର ଫାର୍ଷ୍ଟ ଫିଲ୍ମ ପାଇଁ ସେ ଫିଲ୍ମ ଫେୟାର ବେଷ୍ଟ ମେଲ୍ ଡେବ୍ୟୁଟ୍ ଆକ୍ଟରର ଆୱାର୍ଡ ଜିତିଥିଲେ।

ବବି ଦେବଲଙ୍କ ଜର୍ନି ଆମକୁ ଶିଖାଏ ଜୀବନରେ ଉତ୍ଥାନ ପଥନ ଆସିବ, କିନ୍ତୁ ନିଜ ଉପରେ ବିଶ୍ୱାସ ଆଉ ହାର୍ଡୱାର୍କ କେବେ ବି ଛାଡ଼ିବାନି। ଜଣେ ରୋମାଣ୍ଟିକ ହିରୋରୁ ଆରମ୍ଭ କରି ପାୱାରଫୁଲ ଚରିତ୍ର ଆକ୍ଟର ପର୍ଯ୍ୟନ୍ତ ତାଙ୍କ ଜର୍ନି ବହୁତ ପ୍ରେରଣାଦାୟକ ଥିଲା। ତାଙ୍କ କ୍ରେଜ୍ ଆଜି ବି ଦର୍ଶକଙ୍କ ହୃଦୟରେ। ଏ ଥିଲେ ସାଥୀ ଆଜିର କଳାକାର ସଫରରେ ବବି ଦେବଲଙ୍କ ଜର୍ନିର କିଛି ସୁନ୍ଦର କଥା। ତେବେ ଆଜି ତ ସମୟ ହୋଇଯାଇଛି କଳାକାର ସୋକୁ ଏଇଠି ରଖୁଛି, ପୁଣି ନେଇ ଆସିବି ଆଉ ଜଣେ କଳାକାରଙ୍କ କାହାଣୀକୁ ନେଇ ଖାସ୍ ଆଉ ଖାସ୍ ଆପଣମାନଙ୍କ ପାଇଁ।

0: ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍। ଏଇ ଦିଲ୍ ସେ ଦିଲ୍ ତକ୍ ସଫରରେ ମୁଁ ଅଛି ମୋନାଲିସା ଆପଣମାନଙ୍କ ସାଥିରେ। ସାଥୀ ଗୀତ ଶୁଣିବାକୁ ଆମ ସମସ୍ତଙ୍କୁ ବହୁତ ଭଲ ଲାଗେ, ଆଉ ସେ ଗୀତ ଯଦି ଟିକେ ପୁରୁଣା ଥାଏ ନା, ସେ ଗୀତରେ ଯାହା ସବୁ ମେମୋରି ଥାଏ, ଆମର ବହୁତ ସାରା ମେମୋରି ତାଜା ହେଇଯାଏ। ତେବେ ସାଥୀ ଶୁଣି ଦେଉଛି ସେ ହିନ୍ଦୀ ଫିଲ୍ମର କିଛି ଏଭରଗ୍ରୀନ୍ ସଙ୍ଗ୍ ଖାସ୍ ଆଉ ଖାସ୍ ଆପଣମାନଙ୍କ ପାଇଁ। ତେବେ ଶୁଣୁଥାନ୍ତୁ ଆଉ କହୁଥାନ୍ତୁ ଦିଲ୍ ସେ ଦିଲ୍ ତକ୍।
1: ବାହାର ସେ କୋଇ ଅନ୍ଦର ନା ଆ ସକେ।

ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍ ଟକ୍ ଭି ଟ୍ୟୁନ୍ ଭି ସବୁ କିଛି ଗୋଟେ ସୋରେ ଫୁଲ୍ ଅନ୍ ମସ୍ତି ଫୁଲ୍ ଅପ୍ ଏଣ୍ଟରଟେନମେଣ୍ଟ ଓନ୍ଲି ଅନ୍ କିଛି କଥା କିଛି ଗୀତରେ ଆଉ ମୁଁ ଅଛି ମୋନାଲିସା ଆପଣମାନଙ୍କ ସାଥିରେ ଆଜି ଆମେ ଢେର ସାରା କଥା ହେବା ଗୀତ ମଧ୍ୟ ଶୁଣିବା କିଛି କଥା କିଛି ଗୀତରେ ଲାଇଫ୍ଟା ଗୋଟେ ଡାଇରୀ ଯେଉଁଠି ଲେଖା ହୁଏ ପ୍ରତ୍ୟେକ ଦିନ ଗୋଟେ ଗୋଟେ ନୂଆ ଷ୍ଟୋରି ହୃଦୟର ସବୁ ଅକୁହା କଥାକୁ କେତେବେଳେ କହିହୁଏ ତ ପୁଣି କେବେ ଅଧୁରା ରଖିଯାଏ ହଁ ସେଥି ଏ ମନଟା ପୁରା ସେମିତି ଏ ମନରେ ଭରି ରହିଛି ଖୁସିର ରଙ୍ଗ କେବେ ଲୁହର ଦାଗ ତ ପୁଣି କେବେ ପ୍ରେମର ରଙ୍ଗ ତେବେ ସାଥୀ ଚାଲନ୍ତୁ ନା ଆଜି ସେ ଦିଲ୍ର ଡାଇରୀର ପୃଷ୍ଠାକୁ ପୁଣି ଥରେ ଲେଉଟିବା କିଛି ମନର କଥା ଶୁଣିବା ଆଉ କିଛି ଗୀତରେ ଭରିଦେବା ଗୋଟେ ସୁନ୍ଦର ଅନୁଭବ ତେବେ ଶୁଣି ଦେଉଛି ଏଇ ଗୀତଟି ଶୁଣୁଥାନ୍ତୁ ଆଉ ଗୀତର ତାଳେ ତାଳେ ପୁରା ଝୁମି ଯାଆନ୍ତୁ

ସୋ ଚାଲିଛି କିଛି କଥା କିଛି ଗୀତରେ, ଆଉ ମୁଁ ଅଛି ମୋନାଲିସା ଆପଣମାନଙ୍କ ସାଥିରେ। ସାଥୀ, ଦିଲ୍ର ଡାଏରୀରେ ଅନେକ କଥା ଲୁଚିଥାଏ। ପ୍ରଥମ ପ୍ରେମର ପ୍ରଥମ ଚିଠି, ଅଜଣା ହସ କାହା ପାଇଁ, ହୃଦୟ ଦଡ଼କେ ତ ଆଉ ଏମିତି ମୁମେଣ୍ଟ ବି ଆସେ କାହାର ଦୂରେଇ ଯିବାରେ ଆମ ମନ ବହୁତ ଚୁପ୍ ହେଇଯାଏ। ଆମେ ସିନା କିଛି କହିପାରୁନା, କିନ୍ତୁ ଦିଲ୍ ଆମ ହୃଦୟରେ ସବୁ ଫିଲିଙ୍ଗସ୍କୁ ମାନେ ସାରା ଦିନ ସ୍ମୃତିଟି ହୋଇ କହିଦିଏ। ତେବେ ଚାଲନ୍ତୁ ନା ଆମେ ସେ ସ୍ମୃତି ସବୁକୁ ମନେ ପକେଇବା ଆଉ ଏ ଗୀତରେ ହଜିଯିବା। ତେବେ ପହଞ୍ଚେଇ ଦେଉଛି ଏଇ ଗୀତଟି, ଶୁଣୁଥାନ୍ତୁ ଆଉ କହୁଥାନ୍ତୁ ଦିଲ୍ ସେ ଦିଲ୍ ତକ୍।

ଜୀବନରେ ପ୍ରେମ ଗୋଟିଏ ଅଜଣା ଅନୁଭୂତି, କେବେ ହସାଏ ତ କେବେ କନ୍ଦାଏ, କିନ୍ତୁ ସବୁବେଳେ କିଛି ନା କିଛି ଶିଖାଏ। କେହି ଆସନ୍ତି ଆମ ଜୀବନରେ ହସକୁ ନେଇ, ଆଉ କେହି ଚାଲିଯାଆନ୍ତି ନିରବତାକୁ ଛାଡ଼ି, କିନ୍ତୁ ପ୍ରତ୍ୟେକ ମଣିଷ ଆମ ଦିଲର ଡାଇରୀର ଗୋଟିଏ ଗପ ହୋଇ ରହିଯାଆନ୍ତି। ପ୍ରତ୍ୟେକ ଅନୁଭୂତି ଗୋଟିଏ ଶିକ୍ଷା ଦିଏ ହସିବାକୁ, ବଢ଼ିବାକୁ, ଆଉ ବହୁତ ସାରା କାମ କରିବାକୁ, ଆଉ ବହୁତ ସାରା ସ୍ୱପ୍ନ ମଧ୍ୟ ଦେଖିବାକୁ।

ଆପଣ ଆପଣଙ୍କର ମନର କଥାକୁ ଶୁଣିଛନ୍ତି, ତେବେ ଥରେ ପଚାରନ୍ତୁ ନା, ଏ ମନ ତୁ କଣ ଭାବୁଛୁ, କଣ ଲେଖା ଅଛି ଆପଣଙ୍କ ଦିଲର ଡାଏରୀରେ, ଦୁଃଖ ସୁଖ ସ୍ମୃତି କିମ୍ବା ଅଧୁରା ସ୍ୱପ୍ନ।

ପ୍ରତ୍ୟେକ ଅନୁଭୂତି ଅଲଗା ଆଉ ପ୍ରତ୍ୟେକ ଗପ ବି ଅଲଗା, କିନ୍ତୁ ଏ ଦିଲର ଡାଇରୀରେ ସବୁକିଛି ସୁନ୍ଦର। ତେବେ ସାଥୀ, କଥାରେ କଥାରେ ଗୀତରେ ଗୀତରେ ସମୟ କେତେବେଳେ ଯେ ସରି ସରି ଆସିଲାଣି ଜମା ବି ଜଣାପଡୁନି। ତେବେ ସାଥୀ, ସମୟ ତ ହେଇଯାଇଛି, କିଛି କଥା କିଛି ଗୀତ ସୋକୁ ଏଇଠି ରଖୁଛି। ତେବେ ଏତିକି କହିବି, ଲାଇଫଟା ଗୋଟେ ସୁନ୍ଦର ଡାଇରୀ ଆଉ ପ୍ରତ୍ୟେକ ଦିନ ଗୋଟେ ଗୋଟେ ନୂଆ ପୃଷ୍ଠା, ତେଣୁ ସେ ପୃଷ୍ଠାକୁ ଖୁସିରେ ପ୍ରେମରେ ଆଉ ସୁନ୍ଦର ସ୍ମୃତିରେ ଭରି ନିଅନ୍ତୁ।

ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍। ଆପଣ ମାନେ କେମିତି ଅଛନ୍ତି? ନିହାତି ବହୁତ ଭଲରେ ଥିବେ। ବର୍ତ୍ତମାନ ସମୟ ତ 1:10 ବର୍ତ୍ତମାନ ସମୟ ଆପଣମାନଙ୍କର ଫେଭରେଟ୍ ଶୋ ଆଜି ଚର୍ଚ୍ଚାରେ, ଯୋଉଠି ଢେର ସାରା ଚିଟ୍ଚାଟ୍ ସହ ଗାନାର ଝଲସା। ଆଉ ମୁଁ ଅଛି ଆପଣଙ୍କ ସହ ମୋନାଲିସା। ଆଜି ଆମେ ଢେର ସାରା କଥା ହେବା, ଗୀତ ମଧ୍ୟ ଶୁଣିବା, ଆଉ ଆପଣ ଆପଣଙ୍କର ମନର କଥା ବି ଆମମାନଙ୍କୁ ସେୟାର କରିବେ ଆଜି ଚର୍ଚ୍ଚାରେ। ସାଥୀ, ଆଜିର ବିଷୟଟା ଖୁବ୍ ମଜାଦାର ହେବାକୁ ଯାଉଛି, କାରଣ ଖାଇବା କଥା ଉଠିଲେ ଆମ ସମସ୍ତଙ୍କ ମୁହଁରେ ହସ ଆସିଯାଏ, ଆଉ ପେଟ ବି ପୁରିଯାଏ। କେହି କେହି କୁହନ୍ତି ଘର ଖାଇବା ବେଷ୍ଟ, ତ ଆଉ କେହି କୁହନ୍ତି ଘର ଖାଇବା ଖାଇବେନି, ହୋଟେଲରେ ଯାଇକି ଖାଇବାଟା ଖାଇଦେବା। ତେବେ ସାଥୀ, କହିଲେ ଆପଣଙ୍କୁ କ'ଣ ଭଲ ଲାଗେ, ଘର ଖାଇବା ନା ହୋଟେଲ ଖାଇବା? ଆପଣଙ୍କର ପସନ୍ଦଟା କୋଉଟା? ଯଦି ୟା ପଛରେ କିଛି ସୁନ୍ଦର ସ୍ମୃତି ଆଉ ମଜାଦାର ସ୍ମୃତି ଅଛି, ତାହେଲେ ଆମ ସହ ନିହାତି ଭାବରେ ସେୟାର କରନ୍ତୁ। ସେୟାର କରିବା ପାଇଁ ଟାଇପ୍ କରନ୍ତୁ FMRC ଟିକେ ସ୍ପେସ୍ ଦେଇ ଆପଣଙ୍କ ନାଁ, ମେସେଜ ଆଉ ଠିକଣା ଲେଖି ଆମ ନମ୍ବରକୁ ପଠାଇ ଦିଅନ୍ତୁ। ଆମ ନମ୍ବରଟି ହେଲା 0949596320। ନମ୍ବରଟି ଆଉଥରେ କହି ରଖୁଛି 0949596320। ଆଉ ଆମ ହ୍ୱାଟ୍ସଆପ୍ ନମ୍ବରଟି ହେଲା 8895254200। ତେବେ ଡେରି ଜମା ବି କରନ୍ତୁନି, ଜଲ୍ଦି ଜଲ୍ଦି ଆମକୁ ଆପଣମାନଙ୍କର ମନର କଥା ମେସେଜ ମାଧ୍ୟମରେ ଲେଖି ପଠାଇ ଦିଅନ୍ତୁ। ସେତେ ପର୍ଯ୍ୟନ୍ତ ମୁଁ ଗୋଟେ ସ୍ୱିଟ୍ ସଙ୍ଗ୍ ଶୁଣିଦେଉଛି, ତେବେ ଏ ଗୀତଟି ଶୁଣିଥାନ୍ତୁ, ଆଉ ଗୀତରେ ତାଳେ ତାଳେ ପୁରା ଝୁମି ଯାଆନ୍ତୁ।

ସୋ ଚାଲିଛି ଆଜି ଚର୍ଚ୍ଚରେ ଆଉ ମୁଁ ଅଛି ମୋନାଲିସା ଆପଣମାନଙ୍କ ସାଥିରେ। ଘର ଖାଇବା ହେଉ କି ହୋଟେଲ, ଦୁହିଁଙ୍କର ସ୍ୱାଦ ପୁରାପୁରି ଅଲଗା ଥାଏ ଆଉ ଦୁହିଁଙ୍କ ସହ ଯୋଡ଼ି ହୋଇ ରହିଥାଏ ବହୁତ ବହୁତ ସୁନ୍ଦର ଅନୁଭୂତି। ଘର ଖାଇବାରେ ଥାଏ ମାଙ୍କ ସ୍ନେହ, ପରିବାରର ଭଲ ପାଇବା ଆଉ ନିଜ ଘରର ଆପଣାପଣ। ଆଉ ସେପଟେ ହୋଟେଲ ଖାଇବା ମାନେ ନୂଆ ନୂଆ ସ୍ୱାଦର ଅନୁଭବ ଆଉ ସାଙ୍ଗ ଆଉ ପରିବାରମାନଙ୍କ ସହ କାଟିଥିବା କିଛି ସ୍ପେଶିଆଲ ମୋମେଣ୍ଟ। ତେବେ ସାଥୀ ଆପଣମାନଙ୍କର କ'ଣ ପସନ୍ଦ ରହିଛି, ଘର ଖାଇବା ନା ହୋଟେଲରେ ଯାଇକି ଖାଇବା? ଆପଣଙ୍କର ମତାମତ ଆମକୁ ସେୟାର କରନ୍ତୁ ଏସ୍ଏମ୍ଏସ୍ ମାଧ୍ୟମରେ। ମେସେଜ କରିବା ପାଇଁ ଟାଇପ୍ କରନ୍ତୁ FMRC ଟିକେ ସ୍ପେସ୍ ଦେଇ ଆପଣଙ୍କ ନାଁ, ମେସେଜ ଆଉ ଠିକଣା ଲେଖି ପଠାଇ ଦିଅନ୍ତୁ ଆମ ନମ୍ବରକୁ। ଆମ ନମ୍ବରଟି ହେଲା

0949596320। ଆଉ ଆପଣ ଚାହିଁଲେ ଆମକୁ ଆମ ହ୍ୱାଟ୍ସଆପ୍ ମାଧ୍ୟମରେ ମଧ୍ୟ ଆପଣଙ୍କ ମନର କଥା, ଆପଣଙ୍କର କିଛି ଖଟାମିଠା ସ୍ମୃତି ଆମକୁ ସେୟାର କରିପାରିବେ। ତେବେ ଆମ ହ୍ୱାଟ୍ସଆପ୍ ନମ୍ବର ହେଲା 8895254200। ତେବେ ଡେରି ଜମା ବି କରନ୍ତୁନି, ଜଲ୍ଦି ଜଲ୍ଦି ଆପଣ ଆପଣଙ୍କର ମନର କଥା ଆମକୁ ଲେଖିକି ପଠେଇ ଦିଅନ୍ତୁ। ସେତେ ପର୍ଯ୍ୟନ୍ତ ଆଉ ଗୋଟେ ସୁନ୍ଦର ଗୀତଟି ଶୁଣେଇ ଦେଉଛି। ତେବେ ଗୀତଟି ଶୁଣୁଥାନ୍ତୁ ଆଉ କହୁଥାନ୍ତୁ ଦିଲ୍ ସେ ଦିଲ୍ ତକ୍।

ଆଉ ଚାଲିଛି ଆଜି ଚର୍ଚ୍ଚାରେ ଆଉ ମୁଁ ଅଛି ମୋନାଲିସା ଆପଣମାନଙ୍କ ସାଥିରେ ତେବେ ଆପଣମାନଙ୍କର ଢେର ସାରା ମେସେଜ ଆସି ଆମ ପାଖରେ ପହଞ୍ଚିଗଲାଣି ତେବେ ଚାଲନ୍ତୁ ପଢ଼ିନବା ପ୍ରଥମ ମେସେଜଟି କିଏ କରିଛନ୍ତି ଆଉ କ'ଣ ଲେଖିଛନ୍ତି ପ୍ରଥମ ମେସେଜଟି କରିଛନ୍ତି ପୂଜା ଭୁବନେଶ୍ୱରରୁ ସେ ଲେଖିଛନ୍ତି ଗୁଡ୍ ଆଫ୍ଟରନୁନ୍ ଦିଦି ଆପଣଙ୍କୁ ମଧ୍ୟ ମୋ ତରଫରୁ ଭେରି ଗୁଡ୍ ଆଫ୍ଟରନୁନ୍ ସେ ଲେଖିଛନ୍ତି ମୋତେ ବ୍ୟକ୍ତିଗତ ଭାବରେ ଘରର ଖାଦ୍ୟ ଅଧିକ ପସନ୍ଦ କାରଣ ଘରର ଖାଦ୍ୟ ସ୍ୱାସ୍ଥ୍ୟକର ପରିଷ୍କାର ଏବଂ ପୌଷ୍ଟିକ ହୋଇଥାଏ ତଥାପି କେବେ କେବେ ପରିବାର କିମ୍ବା ସାଙ୍ଗମାନଙ୍କ ସହ ବାହାରେ ଖାଇବା ମଧ୍ୟ ଭଲ ଅନୁଭବ ଦେଇଥାଏ କିନ୍ତୁ ନିୟମିତ ଭାବେ ଘରର ଖାଇବା ଖାଇବା ହିଁ ସବୁଠାରୁ ଭଲ ଖୁବ୍ ସୁନ୍ଦର ମେସେଜଟି କରିଥିଲେ ପୂଜା ଭୁବନେଶ୍ୱରରୁ

ପରବର୍ତ୍ତୀ ମେସେଜଟି କରିଛନ୍ତି ରାଜେନ୍ଦ୍ର ନନା ନୂଆଗାଁରୁ। ସେ ଲେଖିଛନ୍ତି, ଗୁଡ୍ ଆଫ୍ଟରନୁନ୍, ଆପଣଙ୍କୁ ମଧ୍ୟ ମୋ ତରଫରୁ ଭେରି ଗୁଡ୍ ଆଫ୍ଟରନୁନ୍। ସେ ଲେଖିଛନ୍ତି, ମୋତେ ମନ୍ଦିରର ଖାଇବା ବହୁତ ଭଲ ଲାଗେ, ମୁଁ ଶିବଙ୍କ ପ୍ରସାଦ ଖାଇବାକୁ ବହୁତ ଭଲ ପାଏ। ଆଚ୍ଛା, ସେ ଆଉ ଲେଖିଛନ୍ତି, ଦିଦି ମୁଁ ଆପଣଙ୍କ ପ୍ରୋଗ୍ରାମ ଶୁଣୁଛି, ଶିବଙ୍କୁ ପ୍ରାର୍ଥନା କରୁଛି ସେ ଆଶୀର୍ବାଦ କରନ୍ତୁ। ଆପଣଙ୍କୁ ମଧ୍ୟ ହୃଦୟରୁ ବହୁତ ବହୁତ ଧନ୍ୟବାଦ, ଆପଣ ଆମକୁ ଏତେ ମାତ୍ରାରେ ଶୁଣୁଛନ୍ତି ଆଉ ବହୁତ ସାରା ଭଲ ପାଉଛନ୍ତି, ସେଥିପାଇଁ ଆପଣଙ୍କୁ ହୃଦୟରୁ ବହୁତ ବହୁତ ଧନ୍ୟବାଦ। ତେବେ ମେସେଜଟି କରିଥିଲେ ରାଜେନ୍ଦ୍ର ନନା ନୂଆଗାଁରୁ।

ପରବର୍ତ୍ତୀ ମେସେଜଟି କରିଛନ୍ତି ଟୁନା ଭାଇନା ମେଡିକାଲ କଲୋନୀ ଜଗତସିଂହପୁରରୁ। ସେ ଲେଖିଛନ୍ତି, ଶୁଭ ମଧ୍ୟାହ୍ନ ମୋନାଲିସା ଭଉଣୀ, ମା ସରଳା ଆପଣଙ୍କ ଓ ଆପଣଙ୍କ ପରିବାରକୁ ଭଲରେ ଖୁସିରେ ରଖନ୍ତୁ, ଏତିକି ପ୍ରାର୍ଥନା କରୁଛି। ଆପଣଙ୍କୁ ମଧ୍ୟ ମୋ ତରଫରୁ ଶୁଭ ମଧ୍ୟାହ୍ନ ଆଉ ଏତେ ସାରା ଗୁଡ୍ ୱିସେସ୍ ପାଇଁ ଆପଣଙ୍କ ହୃଦୟରୁ ବହୁତ ବହୁତ ଧନ୍ୟବାଦ। ସେ ଲେଖିଛନ୍ତି, ଭଉଣୀ ଆପଣଙ୍କ ଉପସ୍ଥାପନା ବହୁତ ସୁନ୍ଦର, ଆପଣ ବହୁତ ସୁନ୍ଦର ସୁନ୍ଦର ଗୀତ ବଜାଉଛନ୍ତି, ସେଥିପାଇଁ ଆପଣଙ୍କୁ ଧନ୍ୟବାଦ। ଆପଣଙ୍କୁ ମଧ୍ୟ ଧନ୍ୟବାଦ କି ଆପଣ ଆମକୁ ଏତେ ମାତ୍ରାରେ ଭଲ ପାଉଛନ୍ତି ଆଉ ଆମକୁ ଏତେ ମାତ୍ରାରେ ଶୁଣୁଛନ୍ତି। ସେ ଲେଖିଛନ୍ତି, ଭଉଣୀ ମୋ ଘର ତିଆରି ହେଉଥିବା ଖାଦ୍ୟ ଖାଇବା ପାଇଁ ଭଲ ପାଏ, ବାହାର ଖାଦ୍ୟ ଖାଇଲେ ଦେହ ଖରାପ ହୁଏ। ନିତିଦିନ ଖାଦ୍ୟ ସହ ଦହିବରା ବରା ପକୁଡ଼ି ଘରେ ତିଆରି କରିକି ଖାଏ, ବିଭାଗରେ ଓ ଅନ୍ୟାନ୍ୟ ଭୋଜିରେ ଯାଏ, ଟିକେ ପାଟିରେ ମାରିକି ପକେଇ ଆସେ। ମୋତେ ତ ଘର ଖାଇବା ବହୁତ ପସନ୍ଦ। ଆଉ ସେ ଲେଖିଛନ୍ତି, ଆପଣଙ୍କୁ କ'ଣ ଭଲ ଲାଗେ? ମୋତେ ଘର ଖାଇବା ବହୁତ ଭଲ ଲାଗେ, କିନ୍ତୁ କେବେ କେବେ ସାଙ୍ଗସାଥି ଏମିତି ଫ୍ରେଣ୍ଡ ସର୍କଲ ଆମେ ଯାଇକି ଟିକେ ଟିକେ ଯାଇକି ବାହାରେ ଖାଇକି ପଳେଇ ଆସୁ। ତେବେ ଖୁବ୍ ସୁନ୍ଦର ମେସେଜଟି କରିଥିଲେ ଟୁନା ଭାଇନା ମେଡିକାଲ କଲୋନୀ ଜଗତସିଂହପୁରରୁ।

ତେବେ ସାଥୀ ଆପଣଙ୍କୁ କ'ଣ ଭଲ ଲାଗେ, ଘର ଖାଇବା ଖାଇବାକୁ ନା ବାହାର ଖାଇବା? ତେବେ ଆପଣ ଆପଣଙ୍କ ମତାମତ ଆମକୁ ମେସେଜ ମାଧ୍ୟମରେ ପଠାନ୍ତୁ। ମେସେଜ କରିବା ପାଇଁ ଟାଇପ୍ କରନ୍ତୁ FMRC ଟିକେ ସ୍ପେସ୍ ଦେଇ ଆପଣଙ୍କ ଠିକଣା ନା ଆଉ ମେସେଜ ଲେଖି ଆମକୁ ଆମ ଅଫିସିଆଲ ହ୍ୱାଟ୍ସଆପ୍ ନମ୍ବର ମାଧ୍ୟମରେ ପଠାଇ ଦିଅନ୍ତୁ। ଆମ ନମ୍ବରଟି ହେଲା 8895254200। ତେବେ ଡେରି ଜମା ବି କରନ୍ତୁନି, ଫଟାଫଟ ଆପଣ ଆପଣଙ୍କର ମନର କଥା ଆମକୁ ମେସେଜ ମାଧ୍ୟମରେ ଲେଖି ପଠାଇ ଦିଅନ୍ତୁ। ସେତେ ପର୍ଯ୍ୟନ୍ତ ଏଇ ଗୀତଟି ଶୁଣୁଥାନ୍ତୁ ଆଉ ଏନ୍ଜୟ କରନ୍ତୁ।

ଏବେ ଚାଲନ୍ତୁ ପଢି ନବା ପରବର୍ତ୍ତୀ ମେସେଜଟି କିଏ ଲେଖିଛନ୍ତି ଆଉ କ'ଣ ଲେଖିଛନ୍ତି। ପରବର୍ତ୍ତୀ ମେସେଜଟି ଲେଖିଛନ୍ତି ବିପିନ ଦଳେଇ ଖୋର୍ଦ୍ଧାରୁ। ସେ ଲେଖିଛନ୍ତି, ମୋ ପସନ୍ଦ ହେଲା ଘର ଖାଇବା। ଯେତେ ଦାମୀ ହୋଟେଲ ହେଲେ ବି ଘର ଖାଇବାର ସ୍ୱାଦ ସେଠି ଆସେନି। ମାଙ୍କ ହାତ ରନ୍ଧା ସେ ସ୍ୱାଦ କୋଉଠି ବି ମିଳିବନି। ସତ କଥା, ଆମେ ଯୋଉଠି ବି ଖାଉ ନା କାହିଁକି, କିନ୍ତୁ ଘର ଖାଇବା ହେଲା ସବୁଠାରୁ ବେଷ୍ଟ। ଖୁବ୍ ସୁନ୍ଦର ମେସେଜଟି କରିଥିଲେ ବିପିନ ଦଳେଇ ଖୋର୍ଦ୍ଧାରୁ।

ପରବର୍ତ୍ତୀ ମେସେଜଟି କରିଛନ୍ତି ଆଭା ସେନ, ରୋହିତ ସେନ, ରାଜକୁମାର ଭରଦ୍ୱାଜ, ବିମଲ ଶ୍ରୀବାସ୍ତବ, ମନୀଷ ଶର୍ମା ଟାଟା ଷ୍ଟିଲ୍ ପ୍ଲାଣ୍ଟରୁ। ସେ ଲେଖିଛନ୍ତି, ମୋନାଲି ସାପା ଗୁଡ୍ ଆଫ୍ଟରନୁନ୍, ଆପଣଙ୍କୁ ମଧ୍ୟ ମୋ ତରଫରୁ ଭେରି ଗୁଡ୍ ଆଫ୍ଟରନୁନ୍। ଆଉ ସେ ଲେଖିଛନ୍ତି କି ଆମେ ଅଫିସରେ 37 ଜଣ ଷ୍ଟାଫ୍ ଖାଇ ବସିଛୁ ଆଉ ଆପଣଙ୍କ ପ୍ରୋଗ୍ରାମ ଶୁଣୁଛୁ। ଅପା ଆମକୁ ଖାଇବାକୁ ହେଲେ ଘର ଖାଇବା ବହୁତ ଭଲ ଲାଗେ। ଅଫିସରେ 9 ଘଣ୍ଟା ଡ୍ୟୁଟି କରୁଛୁ, ସେଥିପାଇଁ ତେଲ ମସଲା ଖାଇବା ସ୍ୱାସ୍ଥ୍ୟ ପାଇଁ ଖରାପ, ସେଥିପାଇଁ ଘର ଖାଇବା ଖାଉ। ହୋଟେଲରେ ଆମେ ଖାଉ ଯେ, କିନ୍ତୁ ଘର ଖାଇବା ସବୁଠାରୁ ବେଷ୍ଟ। ବହୁତ ବଢ଼ିଆ ମେସେଜଟି କରିଥିଲେ ଆଭା ସେନ, ରୋହିତ ସେନ, ରାଜକୁମାର ଭରଦ୍ୱାଜ, ବିମଲ ଶ୍ରୀବାସ୍ତବ, ମନୀଷ ଶର୍ମା ଟାଟା ଷ୍ଟିଲ୍ ପ୍ଲାଣ୍ଟରୁ।

ପରବର୍ତ୍ତୀ ମେସେଜ୍ଟି କରିଛନ୍ତି ଶ୍ରଦ୍ଧା ମେଡ଼ାନାସୀ କଟକରୁ। ସେ ଲେଖିଛନ୍ତି, ଘର ଖାଇବା ହେଉ କି ହୋଟେଲ ଖାଇବା ଦୁଇଟା ଯାକ ନିଜ ନିଜ ମଜା ଅଛି, କିନ୍ତୁ ମୋତେ ଯଦି ଗୋଟେ ବାଛିବାକୁ କୁହାଯାଏ ତାହେଲେ ମୁଁ ଘର ଖାଇବା ହିଁ ପସନ୍ଦ କରିବି, କାରଣ ଘର ଖାଦ୍ୟରେ ଥାଏ ମା ହାତର ସ୍ୱାଦ, ଭଲ ପାଇବା ଆଉ ସ୍ୱାସ୍ଥ୍ୟର ଯତ୍ନ। ହୋଟେଲ ଖାଦ୍ୟ କେବେ ଭଲ ଲାଗେ, କିନ୍ତୁ ଶେଷରେ ଘରର ଭାତ ଡାଲି ଆଉ ତରକାରୀ ସ୍ୱାଦ ଆଉ ସେଇ ଶାନ୍ତି ଆଉ କୋଉଠି ମିଳେନି। ବହୁତ ସୁନ୍ଦର ମେସେଜ୍ଟି କରିଥିଲେ ଶ୍ରଦ୍ଧା ଭିଡ଼ାନାସୀ କଟକରୁ।

ଟିପି ଟିପି ଜଳ ବିନ୍ଦୁ ସକାଳରୁ ସ୍ନେହ ଟିକେ ଚୋରି କରି ଜଣାଉଛି ଆଜିର ଶୁଭ ଅପରାହ୍ନ ଏକ ସୁନ୍ଦର ପ୍ରଣାମ ଆଶା କରେ ଭଲରେ ଥିବେ ଆପଣଙ୍କୁ ମଧ୍ୟ ମୋ ତରଫରୁ ଭେରି ଗୁଡ୍ ଆଫ୍ଟରନୁନ୍ ମୁଁ ତ ବହୁତ ଭଲରେ ଅଛି ଆଉ ଆଶା କରୁଛି ଆପଣ ବି ବହୁତ ଭଲରେ ଥିବେ ସେ ଲେଖିଛନ୍ତି ଘର ଆମର ପବିତ୍ର ମନ୍ଦିର ଏଠି ସମ୍ପର୍କ ସବୁ ଯେ ମଧୁର ସେ ହେଉ ଭାତ ଅବା ତରକାରୀ ଲାଗେ ଭାରି ଆପଣାର ନିଜର ଏହାର ବାସ୍ନା କ୍ଷୁଧା ମେଣ୍ଟାଏ ଆଣିଦିଏ ପ୍ରେମର ବନ୍ଧନ ମା ଯେବେ ଆଣି ବାଢ଼ିଦିଏ ଖାଇବାରେ ତୃପ୍ତ ହୁଏ ମନ ମିଳେ ସୁଖ ସବୁ ସ୍ୱାଦର ଘରଣୀ ବି ମନ କଥା ଜାଣି ରାନ୍ଧିଦିଏ ନାନାଦି ବ୍ୟଞ୍ଜନ ପେଟ ପୁରୀ ମନ ମୋହିନିଏ ବଢେ ଶ୍ରଦ୍ଧା ସ୍ନେହ ଅନୁପମ ହୁଏ ସଦା ପ୍ରୀତିର ଆଦର ବାହାରେ ଦାମିସେହି ଖାଦ୍ୟ ଲାଗେ ସଦା ଅରୁଚି ବେକାର ଘରର ସ୍ୱାଦ ଆଗେ ସଭିଏ ମୂଲ୍ୟହୀନ ଏବଂ ସେ ଅସାର ବହୁତ ସୁନ୍ଦର କବିତାଟି ମେସେଜଟି କରିଥିଲେ ରାହସ କୁମାର ବେହେରା ଢେଙ୍କାନାଳରୁ ତେବେ ଆପଣଙ୍କର କ'ଣ ରହିଛି ପସନ୍ଦ ଘରର ଖାଇବା ନା ହୋଟେଲର ତେବେ ଆପଣ ଆମକୁ ଆପଣଙ୍କର ମତାମତ ସେୟାର କରନ୍ତୁ ମେସେଜ କରିବା ପାଇଁ ଟାଇପ୍ କରନ୍ତୁ ଏଫ୍ଏମ୍ଆର୍ସି ଟିକେ ସ୍ପେସ୍ ଦେଇ ନା ଠିକଣା ମେସେଜ ଲେଖି ପଠାଇ ଦିଅନ୍ତୁ ଆମ ନମ୍ବରକୁ ଆମ ନମ୍ବର ହେଲା 09495963210 ନମ୍ବରଟି ଆଉଥରେ କହିଦେଉଛି 09495963210 ଆଉ ଆମ ହ୍ୱାଟ୍ସଆପ୍ ନମ୍ବରଟି ହେଲା 8895254200 ତେବେ ଡେରି ଜମା ବି କରନ୍ତୁନି ଜଲ୍ଦି ଜଲ୍ଦି ଆମକୁ ଆପଣଙ୍କର ମନର କଥା ଲେଖିକି ପଠାନ୍ତୁ ସେତେ ପର୍ଯ୍ୟନ୍ତ ଏଇ ଗୀତଟିକୁ ଏନ୍ଜୟ କରନ୍ତୁ।

ପରବର୍ତ୍ତୀ ମେସେଜଟି କରିଛନ୍ତି ନାରାୟଣ ପ୍ରଧାନ ବ୍ରହ୍ମପୁର ବୁଗୁଡ଼ା ଗଞ୍ଜାମରୁ। ସେ ଲେଖିଛନ୍ତି, ଅପା ନମସ୍କାର, ଆପଣଙ୍କୁ ମଧ୍ୟ ମୋ ତରଫରୁ ପ୍ରତି ନମସ୍କାର। ସେ ଲେଖିଛନ୍ତି, ମୋତେ ସବୁବେଳେ ହୋଟେଲ ଖାଦ୍ୟ ଉପରେ ନିର୍ଭର।

ଆଜିକାଲି ସମସ୍ତେ ବ୍ୟସ୍ତମୟ ଜୀବନରେ ହୋଟେଲ ଖାଇବା ଅନେକ ପାଇଁ ସୁବିଧା, କିନ୍ତୁ ଯେତେ ସ୍ୱାଦିଷ୍ଟ ହେଉ ନା କାହିଁକି ଘରର ରୋଷେଇରେ ଯେଉଁ ଆପଣାପଣ ଯତ୍ନ ଆଉ ଭଲ ପାଇବା ଥାଏ ସେଟା ଆଉ କୋଉଠି ବି ନଥାଏ। କେବେ କେବେ ମନ ବଦଳିବା ପାଇଁ ହେଉ ବା ମାଇଣ୍ଡ ଫ୍ରେଶ କରିବା ପାଇଁ ହେଉ ବା ଖୁସି ପାଇଁ ନୂଆ ନୂଆ ଖାଦ୍ୟ ନେବା ନିହାତି ଦରକାର। ସବୁଠୁ ଇମ୍ପୋର୍ଟାଣ୍ଟ କଥା ହେଲା ଖାଦ୍ୟ ଏମିତି ହେବା ଦରକାର ଯାହା ସ୍ୱାଦ ସହ ସ୍ୱାସ୍ଥ୍ୟର ଯତ୍ନ ନେବା ଦରକାର। କେବେ କେବେ ହେଲେ ଚଳିବ, କିନ୍ତୁ ଘରର ଖାଇବାରେ ଯେଉଁ ସ୍ନେହ ଭଲ ପାଇବା ଆଉ କୋଉଠି ବି ନାହିଁ। ତେବେ ସାଥୀ, ଆଜି ଆପଣ ଆପଣଙ୍କର ମନର କଥା ସେୟାର କଲେ, ମତାମତ ଦେଲେ। ଆଶା କରୁଛି ଆପଣଙ୍କୁ ଆଜିର ଚର୍ଚ୍ଚାର ବିଷୟଟି ବହୁତ ଭଲ ଲାଗିଥିବ। ତେବେ ଆଜି ତ ସମୟ ହୋଇଯାଇଛି, ଆଜିର ଚର୍ଚ୍ଚାର ଶୋକୁ ଏଇଠି ରଖୁଛି। ତେବେ ଏତିକି କହିବି, ସବୁବେଳେ ଖୁସିରେ ରୁହନ୍ତୁ, ନିଜର ଯତ୍ନ ନିଅନ୍ତୁ ଆଉ ଲାଇଫ୍ର ସବୁ ମୋମେଣ୍ଟକୁ ଏନ୍ଜୟ କରନ୍ତୁ।

0: ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଓଡ଼ିଆରେ ସମ୍ବାଦ ଏବଂ ପରେ ପରେ ଇଂରାଜୀ ଏବଂ ହିନ୍ଦୀରେ ସମ୍ବାଦ ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀରୁ କିଛି କ୍ଷଣ ମଧ୍ୟରେ।
1: आदाब, ये आकाशवाणी है, खबरों के साथ मैं असलम बेग। वज़ीर-ए-आज़म नरेंद्र मोदी ने अमरनाथ यात्रा को मुल्क की रूहानी रिवायत और सकाफती इत्तेहाद को एक लाफानी बाव करार दिया है। उन्होंने अकीदतमंदों को मुबारकबाद दी है। वजीर खजाना
2: आकाशवाणी। ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ପ୍ରଧାନମନ୍ତ୍ରୀ ଆସନ୍ତାକାଲି ରାଜସ୍ଥାନ ଓ ଗୁଜରାଟ ଗସ୍ତରେ ଯାଇ ବିଭିନ୍ନ ବିକାଶମୂଳକ ପ୍ରକଳ୍ପର କରିବେ ଶିଳାନ୍ୟାସ ଓ ଉଦ୍ଘାଟନ। ପଞ୍ଚାୟତିରାଜ ବ୍ୟବସ୍ଥାକୁ ସଶକ୍ତ କରିବା ଉଦ୍ଦେଶ୍ୟରେ ଆଜି ନୂଆଦିଲ୍ଲୀରେ ଅନୁଷ୍ଠିତ ହେବ ଜାତୀୟ କର୍ମଶାଳା। ଜାମ୍ମୁ କାଶ୍ମୀରର ପହଲଗାମ୍ ଓ ବାଲତାଲ୍ ମାର୍ଗରୁ ଆରମ୍ଭ ହେଲା ଶ୍ରୀ ଅମରନାଥ ଯାତ୍ରା। ପାକିସ୍ତାନରେ ସଡ଼କ ଦୁର୍ଘଟଣାରେ 40 ଜଣଙ୍କ ମୃତ୍ୟୁ। ଏବଂ ଫିଫା ବିଶ୍ୱକପ୍ରେ 2-0 ଗୋଲ୍ରେ ଆଲଜେରିଆକୁ ପରାସ୍ତ କରି ରାଉଣ୍ଡ 16ରେ ପହଞ୍ଚିଲା ସ୍ୱିଜରଲ୍ୟାଣ୍ଡ।

0: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ରାଜସ୍ଥାନ ଓ ଗୁଜରାଟ ଗସ୍ତରେ ଯିବେ। ରାଜସ୍ଥାନ ଗସ୍ତରେ ଯାଇ ଶ୍ରୀ ମୋଦି ଯୋଧପୁର ବିମାନ ବନ୍ଦରର ନୂଆ ଟର୍ମିନାଲ୍ କୋଠାର ଉଦ୍ଘାଟନ କରିବେ। 480 କୋଟି ଟଙ୍କା ବ୍ୟୟ ଅଟକଳରେ ନିର୍ମିତ ଏହି ନୂଆ ଟର୍ମିନାଲ୍ କୋଠା ବାର୍ଷିକ 20 ଲକ୍ଷ ଯାତ୍ରୀଙ୍କୁ ସେବା ଯୋଗାଇଦେବ। ଶ୍ରୀ ମୋଦି ଯୋଧପୁରଠାରେ ମଧ୍ୟ ପରିବର୍ତ୍ତିତ ଉଡ଼ାନ୍ ଯୋଜନାର ଶୁଭାରମ୍ଭ କରିବେ। ଏହି ଯୋଜନାରେ ବିମାନ ଉଡ଼ାଣ ଆଧାରିତ ବିକାଶ କାର୍ଯ୍ୟକୁ ତ୍ୱରାନ୍ୱିତ କରାଯିବ। ଗସ୍ତକାଳରେ ଶ୍ରୀ ମୋଦି 1,06,000 କୋଟି ଟଙ୍କାରୁ ଅଧିକ ବିଭିନ୍ନ ବିକାଶମୂଳକ ଯୋଜନାର ଉଦ୍ଘାଟନ ଓ ଶିଳାନ୍ୟାସ କରିବେ। ଏହିସବୁ ପ୍ରକଳ୍ପଗୁଡ଼ିକ ମଧ୍ୟରେ ପେଟ୍ରୋକେମିକାଲ୍ସ, ରେଳ, ସଡ଼କ, ଶକ୍ତି ଏବଂ ସହରାଞ୍ଚଳ ପରିବହନ ଆଦି କ୍ଷେତ୍ର ରହିଛି। ଶ୍ରୀ ମୋଦି ପଛପଦରାଠାରେ ପ୍ରଥମ ଗ୍ରୀନ୍ ଫିଲ୍ଡ ରିଫାଇନାରୀ ତଥା ପେଟ୍ରୋକେମିକାଲ୍ କମ୍ପ୍ଲେକ୍ସକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ। ଗସ୍ତକାଳରେ ପ୍ରଧାନମନ୍ତ୍ରୀ ଜୟପୁର ମେଟ୍ରୋ ରେଳ ପ୍ରକଳ୍ପର ଦ୍ୱିତୀୟ ପର୍ଯ୍ୟାୟରେ ଶିଳାନ୍ୟାସ କରିବେ। ଏଥିଲାଗି 13,000 କୋଟିରୁ ଅଧିକ ଟଙ୍କା ବ୍ୟୟବରାଦ କରାଯାଇଛି। ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ଗୁଜରାଟ ଗସ୍ତ କରି ସେମିକଣ୍ଡକ୍ଟର ଆସେମ୍ବ୍ଲିଂ ଏବଂ ପରୀକ୍ଷଣ କେନ୍ଦ୍ରର ଉଦ୍ଘାଟନ କରିବେ। 7,500 କୋଟି ଟଙ୍କାରୁ ଅଧିକ ବ୍ୟୟରେ ନିର୍ମିତ ଏହି ପ୍ରକଳ୍ପ ଭାରତର ସେମିକଣ୍ଡକ୍ଟର ନିର୍ମାଣ କ୍ଷେତ୍ରକୁ ଆହୁରି ଉନ୍ନତ କରିବ ବୋଲି କୁହାଯାଇଛି। ନୂଆଦିଲ୍ଲୀରେ ଅନୁଷ୍ଠିତ 16 ଭାରତ ଜାପାନ ଶିଖର ସମ୍ମିଳନୀରେ ଯୋଗଦେବା ପରେ ଜାପାନ ପ୍ରଧାନମନ୍ତ୍ରୀ ସାନାଏ ତାକାଇଚି ଆଜି ସ୍ୱଦେଶ ପ୍ରତ୍ୟାବର୍ତ୍ତନ କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଉଭୟ ଦେଶ ଭାରତ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ଶାନ୍ତି ଏବଂ ସ୍ଥିରତା ଲାଗି ପ୍ରତିବଦ୍ଧତା ପ୍ରକାଶ କରିଥିବା କହିଛି। ଜାପାନ ଗଣମାଧ୍ୟମ ପକ୍ଷରୁ ଏହି ସମ୍ମିଳନୀକୁ ଅତ୍ୟନ୍ତ ସଫଳ ବୋଲି ବର୍ଣ୍ଣନା କରାଯିବା ସହ ଆଗାମୀ ଦିନରେ ବିଭିନ୍ନ କ୍ଷେତ୍ରରେ ଦ୍ୱିପାକ୍ଷିକ ସହଯୋଗ ବୃଦ୍ଧି ପାଇବ ବୋଲି କୁହାଯାଇଛି। 2047 ବିକଶିତ ଭାରତ ଲକ୍ଷ୍ୟ ପୂରଣକୁ ଦୃଷ୍ଟିରେ ରଖି ପଞ୍ଚାୟତଗୁଡ଼ିକୁ ସଶକ୍ତ କରିବା ଉଦ୍ଦେଶ୍ୟରେ ଆଜି ନୂଆଦିଲ୍ଲୀରେ ରାଜ୍ୟ ପଞ୍ଚାୟତିରାଜ ମନ୍ତ୍ରୀମାନଙ୍କର ଏକ ଜାତୀୟ କର୍ମଶାଳା ଅନୁଷ୍ଠିତ ହେବ। ପଞ୍ଚାୟତିରାଜ ମନ୍ତ୍ରଣାଳୟ ପକ୍ଷରୁ ଆୟୋଜିତ ଏହି କର୍ମଶାଳାରେ 16 ଅର୍ଥ କମିଶନଙ୍କ ସୁପାରିଶ ଉପରେ ମତ ବିନିମୟ ହେବ। ପଞ୍ଚାୟତିରାଜ ମନ୍ତ୍ରୀ ରାଜୀବ ରଞ୍ଜନ ସିଂଙ୍କ ଅଧ୍ୟକ୍ଷତାରେ ଏହି କର୍ମଶାଳା ଅନୁଷ୍ଠିତ ହେବାର କାର୍ଯ୍ୟସୂଚୀ ରହିଛି। ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକରେ ନିଜସ୍ୱ ରାଜସ୍ୱ ସଂଗ୍ରହ ମାଧ୍ୟମରେ ପଞ୍ଚାୟତିରାଜ ପ୍ରତିଷ୍ଠାନଗୁଡ଼ିକର ନିରନ୍ତର ଆର୍ଥିକ ବ୍ୟବସ୍ଥାକୁ ସୁଦୃଢ଼ କରିବା ଉପରେ ଏହି କର୍ମଶାଳାରେ ଗୁରୁତ୍ୱ ପ୍ରଦାନ କରାଯିବ। ସର୍ବୋତ୍ତମ ଅଭ୍ୟାସଗୁଡ଼ିକ ଉପରେ ସୂଚନା ଆଦାନ ପ୍ରଦାନ, କାର୍ଯ୍ୟାନ୍ୱୟନ କ୍ଷେତ୍ରରେ ସୃଷ୍ଟ ଆହ୍ୱାନର ମୁକାବିଲା ଏବଂ ଅର୍ଥ କମିଶନଙ୍କ ଅନୁଦାନର ସଠିକ୍ ବ୍ୟବହାର ଉପରେ ଏକ ରୂପରେଖ ପ୍ରସ୍ତୁତ କରିବାକୁ ଏହି କର୍ମଶାଳା ମଞ୍ଚ ପ୍ରଦାନ କରିବ ବୋଲି ଆଶା କରାଯାଉଛି। କୋଲକାତାର ନ୍ୟୁ ଟାଉନ୍ ସମ୍ମିଳନୀ କେନ୍ଦ୍ରରେ ଲୋକସଭା ବାଚସ୍କତି ଓମ୍ ବିର୍ଲା ପଶ୍ଚିମବଙ୍ଗ ବିଧାନସଭାର ନବନିର୍ବାଚିତ ସଦସ୍ୟମାନଙ୍କ ଲାଗି ଦୁଇଦିନିଆ ପ୍ରଶିକ୍ଷଣ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଛନ୍ତି। କାର୍ଯ୍ୟକ୍ରମ ଆରମ୍ଭ ହେବା ପୂର୍ବରୁ ବାଚସ୍କତି ଶ୍ରୀ ବିର୍ଲାଙ୍କୁ ଗାର୍ଡ ଅଫ୍ ଅନର ଦିଆଯାଇଥିଲା। ଏହି ଦୁଇଦିନିଆ ପ୍ରଶିକ୍ଷଣ ଶିବିରରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ, କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ, ରାଜ୍ୟସଭା ଉପାଧ୍ୟକ୍ଷ ହରିବଂଶ, ପଶ୍ଚିମବଙ୍ଗ ବିଧାନସଭାର ବିରୋଧୀ ଦଳ ନେତା ରୀତାବ୍ରତ ବାନାର୍ଜୀ, ବାଚସ୍କତି ରଥୀନ୍ଦ୍ର ବୋଷ, ଅନ୍ୟ ରାଜ୍ୟ ବିଧାନସଭାର ବାଚସ୍କତିଗଣ ଯୋଗ ଦେଇଛନ୍ତି। ପ୍ରଶିକ୍ଷଣ ଶିବିରକୁ ଉଦ୍ବୋଧନ ଦେଇ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ କହିଛନ୍ତି 1947 ପଶ୍ଚିମବଙ୍ଗକୁ ଭାରତର ମିଶ୍ରଣ କ୍ଷେତ୍ରରେ ଶ୍ୟାମପ୍ରସାଦ ମୁଖାର୍ଜୀଙ୍କ ଅବଦାନ ଅତୁଳନୀୟ ଥିଲା। ସେ କହିଛନ୍ତି ପୂର୍ବ ସରକାର ଅମଳରେ ପଶ୍ଚିମବଙ୍ଗରେ ଗଣତାନ୍ତ୍ରିକ ବିଧିବ୍ୟବସ୍ଥା ସମ୍ପୂର୍ଣ୍ଣ ଭୁଶୁଡ଼ି ପଡ଼ିଥିଲା, ତେବେ ବେଙ୍ଗଲ ଲୋକମାନେ ବାଲାଟ ଜରିଆରେ ପରିବର୍ତ୍ତନ ଆଣିଛନ୍ତି ବୋଲି ସେ କହିଛନ୍ତି। ଏହି ଦୁଇଦିନିଆ କାର୍ଯ୍ୟକ୍ରମରେ ଅନେକଗୁଡ଼ିଏ ଅଧିବେଶନ ରହିଛି, ଯେଉଁଥିରେ ବିଧାୟକମାନେ ଯେଭଳି ପ୍ରଭାବଶାଳୀ ଜନନେତା ହୋଇପାରିବେ ଓ ଲୋକମାନଙ୍କ ପ୍ରତି ଉତ୍ତରଦାୟୀ ରହିପାରିବେ ସେ ନେଇ ପ୍ରଶିକ୍ଷଣ ଦିଆଯିବ। ଏଥିରେ ଉଦ୍ବୋଧନ ଦେଇ ବାଚସ୍ପତି ଶ୍ରୀ ବିର୍ଲା କହିଛନ୍ତି
1: ରାଜ୍ୟ ବିଧାନସଭା ରାଜ୍ୟ କି ଜନତା କେ କଲ୍ୟାଣ କେ ଲିଏ ନୀତିଆ କାନୁନ ବନାନେ କେ ସାଥ ଉନକେ ସମାଧାନ ଉନକେ ବେହତର ଜୀବନ କେ ଲିଏ ବି କାମ କରତି ହେ ଇସଲିଏ ଆପ ଜିତନି ବିଧାନସଭା କେ ଅନ୍ଦର ତର୍କପୂର୍ଣ୍ଣ ତରିକେ ସେ ତଥ୍ୟୋ କେ ଆଧାର ପର ଅଚ୍ଛି ଚର୍ଚ୍ଚା ସମ୍ବାଦ କରେଙ୍ଗେ उतना ही आप अच्छा नेतृत्व दे पाएंगे और ये विधानसभा के इस नेतृत्व से ही राज्य का नेतृत्व निकलता है देश का नेतृत्व निकलता है।
0: अपन माने संवाद सुनुछंती आकाशवाणी रु। ବାର୍ଷିକ ଶ୍ରୀ ଅମରନାଥ ଯାତ୍ରା ଆଜି ସକାଳୁ ଜମ୍ମୁ କାଶ୍ମୀରର ପହଲଗାମ୍ ଏବଂ ବାଲତାଲ ମାର୍ଗରୁ ଆରମ୍ଭ ହୋଇଛି। 57 ଦିନ ଧରି ଚାଲିବାକୁ ଥିବା ପବିତ୍ର ଅମରନାଥ ଗୁମ୍ଫା ଦର୍ଶନ ପାଇଁ ଲକ୍ଷାଧିକ ଶ୍ରଦ୍ଧାଳୁ ଯାତ୍ରା କରିବାର ସମ୍ଭାବନା ରହିଛି। 3,888 ମିଟର ଉଚ୍ଚରେ ଅବସ୍ଥିତ ପବିତ୍ର ଅମରନାଥ ଗୁମ୍ଫାରେ ପ୍ରାକୃତିକ ଭାବେ ବରଫରେ ଶିବଲିଙ୍ଗ ସୃଷ୍ଟି ହୋଇଥାଏ। ଆସନ୍ତା ମାସ 28 ତାରିଖ ରକ୍ଷାବନ୍ଧନ ପର୍ବରେ ଏହି ଯାତ୍ରା ଶେଷ ହେବ। ପ୍ରଥମ ବ୍ୟାଚ୍ରେ ଆଜି ସକାଳୁ ନୁନ୍ୱାନ୍ ଏବଂ ବାଲତାଲ ଶିବିରରୁ ଶ୍ରଦ୍ଧାଳୁମାନେ ଯାତ୍ରା ଆରମ୍ଭ କରିଛନ୍ତି। ସୂଚନା ଅନୁଯାୟୀ ଏହି ଯାତ୍ରା କାଳରେ ଅନନ୍ତନାଗ ଜିଲ୍ଲାର ନୁନ୍ୱାନ୍ରୁ ପହଲଗାମ୍ ପର୍ଯ୍ୟନ୍ତ 48 କିଲୋମିଟର ରାସ୍ତା ରହିଥିବାବେଳେ ଗନ୍ଦେରବଲ୍ ଜିଲ୍ଲାରେ 14 କିଲୋମିଟର ମାର୍ଗ ରହିଛି।

0: ବିଭିନ୍ନ ସ୍ଥାନରେ ପ୍ରଶାସନ ପକ୍ଷରୁ ଶ୍ରଦ୍ଧାଳୁମାନଙ୍କ ପାଇଁ ସୁବିଧା ବ୍ୟବସ୍ଥା କରାଯାଇଛି। ବିଭିନ୍ନ ସ୍ଥାନରେ ମେଡିକାଲ କ୍ୟାମ୍ପ, ବିଶ୍ରାମସ୍ଥଳୀ, ଖାଦ୍ୟପାନୀୟ ବ୍ୟବସ୍ଥା ବ୍ୟତୀତ ପାଣିପାଗ ସମ୍ପର୍କରେ ମଧ୍ୟ ସୂଚନା ଦିଆଯାଉଛି। ଏହି ଯାତ୍ରାକୁ ଶାନ୍ତି ଶୃଙ୍ଖଳାର ସହ ସମାପନ କରିବା ଲାଗି ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ଇତିମଧ୍ୟରେ ଆଜି ସକାଳେ ଦ୍ୱିତୀୟ ବ୍ୟାଚ୍ ଶ୍ରଦ୍ଧାଳୁ ଯାତ୍ରା ଆରମ୍ଭ କରିଛନ୍ତି। ପବିତ୍ର ଅମରନାଥ ଯାତ୍ରା ଉପଲକ୍ଷେ ଉପରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଓ ସ୍ୱରାଷ୍ଟ୍ରମନ୍ତ୍ରୀ ଶୁଭେଚ୍ଛା ଜଣାଇଛନ୍ତି। ଉପରାଷ୍ଟ୍ରପତି ସିପି ରାଧାକୃଷ୍ଣନ ସାମାଜିକ ଗଣମାଧ୍ୟମ ପୋଷ୍ଟରେ କହିଛନ୍ତି, ଅମରନାଥ ଯାତ୍ରା ହେଉଛି ଏକ ପୁରାତନ ଯାତ୍ରା ଯାହା ଦେଶର ଧାର୍ମିକ ଐତିହ୍ୟ ଓ ପାରମ୍ପରିକ ବିଶ୍ୱାସ ଏବଂର ପ୍ରତିଫଳନ ଅଟେ। ଉପରାଷ୍ଟ୍ରପତି ଏହି ଯାତ୍ରାରେ ସାମିଲ ହୋଇଥିବା ଶ୍ରଦ୍ଧାଳୁମାନଙ୍କ ସୁରକ୍ଷିତ ଯାତ୍ରା କାମନା କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶ୍ରଦ୍ଧାଳୁମାନଙ୍କୁ ଶୁଭେଚ୍ଛା ଜଣାଇ ଏକ ପତ୍ର ମାଧ୍ୟମରେ କହିଛନ୍ତି, ଏହି ଯାତ୍ରା ଦେଶର ଧାର୍ମିକ ପରମ୍ପରା ଓ ସାଂସ୍କୃତିକ ଏକତାକୁ ଦର୍ଶାଉଛି। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଅମରନାଥ ଯାତ୍ରାରେ ଯାଉଥିବା ଶ୍ରଦ୍ଧାଳୁମାନଙ୍କୁ ଶୁଭେଚ୍ଛା ଜଣାଇ ଏହା ସନାତନ ସଂସ୍କୃତି ପ୍ରତି ସମର୍ପଣ ଭାବ ବୋଲି କହିଛନ୍ତି। ସେ କହିଛନ୍ତି, ସମ୍ପୂର୍ଣ୍ଣ ମାର୍ଗରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଛି। କେନ୍ଦ୍ର ଯୁବ ବ୍ୟାପାର ବିଭାଗ ପକ୍ଷରୁ ଆଜି ନୂଆଦିଲ୍ଲୀରେ ମାଇ ଭାରତର ଏକ ଶିଳ୍ପ ସଂଘ ସମ୍ମିଳନୀ ଆୟୋଜିତ ହୋଇଯାଇଛି। ଏଥିରେ ଆସୋଚାମ୍, ଫିକି, ସିଆଇଆଇ ସମେତ ପ୍ରମୁଖ ଶିଳ୍ପ ସଂଗଠନ ଅଂଶଗ୍ରହଣ କରିଥିଲେ। ସମ୍ମିଳନୀରେ ଯୁବ ବିକାଶ ଲାଗି ଭବିଷ୍ୟତର ସହଯୋଗ ନିମନ୍ତେ ଶିଳ୍ପ ନେତୃତ୍ୱାଧୀନ ପଦକ୍ଷେପ ସମ୍ପର୍କରେ ଆଲୋଚନା ହୋଇଥିଲା। ଏହି ଅବସରରେ କେନ୍ଦ୍ର ଯୁବ ବ୍ୟାପାର ଏବଂ କ୍ରୀଡ଼ାମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡବ୍ୟ କହିଛନ୍ତି, 2047 ସୁଦ୍ଧା ବିକଶିତ ଭାରତ ସ୍ୱପ୍ନକୁ ସାକାର କରିବା ଦିଗରେ ଦେଶର ଯୁବପିଢ଼ିଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଗଣମାଧ୍ୟମ ସହ କଥାବାର୍ତ୍ତା ବେଳେ ଯୁବ ବ୍ୟାପାର ଓ କ୍ରୀଡ଼ା ରାଷ୍ଟ୍ରମନ୍ତ୍ରୀ ରକ୍ଷା ଖଡ୍ସେ କହିଛନ୍ତି, ସରକାରଙ୍କ ଲକ୍ଷ୍ୟ ହେଉଛି ଶିଳ୍ପସଂଘଗୁଡ଼ିକୁ ମାଇ ଭାରତ ପ୍ଲାଟଫର୍ମ ସହିତ ସମନ୍ୱୟ କରି ଦକ୍ଷତା ଓ ଅଭିଜ୍ଞତା ବୃଦ୍ଧି କରିବା।
1: इंडस्ट्रियल एसोसिएशन के साथ माय भारत पोर्टल के और यूथ मिनिस्ट्री के बारे में यहाँ पे मीटिंग आज हमने आयोजित की है। माय भारत प्लेटफॉर्म के साथ कैसे अलाइन कर पाए कि जिसके माध्यम से और विजिबिलिटी हमारी बढ़े और ज्यादा से ज्यादा हम डिस्ट्रिक्ट तक, विलेजेस तक ये सभी प्रोग्राम इनको लेके जाए कि जिसका ज्यादा से ज्यादा फायदा हमारे देश के युवाओं को होगा और एक अच्छा आउटपुट उसके माध्यम से हमें मिलेगा और नेशन बिल्डिंग के लिए।
0: ପାକିସ୍ତାନର ସେରାନୀ ଝୋବ୍ ରାଜପଥରେ ଏକ ମର୍ମନ୍ତୁଦ ଦୁର୍ଘଟଣାରେ 40 ଜଣଙ୍କ ମୃତ୍ୟୁ ଘଟିଛି। ଏହି ଦୁର୍ଘଟଣା ବଲୁଚିସ୍ତାନ ନିକଟରେ ଘଟିଥିବା କୁହାଯାଇଛି। ଉଦ୍ଧାର କାର୍ଯ୍ୟ ଜାରି ରହିଛି। ସୂଚନା ଅନୁଯାୟୀ ଏକ ଯାତ୍ରୀବାହୀ ବସ୍ ଖାତ ମଧ୍ୟକୁ ଖସିପଡ଼ିବାରୁ ଏହି ଦୁର୍ଘଟଣା ଘଟିଛି। ଇରାନ୍ର ପୂର୍ବତନ ସର୍ବୋଚ୍ଚ ନେତା ସ୍ୱର୍ଗତ ଆୟତୋଲ୍ଲା ସୟଦ୍ ଅଲି ଖାମନେଇଙ୍କ ଅନ୍ତିମ ସଂସ୍କାରରେ ତାଙ୍କ ପୁଅ ତଥା ବର୍ତ୍ତମାନର ସର୍ବୋଚ୍ଚ ନେତା ମୁଜତବା ଖାମନେଇ ଯୋଗଦେବେ ନାହିଁ। ସୁରକ୍ଷା ଦୃଷ୍ଟିରୁ ସେ ଅନ୍ତିମ ସଂସ୍କାରରେ ଯୋଗ ଦେଉନଥିବା କୁହାଯାଇଛି। ଫିଫା ବିଶ୍ୱକପ୍ରେ ସ୍ୱିଜରଲ୍ୟାଣ୍ଡ 2-0 ଗୋଲ୍ରେ ଆଲଜେରିଆକୁ ପରାସ୍ତ କରି ରାଉଣ୍ଡ 16ରେ ପହଞ୍ଚିଛି। ଆସନ୍ତା ମଙ୍ଗଳବାର କ୍ୱାର୍ଟର ଫାଇନାଲ୍ ଲାଗି ହେବାକୁ ଥିବା ମ୍ୟାଚ୍ରେ ସ୍ୱିଜରଲ୍ୟାଣ୍ଡ କଲମ୍ବିଆ କିମ୍ବା ଘାନା ବିପକ୍ଷରେ ମ୍ୟାଚ୍ ଖେଳିବାର ସମ୍ଭାବନା ରହିଛି। ପୂର୍ବରୁ ବେଲ୍ଜିୟମ୍, ଆମେରିକା, ଇଂଲଣ୍ଡ ରାଉଣ୍ଡ 16ରେ ପହଞ୍ଚସାରିଛନ୍ତି। ଆସନ୍ତା ସୋମବାର ଦିନ ଇଂଲଣ୍ଡ ଏବଂ ମେକ୍ସିକୋ ଓ ମଙ୍ଗଳବାର ଦିନ ଆମେରିକା ଏବଂ ବେଲ୍ଜିୟମ୍ ମଧ୍ୟରେ ମ୍ୟାଚ୍ ଅନୁଷ୍ଠିତ ହେବ। ପ୍ରଧାନମନ୍ତ୍ରୀ ଆସନ୍ତାକାଲି ରାଜସ୍ଥାନ ଓ ଗୁଜରାଟ ଗସ୍ତରେ ଯାଇ ବିଭିନ୍ନ ବିକାଶମୂଳକ ପ୍ରକଳ୍ପର କରିବେ ଶିଳାନ୍ୟାସ ଓ ଉଦ୍ଘାଟନ। ପଞ୍ଚାୟତିରାଜ ବ୍ୟବସ୍ଥାକୁ ସଶକ୍ତ କରିବା ଉଦ୍ଦେଶ୍ୟରେ ଆଜି ନୂଆଦିଲ୍ଲୀରେ ଅନୁଷ୍ଠିତ ହେବ ଜାତୀୟ କର୍ମଶାଳା। ଜାମ୍ମୁ କାଶ୍ମୀରର ପହଲଗାମ୍ ଓ ବାଲତାଲ ମାର୍ଗରୁ ଆରମ୍ଭ ହେଲା ଶ୍ରୀ ଅମରନାଥ ଯାତ୍ରା। ପାକିସ୍ତାନରେ ସଡ଼କ ଦୁର୍ଘଟଣାରେ 40 ଜଣଙ୍କ ମୃତ୍ୟୁ ଏବଂ ଫିଫା ବିଶ୍ୱକପ୍ରେ 2-0 ଗୋଲ୍ରେ ଆଲଜେରିଆକୁ ପରାସ୍ତ କରି ରାଉଣ୍ଡ 16ରେ ପହଞ୍ଚିଲା ସ୍ୱିଜରଲ୍ୟାଣ୍ଡ।

0: ବଣ୍ଟା ହୋଇଛି ଏବଂ ପ୍ରତି ଅଂଶ ପାଇଁ ଜଣେ ଜଣେ ସରକାରୀ ଅଧିକାରୀ ତାର ଦାୟିତ୍ୱରେ ରହିବେ ସେଭଳିଆ ଏକ ବ୍ୟବସ୍ଥା କରାହୋଇଛି।
1: ଆଗାମୀ ରଥଯାତ୍ରାରେ ଲକ୍ଷାଧିକ ଶ୍ରଦ୍ଧାଳୁ ଓ ଭକ୍ତଙ୍କ ପୁରୀ ଗସ୍ତକୁ ଦୃଷ୍ଟିରେ ରଖି ଗମନାଗମନକୁ ଶୃଙ୍ଖଳିତ ଓ ସୁବ୍ୟବସ୍ଥିତ କରିବା ଉପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗୁରୁତ୍ୱ ଦେଉଛନ୍ତି। ଏହି ପରିପ୍ରେକ୍ଷୀରେ ପୂର୍ତ୍ତ ବିଭାଗର ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ନିର୍ଦ୍ଦେଶରେ ବିଭାଗୀୟ ପ୍ରମୁଖ ଶାସନ ସଚିବ ସଞ୍ଜୟ କୁମାର ସିଂହ ମାଟିଆପଡ଼ା ଗସ୍ତ କରି ଆରଓବି ନିର୍ମାଣ କାର୍ଯ୍ୟର ସମୀକ୍ଷା କରିଛନ୍ତି। ରଥଯାତ୍ରା ପୂର୍ବରୁ ଆରଓବି ସର୍ଭିସ୍ ରୋଡ୍ ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ କରି ଯାତାୟତ ଉପଯୋଗୀ କରିବା ଏବଂ ନିର୍ମାଣ ସାମଗ୍ରୀ ଓ ଆବର୍ଜନା ହଟାଇ ଏହାକୁ ସ୍ୱଚ୍ଛ ସୁରକ୍ଷିତ ଓ ସୁବ୍ୟବସ୍ଥିତ କରିବା ପାଇଁ ଶ୍ରୀ ସିଂହ ବରିଷ୍ଠ ଅଧିକାରୀ ଓ ନିର୍ମାଣ ସଂସ୍ଥାକୁ ନିର୍ଦ୍ଦେଶ ଦେଇଛନ୍ତି। ଦେବସ୍ନାନ ପୂର୍ଣ୍ଣିମାରେ ଶ୍ରୀ ବିଗ୍ରହମାନେ ସ୍ନାନ କରି ଅସୁସ୍ଥ ହେବା ପରେ ଅଣସର ପିଣ୍ଡିରେ ଅବସ୍ଥାନ କରିଛନ୍ତି। ଅଣବସରର ଆଜି ପଞ୍ଚମ ଦିନରେ ଶ୍ରୀଜୀଉମାନଙ୍କର ଚନ୍ଦନ ଓ କରାଳ ଖୋଲାଯାଇ ଶ୍ରୀଅଙ୍ଗ ଫିଟାଯିବ। ଆସନ୍ତାକାଲିଠାରୁ ଠାକୁରମାନଙ୍କୁ ଫୁଲୁରୀ ତେଲ ଲାଗି ସହ ଓଷୁ ଲାଗି ନୀତି ଆରମ୍ଭ ହେବ। ଶ୍ରୀଜୀଉଙ୍କ ଅଣସର ସମୟରେ

ପରେ ଅଣସର ପିଣ୍ଡିରେ ଅବସ୍ଥାନ କରିଛନ୍ତି। ଅଣବସରର ଆଜି ପଞ୍ଚମ ଦିନରେ ଶ୍ରୀଜୀଉମାନଙ୍କର ଚନ୍ଦନ ଓ କରାଳ ଖୋଲାଯାଇ ଶ୍ରୀଅଙ୍ଗ ଫିଟାଯିବ। ଆସନ୍ତାକାଲିଠାରୁ ଠାକୁରମାନଙ୍କୁ ଫୁଲୁରୀ ତେଲ ଲାଗି ସହ ଓଷୁ ଲାଗି ନୀତି ଆରମ୍ଭ ହେବ। ଶ୍ରୀଜୀଉଙ୍କ ଅଣସର ସମୟରେ ବ୍ରହ୍ମଗିରିରେ ଶ୍ରଦ୍ଧାଳୁମାନେ ଶ୍ରୀ ଅଲାରନାଥଙ୍କୁ ଦର୍ଶନ କରୁଛନ୍ତି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀର କଟକ କେନ୍ଦ୍ରରୁ। ଏକକ ବ୍ୟବହାରଯୁକ୍ତ ପ୍ଲାଷ୍ଟିକ୍ ପ୍ରତି ଜନସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଆଜି ଆନ୍ତର୍ଜାତିକ ପ୍ଲାଷ୍ଟିକ୍ ବ୍ୟାଗମୁକ୍ତ ଦିବସ ପାଳନ କରାଯାଉଛି। ଚଳିତ ବର୍ଷ ଏହି ଦିବସର ବାର୍ତ୍ତା ରହିଛି ଏକ ନିରନ୍ତର ଭବିଷ୍ୟତ ପାଇଁ ଏକକ ବ୍ୟବହାରଯୁକ୍ତ ପ୍ଲାଷ୍ଟିକ୍ରୁ ମୁକ୍ତି। 2008 ଜୁଲାଇ ମାସ 3 ଏକ ପରିବେଶ ସଂଗଠନ ସ୍ୱେନ୍ର ବାର୍ସିଲୋନାରେ ପ୍ରଥମଥର ପାଇଁ ଏହି ଦିବସ ପାଳନ କରିଥିଲା। ଏକ ରିପୋର୍ଟ ଅନୁସାରେ ପ୍ରତିବର୍ଷ ପ୍ରାୟ 1-5 ଟ୍ରିଲିୟନ୍ ପ୍ଲାଷ୍ଟିକ୍ ବ୍ୟାଗ୍ ବ୍ୟବହାର କରାଯାଇ ଫିଙ୍ଗା ଯାଇଥାଏ, ଯାହା ପରିବେଶ ଉପରେ ପ୍ରତିକୂଳ ପ୍ରଭାବ ପକାଇଥାଏ ବୋଲି ବିଶେଷଜ୍ଞମାନେ ମତ ପ୍ରକାଶ କରିଛନ୍ତି। ଚଳିତ ବର୍ଷ ବିଶ୍ୱକୁ ଏକକ ବ୍ୟବହାରଯୁକ୍ତ ପ୍ଲାଷ୍ଟିକ୍ରୁ ମୁକ୍ତ କରିବାର ଆହ୍ୱାନ ନେଇ ଏହି ଦିବସ ପାଳନ କରାଯାଉଛି। ଗଞ୍ଜାମ ଜିଲ୍ଲାର ଗୋପାଳପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କନିସିସ୍ଥିତ ବାଲାଜୀ ବିଦ୍ୟାପୀଠ ପରିସରରେ ଆୟୋଜିତ ସ୍ୱାବଲମ୍ବୀ ଯୁବ ସମୃଦ୍ଧ ଓଡ଼ିଶା ସମାବେଶକୁ ରାଜ୍ୟ ପରିବହନ ଓ ଖଣି ମନ୍ତ୍ରୀ ବିଭୂତିଭୂଷଣ ଜେନା ଉଦ୍ଘାଟନ କରିଛନ୍ତି। ଯୁବପିଢ଼ିଙ୍କୁ ସ୍ୱାବଲମ୍ବୀ କରିବା ସରକାରଙ୍କ ମୂଳ ଲକ୍ଷ୍ୟ ବୋଲି ମନ୍ତ୍ରୀ ଶ୍ରୀ ଜେନା କହିଥିଲେ। ଜିଲ୍ଲା ପ୍ରଶାସନ, ଜିଲ୍ଲା ଦକ୍ଷତା ବିକାଶ ତଥା ନିୟୋଜନ କାର୍ଯ୍ୟାଳୟ ଏବଂ ଜିଲ୍ଲା ଶିଳ୍ପ କେନ୍ଦ୍ରର ମିଳିତ ସହଯୋଗରେ ଆୟୋଜିତ କାର୍ଯ୍ୟକ୍ରମରେ ଯୁବପିଢ଼ିଙ୍କୁ ସ୍ୱନିଯୁକ୍ତି, ଦକ୍ଷତା ବିକାଶ, ଉଦ୍ୟୋଗ ସ୍ଥାପନ ଏବଂ ବିଭିନ୍ନ ସରକାରୀ ରୋଜଗାରମୂଳକ ଯୋଜନା ସମ୍ପର୍କରେ ସଚେତନ କରାଯାଇଥିଲା। କନ୍ଧମାଳ ଜିଲ୍ଲାରେ ଭିବିଜି ରାମଜୀ ଯୋଜନାର ଶୁଭାରମ୍ଭ ସହ ଜନସାଧାରଣଙ୍କ ମଧ୍ୟରେ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ଯୋଜନା ସମ୍ପର୍କରେ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ଆଜି ଏକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଯୋଜନାର ଲକ୍ଷ୍ୟ, ବୈଶିଷ୍ଟ୍ୟ, କାର୍ଯ୍ୟାନ୍ୱୟନ ପ୍ରକ୍ରିୟା ଏବଂ ଗ୍ରାମୀଣ ରୋଜଗାର ଆଜୀବିକା ବିକାଶର ଗୁରୁତ୍ୱ ସମ୍ପର୍କରେ ବିସ୍ତୃତ ଆଲୋଚନା କରାଯାଇଥିଲା। କେନ୍ଦୁଝର ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ବୋଦାପ୍ରକାଶ ପଞ୍ଚାୟତଠାରେ ସଖୀ ୱାନ୍ ଷ୍ଟପ୍ ସେଣ୍ଟର ପକ୍ଷରୁ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ମୁଖ୍ୟତଃ ମହିଳା ଓ କନ୍ୟା ସନ୍ତାନଙ୍କ ପ୍ରତି ହେଉଥିବା ଲିଙ୍ଗଗତ ହିଂସା ଏବଂ ଏହାର ପ୍ରତିକାର, ଡାକ୍ତରୀ ସହାୟତା, ପୁଲିସ୍ ସହାୟତା, ଆଇନଗତ ପରାମର୍ଶ, ମନସ୍ତାତ୍ତ୍ୱିକ କାଉନ୍ସେଲିଂ ଏବଂ ଜରୁରୀକାଳୀନ ଆଶ୍ରୟସ୍ଥଳୀ ସମ୍ପର୍କରେ ଉପସ୍ଥିତ ସଦସ୍ୟମାନଙ୍କୁ ଅବଗତ କରାଯାଇଥିଲା। କୋରାପୁଟ ଜିଲ୍ଲା ବୈପାରିଗୁଡ଼ା ଥାନା ଅନ୍ତର୍ଗତ ତେନ୍ତୁଳିଗୁମା ଜଙ୍ଗଲରୁ ଜିଲ୍ଲା ସ୍ୱେଚ୍ଛାସେବୀ ବାହିନୀ ଡିଭିଏଫ୍ ପକ୍ଷରୁ ବିପୁଳ ପରିମାଣର ମାଓବାଦୀ ଅସ୍ତ୍ରଶସ୍ତ୍ର ଓ ବିସ୍ଫୋରକ ସାମଗ୍ରୀ ଜବତ କରାଯାଇଛି। ଆତ୍ମସମର୍ପଣ କରିଥିବା ମାଓବାଦୀଙ୍କଠାରୁ ମିଳିଥିବା ସୂଚନା ଅନୁଯାୟୀ ଆଜି ସକାଳେ ଆରମ୍ଭ ହୋଇଥିବା ତଲାସୀ ଅଭିଯାନ ବେଳେ ଏହି ସଫଳତା ମିଳିଛି। ଜବତ ହୋଇଥିବା ଅସ୍ତ୍ରଶସ୍ତ୍ର ଓ ବିସ୍ଫୋରକ ସାମଗ୍ରୀ ଆନ୍ଧ୍ର ଓଡ଼ିଶା ସୀମା ସ୍ୱେଶାଲ୍ ଜୋନାଲ୍ କମିଟିର ମାଓବାଦୀମାନଙ୍କର ହୋଇଥିବା ସନ୍ଦେହ କରାଯାଉଛି। ସାଧାରଣ ଜନତା ଓ ସୁରକ୍ଷା ବାହିନୀକୁ କ୍ଷତି ପହଞ୍ଚାଇବା ଉଦ୍ଦେଶ୍ୟରେ ଏହି ସମସ୍ତ ଅସ୍ତ୍ରଶସ୍ତ୍ରକୁ ଲୁଚାଇ ରଖାଯାଇଥିବା ପୁଲିସ ସନ୍ଦେହ କରୁଛି। ଗଞ୍ଜାମ ଜିଲ୍ଲା ସୋରଡ଼ାଠାରେ ବନ ବିଭାଗ ପକ୍ଷରୁ ଚାରାରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବଡ଼ଗଡ଼ ବନାଞ୍ଚଳ ଅଧିକାରୀ ଅଞ୍ଜନ କୁମାର ନାୟକଙ୍କ ତତ୍ତ୍ୱାବଧାନରେ ଗାଙ୍ଗପୁର ଉଚ୍ଚ ବିଦ୍ୟାଳୟ ପରିସରରେ ଏକ ସଚେତନତା କାର୍ଯ୍ୟକ୍ରମ କରାଯାଇଥିଲା। ଭଦ୍ରକ ଜିଲ୍ଲା ଆଇନ ସେବା ପ୍ରାଧିକରଣ ଏବଂ ରେଡ୍କ୍ରସ ସୋସାଇଟି ପକ୍ଷରୁ ଚୁନିଦା ପିଏମ୍ଶ୍ରୀ କ୍ଷେତ୍ରବାସୀ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଚାରାରୋପଣ ସହ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ପାଣିପାଗ ଉତ୍ତର ପଶ୍ଚିମ ବଙ୍ଗୋପସାଗର ଓ ସଂଲଗ୍ନ ଉତ୍ତର ଓଡ଼ିଶା ଉପକୂଳରେ ସୃଷ୍ଟ ଲଘୁଚାପ କ୍ଷେତ୍ର ଅଧିକ ଘନୀଭୂତ ହେବାରେ ଲାଗିଛି। ଲଘୁଚାପର ପ୍ରଭାବରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆହୁରି ସକ୍ରିୟ ହେବା ଫଳରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି। ଆସନ୍ତା 24 ଘଣ୍ଟା ମଧ୍ୟରେ ବିଜୁଳି ଓ ଘଡ଼ଘଡ଼ି ସହ ପ୍ରବଳରୁ ଅତିପ୍ରବଳ ବର୍ଷା ହେବା ନେଇ ମାଲକାନଗିରି ଓ କୋରାପୁଟ ଜିଲ୍ଲାକୁ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଏହି ସମୟ ମଧ୍ୟରେ ସମୁଦ୍ର ଅଶାନ୍ତ ରହୁଥିବାରୁ ଆଗାମୀ 3 ଦିନ ଯାଏଁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମଧ୍ୟକୁ ଯିବାକୁ ବାରଣ କରାଯାଇଛି। ରାଜ୍ୟରେ ଲଘୁଚାପ ଜନିତ ଲଗାଣ ବର୍ଷା ପାଇଁ ଅଗ୍ନିଶମ ଓ ଜରୁରୀକାଳୀନ ସେବା ବିଭାଗ ସମ୍ପୂର୍ଣ୍ଣ ସତର୍କ ଓ ପ୍ରସ୍ତୁତ ବୋଲି ଅଗ୍ନିଶମ ବିଭାଗ ନିର୍ଦ୍ଦେଶକ ସୁଧାଂଶୁ ଷଡ଼ଙ୍ଗୀ କହିଛନ୍ତି। ସମସ୍ତ ଅଗ୍ନିଶମ କେନ୍ଦ୍ରକୁ 24 ଘଣ୍ଟା ସତର୍କ ରହିବାକୁ କୁହାଯାଇଛି। କଟକ, ବ୍ରହ୍ମପୁର ଓ ସମ୍ଭଲପୁରରେ ସ୍ୱତନ୍ତ୍ର ଉଦ୍ଧାରକାରୀ ଟିମ୍ ମୁତୟନ ହୋଇଛନ୍ତି। ରାଜ୍ୟରେ ଗତ 1.5 ବର୍ଷ ମଧ୍ୟରେ 3.5 ଲକ୍ଷ କୋଟି ଟଙ୍କାର ପୁଞ୍ଜିନିବେଶ ହୋଇଥିବା କହିଲେ ମୁଖ୍ୟମନ୍ତ୍ରୀ। ଜାପାନର ପ୍ରମୁଖ ଶିଳ୍ପ ଉଦ୍ୟୋଗୀଙ୍କ ସହ 67,000 କୋଟି ଟଙ୍କାର ବୁଝାମଣାପତ୍ର ସ୍ୱାକ୍ଷରିତ। ପୁରୀ ରଥଯାତ୍ରା ପରିଚାଳନା ଓ ପ୍ରସ୍ତୁତି ନେଇ ଆସନ୍ତା ସୋମବାର ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ।
ନିରନ୍ତର ଭବିଷ୍ୟତ ପାଇଁ ଏକକ ବ୍ୟବହାରଯୁକ୍ତ ପ୍ଲାଷ୍ଟିକ୍ରୁ ମୁକ୍ତି ବାର୍ତ୍ତା ନେଇ ଆଜି ପାଳନ

କରାଯାଉଛି ଆନ୍ତର୍ଜାତିକ ପ୍ଲାଷ୍ଟିକ୍ ବ୍ୟାଗ୍ ମୁକ୍ତ ଦିବସ ଏବଂ ଲଘୁଚାପର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଅତି ପ୍ରବଳ ବର୍ଷା ହେବା ନେଇ ମାଲକାନଗିରି ଓ କୋରାପୁଟ ଜିଲ୍ଲା ପାଇଁ ସତର୍କ ସୂଚନା ଜାରି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45।

ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍। ବର୍ତ୍ତମାନ ଶୁଣନ୍ତୁ ପ୍ରାୟୋଜିତ କାର୍ଯ୍ୟକ୍ରମ ଏନ୍ସିଇଆର୍ଟି।

କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍। ଏହି ଦିଲ୍ ସେ ଦିଲ୍ ତକ୍ ସଫରରେ ମୁଁ ଅଛି ମୋନାଲିସା ଆପଣମାନଙ୍କ ସାଥିରେ। ଆରମ୍ଭ କରୁଛୁ ମୋ ଦେଶ। ଦେଶ କଥା ଭାବିଲେ ମନରେ ବହୁତ ଖୁସି ଆଉ ଉତ୍ସାହ ଭରିଯାଏ। ହାଲକା ପବନ ଯେପରି ଫୁଲର ବାସ୍ନା ମିଶିଯାଏ, ଠିକ୍ ସେମିତି ଆମ ଦେଶର ଭିନ୍ନ ଭିନ୍ନ ସଂସ୍କୃତି ମିଶି ଦେଶକୁ ଗୋଟେ ସୂତାରେ ବାନ୍ଧି ରଖିଛନ୍ତି। ଉତ୍ତରରେ ହିମାଳୟର ଶୀତଳତା, ଦକ୍ଷିଣ

0: ରେ ସମୁଦ୍ର ତରଙ୍ଗର ହାଲକା ଗୀତ, ପଶ୍ଚିମରେ ମରୁଭୂମିର ଗମ୍ଭୀରତା, ତ ପୂର୍ବରେ ପ୍ରକୃତିର ଖିଲିଖିଲି ହସ, ସବୁ ମିଶି ଆମ ଦେଶକୁ ସୁନ୍ଦରତାରେ ଭରିଦେଇଛନ୍ତି। ଏଠି ଭାଷା ବଦଳେ ପରମ୍ପରା ମଧ୍ୟ ଭିନ୍ନ, ଆଉ ଖାଦ୍ୟପେୟ ମଧ୍ୟ ଭିନ୍ନ, କିନ୍ତୁ ଭାବନା ବଦଳେନି। ସମ୍ମାନ, ସହଯୋଗ ଆଉ ଭାଇଚାରା ସମସ୍ତଙ୍କୁ ବାନ୍ଧି ରଖିଛି ଗୋଟିଏ ଡୋରିରେ।
1: ସେଇ ଦେଶ ପ୍ରେମର କଥାକୁ ନେଇ ଆରମ୍ଭ କରୁଛୁ ମୋ ଦେଶ।

ଆମ ଦେଶର କାହାଣୀ କେବଳ ପ୍ରକୃତି କିମ୍ବା ସଂସ୍କୃତିରେ ସୀମିତ ହୋଇ ରହିନି। ଏହି କାହାଣୀ ଏକ ସାହସର କାହାଣୀ ଆଉ ଏକ ସ୍ୱପ୍ନର କାହାଣୀ ମଧ୍ୟ। ଅନେକ ଦେଶବୀରଙ୍କ ବଳିଦାନ ଆମ ଦେଶକୁ ଦେଇଛି ସ୍ୱାଧୀନତାର ଉପହାର। ଆଜି ମଧ୍ୟ ସେମାନେ ଆମ ହୃଦୟରେ। ଯେତେବେଳେ ସେମାନଙ୍କ ନାଁ ଆମ କାନରେ ବାଜେ, ମନ ଭିତରେ ଗୋଟିଏ ଉତ୍ସାହ ଦେଖାଦିଏ। ସତରେ ଆମ ଦେଶ କେତେ ମହାନ! ଏହା ଆମର ଗର୍ବ, ଆମ ସ୍ୱପ୍ନ ଆଉ ଆମ ଭବିଷ୍ୟତର ପଥ ପ୍ରଦର୍ଶକ।

ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍ ଷ୍ଟୁଡିଓ ଘରେ ସମୟ 4:37 ସୁରିଲ ଆଫ୍ଟରନୁନ୍ରେ ସୁଦୀପ ଅଛି ଆପଣଙ୍କ ପାଖରେ ବାହାରେ ଯେମିତି ବର୍ଷା ହେଉଛି ସେ ବର୍ଷା ଦେଖିକି ଆପଣ ଡେଫିନେଟଲି ଭାବୁଥିବେ ଏତେ ସୁନ୍ଦର ପାଗ ଏତେ ବଢ଼ିଆ ବର୍ଷା ଗୋଟେ ବର୍ଷା ଗୀତ କାହିଁକି ବାଜୁନି ଗୀତ କାହିଁକି ବାଜୁନି ଡେଫିନେଟଲି ମୁଁ ବି ସେଇ କଥା ଭାବି ଭାବି ଆପଣଙ୍କ ପାଇଁ ଗୋଟେ ବର୍ଷା ଗୀତ ଗୋଟେ ସୁନ୍ଦର ବର୍ଷା ଗୀତ ରଖିଦେଇଛି ଆପଣଙ୍କ ପାଇଁ ଏନ୍ଜୟ କରିବେ ବ୍ୟୁଟିଫୁଲ୍ ଗୀତ ଆସୁଛି ଆପଣଙ୍କ ପାଖକୁ ଗୁରୁ ଫିଲ୍ମର ଷ୍ଟେ ଟ୍ୟୁନ୍ଡ

ଷ୍ଟୁଡିଓଘାଟରେ ସମୟ 4:37 ସୁରିଲ ଆଫ୍ଟରନୁନ୍ ରେ ସୁଦୀପ ଅଛି ଆପଣଙ୍କ ପାଖରେ। ସମୟ ଯେମିତି ବି ହଉ, ସକାଳ ହଉ, ରାତି ହଉ, ସନ୍ଧ୍ୟା ହଉ, ଦିନ ଦ୍ୱିପହର ହଉ, ବର୍ଷା ଦିନ ହଉ, ଖରା ଦିନ ହଉ, ଶୀତ ଦିନ ହଉ, ଯେକୌଣସି ସମୟ ହଉ, ସବୁବେଳେ ଚେଷ୍ଟା କରନ୍ତୁ ନିଜେ ଖୁସିରେ ରହିବାକୁ, ନିଜେ ଶାନ୍ତିରେ ରହିବାକୁ ଏବଂ ନିଜେ ଭଲରେ ରହିବାକୁ। କାରଣ ଆମେ ଯେତିକି ଶାନ୍ତିରେ ରହିବା ନା, ଆମ ଆଖପାଖରେ ସମସ୍ତେ ସେତିକି ଶାନ୍ତିରେ ଏବଂ ସେତିକି ଖୁସିରେ ରହିବା। ଆଉ ତା ପାଇଁ କ'ଣ କରିବାକୁ ପଡ଼ିବ, ନିଜକୁ ଚିହ୍ନିବାକୁ ପଡ଼ିବ। ମୋତେ ଏ ସମୟରେ କ'ଣ କରିବାକୁ ଇଚ୍ଛା ଅଛି, ମୁଁ ଏ ସମୟରେ କ'ଣ କଲେ ଠିକ୍ ହବ, ମୋ ପାଇଁ ବି ସମସ୍ତଙ୍କ ପାଇଁ ବି। ବହୁତ ବେଳେ କ'ଣ ହୁଏ ନା, ସମସ୍ତଙ୍କ ପାଇଁ ତ ଆମେ ବହୁତ ଚିନ୍ତା କରୁ ଯେ ମୁଁ ଏଇଟା କଲେ ତାର ଏଇ ଅସୁବିଧା ହବ, ମୁଁ ଏଇଟା କଲେ ସିଏ ରାଗିଯିବ, ମୁଁ ଏମିତି କଲେ ସିଏ ମୋ ସାଙ୍ଗରେ କଥା ହବନି, ମୁଁ ଏମିତି କଲେ ସିଏ ରାଗିକି ଏହା କରିଦେବ। ବହୁତ ବେଳେ ଆମେ ଏହା ହିଁ ଭାବୁ, କିନ୍ତୁ କେତେଥର ଆମେ ଭାବୁ ଯେ ଏଇଟା କଲେ ମୋତେ ଭଲ ଲାଗିବ, ଏଇଟା କଲେ ମୋ ଦେହ ଭଲ ରହିବ, ଏଇଟା

ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍ ଷ୍ଟୁଡିଓ ଘରେ ସମୟ 4:50 ଶୁଣିବା ପ୍ରାୟୋଜିତ କାର୍ଯ୍ୟକ୍ରମ ଲମ୍ହେ।

ନମସ୍କାର, ମୁଖ୍ୟ ସମ୍ବାଦ ସହିତ ମୁଁ ନିନା ସାହୁ। ରାଜ୍ୟ ସରକାର ଏକ ସଶକ୍ତ, ସମୃଦ୍ଧ ଓ ବୈଭବଶାଳୀ ଓଡ଼ିଶା ଗଠନ ପାଇଁ ସଂକଳ୍ପବଦ୍ଧ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ଭୁବନେଶ୍ୱରଠାରେ ଜାପାନର ବ୍ୟବସାୟୀ ପ୍ରତିନିଧିଙ୍କ ସହ ଏକ ଆଲୋଚନା ଅଧିବେଶନରେ ଯୋଗଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି, ଗତ ଦେଢ଼ ବର୍ଷ ମଧ୍ୟରେ ରାଜ୍ୟରେ 3.5 ଲକ୍ଷ କୋଟି ଟଙ୍କାର ପୁଞ୍ଜିନିବେଶ ହୋଇଛି। ଆଗାମୀ ରଥଯାତ୍ରାରେ ଲକ୍ଷାଧିକ ଶ୍ରଦ୍ଧାଳୁ ଓ ଭକ୍ତଙ୍କ ପୁରୀ ଗସ୍ତକୁ ଦୃଷ୍ଟିରେ ରଖି ଗମନାଗମନକୁ ଶୃଙ୍ଖଳିତ ଓ ସୁବ୍ୟବସ୍ଥିତ କରିବା ଉପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗୁରୁତ୍ୱ ଦେଉଛନ୍ତି। ଏହି ପରିପ୍ରେକ୍ଷୀରେ ପୂର୍ତ୍ତ ବିଭାଗର ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ନିର୍ଦ୍ଦେଶରେ ବିଭାଗୀୟ ପ୍ରମୁଖ ଶାସନ ସଚିବ ସଞ୍ଜୟ କୁମାର ସିଂ ମାଟିଆପଡ଼ା ଗସ୍ତ କରି ଆରଓବି ନିର୍ମାଣ କାର୍ଯ୍ୟର ସମୀକ୍ଷା କରିଛନ୍ତି। ଓଡ଼ିଶାରେ ଏସ୍ଆଇଆର୍ ପାଇଁ 10 ଜଣ ବରିଷ୍ଠ ଆଇଏଏସ୍ ଅଧିକାରୀ ନିଯୁକ୍ତ ହୋଇଛନ୍ତି। ଦାୟିତ୍ୱ ଦିଆଯାଇଥିବା ଆଇଏଏସ୍ ନିଜ ଜିଲ୍ଲାକୁ ଅତି କମ୍ରେ 3 ଥର ଗସ୍ତ କରିବେ। କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପକ୍ଷରୁ ଆର୍ଥିକ ବର୍ଷ 2026-27 ପାଇଁ 4ଟି ନିଗମ, ଓଡ଼ିଶା କୃଷି ଶିଳ୍ପ ନିଗମ, ଓଡ଼ିଶା କୃଷି ପ୍ରୋହାହନ ଏବଂ ପୁଞ୍ଜିଲଗାଣ ନିଗମ, ଓଡ଼ିଶା ରାଜ୍ୟ ବିହନ ନିଗମ ଏବଂ ଓଡ଼ିଶା ରାଜ୍ୟ କାଜୁ ଉନ୍ନୟନ ନିଗମ ସହିତ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ଚଳିତ ମାସ 18ରୁ ଶ୍ରୀମନ୍ଦିରରେ ବୈଷୟିକ ଯାଞ୍ଚ କରାଯିବ। ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନର ବୈଷୟିକ କମିଟି ସଦସ୍ୟ ଓ ଭାରତୀୟ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ସଂସ୍ଥାର ସଦସ୍ୟମାନେ ମିଳିତ ଭାବେ ଯାଞ୍ଚ କରିବେ ବୋଲି ସୂଚନା ମିଳିଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନୂଆଦିଲ୍ଲୀ ଗସ୍ତ ଶେଷ କରି ଆଜି ଭୁବନେଶ୍ୱରରେ ପହଞ୍ଚିଛନ୍ତି। ଓଡ଼ିଶାର ପ୍ରଗତି, ସାଂଗଠନିକ ସୁଦୃଢ଼ ଏବଂ ଆଗାମୀ ଦିନର କାର୍ଯ୍ୟପନ୍ଥା ସମ୍ପର୍କରେ ଆଲୋଚନା ହୋଇଥିବା ଶ୍ରୀ ମାଝୀ କହିଛନ୍ତି। ରାଜ୍ୟରେ ପ୍ରଥମରୁ ଚତୁର୍ଥ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ପ୍ରସ୍ତୁତ ସଂଶୋଧିତ ପାଠ୍ୟପୁସ୍ତକ ସମ୍ପର୍କରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ମତାମତ ଆହ୍ୱାନ କରାଯାଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆସନ୍ତା ସୋମବାର ରଥଯାତ୍ରାର ପରିଚାଳନା ଓ ପ୍ରସ୍ତୁତି ନେଇ ସମୀକ୍ଷା କରିବେ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ କହିଛନ୍ତି। ଏକକ ବ୍ୟବହାର ପ୍ଲାଷ୍ଟିକ୍ ପ୍ରତି ଜନସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଆଜି ଆନ୍ତର୍ଜାତିକ ପ୍ଲାଷ୍ଟିକ୍ ବ୍ୟାଗମୁକ୍ତ ଦିବସ ପାଳନ କରାଯାଉଛି। ଚଳିତ ବର୍ଷ ଏହି ଦିବସର ବାର୍ତ୍ତା ରହିଛି, ଏକ ନିରନ୍ତର ଭବିଷ୍ୟତ ପାଇଁ ଏକକ ବ୍ୟବହାରଯୁକ୍ତ ପ୍ଲାଷ୍ଟିକ୍ରୁ ମୁକ୍ତି। ପାଣିପାଗରେ ରହିଛି ଉତ୍ତର ପଶ୍ଚିମ ବଙ୍ଗୋପସାଗର ଓ ସଂଲଗ୍ନ ଉତ୍ତର ଓଡ଼ିଶାର ଉପକୂଳରେ ସୃଷ୍ଟ ଲଘୁଚାପ କ୍ଷେତ୍ର ଅଧିକ ଘନୀଭୂତ ହେବାରେ ଲାଗିଛି। ଲଘୁଚାପର ପ୍ରଭାବରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆହୁରି ସକ୍ରିୟ ହେବା ଫଳରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି। ମୁଖ୍ୟ ସମ୍ବାଦ ଶେଷ ହେଲା, ନମସ୍କାର।

କରି ଅବଭିୟସ୍ଲି ସମସ୍ତ ଅପେକ୍ଷା କରିଛନ୍ତି, ମୁଁ ବି ଅପେକ୍ଷା କରିଛି ଟିକେ କଥା ହେବା। ବର୍ଷା ପାଗ ଆଜି ଟିକେ ନେଟୱର୍କର ଇସ୍ୟୁ ରହିବ, ତେଣୁ ଚେଷ୍ଟା କରନ୍ତୁ ଯୋଉଠୁ ଫୋନ୍ କରୁଛନ୍ତି ସେଇଠୁ ଯେମିତି ଟିକେ ଭଲ ନେଟୱର୍କ ରହିବ, ଯେମିତି ଆମେ ଆଉ ଆପଣ ଭଲରେ କଥା ହେଇପାରିବା, ମୋ କଥା ଆପଣଙ୍କୁ ଭଲରେ ଶୁଭିବ, ଆପଣଙ୍କ କଥା ମୋତେ ଭଲରେ ଶୁଭିବ। ନମ୍ବର ରହିଛି 0671230353। ଆଉ ଏଇ ଯୋଉ ପାଗ ଦେଇଛି, ଏଇ ଯୋଉ ବର୍ଷା ପାଗ, ଏଇ ପାଗ ଦେଖିଲେ ତ ଏଇ ପାଗ ବିଷୟରେ ହିଁ କଥା ହେବାକୁ ଇଚ୍ଛା ହେଉଛି, ତେଣୁ ଏଇ ପାଗ ବିଷୟରେ ହିଁ ମୋତେ କୁହନ୍ତୁ କ'ଣ ଏକ୍ସପିରିଏନ୍ସ କରୁଛନ୍ତି, ବର୍ଷା କେତେ ଭଲ ଲାଗୁଛି, କ'ଣ ଖାଇବାକୁ ଭଲ ଲାଗୁଛି ଏଇ ସମୟରେ, ବର୍ଷାରେ ଜେନେରାଲି କ'ଣ ଖାଇବାକୁ ଆପଣଙ୍କୁ ଭଲ ଲାଗେ, କେମିତି ଏନ୍ଜୟ କରୁଛନ୍ତି ବର୍ଷାକୁ। ନମ୍ବର 0671230353।

0: ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ଦାକ ନମ୍ବର 0671230315 ରେ କଲ୍ କରିପାରିବେ, ସେୟାର କରିପାରିବେ କେମିତି ଏଞ୍ଜୟ କରୁଛନ୍ତି ବର୍ଷାକୁ, ବର୍ଷା ପାଗରେ କ'ଣ ଖାଇବାକୁ ଭଲ ଲାଗେ ବିଶେଷ କରି ଆପଣଙ୍କୁ। ହ୍ୟାଲୋ
1: ମ୍ୟାଡାମ ନମସ୍କାର, ଜଗତସିଂହପୁରରୁ ମୁଁ ଡଲି କହୁଥିଲି।
0: ନମସ୍କାର ମ୍ୟାଡାମ, କେମିତି ଅଛନ୍ତି, ବର୍ଷା ହଉଛି ସେପଟେ?
1: ଆଜ୍ଞା ଆଜ୍ଞା, ଜୋରରେ କାଲିଠୁ ତ ବର୍ଷା ପୁରା ଲାଗିକି ରହିଛି, ଲଘୁଚାପ ବର୍ଷା ଜମା ଛାଡୁନି, ଘଡ଼ଘଡ଼ି ବିଜୁଳି ବର୍ଷା ଜୋରରେ କାଚୁଛି। ବର୍ଷାଟା ତ ହେଲେ ଗଛ ବୃକ୍ଷ ଯେତିକି ଆନନ୍ଦ ପାଆନ୍ତି, ମାଛ ମାନେ ଯେତିକି ଆନନ୍ଦ ପାଆନ୍ତି, ମଣିଷ ମାନେ ବି ସେମିତି ଆନନ୍ଦ ଅନୁଭବ କରନ୍ତି।
0: ନିଶ୍ଚିତ
1: ବର୍ଷାଟା ହେଲେ ବହୁତ ଆନନ୍ଦ ଲାଗେ, ଚାରିଆଡ଼ ପରିଷ୍କାର ହେଇଯାଏ,
0: ମାଟିର ବି ଯୋଉ ବାସ୍ନାଟା ଭାରି ବଢିଆ ଲାଗେ।
1: ଆଜ୍ଞା ଆଗେ ମ୍ୟାଡାମ ଆଗେ ମାଟି ଘରିକା ସବୁ ଥିଲା, ମାଟି ଘର ମାଟି ରାସ୍ତା ଏଗୁଡାକ ଥିଲା, ଭଲ ବାସ୍ନା ହଉଥିଲା,
0: କେବଳ ଏଇ ଯୋଉ ଗଛ ବୁଛ ଯୋଉଠି ଲାଗିଛି ଟିକେ ବାରିଆଡ଼ ସେଇଠୁ ଯାହା ଟିକେ ବାସ୍ନା ମିଳୁଛି ଆଉ।
1: ଆଜ୍ଞା,
0: କେମିତି କଣ ଖାଇବାକୁ ଭଲ ଲାଗେ ବର୍ଷାରେ?
1: ବର୍ଷାରେ ଖାଇବାକୁ ଭଲ ଲାଗେ ବରା ଆଳୁଦମ। ମ୍ୟାଡାମ ଆଜି ଆମର ରାତିରେ ବରା ଆଳୁଦମ ହବ, ତାକୁ ଆମେ କଣ କଲୁ ସେଥିରୁ ଆଳୁ ଦିଟା କଣ କଲୁ ଯୋଉ ବଘାରିକିରି ଚାରିଟା ବେଳିଆ ଛାଣିକିରି ଚା ସାଙ୍ଗରେ ଖାଇଦେଲୁ ଆଳୁ ଚପ କରିକିରି, ଆଉ ରାତିକି ହବ ଆଳୁଦମ ବରା। ଆଉ
0: ପାଗକୁ ତାହେଲେ ଆପଣ ଭରପୁର ଏଞ୍ଜୟ କରୁଛନ୍ତି ଆଉ।
1: ଆଜ୍ଞା ଆଜ୍ଞା, ଖାଲି ବେସନ ତେଲ ଦରକାର, ଆଉ ବେସନ ତେଲ ଆଣି ରଖିଦବ, ଆଉ ବିରି ତ ଅଛି ବାଡିରେ, ଆମ ବିଲରେ ବିରି ହେଇଥିଲା, ଲୋକ ଦେଇ ଯାଇଥିଲେ, ବିରି ଅଛି ଯେତେବେଳେ ମାନେ ସେତେବେଳେ ସବୁ ତ ଘରେ ଅଛି, ଖାଲି କରିକିରି ଖାଇବା କଥା ଆଉ। ଯେମିତି ବର୍ଷା ଦେଖୁ ଆମେ ବେସନରେ କଣ ପକୁଡି ହଉ ନହେଲେ ଆଳୁଚପ ହଉ ନହେଲେ ଯାହା ହଉ ଚିଙ୍ଗଡ଼ା ବି କରିଦେବୁ ଆମେ।
0: ଆରେ ବାହ, ବହୁତ ବଢିଆ ବହୁତ ବଢିଆ ବହୁତ ବଢିଆ, ବହୁତ ଭଲ ହେଲା କଥା, ଥ୍ୟାଙ୍କ ୟୁ ସୋ ମଚ।
1: ଆଜ୍ଞା ରହିଲି, ନମସ୍କାର।
0: ନମସ୍କାର, ନମ୍ବର 0671230315 ରେ ଆପଣ ମଧ୍ୟ କଲ୍ କରିପାରିବେ, ସେୟାର କରିପାରିବେ କେମିତି କଣ ଏଞ୍ଜୟ କରନ୍ତି ଆପଣ ବର୍ଷାକୁ, କଣ ଭଲ ଲାଗେ ଖାଇବାକୁ ଏଇ ବର୍ଷା ସମୟରେ। ହ୍ୟାଲୋ,
2: ନମସ୍କାର,
0: ଜୟ ଜଗନ୍ନାଥ, କିଏ କହୁଥିଲେ, କୋଉଠୁ କହୁଥିଲେ?
2: ମୁଁ କହୁଥିଲି ରେଡିଓ କିଙ୍ଗ ଭୂତପୂର୍ବ କଲର ରାଜେଶ ନାୟକ ଫ୍ରମ ଚର୍ତ୍ତିକା ବଜାର ଜଗତସିଂହପୁର।
0: ଆଜ୍ଞା, କେମିତି କଣ ଏଞ୍ଜୟ କରନ୍ତି, କଣ ଖାଇବାକୁ ଭଲ ଲାଗେ ଏଇ ବର୍ଷାରେ?
2: ମୁଁ ତ ଟୋଟାଲି ଆଜି ଦିନ ଯାକ ବର୍ଷାରେ ଭିଜୁଛି, ପୁରା ଏବେ ବି ଭିଜିକି ରୋଡରେ ଅଛି, ଆପଣଙ୍କୁ ଡାଏଲ କରିଛି, ଆପଣ କେମିତି ଅଛନ୍ତି?
0: ମୁଁ ବି ଭଲ ଅଛି, ଭିଜି ଭିଜି ଆସିଛି ଆଉ।
2: ଆଜ୍ଞା, ବର୍ଷା ଦିନେ ତ ମୋର ଫେଭରେଟ୍ ଖାଦ୍ୟ ହଉଛି ଚା ପକୁଡ଼ି, ହେଇଥିବ ଗରମ ଗରମ ଚା, ପକୁଡି ଛଣା ହେଇଥିବ, ତା ମଜା କିଛି ନିଆରା, ତା ସାଙ୍ଗରେ ଟିକେ ଯଦି ରାଗ ମିକ୍ସଚର ପିଆଜ ଆଉ ମୁଡି ହେଲା ତା ବହି ଜମିଲା ଆଉ।
0: ଆରେ ବା ବଢିଆ, ଆଉ ପାଗକୁ ତାହେଲେ ଏଞ୍ଜୟ କରନ୍ତୁ ଆଉ।
2: ଆଜ୍ଞା, ମୁଁ ତ କରୁଛି, ଆପଣ ବି କରନ୍ତୁ, ଆଉ ଏଇ ତ ଗୋଟେ ଭଏସ୍ ଜୋର।

0: ଏନ୍ଜୟ କରନ୍ତି ବର୍ଷାକୁ, କଣ ଖାଇବାକୁ ଭଲ ଲାଗେ ଏଇ ପାଗରେ? ହ୍ୟାଲୋ
1: ଆଜ୍ଞା ଦିଦି ନମସ୍ତେ।
0: ନମସ୍ତେ, କିଏ କହୁଥିଲେ, କୋଉଠୁ କହୁଥିଲେ?
1: ମୁଁ କେନ୍ଦ୍ରାପଡ଼ାରୁ ମିତାଲି କହୁଥିଲି।
0: ଓକେ ମିତାଲି ମ୍ୟାଡାମ, କେମିତି କଣ ବର୍ଷା ହେଲେ କେମିତି ଲାଗେ ଆଉ କଣ ଖାଇବାକୁ ଭଲ ଲାଗେ ଏଇ ପାଗରେ?
1: ବର୍ଷା ଆଜ୍ଞା ହେଲେ ତ ବହୁତ ସୁନ୍ଦର ଲାଗେ, ମାନେ ସବୁ ଗଛ ପତ୍ର ଯେମିତି ପୁରା ହରା ହରା ଦେଖାଯାଏ, ଆଉ ଆମକୁ ବହୁତ ଖୁସି ଲାଗେ। ବର୍ଷା ଦିନେ ଖାଇବାକୁ ସତରେ ଛଣା ଛଣି ଜିନିଷ ହିଁ ବହୁତ ପସନ୍ଦ।
0: ଓକେ, ଥ୍ୟାଙ୍କ ୟୁ ସୋ ମଚ୍ କଲ୍ କରିଥିବାରୁ। ଆପଣ ମଧ୍ୟ କଲ୍ କରିପାରିବେ, ସେୟାର କରିପାରିବେ କେମିତି କଣ ଏନ୍ଜୟ କରନ୍ତି ବର୍ଷାକୁ, କଣ ଖାଇବାକୁ ଭଲ ଲାଗେ ଏଇ ପାଗରେ।

0: ଫୋନକୁ ଭିଡ଼ିବ ମତେ ଫୋନ କରିବ କ'ଣ ମତେ ଦେ ମୁଁ ସେ ତାକୁ ଦେବିନି କାଳେ ନେଇ ଗଛକୁ ପଳେଇବ ମୁଁ ମୋ ହାତରେ ଧରିକି ତାକୁ ଦେଖେଇବି ସେଟା ମୁଁ ଦେଖିବ ଯେ ଚାରିଟା କ'ଣ ଯିବା ମତେ ବତେଇ ଦେବେ କିନ୍ତୁ ଭଳିଆ ଭାରି ଏଟା ଦେବତା ଦେବା ଆଉ ତା ସାଙ୍ଗରେ କିଏ ସମାନ ହେବ ଦେବତା ଅଛନ୍ତି ସବୁ ପଶୁପତି ମାନେ ଅଛନ୍ତି କିନ୍ତୁ ସେଠି ହୁଏ ହୁଏ ହୁଏ ଯେ କିନ୍ତୁ ସବୁବେଳେ ଭେଜ କାମ କିନ୍ତୁ ଭାରି ଗୋଟେ ଟେଷ୍ଟ ଲାଗିବ ଆପଣ ଜାଣିନାହାନ୍ତି ଭେଜ କାମ ସବୁ ବେସନ ପତ୍ର ଧନିଆ ପତ୍ର ଜିରା ଏମିତି ସବୁ ପଡିବ ଆଉ ଆଜି କଣ ହେଇପାରିବ ସେ ରାତି ଆଠଟା ଅଛି ସେମାନେ ସବୁ ଆସନ୍ତି ପ୍ରାୟ କାର୍ରେ ପିଲାମାନେ ଆସିବେ ଆଉ ଯିଏ ଆସନ୍ତି ସେସବୁ ଭଲ ଭଲ ଚାକିରି କରିଛନ୍ତି ପଇସା ଭରା ଲୋକ ସେ ଆମର ଭକ୍ତ ଆଉ ଏଇଟା ମୁଁ ସନ୍ଧ୍ୟାରେ ବି ଗୀତା ଭାଗବତ ପଢା ହବ ଆଉ ଚାହା କିନ୍ତୁ କମ୍ପଲସରି ହବ ଯୋଉ କ୍ଷୀର ବାଲା ଗାଡି ଯାଉନି ସେ ମାଗଣା କ୍ଷୀର ଦେଇଯିବ ଦୁଇ ତିନିଟା ଆଉ ବିସ୍କୁଟ ଚା ବିସ୍କୁଟ ପାଖକୁ ଆସିବ ସେଇଟା କିନ୍ତୁ ସବୁବେଳେ ହବ ଆଉ ଏଇଟା ଯୋଉ ହବ ପିଲାଙ୍କ ଇଚ୍ଛା ଲେଖେ ଯୋଉ ପଇସା ବାଲା ଲୋକ ଭଲ ଚାକିରି କରିଛି ସାଙ୍ଗେ ସାଙ୍ଗେ ହବ ଆଉ କଣ କହିବନି କିନ୍ତୁ ଆପଣ ଯେଉଁଟା ଜାଣିନାହାନ୍ତି ଦେବତାଙ୍କର ଯୋଉ ଜିନିଷ ହେଲା ଆମେ ପ୍ରଭୁ ଜଗନ୍ନାଥଙ୍କର କାହିଁ ଯାଉଛେ ଖୁସି ହେଇଯାଉଛେ ଏତେ ପଇସା କେତେ କରିବି ନା ସେ ହଉଛନ୍ତି ଭଗବାନ ବିଷ୍ଣୁ ବସିଛନ୍ତି ତାଙ୍କର ଉଚ୍ଚିଷ୍ଟତାକୁ ଆମେ ସେବନ କରିବାକୁ ଯାଉ ତାଙ୍କ ଉଚ୍ଚିଷ୍ଟରେ ଆମେ ସେବନ କରି ଆମ ଜୀବନକୁ ଧନ୍ୟ କରିବା ଆଉ ସେ ଯୋଉ ଉଚ୍ଚିଷ୍ଟ ତାଙ୍କ ସାମ୍ନାରେ ଥରେ ଆସୁଛି ପ୍ରଭୁଙ୍କର ଉଚ୍ଚିଷ୍ଟ ହେଇଗଲା ସେ କେତେ ଗୁଡ଼ା ବାସ୍ନା କହିଲ କେମିତି ବାସ୍ନା ହଉଛି
1: ନିଶ୍ଚୟ ଠାକୁରଙ୍କ ପାଖରେ ତ ଯୋଉଟା ହବ ସେଟା ଭଲ ଠିକ ଅଛି
0: ଦେବତାଙ୍କର ବାସ୍ନା ସେ ବାସ୍ନା ତାହେଲେ ମଟନ ମଲ୍ଲିକ ନିଶ୍ଚୟ ସେ ଯୋଉ ହଉଛି ମୁଁ ଦେଖିଛି ଆମକୁ ଯେମିତି ତିଆରି କରିଛନ୍ତି ଆମେ ଯୋଉ କରୁଛୁ କିଛି ବେଶୀ ମସଲା ନାହିଁ ସେଟା ତାର ତିଆରି ହେବା ସିଷ୍ଟମ ଗୋଟେ ଅଲଗା ସେ ସିଷ୍ଟମ ସମସ୍ତେ ପାଇବେନି ପରିବା ଭଳିଆ କଟା କଟି ହବ କଟା କଟି ତା ପାଣି କେତେ ତା ସିଷ୍ଟମ ଅଲଗା ସିଏ ପୁରା ପୁରା ହାୟର ଇଞ୍ଜିନିୟରଙ୍କ କାମ ତାକୁ ସମସ୍ତେ ପାଇବେନି ସେ ସିଷ୍ଟମ
1: ଆପଣ ମଧ୍ୟ କଲ୍ କରିପାରିବେ ସେୟାର କରିପାରିବେ କେମିତି କଣ ଏଞ୍ଜୟ କରନ୍ତି ବର୍ଷା ପାଗକୁ କଣ ଖାଇବାକୁ ଭଲ ଲାଗେ ପାଗରେ।

0: ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍ ନମ୍ବର 0671230315 ରେ କଲ୍ କରିପାରିବେ, ସେୟାର କରିପାରିବେ କେମିତି କ'ଣ ଏଞ୍ଜୟ କରନ୍ତି ବର୍ଷାକୁ, କ'ଣ ଖାଇବାକୁ ଭଲ ଲାଗେ ଏଇ ସମୟରେ। ହ୍ୟାଲୋ
1: ହ୍ୟାଲୋ ମ୍ୟାଡ଼ାମ ନମସ୍କାର।
0: ନମସ୍କାର, କିଏ କହୁଥିଲେ, କୋଉଠୁ କହୁଥିଲେ? ଆଚ୍ଛା, କ'ଣ ମାନେ ଭଲ ପାଆନ୍ତି ବର୍ଷା ପାଗରେ ଖାଇବାକୁ? ନଡ଼ିଆ ମୁଢି ବରା। ଆପଣ ଏତେ ଫାଷ୍ଟ କହୁଛନ୍ତି, ୱାର୍ଡ ଗୁଡାକ ମୋର ସବୁ ସ୍କିପ୍ ହେଇଯାଉଛି। ଆପଣ ଏତେ ଫାଷ୍ଟ କହୁଛନ୍ତି ଯେ ୱାର୍ଡ ଗୁଡାକ ସବୁ ସ୍କିପ୍ ହେଇଯାଉଛି, ଅଧା ବୁଝା ହଉନି। ଠିକ ଅଛି, ବୋଧେ ନେଟୱାର୍କ ଇସ୍ୟୁଜ୍ ରହୁଛି। ଥ୍ୟାଙ୍କ ୟୁ ସୋ ମଚ୍ କଲ୍ କରିଥିବାରୁ। ନମ୍ବର 0671230315 ଆପଣ ମଧ୍ୟ କଲ୍ କରିପାରିବେ, ସେୟାର କରିପାରିବେ କେମିତି କ'ଣ ଏଞ୍ଜୟ କରନ୍ତି ବର୍ଷାକୁ, କ'ଣ ଖାଇବାକୁ ଭଲ ପାଆନ୍ତି ବର୍ଷା ପାଗରେ। ହ୍ୟାଲୋ
2: ନନ୍ଦୀ, କିଏ ସେ ଭୋକ ତ ଏତେ ଆପଣାର, ଡାକିଲା ଚନ୍ଦନପୁରେ କାଳିଆରେ କାଳିଆରେ, ଡାକିଲା ଚନ୍ଦନପୁରେ ନନ୍ଦୀ ଗୋ ଶଙ୍କର ଅଟକି ଗଲା ବଡ ଶଙ୍ଖ ଠାରେ। ଜୟ ମା ଶାରଳା ଭଉଣୀ ନମସ୍କାର।
0: ନମସ୍କାର, କିଏ କହୁଥିଲେ, କୋଉଠୁ କହୁଥିଲେ?
2: ମୁଁ ରେଡୁଆ ବନ୍ଧୁ ଶାରଦା ଭାଇ, ମା ଶାରଳାଙ୍କ ପାଖ ଗାଁ କଣ୍ଟାପଡ଼ାରୁ କହୁଛି।
0: ଆଜ୍ଞା, ତେବେ କୁହନ୍ତୁ କେମିତି କ'ଣ ବର୍ଷାକୁ ଏଞ୍ଜୟ କରନ୍ତି, କ'ଣ ଖାଇବାକୁ ଭଲ ପାଆନ୍ତି ଏଇ ସମୟରେ?
2: ଆଜ୍ଞା, ବର୍ଷା ତ ଚାଲିଛି, ବର୍ଷା ଦିନଟା ମତେ ବହୁତ ଭଲ ଲାଗେ ଭଉଣୀ। ଏବେ କୁସୁମ ଗଛ ତଳି ବାରିରେ ରୋଇକିରି ଆସିକିରି ଆପଣଙ୍କୁ ଫୋନ୍ କଲି, ଫୋନ୍ ଲାଗିଗଲା। ତାପରେ ଆଜି ମାଲପୁଆ ଗୋଳା ହେଇକି ଥୁଆ ହେଇଛି, ମଇଦା ଆଉ ଆପଣଙ୍କର ଚିନି ଆଉ ପାଚିଲା
0: କଦଳୀ
2: ଛଣା ହବ ସନ୍ଧ୍ୟା ପରେ। ଆଉ
0: ଆଜି ସ୍ପେଶାଲ ହଉଛି ଆଉ
2: ମାଲପୁଆ। ଆଜ୍ଞା ଆଜ୍ଞା
0: ଆଜ୍ଞା, ବହୁତ ବଢିଆ କଥା, ଥ୍ୟାଙ୍କ ୟୁ ସୋ ମଚ୍ କଲ୍ କରିଥିବାରୁ।
2: ରହିଲି, ଜୟ ମା ଶାରଳା ନମସ୍କାର।
0: ନମସ୍କାର। ନମ୍ବର 0671230315 ଆପଣ ମଧ୍ୟ କଲ୍ କରିପାରିବେ, ସେୟାର କରିପାରିବେ କେମିତି କ'ଣ ଏଞ୍ଜୟ କରନ୍ତି ବର୍ଷା ପାଗକୁ, କ'ଣ ଖାଇବାକୁ ଭଲ ପାଆନ୍ତି ଏଇ ସମୟରେ।

0: ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍ ନମ୍ବର 0671230315 କଲ୍ କରିପାରିବେ, ସେୟାର କରିପାରିବେ, କେମିତି ଏଞ୍ଜୟ କରନ୍ତି ବର୍ଷା ପାଗକୁ, କ'ଣ ଖାଇବା ପସନ୍ଦ କରନ୍ତି ବର୍ଷାରେ। ହ୍ୟାଲୋ
1: ହ୍ୟାଲୋ ଅପା ନମସ୍କାର, ଶୁଭ ସନ୍ଧ୍ୟା।
0: ଶୁଭ ସନ୍ଧ୍ୟା, କିଏ କହୁଥିଲେ, କୋଉଠୁ କହୁଥିଲେ?
1: ଟାଟା ଷ୍ଟିଲ୍ ପ୍ଲାଣ୍ଟ କହୁଛି, ଆଭାସ।
0: ଆଜ୍ଞା, କ'ଣ କେମିତି ଏଞ୍ଜୟ କରନ୍ତି ବର୍ଷା, କ'ଣ ଖାଇବାକୁ ଭଲ ପାଆନ୍ତି ଏଇ ସମୟରେ?
1: ବର୍ଷା ଯେତେହେଲେ ଆମର ଭଲ, କାରଣ ମୋର ଅଫିସ କାମ ଟିକେ ବ୍ରେକ୍ ଦବ ଟିକେ। ଆଉ ଖାଇବା କଥା କହିଲେ ଆମେ ଜଷ୍ଟ ଅପା ମାନେ ଚାଲି ଆସନ୍ତୁ, ମୁଢି ଚା ଆଉ ପକୁଡ଼ି ଛଣା ହେଇଛି, ସାଙ୍ଗ ହେଇ ବସି ଖାଇବା, ଏମିତି ସବୁ ଚାଲିଛି। କିନ୍ତୁ ଯେତେ ବର୍ଷା ହେଲେ ଆମ ପାଇଁ ଭଲ, ବର୍ଷା ହଉନଥିଲା ତିନି ଦିନ ଲାଗି, ଯୋଉ ଗରମ ହଉଥିଲା ଟିକେ ଥଣ୍ଡା ଆମେ ଟିକେ ମୁକ୍ତି ପାଇଛୁ। ଆଉ ଯେହେତୁ ଆଉ କଣ କହିବି, ଏଇ ସମୟ ବର୍ଷା ଭିଜିବାକୁ ମନ ହଉଛି, ତିନି ଦିନ ବର୍ଷା ଭିଜିକି ଟିକେ ଥଣ୍ଡା ହେଇଛି ମତେ, ମେଡିସିନ ଖାଇ କାଲି ଠିକ ହେଇଛି, ଆଜି ଅଫିସ କି ଯାଇଥିଲି। ଆଉ ମୁଁ ଘରେ ଟିକେ ବର୍ଷା ପାଗରେ ଟିକେ ପାଗଟା ବହୁତ ଏଞ୍ଜୟ ସବୁ କରୁଛନ୍ତି ଇତ୍ୟାଦି ଇତ୍ୟାଦି।
0: ଓକେ, ବହୁତ ବଢିଆ, ଥ୍ୟାଙ୍କ ୟୁ ସୋ ମଚ୍ କଲ୍ କରିଥିବାରୁ। ନମସ୍କାର। ନମ୍ବର 0671230315 ଆପଣ ମଧ୍ୟ କଲ୍ କରିପାରିବେ, ସେୟାର କରିପାରିବେ, କେମିତି କ'ଣ ଏଞ୍ଜୟ କରୁଛନ୍ତି ବର୍ଷାକୁ, କ'ଣ ଖାଇବାକୁ ଭଲ ପାଆନ୍ତି ଏଇ ପାଗରେ। ହ୍ୟାଲୋ
2: ହ୍ୟାଲୋ ଦିଦି ନମସ୍କାର।
0: ନମସ୍କାର, କିଏ କହୁଥିଲେ, କୋଉଠୁ କହୁଥିଲେ? ଓକେ, ତ ମମତା ମ୍ୟାଡାମ କେମିତି କ'ଣ ବର୍ଷା, କ'ଣ ଭଲ ଲାଗେ, କ'ଣ ଖାଇବାକୁ ଭଲ ଲାଗେ?
2: ମତେ ଦିଦି ବର୍ଷା ଜାଗାରେ ମୁଢି ମିକ୍ସଚର ଖାଇବାକୁ ବହୁତ ଭଲ ଲାଗେ, ଆଉ ତା ଦେହରେ ଗରମ ଗରମ ପକୁଡି, ସେଇଟା ମିଶେଇକିନି ପକୁଡି ଆଉ ମୁଢିଟାକୁ ପିଆଜ ମିକ୍ସଚର ସବୁ ଦେଇକିନି ଆଚାର ଫାଚାର ପକେଇକି ତାକୁ କରି ଖାଇବାକୁ ଭଲ ଲାଗେ।
0: ଭଲ ପାଗ କରିବି ଗୋଟେ ଆଉ।
2: ଆଜ୍ଞା,

0: ପାରିବେ, କେମିତି କ'ଣ ଏନ୍ଜୟ କରନ୍ତି ବର୍ଷା ପାଗକୁ, କ'ଣ ଖାଇବା ପସନ୍ଦ କରନ୍ତି ଏଇ ପାଗରେ? ହ୍ୟାଲୋ,
1: ହ୍ୟାଲୋ,
0: ଗୁଡ୍ ଇଭିନିଂ, କିଏ କହୁଥିଲେ, କୋଉଠୁ କହୁଥିଲେ?
1: ହାଇ ମ୍ୟାଡାମ, ମୁଁ ତାପସ, ଭୁବନେଶ୍ୱର ପଟିଆରୁ।
0: ଆଜ୍ଞା, କ'ଣ କେମିତି ଏନ୍ଜୟ କରନ୍ତି ବର୍ଷାକୁ, କ'ଣ ଖାଇବା ଭଲ ପାଆନ୍ତି ଏ ସମୟରେ?
1: ବର୍ଷା ତ ଭଲ ଲାଗେ, ଆଉ ବର୍ଷାରେ ସୁପ୍ ପିଇବାକୁ ଟିକେ ଭଲ ଲାଗେ, ଆଉ ଚା ତ ମୁଁ ତ ପିଏନି, ବାସ୍ ନାଲି ଚା ଟିକେ ଚୁଡା ଟିକେ ଏବେ ବୋଉ କରୁଛି ଖାଇବି।
0: ଏବେ ଚାଲିଛି ପ୍ରିପାରେସନ?
1: କ'ଣ
0: ଏବେ ଚାଲିଛି ସେ ଯୋଉ ଚା ଚୁଡା ଚାଲିଛି ଖାଇବେ?
1: ହଁ, ନାଲି ଚା, ମୁଁ ଚା ତ ପିଏନି, ବାସ୍ ନାଲି ଚା ଟିକେ ପିଏ ଆଉ।
0: ତାପରେ
1: ହ୍ୟାଲୋ,
0: ହଁ କୁହନ୍ତୁ।
1: ହ୍ୟାଲୋ ମ୍ୟାଡାମ, ରଖୁଛି।
0: ଆଜ୍ଞା, ଥ୍ୟାଙ୍କ ୟୁ। ନମ୍ବର 0671230315 3 ଆପଣ ମଧ୍ୟ କଲ୍ କରିପାରିବେ, ସେୟାର କରିପାରିବେ କେମିତି କ'ଣ ଏନ୍ଜୟ କରନ୍ତି ବର୍ଷା ପାଗକୁ, କ'ଣ ଖାଇବାକୁ ପସନ୍ଦ କରନ୍ତି। ହ୍ୟାଲୋ,
2: ହ୍ୟାଲୋ ଦିଦି, ନମସ୍କାର।
0: ନମସ୍କାର, କିଏ କହୁଥିଲେ, କୋଉଠୁ କହୁଥିଲେ?
2: ମୁଁ ସାଇ କହୁଛି, ବେଲପଡ଼ାରୁ।
0: ଆଜ୍ଞା, କ'ଣ କେମିତି ବର୍ଷା ପାଗ, କ'ଣ ଭଲ ଲାଗେ, କ'ଣ ଖାଇବାକୁ ଭଲ ଲାଗେ?
2: ବର୍ଷା ହେଲେ ତ ଯେତେବେଳେ ବର୍ଷା ହଉଥିବ ସେଇ ଟାଇମରେ ଚା ସାଙ୍ଗରେ ପକୁଡି, ସେଇଟା ତ ବହୁତ ବଢିଆ ଲାଗେ। ତାପରେ ମୁଢି ମିକ୍ସଚର ବି ଖାଇବାକୁ ଭଲ ଲାଗେ, ଆଉ ଏମିତି ଯାହା ବି ଛଣା ଛଣି ଦିଆହବ ମତେ ବର୍ଷାରେ ସେଇ ଟାଇମରେ ଖାଇବାକୁ ଭଲ ଲାଗେ। ଗରମ ହେଇଥିବା ଦରକାର,
0: ଗରମ ଛଣା ଛଣି ଜିନିଷ।
2: ହଁ, ଗରମ ଗରମ ଜିନିଷଟା ଟିକେ ଥଣ୍ଡା ଥଣ୍ଡା ପାଗରେ ଖାଇବାକୁ ପିଇବାକୁ ଟିକେ ଭଲ ଲାଗିବ।
0: ଓକେ, ବହୁତ ବଢିଆ, ଥ୍ୟାଙ୍କ ୟୁ ସୋ ମଚ୍ କଲ୍ କରିଥିବାରୁ,
2: ଧନ୍ୟବାଦ ଦିଦି, ରହିଲି, ନମସ୍କାର।
0: ନମସ୍କାର। ନମ୍ବର 0671230315 3 ଆପଣ ମଧ୍ୟ କଲ୍ କରି ସେୟାର କରିପାରିବେ ଆପଣଙ୍କୁ କ'ଣ ଖାଇବାକୁ ଭଲ ଲାଗେ ଏଇ ବର୍ଷା ପାଗରେ।

0: ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍ ନମ୍ବର 0671230353 ରେ କଲ୍ କରିପାରିବେ, ସେୟାର କରିପାରିବେ କେମିତି କ'ଣ ଏଞ୍ଜୟ କରନ୍ତି ବର୍ଷାକୁ, କ'ଣ ଖାଇବାକୁ ଭଲ ପାଆନ୍ତି ଏଇ ପାଗରେ। ହ୍ୟାଲୋ
1: ହ୍ୟାଲୋ ବାପା ନମସ୍କାର।
0: ନମସ୍କାର, କିଏ କହୁଥିଲେ, କୋଉଠୁ କହୁଥିଲେ?
1: କଟକରୁ କହୁଥିଲି, ଚିନା ପ୍ରଧାନ।
0: ଓକେ, କ'ଣ ଭଲ ପାଆନ୍ତି ଖାଇବାକୁ ଏଇ ପାଗରେ?
1: ବର୍ଷା ଏମିତି ଲାଗି ରହିଲେ ସକାଳୁ ଟିକେ ଘରେ ଗୁଲୁଗୁଲା ଛାଣୁ, ଚାହା ଟିକେ କରୁ, ତାପରେ 4 ବାଜିଲେ ବି ସେମିତି ପକୁଡି ଚାହା ଟିକେ ଏଗୁଡା ସବୁ ଭଲ ଲାଗେ ଖାଇବା ପାଇଁ ଆଉ।
0: ଓକେ, ନିଜେ ବନାନ୍ତି ନା କିଏ କିଏ ସବୁ ବନାନ୍ତି?
1: ମୁଁ ନିଜେ ବନାଏ, ମୋ ଝିଅ ଅଛନ୍ତି ଆଉ ଆମ ସ୍ୱାମୀ ଅଛନ୍ତି, କିନ୍ତୁ ମୁଁ ନିଜେ ବନାଏ, ବନେଇ ସମସ୍ତଙ୍କୁ ଦିଏ, ମୁଁ ନିଜେ ବି ଖାଏ।
0: ବହୁତ ବଢିଆ, ଥ୍ୟାଙ୍କ ୟୁ ସୋ ମଚ କଲ କରିଥିବାରୁ।
1: ଆଜ୍ଞା,
0: ନମସ୍କାର। ନମ୍ବର 0671230353 ରେ ଆପଣ ବି କଲ କରିପାରିବେ, ସେୟାର କରିପାରିବେ ଆପଣଙ୍କୁ କ'ଣ ଭଲ ଲାଗେ ଏଇ ବର୍ଷା ପାଗରେ ଖାଇବାକୁ। ହ୍ୟାଲୋ,
2: ଅଶୋକ ପଣ୍ଡା, ମଧୁପାଟଣା, କଟକ।
0: ଆଜ୍ଞା, କ'ଣ ଭଲ ଲାଗେ ଏଇ ପାଗରେ ଖାଇବାକୁ?
2: ଟକୁଳି ପିଠା, ବେସନ ଆଳୁ ତରକାରୀ, ଆରିସା ପିଠା, ମୁଢି, ପିଆଜି, ଏସବୁ ଭଲ ଲାଗେ ଆଉ।
0: ଆରେ ବା, ବହୁତ ବଢିଆ, ଥ୍ୟାଙ୍କ ୟୁ ସୋ ମଚ କଲ କରିଥିବାରୁ। ନମ୍ବର 0671230353 ଆପଣ ମଧ୍ୟ କଲ କରିପାରିବେ, ସେୟାର କରିପାରିବେ ଆପଣ କ'ଣ କେମିତି ଏନ୍ଜୟ କରନ୍ତି, କ'ଣ ଖାଇବାକୁ ଭଲ ପାଆନ୍ତି ଏଇ ପାଗରେ। ହ୍ୟାଲୋ, ଓକେ, ଏନ୍ଜୟ କରନ୍ତି ବ୍ୟୁଟିଫୁଲ ଟ୍ରାକ୍, ଷ୍ଟେ ଟ୍ୟୁନ୍ଡ।

0: ମୁଖ୍ୟ ସମ୍ବାଦ ସହିତ ମୁଁ ନିନା ସାହୁ। ରାଜ୍ୟ ସରକାର ଏକ ସଶକ୍ତ ସମୃଦ୍ଧ ଓ ବୈଭବଶାଳୀ ଓଡ଼ିଶା ଗଠନ ପାଇଁ ସଂକଳ୍ପବଦ୍ଧ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ଭୁବନେଶ୍ୱରଠାରେ ଜାପାନର ବ୍ୟବସାୟୀ ପ୍ରତିନିଧିଙ୍କ ସହିତ ଏକ ଆଲୋଚନା ଅଧିବେଶନରେ ଯୋଗଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି, ଗତ ଦେଢ଼ ବର୍ଷ ମଧ୍ୟରେ ରାଜ୍ୟରେ 3.5 ଲକ୍ଷ କୋଟି ଟଙ୍କାର ପୁଞ୍ଜିନିବେଶ ହୋଇଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ଜାପାନର ପ୍ରମୁଖ ଶିଳ୍ପ ଉଦ୍ୟୋଗୀଙ୍କ ସହିତ 67,000 କୋଟି ଟଙ୍କାର ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ଆଗାମୀ ରଥଯାତ୍ରାରେ ଲକ୍ଷାଧିକ ଶ୍ରଦ୍ଧାଳୁ ଓ ଭକ୍ତଙ୍କ ପୁରୀ ଗସ୍ତକୁ ଦୃଷ୍ଟିରେ ରଖି ଗମନାଗମନକୁ ଶୃଙ୍ଖଳିତ ଓ ସୁବ୍ୟବସ୍ଥିତ କରିବା ଉପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗୁରୁତ୍ୱ ଦେଇଛନ୍ତି। ଏହି ପରିପ୍ରେକ୍ଷୀରେ ପୂର୍ତ୍ତ ବିଭାଗର ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ନିର୍ଦ୍ଦେଶରେ ବିଭାଗୀୟ ପ୍ରମୁଖ ଶାସନ ସଚିବ ସଞ୍ଜୟ କୁମାର ସିଂ ମାଟିଆପଡ଼ା ଗସ୍ତ କରି ଆରଓବି ନିର୍ମାଣ କାର୍ଯ୍ୟର ସମୀକ୍ଷା କରିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନୂଆଦିଲ୍ଲୀ ଗସ୍ତ ଶେଷ କରି ଆଜି ଭୁବନେଶ୍ୱରରେ ପହଞ୍ଚିଛନ୍ତି। ଗସ୍ତ ଅବସରରେ ମୁଖ୍ୟମନ୍ତ୍ରୀ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଥିଲେ। ଓଡ଼ିଶାର ପ୍ରଗତି, ସାଂଗଠନିକ ସୁଦୃଢ଼ ଏବଂ ଆଗାମୀ ଦିନର କାର୍ଯ୍ୟପନ୍ଥା ସମ୍ପର୍କରେ ଆଲୋଚନା ହୋଇଥିବା ଶ୍ରୀ ମାଝୀ କହିଛନ୍ତି। ରାଜ୍ୟରେ ପ୍ରଥମରୁ ଚତୁର୍ଥ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କ ପାଇଁ ପ୍ରସ୍ତୁତ ସଂଶୋଧିତ ପାଠ୍ୟପୁସ୍ତକ ସମ୍ପର୍କରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ମତାମତ ଆହ୍ୱାନ କରାଯାଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆସନ୍ତା ସୋମବାର ରଥଯାତ୍ରାର ପରିଚାଳନା ଓ ପ୍ରସ୍ତୁତି ନେଇ ସମୀକ୍ଷା କରିବେ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ କହିଛନ୍ତି। ଏକକ ବ୍ୟବହାରଯୁକ୍ତ ପ୍ଲାଷ୍ଟିକ୍ ପ୍ରତି ଜନସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଆଜି ଆନ୍ତର୍ଜାତିକ ପ୍ଲାଷ୍ଟିକ୍ ବ୍ୟାଗ୍ ମୁକ୍ତ ଦିବସ ପାଳନ କରାଯାଉଛି। ଚଳିତ ବର୍ଷ ଏହି ଦିବସର ବାର୍ତ୍ତା ରହିଛି, ଏକ ନିରନ୍ତର ଭବିଷ୍ୟତ ପାଇଁ ଏକକ ବ୍ୟବହାରଯୁକ୍ତ ପ୍ଲାଷ୍ଟିକ୍ରୁ ମୁକ୍ତି। ମୁଖ୍ୟ ସମ୍ବାଦ ଶେଷ ହେଲା, ପରବର୍ତ୍ତୀ ମୁଖ୍ୟ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 7ଟାରେ। ନମସ୍କାର।
1: यहां खबरें तोड़ी मरोड़ी नहीं जाती।
2: बहुत सारे निजी चैनल और निजी चैनलों के बोलबाला में हम समझ रहे हैं कि आकाशवाणी और दूरदर्शन इसकी रिलेवेंसी क्या है।
1: यहां होती है सीधी, सटीक और सच्ची खबरें।
2: मैं मन से मानता हूं कि भारत के भाव की अभिव्यक्ति केवल और केवल आकाशवाणी और दूरदर्शन ही कर रहे हैं,
1: क्योंकि ये है देश का सबसे भरोसेमंद न्यूज चैनल। डीडी न्यूज, केवल खबर, पूरी खबर।

ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍ ଶୁଣିବା ଆଜିର କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଗୋସ୍ୱାମୀ ତୁଳସୀଦାସ ବିରଚିତ ଶ୍ରୀରାମଚରିତ ମାନସ ଶୁଣିପାରିବେ ସନ୍ଧ୍ୟା 6:10 ଭକ୍ତିଗୀତର କାର୍ଯ୍ୟକ୍ରମ ଆରାଧନା ଶୁଣିପାରିବେ ସନ୍ଧ୍ୟା 6:30 ସନ୍ଧ୍ୟାସର ଶୁଣିପାରିବେ 7:25 ରାତି 8:02 ଶୁଣିବେ କାର୍ଯ୍ୟକ୍ରମ ଗୀତରେ ମିତରେ ରାତି 9:15 କାର୍ଯ୍ୟକ୍ରମ ଅଭୁଲା ସ୍କୃତି ଏବଂ ରାତି 10:00 ଶୁଣିବେ ଆପଣଙ୍କ ମନପସନ୍ଦର କାର୍ଯ୍ୟକ୍ରମ ରେନ୍ବୋ ଏସ୍ଏମ୍ଏସ୍ ବର୍ତ୍ତମାନ ଶୁଣିବା ଆସନ୍ତାକାଲିର କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଭକ୍ତିଗୀତର କାର୍ଯ୍ୟକ୍ରମ ଅର୍ଘ୍ୟଥାଳି ଶୁଣିପାରିବେ ସକାଳ 6:05 ସକାଳ 6:40 ଅତିବଡ଼ି ଶ୍ରୀ ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତ ଆମର ସ୍ୱାସ୍ଥ୍ୟ ସକାଳ 7:10 ଏଥିରେ ବିଷୟ ରହିଛି ବୃକକ୍ ଅକ୍ଷମତା ଆଲୋଚନା କରିବେ ଡାକ୍ତର ବିବେକାନନ୍ଦ କର 7:25 ରହିଛି କାର୍ଯ୍ୟକ୍ରମ ଶୁଭ ସକାଳ ସକାଳ 8:30 ଶୁଣିପାରିବେ ମର୍ଣ୍ଣିଂ ମେଲୋଡି ସକାଳ 9:00 ଏବଂ ସନ୍ଧ୍ୟା 5:02 ରହିଛି ଆପଣଙ୍କ ପ୍ରିୟ କାର୍ଯ୍ୟକ୍ରମ ଡାଇଲ୍ ଇନ୍ ଲାଇଫ୍ ଚିଟ୍ଚାଟ୍ ଏଥିରେ ନିର୍ଦ୍ଧାରିତ ବିଷୟରେ ଫୋନ୍ କଲ୍ ମାଧ୍ୟମରେ ନିଜ ମତ ରଖିପାରିବେ ସକାଳ 10:00 ଏବଂ ରାତି 10:00 ଶୁଣିବେ ଆପଣଙ୍କ ଅନୁରୋଧର ଗୀତର କାର୍ଯ୍ୟକ୍ରମ ରେନ୍ବୋ ଏସ୍ଏମ୍ଏସ୍ କଳାକାର ଶୁଣିପାରିବେ ଦିନ 11:00 ସମୟରେ ସାପ୍ତାହିକ ଇଂରାଜୀ କାର୍ଯ୍ୟକ୍ରମ ଷ୍ଟମ୍ପ୍ଡ ଶୁଣିପାରିବେ ଦିନ 11:30 ରିଲେ କରି ପ୍ରଚାର କରିବ ଆକାଶବାଣୀ ଦିଲ୍ଲୀରୁ ଦିନ 12:00 ଶୁଣିବେ କାର୍ଯ୍ୟକ୍ରମ କିଛି କଥା କିଛି ଗୀତ ଆଜି ଚର୍ଚ୍ଚାରେ 1:10 ଏଥିରେ ନିର୍ଦ୍ଧାରିତ ବିଷୟରେ ନିଜ ମତାମତ ହ୍ୱାଟ୍ସଆପ୍ କରିପାରିବେ କିମ୍ବା ଏସ୍ଏମ୍ଏସ୍ କରିପାରିବେ 2:45 ଶୁଣିବେ କେତୋଟି ଓଡ଼ିଆ ଚଳଚ୍ଚିତ୍ର ଗୀତ ପ୍ରାୟୋଜିତ କାର୍ଯ୍ୟକ୍ରମ ଏନ୍ସିଇଆର୍ଟି ଶୁଣିବେ 3:00 3:30 ଶୁଣିବେ କାର୍ଯ୍ୟକ୍ରମ ମୋ ଦେଶ ଅପରାହ୍ନ 4:00 ଶୁଣିବେ କାର୍ଯ୍ୟକ୍ରମ ସୁରିଲ ଆଫ୍ଟରନୁନ୍ 4:50 ଶୁଣିବେ ପ୍ରାୟୋଜିତ କାର୍ଯ୍ୟକ୍ରମ ଲମ୍ହେ ଗୋସ୍ୱାମୀ ତୁଳସୀଦାସ ବିରଚିତ ଶ୍ରୀରାମଚରିତ ମାନସ ଶୁଣିପାରିବେ ସନ୍ଧ୍ୟା 6:10 ଭକ୍ତିଗୀତର କାର୍ଯ୍ୟକ୍ରମ ଆରାଧନା ଶୁଣିବେ ସନ୍ଧ୍ୟା 6:30 ସନ୍ଧ୍ୟା 7:25 କାର୍ଯ୍ୟକ୍ରମ ସନ୍ଧ୍ୟା ଆସର ରାତି 8:02 ଶୁଣିବେ ଗୀତରେ ମିତରେ କାର୍ଯ୍ୟକ୍ରମ ଅଭୁଲା ସ୍କୃତି ଶୁଣିପାରିବେ ରାତି 9:15 ରାତି 10:00 ଶୁଣିବେ କାର୍ଯ୍ୟକ୍ରମ ରେନ୍ବୋ ଏସ୍ଏମ୍ଏସ୍ ଏଡିଶସ ହେଲା ଆସନ୍ତାକାଲିର କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍

ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାର କରୁଛୁ ଗୋସ୍ୱାମୀ ତୁଳସୀଦାସ ବିରଚିତ ଶ୍ରୀରାମଚରିତ ମାନସର 67ତମ ଭାଗ।

ଶୁଣିଲେ ଗୋସ୍ୱାମୀ ତୁଳସୀଦାସ ବିରଚିତ ଶ୍ରୀରାମଚରିତ ମାନସର 67ତମ ଭାଗ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ସଂସ୍କୃତରେ ସମ୍ଭାଦରେ ଲେଖରେ ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ।

ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ପ୍ରଜ୍ଞା ପରିମିତା ଜେନା। ମୁଖ୍ୟ ସମ୍ବାଦ, ଆଧୁନିକ ବୈଷୟିକ ଜ୍ଞାନକୌଶଳର ପ୍ରୟୋଗରେ ରାଜ୍ୟକୁ ଏକ ଗ୍ଲୋବାଲ୍ ଗ୍ରୀନ୍ ହବ୍ରେ ପରିଣତ କରାଯିବ କହିଲେ ମୁଖ୍ୟମନ୍ତ୍ରୀ। କୃଷି ବିଭାଗ ପକ୍ଷରୁ ଚଳିତ ଆର୍ଥିକ ବର୍ଷ ପାଇଁ ଚାରୋଟି ନିଗମ ସହ ବୁଝାମଣାପତ୍ର ସ୍ୱାକ୍ଷରିତ। ଏସ୍ଆଇଆର୍ ପ୍ରକ୍ରିୟାର ସୁପରିଚାଳନା ପାଇଁ ଓଡ଼ିଶାର 10 ଜଣ ବରିଷ୍ଠ ଆଇଏଏସ୍ ଅଧିକାରୀ ଭୋଟର ତାଲିକା ପର୍ଯ୍ୟବେକ୍ଷକ ନିଯୁକ୍ତ। ଏବଂ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ଲାଗି ରହିଛି ବର୍ଷା। ଏଥର ସମ୍ପୂର୍ଣ୍ଣ ସମ୍ବାଦ, ରାଜ୍ୟରେ ଶିଳ୍ପ ଅଭିବୃଦ୍ଧିର ପରବର୍ତ୍ତୀ ଅଧ୍ୟାୟ ପ୍ରଯୁକ୍ତିବିଦ୍ୟା, ନବସୃଜନ ଓ ସବୁଜ ଅର୍ଥନୀତି ଦ୍ୱାରା ପରିଚାଳିତ ହେବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି କହିଛନ୍ତି। ଭୁବନେଶ୍ୱର ଲୋକସେବା ଭବନ ସମ୍ମିଳନୀ କକ୍ଷରେ ଆୟୋଜିତ କାର୍ଯ୍ୟକ୍ରମରେ ଜାପାନ ଶିଳ୍ପ ବ୍ୟବସାୟିକ ପ୍ରତିନିଧି ମଣ୍ଡଳଙ୍କ ସହିତ ଆଲୋଚନା କରି ମୁଖ୍ୟମନ୍ତ୍ରୀ କହିଛନ୍ତି, ଆଧୁନିକ ବୈଷୟିକ ଜ୍ଞାନକୌଶଳର ପ୍ରୟୋଗରେ ଓଡ଼ିଶାକୁ ଏକ ଗ୍ଲୋବାଲ୍ ଗ୍ରୀନ୍ ହବ୍ରେ ପରିଣତ କରାଯିବ। ଏହି ଅବସରରେ ଜାପାନର ଏସିଏମ୍ଇ ଓ ଆଇଏଚ୍ଆଇ କର୍ପୋରେସନର ମିଳିତ ସହଯୋଗରେ ପାରାଦୀପ ଓ ଗୋପାଳପୁରରେ 3ଟି ପ୍ରକଳ୍ପ ସ୍ଥାପନ ପାଇଁ ସରକାର 67,000 କୋଟି ଟଙ୍କାର ବୁଝାମଣାପତ୍ର ସ୍ୱାକ୍ଷରିତ କରିଛନ୍ତି। ଏହି 2ଟି କମ୍ପାନୀ ରାଜ୍ୟରେ ସ୍ୱଚ୍ଛ ଶକ୍ତି ଓ ଅନ୍ୟାନ୍ୟ ଶିଳ୍ପ ପ୍ରକଳ୍ପରେ ବ୍ୟାପକ ନିବେଶ କରିବେ, ଯାହାଦ୍ୱାରା ପରିବେଶ ଅନୁକୂଳ ଦୀର୍ଘସ୍ଥାୟୀ ଶିଳ୍ପାୟନ ଓ ବ୍ୟାପକ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ବୋଲି ଶ୍ରୀ ମାଝି କହିଛନ୍ତି। ରାଜ୍ୟରେ ବର୍ତ୍ତମାନ ସୁଦ୍ଧା 12ଟି ପ୍ରମୁଖ ଗ୍ରୀନ୍ ହାଇଡ୍ରୋଜେନ୍ ଓ ଆମୋନିଆ ପ୍ରକଳ୍ପକୁ ମଞ୍ଜୁରୀ ମିଳିଛି। ଏହାଦ୍ୱାରା ରାଜ୍ୟକୁ 2,00,000 କୋଟିରୁ ଉର୍ଦ୍ଧ୍ୱ ଟଙ୍କାର ପୁଞ୍ଜିନିବେଶ ଆସିବା ସହ 36,000ରୁ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ପାରାଦୀପ, କେନ୍ଦ୍ରାପଡ଼ା ଓ ଗୋପାଳପୁରକୁ ନେଇ 2ଟି ସବୁଜ ଶିଳ୍ପ କରିଡର ବିକାଶ କରାଯାଉଛି, ଯାହା ଭାରତର ଇସ୍କାତ ରାଜଧାନୀ ଓଡ଼ିଶାକୁ ଗ୍ରୀନ୍ ଷ୍ଟିଲ୍ ଉତ୍ପାଦନରେ ବିଶ୍ୱସ୍ତରୀୟ ଅଗ୍ରଣୀ କରାଇବ ବୋଲି ମୁଖ୍ୟମନ୍ତ୍ରୀ ଆଶାବ୍ୟକ୍ତ କରିଛନ୍ତି। କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପକ୍ଷରୁ 2026-27 ଆର୍ଥିକ ବର୍ଷ ପାଇଁ ଓଡ଼ିଶା କୃଷି ଶିଳ୍ପ ନିଗମ ଓଏଆଇସି, ଓଡ଼ିଶା କୃଷି ପ୍ରୋହାହନ ଏବଂ ପୁଞ୍ଜିନିବେଶ ନିଗମ ଆଫିକଲ, ଓଡ଼ିଶା ରାଜ୍ୟ ବିହନ ନିଗମ ଓ ଓଡ଼ିଶା ରାଜ୍ୟ କାଜୁ ଉନ୍ନୟନ ନିଗମ ସହିତ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। କାର୍ଯ୍ୟକ୍ରମରେ ଉପମୁଖ୍ୟମନ୍ତ୍ରୀ ତଥା କୃଷିମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ ଯୋଗଦେଇ କହିଛନ୍ତି, ରାଜ୍ୟରେ କୃଷି ଓ କୃଷକଙ୍କ ଉନ୍ନତି ଦିଗରେ ନିଗମଗୁଡ଼ିକୁ ବିଭାଗ ସହ ସମନ୍ୱୟ ରକ୍ଷା କରି କାର୍ଯ୍ୟ କରିବାକୁ ପଡ଼ିବ। ସମସ୍ତ ନିଗମକୁ ଆଧୁନିକ ବୈଷୟିକ ଜ୍ଞାନକୌଶଳର ବ୍ୟବହାର କରିବାକୁ ଉପମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ଚଳିତ ବର୍ଷ ଓଏଆଇସି ପକ୍ଷରୁ 54,000 ଟନ୍ ସାର, 8,400 ଟ୍ରାକ୍ଟର ଏବଂ 1,200 ପାୱାର ଟିଲର ଏବଂ ଅନ୍ୟାନ୍ୟ କୃଷି ଯନ୍ତ୍ରପାତି କ୍ରୟ ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ସେହିଭଳି ଆପିକଲ୍ ପକ୍ଷରୁ 330 କୋଟି ପୁଞ୍ଜି ବିନିଯୋଗରେ 1,669 ବାଣିଜ୍ୟିକ ପ୍ରତିଷ୍ଠାନ ସ୍ଥାପନ ପାଇଁ ଲକ୍ଷ୍ୟ ରଖାଯାଇଛି। ଚୁକ୍ତିନାମା ଆଧାରରେ ଅଧିକ ଅମଳକ୍ଷମ ଓ ଜଳବାୟୁ ସହନଶୀଳ ବିହନ କିସମର ପ୍ରଚଳନ କରାଯିବ। ନିଗମକୁ ସ୍ୱଳ୍ପ ଅବଧି ବିଶିଷ୍ଟ ଫସଲ ଉପରେ ଅଧିକ ଗୁରୁତ୍ୱ ଦେବାକୁ ଉପମୁଖ୍ୟମନ୍ତ୍ରୀ ଶ୍ରୀ ସିଂହଦେଓ ପରାମର୍ଶ ଦେଇଛନ୍ତି। ଭୁବନେଶ୍ୱର ମିଶନ ଶକ୍ତି ଭବନଠାରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ରାଜ୍ୟସ୍ତରୀୟ ଦକ୍ଷତା ବିକାଶ ତାଲିମ କାର୍ଯ୍ୟକ୍ରମର ତୃତୀୟ ପର୍ଯ୍ୟାୟକୁ ଶୁଭାରମ୍ଭ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଲକ୍ଷ୍ୟପତି ଦିଦି ଅଭିଯାନ ଓ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ରାଜ୍ୟ ସରକାର ମହିଳାଙ୍କ ଆର୍ଥିକ ସଶକ୍ତିକରଣକୁ ସର୍ବୋଚ୍ଚ ପ୍ରାଥମିକତା ଦେଉଛନ୍ତି ବୋଲି ଉପମୁଖ୍ୟମନ୍ତ୍ରୀ କହିଛନ୍ତି। ସ୍ୱୟଂ ସହାୟକ ଗୋଷ୍ଠୀର ପ୍ରତ୍ୟେକ ସଦସ୍ୟଙ୍କୁ ସ୍ୱାବଲମ୍ବୀ କରିବା ସହିତ ଅଧିକରୁ ଅଧିକ ଲକ୍ଷ୍ୟପତି ଦିଦି ସୃଷ୍ଟି କରିବା ଦିଗରେ ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରିଛନ୍ତି। ସ୍ୱୟଂ ସହାୟକ ଗୋଷ୍ଠୀଗୁଡ଼ିକୁ ଆହୁରି ସଶକ୍ତ କରାଯାଇ ମହିଳା ସଶକ୍ତିକରଣ ଅଭିଯାନକୁ ନୂତନ ଦିଗ ପ୍ରଦାନ କରାଯିବ ବୋଲି ଶ୍ରୀମତୀ ପରିଡ଼ା କହିଛନ୍ତି। କମ୍ୟୁନିଟି ସପୋର୍ଟ ଷ୍ଟାଫ୍ଙ୍କ ଦକ୍ଷତା, ନେତୃତ୍ୱ ଓ କ୍ଷେତ୍ରସ୍ତରରେ ନିଷ୍ଠାପର କାର୍ଯ୍ୟ ରାଜ୍ୟରେ ସଫଳ ମହିଳା ଉଦ୍ୟୋଗୀ ସୃଷ୍ଟି କରିବାରେ ସହାୟକ ହେବ। ଚଳିତ ମାସରୁ ଆସନ୍ତା ସେପ୍ଟେମ୍ବର ମାସ ପର୍ଯ୍ୟନ୍ତ ପର୍ଯ୍ୟାୟକ୍ରମେ ଆୟୋଜିତ ହେବାକୁ ଥିବା ଏହି ତାଲିମ କାର୍ଯ୍ୟକ୍ରମରେ ରାଜ୍ୟର 30ଟି ଜିଲ୍ଲାର ପ୍ରାୟ 4,500 କମ୍ୟୁନିଟି ସପୋର୍ଟ ଷ୍ଟାଫ୍ ଅଂଶଗ୍ରହଣ କରିବେ। ତାଲିମ କାର୍ଯ୍ୟକ୍ରମରେ ଗୋଷ୍ଠୀ ଭିତ୍ତିକ ଅନୁଷ୍ଠାନର ସଶକ୍ତିକରଣ, ଜୀବିକା ବିକାଶ, ଡିଜିଟାଲ

0: ସଶକ୍ତିକରଣ ଆଦି ବିଭିନ୍ନ ବିଷୟରେ ପ୍ରଶିକ୍ଷଣ ପ୍ରଦାନ କରାଯିବ। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣିଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ରାଜ୍ୟରେ ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ ପ୍ରକ୍ରିୟାକୁ ସୁଚାରୁରୂପେ ପରିଚାଳନା କରିବା ପାଇଁ ଭାରତୀୟ ନିର୍ବାଚନ କମିଶନଙ୍କ ଦ୍ୱାରା ଓଡ଼ିଶାର 10 ଜଣ ବରିଷ୍ଠ ଆଇଏଏସ୍ ଅଧିକାରୀଙ୍କୁ ଭୋଟର ତାଲିକା ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତ କରାଯାଇଛି। ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ତଥା ସ୍ୱତନ୍ତ୍ର ସଚିବ ସୁଶାନ୍ତ କୁମାର ମିଶ୍ରଙ୍କ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଏହି ଅଧିକାରୀମାନଙ୍କୁ ବିଭିନ୍ନ ଜିଲ୍ଲାରେ ଦାୟିତ୍ୱ ପ୍ରଦାନ କରାଯାଇଛି। ସମସ୍ତ ପର୍ଯ୍ୟବେକ୍ଷକ ଭୋଟର ତାଲିକା ସଂଶୋଧନ ଅବଧି ମଧ୍ୟରେ ନିଜ ନିଜ ଜିଲ୍ଲାକୁ ଅତି କମ୍ରେ 3 ଥର ଗସ୍ତ କରି ସ୍ଥିତି ସମୀକ୍ଷା କରିବେ। କ୍ଷେତ୍ର ପରିଦର୍ଶନ ଓ ସମୀକ୍ଷା ପରେ ସମସ୍ତ ପର୍ଯ୍ୟବେକ୍ଷକ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ବିସ୍ତୃତ ରିପୋର୍ଟ ପଠାଇବେ। ସେହିଭଳି ସ୍ୱତନ୍ତ୍ର ସଘନ ସଂଶୋଧନ ପ୍ରକ୍ରିୟାର ପରିଗଣନା ଫର୍ମ ବଣ୍ଟନ ଓ ସଂଗ୍ରହ କାର୍ଯ୍ୟ ସମାପ୍ତି ପରେ ଚିଠା ଭୋଟର ତାଲିକା ଆସନ୍ତା ରବିବାରଠାରୁ ଆରମ୍ଭ ହୋଇ ଅଗଷ୍ଟ ମାସ 4 ତାରିଖ ମଧ୍ୟରେ ଅଭିଯୋଗ ଦାଖଲ କରାଯାଇପାରିବ। ରାଜ୍ୟ ସରକାରୀ ଉଦ୍ୟୋଗ ଓଡ଼ିଶା ରାଜ୍ୟ ଆରକ୍ଷୀ ଗୃହ ନିର୍ମାଣ ଏବଂ କଲ୍ୟାଣ ନିଗମ ଓପିଏସ୍ଡବ୍ଲ୍ୟୁସି ପକ୍ଷରୁ ରାଜ୍ୟ ସରକାରଙ୍କୁ 2024-25 ଆର୍ଥିକ ବର୍ଷ ପାଇଁ 21,28,00,000 ଟଙ୍କାର ଲାଭାଂଶ ପ୍ରଦାନ କରାଯାଇଛି। ମୁଖ୍ୟ ଶାସନ ସଚିବଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ରାଜ୍ୟ ଆରକ୍ଷୀ ଗୃହ ନିର୍ମାଣ ଏବଂ କଲ୍ୟାଣ ନିଗମର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ସୋମେନ୍ଦ୍ର କୁମାର ପ୍ରିୟଦର୍ଶୀ ମୁଖ୍ୟ ଶାସନ ସଚିବ ଅନୁଗରଙ୍କୁ ଲାଭାଂଶର ଚେକ୍ ପ୍ରଦାନ କରିଛନ୍ତି। ରାୟଗଡ଼ା ବନଖଣ୍ଡ ଅନ୍ତର୍ଗତ ଆଡୁଗୁଡ଼ା ଗ୍ରାମ ନିକଟ ସହରାଞ୍ଚଳ ବନୀକରଣ ପରିସରରେ 77ତମ ବନ ମହୋତ୍ସବ ସପ୍ତାହ ପାଳିତ ହୋଇଯାଇଛି। କାର୍ଯ୍ୟକ୍ରମରେ ରାୟଗଡ଼ା ବିଧାୟକ ଯୋଗଦେଇ ଏକ୍ ପେଡ଼ ମା କେ ନାମ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ନୟାଗଡ଼ ଜିଲ୍ଲା ପରିଷଦ କାର୍ଯ୍ୟାଳୟରେ ଏକ୍ ପେଡ଼ ମା କେ ନାମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସାଂସଦ ଭର୍ତ୍ତୃହରି ମହତାବ, ଡକ୍ଟର ସମ୍ବିତ ପାତ୍ର ଓ ସୁକାନ୍ତ କୁମାର ପାଣିଗ୍ରାହୀ କାର୍ଯ୍ୟକ୍ରମରେ ଯୋଗଦେଇ ଚାରାରୋପଣ କରିଥିଲେ। ନବରଙ୍ଗପୁର ଜିଲ୍ଲାରେ ରାସାୟନିକ ସାର କ୍ରୟଠାରୁ ଆରମ୍ଭ କରି ମଣ୍ଡିରେ ଧାନ ବିକ୍ରି ଏବଂ ସରକାରଙ୍କ ବିଭିନ୍ନ ଯୋଜନା ନିମନ୍ତେ ଜିଲ୍ଲା ପ୍ରଶାସନ ପଞ୍ଜିକରଣକୁ ବାଧ୍ୟତାମୂଳକ କରିଛନ୍ତି। ଜିଲ୍ଲାରେ ଚାଷୀ ପଞ୍ଜିକରଣ ମାତ୍ର 48% ହୋଇଥିବା ସୂଚନା ମିଳିଛି। ଚାଷୀମାନଙ୍କ ସମ୍ପୂର୍ଣ୍ଣ ତଥ୍ୟକୁ ଡିଜିଟାଇଜେସନ୍ କରି ଆସନ୍ତା ବର୍ଷଠାରୁ ପ୍ରକୃତ ଚାଷୀମାନଙ୍କୁ ସରକାରୀ ଯୋଜନାରେ ଅନ୍ତର୍ଭୁକ୍ତ କରାଯିବ ବୋଲି ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ କହିଛନ୍ତି। ପଞ୍ଜିକରଣ ଲାଗି ଚାଷୀଙ୍କ ଜମି ପଟ୍ଟା ଓ ଆଧାର କାର୍ଡ ପ୍ରଦାନ କରିବାକୁ ପଡ଼ିବ ବୋଲି କୃଷି ଅଧିକାରୀ ସୂଚନା ଦେଇଛନ୍ତି। ନୟାଗଡ଼ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ କଟକର ସାଂସଦ ତଥା ଜିଲ୍ଲା ଦିଶା କମିଟିର ଅଧ୍ୟକ୍ଷ ଡକ୍ଟର ଭର୍ତ୍ତୃହରି ମହତାବଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ଉନ୍ନୟନ ସମନ୍ୱୟ ଏବଂ ପର୍ଯ୍ୟାଲୋଚନା କମିଟି ଦିଶା ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାର ସାମଗ୍ରିକ ବିକାଶ ପାଇଁ କେନ୍ଦ୍ର ସରକାରଙ୍କ ବିଭିନ୍ନ ଉନ୍ନୟନ ପ୍ରକଳ୍ପ ସହାୟତାରେ ରାଜ୍ୟରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଜନକଲ୍ୟାଣକାରୀ କାର୍ଯ୍ୟକ୍ରମର ସଫଳ ରୂପାୟନ ଓ କାର୍ଯ୍ୟାନ୍ୱୟନ ପାଇଁ ଶ୍ରୀ ମହତାବ ଲୋକପ୍ରତିନିଧି ଏବଂ ବିଭାଗୀୟ ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ। ନୂଆପଡ଼ା ଜିଲ୍ଲାରେ ବିଭିନ୍ନ ମଣ୍ଡିରୁ ଧାନ ଉଠାଣ ନେଇ ଶେଷ ତାରିଖ ଧାର୍ଯ୍ୟ କରାଯାଇଛି। କେତେକ ମଣ୍ଡିରେ ଚାଷୀମାନେ ଧାନ ଉଠାଣ ସମସ୍ୟାର ସମ୍ମୁଖୀନ ହେଉଥିବା ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ଏପରି ପଦକ୍ଷେପ ଗ୍ରହଣ କରାଯାଇଛି। ଖଡ଼ିଆଳ ମଣ୍ଡିରେ 220 ଜଣ ଚାଷୀଙ୍କ ପ୍ରାୟ 50,000 ବସ୍ତାର ଉର୍ଦ୍ଧ୍ୱ ଧାନ ପଡ଼ି ରହିଥିବା ପ୍ରାଥମିକ କୃଷି ସମବାୟ ସମିତି ପକ୍ଷରୁ ସୂଚନା ଦିଆଯାଇଛି। ରାୟଗଡ଼ାଠାରେ ବାଲ୍ୟ ବିବାହ ମୁକ୍ତ ରାୟଗଡ଼ା ଜିଲ୍ଲା ଗଠନ ଉଦ୍ଦେଶ୍ୟରେ ଏକ ଅଭିମୁଖୀକରଣ କାର୍ଯ୍ୟକ୍ରମ ଅତିରିକ୍ତ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ବିଭାଗୀୟ ଅଧିକାରୀମାନେ ଯୋଗଦେଇ ଜିଲ୍ଲାକୁ ବାଲ୍ୟ ବିବାହ ମୁକ୍ତ କରିବା ପାଇଁ ଜିଲ୍ଲା ପ୍ରଶାସନ ଓ ୟୁନିସେଫ୍ର ମିଳିତ ଉଦ୍ୟମରେ ରୋଡ୍ମ୍ୟାପ୍ ପ୍ରସ୍ତୁତ କରିଥିଲେ। ପାଣିପାଗ ଉତ୍ତର ପଶ୍ଚିମ ବଙ୍ଗୋପସାଗର ଓ ସଂଲଗ୍ନ ଉତ୍ତର ଓଡ଼ିଶା ଉପକୂଳରେ ସୃଷ୍ଟ ଲଘୁଚାପ କ୍ଷେତ୍ର ଅଧିକ ଘନୀଭୂତ ହେବାରେ ଲାଗିଛି। ଲଘୁଚାପର ପ୍ରଭାବରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆହୁରି ସକ୍ରିୟ ହେବା ଫଳରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି। ଆସନ୍ତା 10 ତାରିଖ ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିବ ବୋଲି ଭୁବନେଶ୍ୱର ଆଞ୍ଚଳିକ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ଗତ 24 ଘଣ୍ଟା ମଧ୍ୟରେ ବରଗଡ଼ ଜିଲ୍ଲାର ଆମ୍ବାବନଠାରେ ସର୍ବାଧିକ 370 ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ଆସନ୍ତା 24 ଘଣ୍ଟା ମଧ୍ୟରେ ବିଜୁଳି ଘଡ଼ଘଡ଼ି ସହ ପ୍ରବଳରୁ ଅତିପ୍ରବଳ ବର୍ଷା ହେବା ନେଇ କଳାହାଣ୍ଡି, ରାୟଗଡ଼ା, ମାଲକାନଗିରି ଓ କୋରାପୁଟ ଜିଲ୍ଲାକୁ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ସେହିପରି ଆସନ୍ତା 2 ଦିନ ମଧ୍ୟରେ ସମ୍ଭଲପୁର, ସୋନପୁର, ଅନୁଗୁଳ, ବୌଦ୍ଧ, କନ୍ଧମାଳ, କେନ୍ଦୁଝର, ଢେଙ୍କାନାଳ, କଟକ, ନୟାଗଡ଼, ଗଞ୍ଜାମ, ଗଜପତି, ରାୟଗଡ଼ା ଏବଂ କଳାହାଣ୍ଡିରେ ପ୍ରବଳ ବର୍ଷା ନେଇ ସତର୍କ ସୂଚନା ଜାରି କରାଯାଇଛି। ଆସନ୍ତା 5 ଦିନ ପର୍ଯ୍ୟନ୍ତ ସମୁଦ୍ର ଅଶାନ୍ତ ରହିବା କାରଣରୁ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ମଧ୍ୟକୁ ଯିବାକୁ ବାରଣ କରାଯାଇଛି। ବର୍ଷା ସମ୍ପର୍କରେ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ଡକ୍ଟର ମନୋରମା ମହାନ୍ତି କହିଛନ୍ତି,
1: ରାଜ୍ୟର ଅଧିକାଂଶ ସ୍ଥାନରେ ହାଲକାରୁ ମଧ୍ୟମ ବର୍ଷା ରହିବାର ସମ୍ଭାବନା ରହିଛି, ତା ସହିତ ପ୍ରବଳ ଅତି ପ୍ରବଳ ଇଭିନ୍ ଅତ୍ୟନ୍ତ ପ୍ରବଳ।

ମୁଖ୍ୟ ସମ୍ବାଦ ସହିତ ମୁନିନା ସାହୁ ଭୁବନେଶ୍ୱର ମିଶନ ଶକ୍ତି ଭବନଠାରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ରାଜ୍ୟସ୍ତରୀୟ ଦକ୍ଷତା ବିକାଶ ତାଲିମ କାର୍ଯ୍ୟକ୍ରମର ତୃତୀୟ ପର୍ଯ୍ୟାୟକୁ ଶୁଭାରମ୍ଭ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଲକ୍ଷ୍ୟପତି ଦିଦି ଅଭିଯାନ ଓ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ରାଜ୍ୟ ସରକାର ମହିଳାଙ୍କ ଆର୍ଥିକ ସଶକ୍ତିକରଣକୁ ସର୍ବୋଚ୍ଚ ପ୍ରାଥମିକତା ଦେଉଛନ୍ତି ବୋଲି ଉପମୁଖ୍ୟମନ୍ତ୍ରୀ କହିଛନ୍ତି। କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପକ୍ଷରୁ 2026-27 ଆର୍ଥିକ ବର୍ଷ ପାଇଁ ଓଡ଼ିଶା କୃଷି ଶିଳ୍ପ ନିଗମ ଓଏଆଇସି, ଓଡ଼ିଶା କୃଷି ପ୍ରୋହାହନ ଏବଂ ପୁଞ୍ଜିଲଗାଣ ନିଗମ, ଓଡ଼ିଶା ରାଜ୍ୟ ବିହନ ନିଗମ, ଓଡ଼ିଶା ରାଜ୍ୟ କାଜୁ ଉନ୍ନୟନ ନିଗମ ସହିତ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ରାଜ୍ୟରେ ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ ପ୍ରକ୍ରିୟାକୁ ସୁଚାରୁରୂପେ ପରିଚାଳନା କରିବା ପାଇଁ ଭାରତୀୟ ନିର୍ବାଚନ କମିଶନଙ୍କ ଦ୍ୱାରା ଓଡ଼ିଶାର 10 ଜଣ ବରିଷ୍ଠ ଆଇଏଏସ୍ ଅଧିକାରୀଙ୍କୁ ଭୋଟର ତାଲିକା ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତ କରାଯାଇଛି। ରାଜ୍ୟ ସରକାରୀ ଉଦ୍ୟୋଗ, ଓଡ଼ିଶା ରାଜ୍ୟ ଆରକ୍ଷୀ ଗୃହ ନିର୍ମାଣ ଏବଂ କଲ୍ୟାଣ ନିଗମ ଓପିଏଚ୍ଡବ୍ଲ୍ୟୁସି ପକ୍ଷରୁ ରାଜ୍ୟ ସରକାରଙ୍କୁ 2024-25 ଆର୍ଥିକ ବର୍ଷ ପାଇଁ 21,28,00,000 ଟଙ୍କାର ଲାଭାଂଶ ପ୍ରଦାନ କରାଯାଇଛି। ରାଜ୍ୟରେ ପ୍ରଥମରୁ ଚତୁର୍ଥ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ପ୍ରସ୍ତୁତ ସଂଶୋଧିତ ପାଠ୍ୟପୁସ୍ତକ ସମ୍ପର୍କରେ ବିଦ୍ୟାଳୟ ଗଣଶିକ୍ଷା ବିଭାଗ ପକ୍ଷରୁ ମତାମତ ଆହ୍ୱାନ କରାଯାଇଛି। ପୁସ୍ତକଗୁଡ଼ିକ ସମ୍ବନ୍ଧରେ ଜନସାଧାରଣ ସୁଚିନ୍ତିତ ମତାମତ ପ୍ରଦତ୍ତ ଇମେଲ୍ ଆଇଡି କିମ୍ବା ବିଦ୍ୟା ସମୀକ୍ଷା କେନ୍ଦ୍ରର ସହାୟତା ନମ୍ଘରରେ 7 ଦିନ ମଧ୍ୟରେ ପ୍ରଦାନ କରିବାକୁ କୁହାଯାଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆସନ୍ତା ସୋମବାର ରଥଯାତ୍ରାର ପରିଚାଳନା ଓ ପ୍ରସ୍ତୁତି ନେଇ ସମୀକ୍ଷା କରିବେ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ କହିଛନ୍ତି। ଏବଂ ପାଣିପାଗରେ ଉତ୍ତର ପଶ୍ଚିମ ବଙ୍ଗୋପସାଗର ଓ ସଂଲଗ୍ନ ଉତ୍ତର ଓଡ଼ିଶା ଉପକୂଳରେ ସୃଷ୍ଟ ଲଘୁଚାପ କ୍ଷେତ୍ର ଅଧିକ ଘନୀଭୂତ ହେବାରେ ଲାଗିଛି। ଲଘୁଚାପର ପ୍ରଭାବରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆହୁରି ସକ୍ରିୟ ହେବା ଫଳରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି। ମୁଖ୍ୟ ସମ୍ବାଦ ଶେଷ ହେଲା। ପରବର୍ତ୍ତୀ ମୁଖ୍ୟ ସମ୍ବାଦ ଶୁଣିପାରିବେ ରାତି 8ଟାରେ। ନମସ୍କାର।

ସମ୍ବାଦ ପଢୁଛନ୍ତି ଚନ୍ଦନ ଘୋଷ ମୁଖ୍ୟ ସମ୍ବାଦ ଇଣ୍ଡୋନେସିଆ ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡକୁ ଆସନ୍ତା ସୋମବାରରୁ ଛଅ ଦିନିଆ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ଚଳିତ ବର୍ଷ $1 ଟ୍ରିଲିୟନ୍ ରପ୍ତାନୀ ଲକ୍ଷ୍ୟ ହାସଲ କରିବା ଦିଗରେ ଅଗ୍ରସର ହେଉଛି ଭାରତ ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀଙ୍କ ସୂଚନା ଭାରତର ପାରମ୍ପରିକ ନମସ୍ତେ ଶୈଳୀରେ ଅଭିବାଦନ ପ୍ରକ୍ରିୟାକୁ ଜାପାନର ପ୍ରଶଂସା 52,000 କୋଟି ଟଙ୍କା ମୂଲ୍ୟର ପ୍ରତିରକ୍ଷା ସାମଗ୍ରୀ କ୍ରୟ ସମ୍ପର୍କିତ ପ୍ରସ୍ତାବକୁ ପ୍ରତିରକ୍ଷା ଅଧିଗ୍ରହଣ ପରିଷଦର ଅନୁମୋଦନ ଏବଂ 16 ଅର୍ଥ ଆୟୋଗଙ୍କ ପ୍ରସ୍ତାବ ଅନୁଯାୟୀ ପଞ୍ଚାୟତଗୁଡ଼ିକୁ ଅନୁଦାନ ପ୍ରଦାନ କରିବା ଦିଗରେ ପଦକ୍ଷେପ ନେଉଛନ୍ତି ସରକାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ସୋମବାରଠାରୁ ଛଅ ଦିନିଆ ଇଣ୍ଡୋନେସିଆ ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡ ଗସ୍ତରେ ଯିବେ ଆଜି ନୂଆଦିଲ୍ଲୀଠାରେ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ପୂର୍ବ ବ୍ୟାପାର ସଚିବ ରୁଦ୍ରେନ୍ଦ୍ର ଟଣ୍ଡନ ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି ସେ କହିଛନ୍ତି ଶ୍ରୀ ମୋଦି ଆସନ୍ତା 6-8 ତାରିଖ ପର୍ଯ୍ୟନ୍ତ ଇଣ୍ଡୋନେସିଆ ଗସ୍ତରେ ଯିବେ ଗତବର୍ଷ ଗଣତନ୍ତ୍ର ଦିବସ ଅବସରରେ ରାଷ୍ଟ୍ରୀୟ ସମାରୋହର ମୁଖ୍ୟ ଅତିଥି ହୋଇଥିବା ଇଣ୍ଡୋନେସିଆର ରାଷ୍ଟ୍ରପତି ପ୍ରାବୋଙ୍କର ଭାରତ ଗସ୍ତ ସମୟରେ ଶ୍ରୀ ମୋଦି ତାଙ୍କ ସହିତ ବିଭିନ୍ନ କ୍ଷେତ୍ରରେ ଜାରି ରହିଥିବା ଦ୍ୱିପକ୍ଷୀୟ ସହଯୋଗ ସମ୍ପର୍କରେ ଆଲୋଚନା କରିଥିଲେ ଶ୍ରୀ ମୋଦିଙ୍କର ଏହି ଗସ୍ତ ଅବସରରେ ସେ ଇଣ୍ଡୋନେସିଆ ରାଷ୍ଟ୍ରପତିଙ୍କ ସହିତ ସମ୍ପୃକ୍ତ ପ୍ରସଙ୍ଗର ଅଗ୍ରଗତି ସମ୍ପର୍କରେ ଆଲୋଚନା କରିବାର କାର୍ଯ୍ୟସୂଚୀ ରହିଛି ମାଲାକା ପ୍ରଣାଳୀ ସାମୁଦ୍ରିକ ଜୋନ୍ର ସୁରକ୍ଷା ଓ ସ୍ଥିରତା ଦିଗରେ ଇଣ୍ଡୋନେସିଆ ସର୍ବଦା ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଆସୁଛି ଏହି ସାମୁଦ୍ରିକ ଜୋନ୍ଟି ଭାରତ ଲାଗି ମଧ୍ୟ ଅନେକ ଗୁରୁତ୍ୱପୂର୍ଣ୍ଣ ଅଟେ ତେବେ ଏହା କେବଳ ଭାରତ ଲାଗି ନୁହେଁ ସମଗ୍ର ବିଶ୍ୱର ଅର୍ଥବ୍ୟବସ୍ଥାକୁ ସ୍ଥିର ରଖିବା ଦିଗରେ ମଧ୍ୟ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ ବୋଲି ଶ୍ରୀ ଟଣ୍ଡନ କହିଛନ୍ତି ସେ କହିଛନ୍ତି ଏହି ଗସ୍ତ ଅବସରରେ ଶ୍ରୀ ମୋଦି ଜାକର୍ତ୍ତାଠାରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ ଏହାଛଡ଼ା ୟୋଗକର୍ତ୍ତାଠାରେ ଥିବା ପ୍ରମ୍ବାନନ୍ ମନ୍ଦିରକୁ ମଧ୍ୟ ପ୍ରଧାନମନ୍ତ୍ରୀ ଗସ୍ତ କରିବେ ବୋଲି ଜଣାପଡ଼ିଛି ଶ୍ରୀ ଟଣ୍ଡନ କହିଛନ୍ତି ପ୍ରଧାନମନ୍ତ୍ରୀଙ୍କ ଗସ୍ତର ଦ୍ୱିତୀୟ ଚରଣରେ ସେ ଆଗାମୀ 8-10 ତାରିଖ ପର୍ଯ୍ୟନ୍ତ ଅଷ୍ଟ୍ରେଲିଆ ଯିବେ ଏହି ଗସ୍ତ ଅବସରରେ ମେଲବୋର୍ଣ୍ଣଠାରେ ଆୟୋଜିତ ହେବାକୁ ଥିବା ତୃତୀୟ ଭାରତ ଅଷ୍ଟ୍ରେଲିଆ ବାର୍ଷିକ ସମ୍ମିଳନୀରେ ସେ ଅଂଶଗ୍ରହଣ କରିବେ ପ୍ରଧାନମନ୍ତ୍ରୀ ଅଷ୍ଟ୍ରେଲିଆ କର୍ତ୍ତୃପକ୍ଷଙ୍କ ସହିତ ଗୁରୁତ୍ୱପୂର୍ଣ୍ଣ ଖଣିଜ ପଦାର୍ଥ ସାଇବର ସୁରକ୍ଷା ଏକ ସ୍ଥାୟୀ ଯୋଗାଣ ଶୃଙ୍ଖଳ ଏବଂ ଅତ୍ୟାଧୁନିକ ଜ୍ଞାନକୌଶଳ ସମେତ ବିଭିନ୍ନ ଦ୍ୱିପକ୍ଷୀୟ ସମ୍ପର୍କ ଉପରେ ଆଲୋଚନା କରିବାର କାର୍ଯ୍ୟସୂଚୀ ରହିଛି ଗସ୍ତର ଶେଷ ପର୍ଯ୍ୟାୟରେ ଶ୍ରୀ ମୋଦି 10-11 ଦୁଇଦିନ ଧରି ନ୍ୟୁଜିଲାଣ୍ଡ ଗସ୍ତ କରିବେ ଏହି ଅବସରରେ ସେ ତାଙ୍କ ନ୍ୟୁଜିଲାଣ୍ଡ ପ୍ରତିପକ୍ଷ ଖ୍ରୀଷ୍ଟୋଫର ଲାକ୍ସନ୍ଙ୍କ ସହିତ ଆପୋଷ ସ୍ୱାର୍ଥ ଜଡ଼ିତ ବିଭିନ୍ନ ଦ୍ୱିପକ୍ଷୀୟ ତଥା ବୈଶ୍ୱିକ ସମସ୍ୟା ଉପରେ ମତ ବିନିମୟ କରିବେ ଗତ 40 ବର୍ଷ ଭିତରେ ଏହା ହେଉଛି ପ୍ରଥମ ଭାରତୀୟ ପ୍ରଧାନମନ୍ତ୍ରୀଙ୍କର ନ୍ୟୁଜିଲାଣ୍ଡ ଗସ୍ତ ବୋଲି ଶ୍ରୀ ଟଣ୍ଡନ ସୂଚନା ଦେଇଛନ୍ତି ବାଣିଜ୍ୟ ଶିଳ୍ପ ମନ୍ତ୍ରୀ ପୀୟୁଷ ଗୋୟଲ କହିଛନ୍ତି ଚଳିତ ବର୍ଷ $1 ଟ୍ରିଲିୟନ୍ ରପ୍ତାନୀ ଲକ୍ଷ୍ୟ ହାସଲ କରିବା ଦିଗରେ ଭାରତ ଅଗ୍ରସର ହେଉଛି ପ୍ରଥମ ତ୍ରୈମାସିକରେ ପ୍ରାୟ 15% ବାର୍ଷିକ ରପ୍ତାନୀ ହୋଇଥିବା ରେକର୍ଡ କରାଯାଇଛି ବୋଲି ସେ ସୂଚନା ଦେଇଛନ୍ତି ଆଜି ନୂଆଦିଲ୍ଲୀଠାରେ ଅନୁଷ୍ଠିତ ବାଣିଜ୍ୟ ବୋର୍ଡ ବୈଠକରେ ଉଦ୍ବୋଧନ ଦେଇ ଶ୍ରୀ ଗୋୟଲ ଏହି ସୂଚନା ଦେଇ କହିଛନ୍ତି ଭାରତର ସାମଗ୍ରୀ ରପ୍ତାନୀ ପରିମାଣକୁ ଏଥିଲାଗି $440 ବିଲିୟନ୍ ପ୍ରାୟ $530 ବିଲିୟନ୍ ବୃଦ୍ଧି କରାଯିବା ଆବଶ୍ୟକ ସେହିଭଳି ସେବା ରପ୍ତାନୀ ପରିମାଣକୁ $421 ବିଲିୟନ୍ $470 ବିଲିୟନ୍ ବୃଦ୍ଧି କରିବା ଉପରେ ସେ ଗୁରୁତ୍ୱ ଦେଇଛନ୍ତି ଶ୍ରୀ ଗୋୟଲ କହିଛନ୍ତି ଭାରତର ଏକ ସଶକ୍ତ ରପ୍ତାନୀ ରଣନୀତିରେ ସମାବେଶୀ ଦୃଷ୍ଟିକୋଣ ଉପରେ ପ୍ରାଧାନ୍ୟ ଦିଆଯାଇଛି ଏହି ରଣନୀତିରେ ଦେଶର ପ୍ରତ୍ୟେକ ରାଜ୍ୟ ଜିଲ୍ଲା ତଥା ଶିଳ୍ପାନୁଷ୍ଠାନର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ଦେଶର ରପ୍ତାନୀ ନୀତିରୁ ଯେଭଳି ଅଣୁ କ୍ଷୁଦ୍ର ମଧ୍ୟମ ଏବଂ ବୃହତ୍ ଶିଳ୍ପାନୁଷ୍ଠାନଗୁଡ଼ିକ ସମାନ ଭାବେ ଲାଭର ସୁଯୋଗ ଉଠାଇପାରିବେ ସେଥିପ୍ରତି ସ୍ୱତନ୍ତ୍ର ଧ୍ୟାନ ଦିଆଯାଇଛି ବ୍ରିଟେନ୍ ସଂଯୁକ୍ତ ଆରବ ଏମିରେଟ୍ ସ୍ୱିଜରଲ୍ୟାଣ୍ଡ ଏବଂ ଓମାନ ସହିତ ହେବାକୁ ଥିବା ମୁକ୍ତ ବାଣିଜ୍ୟ ଚୁକ୍ତିନାମା ମାଧ୍ୟମରେ ରପ୍ତାନୀକାରୀମାନେ ନୂତନ ସୁଯୋଗ ସୃଷ୍ଟି କରିବା ଉପରେ ଶ୍ରୀ ଗୋୟଲ ଗୁରୁତ୍ୱାରୋପ କରିଛନ୍ତି ଏହି ବୈଠକ ପରେ ଗଣମାଧ୍ୟମ ସହ ମତ ବିନିମୟ ସମୟରେ ସେ କହିଛନ୍ତି 38 ବିକଶିତ ରାଷ୍ଟ୍ର ସହ ହୋଇଥିବା ମୁକ୍ତ ବାଣିଜ୍ୟ ଚୁକ୍ତିନାମା ମାଧ୍ୟମରେ ଭାରତୀୟ ରପ୍ତାନୀ ବ୍ୟବସ୍ଥାକୁ ନୂତନ ସୁଯୋଗ ମିଳିଛି ଏବଂ ବିଶ୍ୱ ବଜାରରେ ଦେଶର ସାମଗ୍ରୀକୁ ପହଞ୍ଚାଇବାରେ ପଥ ସୁଗମ ହୋଇପାରିଛି ଭାରତ ସହ ଅର୍ଥନୈତିକ ବାଣିଜ୍ୟିକ ଭାଗିଦାରୀକୁ ଅଧିକ

ସଶକ୍ତ କରିବା ଲାଗି ବିଶ୍ୱବ୍ୟାପୀ ଆଗ୍ରହ ବୃଦ୍ଧି ପାଇବାରେ ଲାଗିଛି ବୋଲି ଶ୍ରୀ ଗୋଏଲ କହିଛନ୍ତି। ଜାପାନ ପ୍ରଧାନମନ୍ତ୍ରୀ ସାନାଇ ତାକାଇଚିଙ୍କ ଷୋଡ଼ଶ ଭାରତ ଜାପାନ ବାର୍ଷିକ ସମ୍ମିଳନୀରେ ଯୋଗଦେବା ଲାଗି ନିକଟରେ ଭାରତ ଗସ୍ତ କରିଥିଲେ। ଏହି ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଶ୍ରୀମତୀ ତାକାଇଚି ପରସ୍କରକୁ ହାତ ଯୋଡ଼ି ଅଭିବାଦନ ଜଣାଇଥିଲେ। ଭାରତର ଏହି ପାରମ୍ପରିକ ନମସ୍ତେ ଶୈଳୀରେ ଅଭିବାଦନ ପ୍ରକ୍ରିୟାର ଗୁରୁତ୍ୱ ଉପରେ ଜାପାନର କ୍ୟାବିନେଟ୍ ଜନସମ୍ପର୍କ ଅଧିକାରୀ ଆଲୋକପାତ କରିଛନ୍ତି। ଏ ସମ୍ପର୍କରେ ସାମାଜିକ ଗଣମାଧ୍ୟମ ପୋଷ୍ଟରେ ସେ କହିଛନ୍ତି, ଭାରତର ନମସ୍ତେ ଶୈଳୀରେ ଅଭିବାଦନ ହେଉଛି ଅଞ୍ଜଳି ମୁଦ୍ରାର ଏକ ଅଂଶ। ଦୁଇ ହାତର ପାପୁଲିକୁ ଏକତ୍ର କରି ବକ୍ଷସ୍ଥଳ ସମ୍ମୁଖରେ ଏହି ମୁଦ୍ରା ପ୍ରଦର୍ଶନ ହେଉଛି ଅନ୍ୟକୁ ସମ୍ମାନ ଦେବାର ପ୍ରତୀକ। ଏହାଦ୍ୱାରା ଜଣେ ବ୍ୟକ୍ତିର ନମ୍ରତା, ଅଭିବାଦନ ଏବଂ କୃତଜ୍ଞତା ପ୍ରତିଫଳିତ ହୋଇଥାଏ ବୋଲି ଜାପାନର ଜନସମ୍ପର୍କ ଅଧିକାରୀ ଏହି ପୋଷ୍ଟରେ ଉଲ୍ଲେଖ କରିଛନ୍ତି। ଏହି ସମ୍ମିଳନୀ ସମେତ ଅନ୍ୟାନ୍ୟ କାର୍ଯ୍ୟକ୍ରମରେ ଯୋଗଦେଇ ଜାପାନ ପ୍ରଧାନମନ୍ତ୍ରୀ ଶ୍ରୀମତୀ ତାକାଇଚି ନିଜର ତିନିଦିନିଆ ଭାରତ ଗସ୍ତ ଶେଷ କରି ଆଜି ସ୍ୱଦେଶ ପ୍ରତ୍ୟାବର୍ତ୍ତନ କରିଛନ୍ତି। ଉଭୟ ଦେଶ ଭାରତ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ଶାନ୍ତି ଏବଂ ସ୍ଥିରତା ଲାଗି ପ୍ରତିବଦ୍ଧତା ପ୍ରକାଶ କରିଛନ୍ତି ବୋଲି ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ପ୍ରତିରକ୍ଷା ଅଧିଗ୍ରହଣ ପରିଷଦ ଆଜି 52,000 କୋଟି ଟଙ୍କା ମୂଲ୍ୟର ପ୍ରତିରକ୍ଷା ସାମଗ୍ରୀ କ୍ରୟ ସମ୍ପର୍କିତ ପ୍ରସ୍ତାବକୁ ମଞ୍ଜୁର କରିଛନ୍ତି। ଦେଶର ପ୍ରତିରକ୍ଷା ବାହିନୀକୁ ଅଧିକ ସଶକ୍ତ କରିବା ଉଦ୍ଦେଶ୍ୟରେ ବିଭିନ୍ନ ଅତ୍ୟାଧୁନିକ ଯୁଦ୍ଧ ସାମଗ୍ରୀ ଏବଂ ଶତ୍ରୁପକ୍ଷର ଉପଗ୍ରହ ତଥା କ୍ଷେପଣାସ୍ତ୍ରକୁ ଧ୍ୱଂସ କରିବା ନିମନ୍ତେ ଆବଶ୍ୟକ ବ୍ୟବସ୍ଥା ଗ୍ରହଣ କରିବା ଲାଗି ଯୁଦ୍ଧାସ୍ତ୍ର ନିମନ୍ତେ ଏହି ଅର୍ଥ ବ୍ୟୟ କରାଯିବ। କେନ୍ଦ୍ର ପଞ୍ଚାୟତରାଜ ମନ୍ତ୍ରୀ ରାଜୀବ ରଞ୍ଜନ ସିଂହ କହିଛନ୍ତି, ପଞ୍ଚାୟତଗୁଡ଼ିକ ଲାଗି 80% ମୂଳ ଅନୁଦାନ ଏବଂ 20% ପ୍ରଦର୍ଶନ ଭିତ୍ତିକ ଅନୁଦାନ ପ୍ରଦାନ କରିବା ଲାଗି ଷୋଡ଼ଶ ଅର୍ଥ ଆୟୋଗ ପ୍ରସ୍ତାବ ଦେଇଛନ୍ତି। ଆଜି ନୂଆଦିଲ୍ଲୀଠାରେ ଅନୁଷ୍ଠିତ ରାଜ୍ୟ ପଞ୍ଚାୟତରାଜ ମନ୍ତ୍ରୀମାନଙ୍କର ଜାତୀୟ କର୍ମଶାଳାରେ ଅଧ୍ୟକ୍ଷତା କରିବା ପରେ ଗଣମାଧ୍ୟମକୁ ସେ ଏହି ସୂଚନା ଦେଇଛନ୍ତି। ଶ୍ରୀ ସିଂ କହିଛନ୍ତି, ଆୟୋଗଙ୍କର ସୁପାରିଶକୁ ଉପଯୁକ୍ତ ଭାବେ କାର୍ଯ୍ୟକାରୀ କରିବା ଏବଂ ପ୍ରଦର୍ଶନ ଭିତ୍ତିକ ଅନୁଦାନର ସର୍ବାଧିକ ଲାଭ ଉଠାଇବା ଦିଗରେ ରାଜ୍ୟଗୁଡ଼ିକୁ ସକ୍ଷମ କରିବା ହେଉଛି ଏହି କର୍ମଶାଳାର ମୁଖ୍ୟ ଉଦ୍ଦେଶ୍ୟ। 73ତମ ସାମ୍ବିଧାନିକ ସଂଶୋଧନ ଅନୁଯାୟୀ ପଞ୍ଚାୟତରାଜକୁ ରାଜ୍ୟ ବିଷୟ ଭାବେ ପରିଗଣିତ କରାଯାଇଥାଏ। ଏହି ପରିପ୍ରେକ୍ଷୀରେ କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ଏକ ସଶକ୍ତ ସହଯୋଗ ମାଧ୍ୟମରେ ହିଁ ଏହି ଲକ୍ଷ୍ୟ ହାସଲ କରାଯାଇପାରିବ ବୋଲି ସେ କହିଛନ୍ତି। ଏ ସମ୍ପର୍କରେ ସୂଚନା ଦେଇ ପଞ୍ଚାୟତରାଜ ମନ୍ତ୍ରଣାଳୟ କହିଛି, 18ଟି ରାଜ୍ୟ ଆଜିକାର ଏହି କର୍ମଶାଳାରେ ଅଂଶଗ୍ରହଣ କରିଥିଲେ। 16 ଅର୍ଥ ଆୟୋଗଙ୍କ ସୁପାରିଶ ଅଧୀନରେ 2,76,000 ଗ୍ରାମାଞ୍ଚଳ ପୌରସଂସ୍ଥାଗୁଡ଼ିକୁ ସାମିଲ କରାଯାଇଛି। ଏହିସବୁ ସଂସ୍ଥାଗୁଡ଼ିକ ଲାଗି 16 ଅର୍ଥ ଆୟୋଗ 4,35,236 କୋଟି ଟଙ୍କା ସୁପାରିଶ କରିଛନ୍ତି। 15 ଅର୍ଥ ଆୟୋଗଙ୍କ ଅନୁଦାନ ତୁଳନାରେ ଚଳିତ ଆୟୋଗ ପ୍ରାୟ 84% ବୃଦ୍ଧି କରିଛନ୍ତି ବୋଲି ମନ୍ତ୍ରଣାଳୟ କହିଛି। ନିଜ ସୂତ୍ରରୁ ରାଜସ୍ୱ ବୃଦ୍ଧି କରିବା, ସ୍ୱଚ୍ଛତା ବଜାୟ ରଖିବା ଏବଂ ପଞ୍ଚାୟତ ବ୍ୟବସ୍ଥାକୁ ସଶକ୍ତ କରିବା ଲାଗି ଡିଜିଟାଲ ସୁଶାସନ ଆପଣାଇବା, ଆର୍ଥିକ ଦୃଷ୍ଟିକୋଣରୁ ଆତ୍ମନିର୍ଭର ହେବା ସହିତ ଜନସେବାକୁ ଉନ୍ନତ କରିବା ଉପରେ ଆୟୋଗ ସର୍ବଦା ଗୁରୁତ୍ୱ ଦେଇଛନ୍ତି। ଇସ୍ଲାମାବାଦର ସୀମାପାର ଆତଙ୍କବାଦୀକୁ ନିରନ୍ତର ସମର୍ଥନ ଜାରି ରହିଥିବାରୁ ସିନ୍ଧୁ ଜଳ ଚୁକ୍ତିନାମାକୁ ଅସ୍ଥାୟୀ ଭାବେ ସ୍ଥଗିତ ରଖାଯିବା ପଦକ୍ଷେପକୁ ଭାରତ ଦୋହରାଇଛି। ଆଜି ସନ୍ଧ୍ୟାରେ ନୂଆଦିଲ୍ଲୀଠାରେ ଗଣମାଧ୍ୟମକୁ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ମୁଖପାତ୍ର ରଣଧୀର ଜୟସ୍ୱାଲ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି, ସିନ୍ଧୁ ଜଳ ଚୁକ୍ତିନାମା ପ୍ରସଙ୍ଗରେ ଭାରତର ସ୍ଥିତି ସ୍ଥିର ରହିଛି, ତେବେ ପାକିସ୍ତାନ ସୀମାପାର ଆତଙ୍କବାଦ ପ୍ରତି ନିଜର ସମର୍ଥନ ପ୍ରତ୍ୟାହାର କରିବା ଉପରେ ଭାରତ ଗୁରୁତ୍ୱାରୋପ କରୁଛି। ତିସ୍ତା ନଦୀ ସମନ୍ୱିତ ପରିଚାଳନା ଏବଂ ପୁନରୁଦ୍ଧାର ପ୍ରକଳ୍ପ ସମ୍ପର୍କିତ ଏକ ପ୍ରଶ୍ନର ଉତ୍ତରରେ ଶ୍ରୀ ଜୟସ୍ୱାଲ କହିଛନ୍ତି, ଆପୋଷ ସହମତରେ ବାଂଲାଦେଶର ଏହି ପ୍ରକଳ୍ପ ଲାଗି ଭାରତର ଉନ୍ନତିମୂଳକ ସହାୟତା ଜାରି ରହିଛି ଏବଂ ଏହାର ଅଗ୍ରଗତି ସମ୍ପର୍କରେ ନିୟମିତ ଭାବେ ସମୀକ୍ଷା କରାଯାଉଛି। ଏହି ପ୍ରକଳ୍ପ ସମ୍ପର୍କରେ ଭାରତର ମତାମତକୁ ବାଂଲାଦେଶକୁ ଜଣାଇ ଦିଆଯାଇଛି ବୋଲି ଶ୍ରୀ ଜୟସ୍ୱାଲ କହିଛନ୍ତି। ଭେନେଜୁଏଲାରୁ ଆସିଥିବା ଜଣେ ମୃତ ଭାରତୀୟ ନାବିକଙ୍କ ଶରୀରରୁ କିଛି ଗୁରୁତ୍ୱପୂର୍ଣ୍ଣ ଅଙ୍ଗ କଢ଼ାଯାଇଥିବା ଅଭିଯୋଗ ସମ୍ପର୍କରେ ନିଜ ପ୍ରତିକ୍ରିୟା ଦେଇ ଶ୍ରୀ ଜୟସ୍ୱାଲ କହିଛନ୍ତି, ଏ ସମ୍ପର୍କରେ ଭାରତ ସମ୍ପୃକ୍ତ ଦେଶର କର୍ତ୍ତୃପକ୍ଷଙ୍କ ସହିତ ଆଲୋଚନା ଜାରି ରଖିଛନ୍ତି ଏବଂ ଏହାର ତୁରନ୍ତ ତଦନ୍ତ କରିବା ଲାଗି ଅନୁରୋଧ କରାଯାଇଛି। ଫିଫା ବିଶ୍ୱକପ୍ ଟୁର୍ଣ୍ଣାମେଣ୍ଟର ଆଜି ରାତିରେ ଆମେରିକାର ଆର୍ଲିଙ୍ଗଟନ୍ଠାରେ ଅନୁଷ୍ଠିତ ହେବାକୁ ଥିବା ମ୍ୟାଚ୍ରେ ଅଷ୍ଟ୍ରେଲିଆ ଇଜିପ୍ଟକୁ ଭେଟିବ। ସେହିଭଳି ମିଆମି ଗାର୍ଡେନ୍ସଠାରେ ଅନ୍ୟ ଏକ ମ୍ୟାଚ୍ରେ ଆର୍ଜେଣ୍ଟିନା ଓ କାଭୋଭେଡ ମଧ୍ୟରେ ମୁକାବିଲା ହେବ। ଏତଦ୍ବ୍ୟତୀତ ଆସନ୍ତାକାଲି ସକାଳେ କାନାସିଟି ଷ୍ଟାଡିୟମ୍ଠାରେ କଲମ୍ବିଆ ଓ ଘାନା ପରସ୍କରକୁ ଭେଟିବେ। ଇତିମଧ୍ୟରେ ସ୍ୱିଜରଲ୍ୟାଣ୍ଡ, ସ୍ୱେନ୍, ପର୍ତ୍ତୁଗାଲ, ବେଲ୍ଜିୟମ୍, ଯୁକ୍ତରାଷ୍ଟ୍ର ଆମେରିକା, ଇଂଲଣ୍ଡ, ମେକ୍ସିକୋ, ଫ୍ରାନ୍ସ, ନରୱେ, କାନାଡ଼ା, ମୋରକୋ, ବ୍ରାଜିଲ ଏବଂ ପାରାଗୁଏ 16 ପର୍ଯ୍ୟାୟକୁ ଉନ୍ନୀତ ହୋଇଛନ୍ତି। ଇଣ୍ଡୋନେସିଆ ଅଷ୍ଟ୍ରେଲିଆ

ଆଉ ନ୍ୟୁଜିଲାଣ୍ଡକୁ ଆସନ୍ତା ସୋମବାରରୁ 6 ଦିନିଆ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ। ଚଳିତ ବର୍ଷ $1 ଟ୍ରିଲିୟନ୍ ରପ୍ତାନୀ ଲକ୍ଷ୍ୟ ହାସଲ କରିବା ଦିଗରେ ଅଗ୍ରସର ହେଉଛି ଭାରତ। ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀଙ୍କ ସୂଚନା, ଭାରତର ପାରମ୍ପରିକ ନମସ୍ତେ ଶୈଳୀରେ ଅଭିବାଦନ ପ୍ରକ୍ରିୟାକୁ ଜାପାନର ପ୍ରଶଂସା। 52,000 କୋଟି ଟଙ୍କା ମୂଲ୍ୟର ପ୍ରତିରକ୍ଷା ସାମଗ୍ରୀ କ୍ରୟ ସମ୍ପର୍କିତ ପ୍ରସ୍ତାବକୁ ପ୍ରତିରକ୍ଷା ଅଧିଗ୍ରହଣ ପରିଷଦର ଅନୁମୋଦନ ଏବଂ 16 ଅର୍ଥ ଆୟୋଗଙ୍କ ପ୍ରସ୍ତାବ ଅନୁଯାୟୀ ପଞ୍ଚାୟତଗୁଡ଼ିକୁ ଅନୁଦାନ ପ୍ରଦାନ କରିବା ଦିଗରେ ପଦକ୍ଷେପ ନେଉଛନ୍ତି ସରକାର। ସମ୍ବାଦ ଶେଷ ହେଲା।

0: ହେଲେ ମୁଁ କଣ କହୁଥିଲି କି
1: କଣ କହୁନୁ?
2: ତୁ ଖାଲି ଟିକେ ହୁଣ୍ଡି, ତୁ ଖାଲି ଟିକେ ଚଣ୍ଡି, ପୁଣି ମୁଣ୍ଡି ତୁ ପୋଇ ପରାଣ୍ଡି,
0: ଭାରି ଅସନି ଚୋରଣୀ।
1: ହଁ ବାପା ଦେଖିଲ କଣ କହୁଛି ଭାଇ।

0: କହୁଥିଲି କି
1: ଦେଖିଲୁ ତୋ ଝିଅକୁ କଣ କହୁଛି?

0: ହେଲେ ମୁଁ କଣ କହୁଥିଲି କି?
1: କଣ କହୁନୁ?
0: ତୁ ଗୋଟେ ପୁରାଲୁ, ତୁ ଗୋଟେ ବଡ ଭାଲୁ, ତୁ ଗୋଟେ ଭାରି ଚାଲୁ ଡମରା କାଳୁ ଗାଲୁଆ ମିଛୁଆ।
1: ବାପା, ତମ ଝିଅକୁ ଦେଖିଲ କଣ କହୁଛି?
2: ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ ସେ ଦିଲ ତକ। ସନ୍ଧ୍ୟା ଆସରରେ ଶୁଭେଚ୍ଛା ଜଣାଇଛନ୍ତି ଟୁନା ଭାଇନା ମେଡିକାଲ କଲୋନୀ ଜଗତସିଂହପୁରରୁ। ଲେଖୁଛନ୍ତି ଶୁଭ ଶୁକ୍ରବାର, ଶୁଭରାତ୍ରୀ ସୁଦୀପା ଭଉଣୀ, ବର୍ଷା ଭିଜା ଶୁଭେଚ୍ଛା ସହ ମା ସାରଳା ଆପଣ ଓ ଆପଣଙ୍କ ପରିବାରକୁ ଭଲରେ ଖୁସିରେ ରଖନ୍ତୁ, ଏତିକି ପ୍ରାର୍ଥନା କରୁଛି। ଭଉଣୀ, ଆପଣଙ୍କ ଉପସ୍ଥାପନା ବହୁତ ସୁନ୍ଦର ଓ ସୁନ୍ଦର ଗୀତ ବଜାଉଥିବାରୁ ଧନ୍ୟବାଦ। ବର୍ଷା ଭିଜାରେ ରେନ୍ବୋର ସମସ୍ତ ସଦସ୍ୟ ଓ ରେନ୍ବୋ ଶୁଣୁଥିବା ସମସ୍ତ ସଦସ୍ୟମାନଙ୍କୁ ଶୁଭେଚ୍ଛା ସହ ମା ସାରଳା ଭଲରେ ଓ ଖୁସିରେ ରଖନ୍ତୁ, ଏତିକି ପ୍ରାର୍ଥନା କରୁଛି। ବହୁତ ବହୁତ ଧନ୍ୟବାଦ ଆପଣଙ୍କୁ ମଧ୍ୟ। ଶୁଭ ସନ୍ଧ୍ୟା ଏବଂ ଆପଣଙ୍କ ଭଲ ପାଇବା ପାଇଁ ବହୁତ ବହୁତ ଧନ୍ୟବାଦ। ଆପଣ ମଧ୍ୟ ପଠାଇପାରିବେ ଆପଣଙ୍କର ଗୁଡ଼ିସେସ୍ ଆପଣଙ୍କ ନିୟର ଆଣ୍ଡ ନିୟମାସ ମାନଙ୍କ ପାଖକୁ। ମୋବାଇଲ ଫୋନ୍ର ମେସେଜ ବକ୍ସକୁ ଯିବେ, କ୍ୟାପିଟାଲ ଲେଟରରେ ଲେଖିବେ FMRC, ସ୍ପେସ୍ ଦେବେ ନା ଆଡ୍ରେସ୍ ସହିତ ଯାହାଙ୍କ ପାଇଁ ୱିଶ୍ ଏବଂ ଯାହା ୱିଶ୍ ତାକୁ ଲେଖିଦେବେ, ପଠାଇଦେବେ 09495963210 ନମ୍ବରରେ, କିମ୍ବା ହ୍ୱାଟ୍ସଆପ୍ କରିପାରିବେ 8895254200 ନମ୍ବରରେ।

ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍। ସନ୍ଧ୍ୟା ଆସରରେ ପରବର୍ତ୍ତୀ ୱିଶ୍ ପଠାଇଛନ୍ତି ଦିବାକର ସେଠୀ ସିଡିଏ ସେକ୍ଟର 6ରୁ। ଲେଖୁଛନ୍ତି, ନମସ୍କାର ସୁଦୀପା ମ୍ୟାମ୍, ଜୟ ଜଗନ୍ନାଥ, ଶୁଭ ସନ୍ଧ୍ୟା। ଆଜି ମୋ ପୁଅ ଅନିଲର ଶୁଭ ଜନ୍ମଦିନ, ତାକୁ ମୋ ତରଫରୁ ଢେର ସାରା ଶୁଭେଚ୍ଛା, ଶୁଭକାମନା ଓ ଆଶୀର୍ବାଦ। ଥ୍ୟାଙ୍କ ୟୁ ସୋ ମଚ୍, ଆପଣଙ୍କୁ ମଧ୍ୟ ଭେରି ଗୁଡ୍ ଇଭିନିଂ ଜୟ ଜଗନ୍ନାଥ, ଏବଂ ଅନିଲଙ୍କୁ ଆମ ତରଫରୁ ମଧ୍ୟ ହାପି ବର୍ଥଡେ। ଦେନ୍ ଲେଖୁଛନ୍ତି, ଉର୍ମିଳା ଭଉଣୀ ଏବଂ ପ୍ରଭାକର ଭାଇନାଙ୍କ ବିବାହ ବାର୍ଷିକ, ସେମାନଙ୍କୁ ମୋ ତରଫରୁ ଶୁଭେଚ୍ଛା ଶୁଭକାମନା ଜଣାଇବା ପାଇଁ ତାଙ୍କ ପାଇଁ ଗୋଟେ ଗୀତ ଶୁଣିବାକୁ ଚାହୁଁଛନ୍ତି। ଓକେ, ଉର୍ମିଳା ଭଉଣୀ ଏବଂ ଭାଇନାଙ୍କୁ ଆମ ତରଫରୁ ମଧ୍ୟ ହାପି ଆନିଭର୍ସରୀ। ପରବର୍ତ୍ତୀ ୱିଶ୍ କରିଛନ୍ତି ରାଜେନ୍ଦ୍ର ନନା ନୂଆଗାଁରୁ। ଲେଖୁଛନ୍ତି, ପ୍ରଭୁଙ୍କୁ ପ୍ରଣାମ କରୁଛି, ଆପଣଙ୍କୁ ଆଶୀର୍ବାଦ କରନ୍ତୁ। ଥ୍ୟାଙ୍କ ୟୁ ସୋ ମଚ୍, ଆପଣଙ୍କୁ ମଧ୍ୟ ଶୁଭ ସନ୍ଧ୍ୟା ଏବଂ ଆଶୀର୍ବାଦ ପାଇଁ ବହୁତ ବହୁତ ଧନ୍ୟବାଦ।

0: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
1: ବର୍ତ୍ତମାନର ସମାଚାର ମୁଖ୍ୟାଂଶ ସହ ମୁଁ ସୁଭାଷ ଚନ୍ଦ୍ର ଶତପଥୀ। ଆଧୁନିକ ବୈଷୟିକ ଜ୍ଞାନ କୌଶଳର ପ୍ରୟୋଗରେ ରାଜ୍ୟକୁ ଏକ ଗ୍ଲୋବାଲ୍ ଗ୍ରୀନ୍ ହବ୍ରେ ପରିଣତ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। କୃଷି ବିଭାଗ ପକ୍ଷରୁ ଚଳିତ ଆର୍ଥିକ ବର୍ଷ ପାଇଁ 4 ନିଗମ ସହ ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଛି। ଭୋଟର ସଂଶୋଧନ ପ୍ରକ୍ରିୟାର ସୁପରିଚାଳନା ପାଇଁ ଓଡ଼ିଶାର 10 ବରିଷ୍ଠ ଆଇଏଏସ୍ ଅଧିକାରୀ ଭୋଟର ତାଲିକା ପର୍ଯ୍ୟବେକ୍ଷକ ନିଯୁକ୍ତ। ଓଡ଼ିଶା ରାଜ୍ୟ ଆରକ୍ଷୀ ଗୃହ ନିର୍ମାଣ ଏବଂ କଲ୍ୟାଣ ନିଗମ ପକ୍ଷରୁ ଆର୍ଥିକ ବର୍ଷ 2024-25 ପାଇଁ ରାଜ୍ୟ ସରକାରଙ୍କୁ 21,28,00,000 ଟଙ୍କାର ଲାଭାଂଶ ପ୍ରଦାନ କରାଯାଇଛି। ଭୁବନେଶ୍ୱରସ୍ଥିତ ମିଶନ ଶକ୍ତି ଭବନଠାରେ ମିଶନ ଶକ୍ତି ବିଭାଗ ପକ୍ଷରୁ ଆୟୋଜିତ ରାଜ୍ୟସ୍ତରୀୟ ଦକ୍ଷତା ବିକାଶ ତାଲିମ କାର୍ଯ୍ୟକ୍ରମର ତୃତୀୟ ପର୍ଯ୍ୟାୟର ଶୁଭାରମ୍ଭ ହୋଇଛି। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଏହାର ଶୁଭାରମ୍ଭ କରିଛନ୍ତି। ଇଣ୍ଡୋନେସିଆ, ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡକୁ ଆସନ୍ତା ସୋମବାରରୁ 6-ଦିନିଆ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। 52,000 କୋଟି ଟଙ୍କା ମୂଲ୍ୟର ପ୍ରତିରକ୍ଷା ସାମଗ୍ରୀ କ୍ରୟ ସମ୍ପର୍କିତ ପ୍ରସ୍ତାବକୁ ପ୍ରତିରକ୍ଷା ଅଧିଗ୍ରହଣ ପରିଷଦର ଅନୁମୋଦନ। 16 ଅର୍ଥ ଆୟୋଗଙ୍କ ପ୍ରସ୍ତାବ ଅନୁଯାୟୀ ପଞ୍ଚାୟତଗୁଡ଼ିକୁ ଅନୁଦାନ ପ୍ରଦାନ କରିବା ଦିଗରେ ପଦକ୍ଷେପ ନେଉଛନ୍ତି ସରକାର। ଏବଂ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି। ଆସନ୍ତା 24 ଘଣ୍ଟା ମଧ୍ୟରେ ସାରା ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା ରହିଥିବାବେଳେ କୋରାପୁଟ, ମାଲକାନଗିରି, ରାୟଗଡ଼ା ଓ କଳାହାଣ୍ଡି ଜିଲ୍ଲାକୁ ରେଡ୍ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ। ରାତି 10:00

ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍ ଗୀତର ଭିତରେ ସୁଦୀପ ଅଛି ଆପଣଙ୍କ ପାଖରେ ତା ସହିତ ଅପଡେଟ୍ ଅଛି କିଛି ଅଲିଉଡ୍ର ଶିବାନୀ ସଙ୍ଗୀତଙ୍କୁ ଆମେ ସମସ୍ତେ ଜାଣିଛୁ ତାଙ୍କ କ୍ୟୁଟ୍ନେସ୍ ତାଙ୍କ ସ୍ମାଇଲ୍ ପାଇଁ ଆମ ସମସ୍ତଙ୍କ ଭଲ ପାଇବା ସେ ପାଇଛନ୍ତି ତେବେ ଏକ ଭିନ୍ନ ଏବଂ ପ୍ରଭାବଶାଳୀ ଚରିତ୍ରରେ ସେ ଖୁବ୍ ଶୀଘ୍ର ନଜର ଆସିବେ ଯାହାର ନାଁ ହେଉଛି ସୁଲୋଚନା ଏଥିରେ ସେ ଅଲିଉଡ୍ର ଅଭିନେତା ଦେବାଶିଷ ପାତ୍ରଙ୍କ ସହିତ କରୁଛନ୍ତି ସ୍କ୍ରିନ୍ ସେୟାର ତା ସହିତ ଏଭଳିଆ କ୍ୟାରେକ୍ଟର ତାଙ୍କ ପାଇଁ ପ୍ରଥମ ଥର ବୋଲି ମଧ୍ୟ ସେ କହିଛନ୍ତି ତା ସହିତ ଆସୁଛି ନାଲିଚୂଡ଼ା ୟେସ୍ ପ୍ରଫେସର ଡକ୍ଟର ସୁଲଗ୍ନା ମହାନ୍ତିଙ୍କ ଚର୍ଚ୍ଚିତ କ୍ଷୁଦ୍ର ଗଳ୍ପ ସଂକଳନ ନାଲିଚୂଡ଼ା ଏବେ ବଡ଼ପରଦାରେ ଜୀବନ୍ତ ହେବାକୁ ଯାଉଛି ଓଡ଼ିଶାର ସାଂସ୍କୃତିକ ପରମ୍ପରା ପାରିବାରିକ ସମ୍ପର୍କ କେତେ ଗଭୀର କେତେ ଆବେଗ ଏସବୁକୁ ନେଇକି ତିଆରି ହୋଇଛି ଏହି ଚଳଚ୍ଚିତ୍ର ତେବେ ଅଲିଉଡ଼ରେ ଏବେ ବହୁତ ଫିଲ୍ମ ଏମିତି ଆସୁଛି ଯେଉଁଟାକି ଆମ ସଂସ୍କୃତି ଆମ ପରମ୍ପରାକୁ ସ୍କ୍ରିନ୍ରେ ଆଣୁଛି ଦର୍ଶକଙ୍କ ପାଖରେ ପହଞ୍ଚାଉଛି ତେବେ ଦେଖାଯାଉ ଫିଲ୍ମ ରିଲିଜ୍ ହେଲା ପରେ ଦର୍ଶକ କେତେ ଭଲ ପାଉଛନ୍ତି ଏବଂ କେତେ ଭଲ ପାଇବା ସାଉଣ୍ଡ ଅଛି ଏହି ଫିଲ୍ମ ସବୁ

ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍। ଆମ ସମସ୍ତଙ୍କ ପ୍ରିୟ ଅଲିଉଡ୍ର ଚର୍ଚ୍ଚିତ ଅଭିନେତା ସବ୍ୟସାଚୀ ମିଶ୍ର ଖୁବ୍ ଶୀଘ୍ର ଆସିବେ ନୂଆ ଚଳଚ୍ଚିତ୍ର ଫିଲ୍ମ ଲ୍ୟାଣ୍ଡଫଲ୍ରେ ଗୋଟିଏ ଶକ୍ତିଶାଳୀ ଏବଂ ଚ୍ୟାଲେଞ୍ଜିଂ କ୍ୟାରେକ୍ଟରରେ। ତେବେ ନିଜ ପୂର୍ବ ଚଳଚ୍ଚିତ୍ର ଅନନ୍ତା ପାଇଁ ସେ ପ୍ରାୟ 30 କିଲୋ ଓଜନ ବଢ଼ାଇଥିଲେ ଏବଂ ଏହି ଫିଲ୍ମ ମାନେ ଲ୍ୟାଣ୍ଡଫଲ୍ ପାଇଁ ସେ ମାତ୍ର 2 ମାସ ଭିତରେ 30 କିଲୋ ଓଜନ କମ୍ କରିକି ପୂରାପୂରି ଫିଟ୍ ମଧ୍ୟ ହୋଇଯାଇଛନ୍ତି। ତେବେ ଏହି ଫିଲ୍ମ ଯେହେତୁ ଗୋଟିଏ ଭିଏଫଏକ୍ସ ଭିତ୍ତିକ ଚଳଚ୍ଚିତ୍ର ହେବ ସେଥିପାଇଁ ତା ବଜେଟ୍ ମଧ୍ୟ ବହୁତ ରହିଛି, ପ୍ରାୟ 10 କୋଟି ଟଙ୍କା, ଯାହା ଅଲିଉଡ୍ର ସବୁଠାରୁ ମହଙ୍ଗା ଫିଲ୍ମ ହେବ। ଏବଂ ଗୋଟିଏ ବିଶେଷ କଥା ହେଉଛି ଏହି ଫିଲ୍ମଟି ଏକା ସାଙ୍ଗେ ଓଡ଼ିଆ ଏବଂ ହିନ୍ଦୀ ଭାଷାରେ ରିଲିଜ୍ ହେବ। ସୁପର ସାଇକ୍ଲୋନ୍ ବା ମହାବାତ୍ୟାର ଭୟାବହତା ଏବଂ ସେହି ପ୍ରତିକୂଳ ପରିସ୍ଥିତିରେ ମଣିଷ ବଞ୍ଚିବାର ସଂଘର୍ଷ ଆଉ ଆଶାକୁ ନେଇ ତିଆରି କରାଯାଇଛି ଏହି ଫିଲ୍ମ। ଜାତୀୟ ସ୍ତରର ଆନିମେସନ ମାଧ୍ୟମରେ ଏହାକୁ ପରଦାରେ ଦେଖାଯିବ। ତେବେ ଦେଖାଯାଉ ଏହି ଚଳଚ୍ଚିତ୍ରଟି ରିଲିଜ୍ ହେବା ପରେ ଦର୍ଶକ କେତେ ଭଲ ପାଇବା ଦେଉଛନ୍ତି।

ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍ ଷ୍ଟୁଡ଼ିଓ ଘରେ ସମୟ ବର୍ତ୍ତମାନ ରାତି 9:21 38 ସେକେଣ୍ଡ ଅଭୁଲା ସ୍ମୃତିରେ ଶୁଣୁଛନ୍ତି କିଛି ଅଭୁଲା ଏଭରଗ୍ରୀନ୍ ସଙ୍ଗ୍ସ ଶୁଣିପାରିବେ ବର୍ତ୍ତମାନ ୟାଦୋ କି ବାରାତ ଫିଲ୍ମର ଗୋଟିଏ ସୁନ୍ଦର ଗୀତ ଗାଇଛନ୍ତି ଆଶା ଭୋସଲେ କିଶୋର କୁମାର ଗୀତଟିକୁ ଲେଖିଛନ୍ତି ମଜରୁ ସୁଲତାନ ପୁରୀ ଏବଂ ମ୍ୟୁଜିକ୍ରେ ସଜେଇଛନ୍ତି ଆର୍ଡି ବର୍ମାନ୍

0: ಮಾಮಾ ಸತೆ ಬಿದಕ ಹರೆ ಸತೆ ಗಾಡಿ ಚಿಕ್ಕಿರೆ ಬಸ್ ಏಕಾರ ಮರ ಸುಂದರ
1: ಚುನ್ಗರಿ ಶಾಂತಿ 100.4 ಆಕಾಶವಾಣಿ ಎಫ್ಎಂ ರೈನ್ಬೋ ಕಟಕ್ ದಿಲ್ ಸೇ ದಿಲ್ ತಕ್ ଷ୍ଟୁଡିଓ ଘରେ ସମୟ ବର୍ତ୍ତମାନ ରାତି 9:31 ଅଭୁଲା ସ୍ମୃତିରେ ଶୁଣୁଛନ୍ତି କିଛି ଅଭୁଲା ଏଭରଗ୍ରୀନ ସଙ୍ଗସ୍ ହୀରାପନ୍ନା ଫିଲ୍ମର ସୁନ୍ଦର ଗୀତ ଶୁଣିପାରିବେ ଲତା ମଙ୍ଗେସ୍କର କିଶୋର କୁମାରଙ୍କ ଭଏସ୍ରେ ଗୀତଟିକୁ ଲେଖିଛନ୍ତି ଆନନ୍ଦ ବକ୍ସି ଏବଂ ମ୍ୟୁଜିକ୍ରେ ସଜେଇଛନ୍ତି ଆର୍ଡି ବର୍ମାନ

ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍। ଅଭୁଲା ସ୍କୃତିରେ ପରବର୍ତ୍ତୀ ଗୀତ ଶୁଣିପାରିବେ ସୁନା ପଞ୍ଜୁରୀ ଫିଲ୍ମର। ଗୀତଟିକୁ ଗାଇଛନ୍ତି ସୋନୁ ନିଗମ, କବିତା କୃଷ୍ଣମୂର୍ତ୍ତି। ଗୀତଟିକୁ ଲେଖିଛନ୍ତି ଶୀର୍ଷାନନ୍ଦ ଦାସ କାନୁନଗୋ ଏବଂ ମ୍ୟୁଜିକ୍ରେ ସଜେଇଛନ୍ତି ଅମରେନ୍ଦ୍ର ମହାନ୍ତି।

ମୁଖ୍ୟାଂଶ ସହ ମୁଁ ସୁଭାଷ ଚନ୍ଦ୍ର ଶତପଥୀ। ଆଧୁନିକ ବୈଷୟିକ ଜ୍ଞାନ କୌଶଳର ପ୍ରୟୋଗରେ ରାଜ୍ୟକୁ ଏକ ଗ୍ଲୋବାଲ୍ ଗ୍ରୀନ୍ ହବ୍ରେ ପରିଣତ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି କହିଛନ୍ତି। ଜାପାନର ଆଇଏସ୍ଆଇ କର୍ପୋରେସନ ଓ ଏସ୍ସିଏମ୍ଇ ଗ୍ରୁପ୍ ମଧ୍ୟରେ ପାରାଦୀପ ଓ ଗୋପାଳପୁରରେ ଗ୍ରୀନ୍ ଆମୋନିଆ ଏବଂ ଗ୍ରୀନ୍ ମିଥାନଲ୍ ପ୍ରକଳ୍ପ ପାଇଁ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। କୃଷି ବିଭାଗ ପକ୍ଷରୁ ଚଳିତ ଆର୍ଥିକ ବର୍ଷ ପାଇଁ 4ଟି ନିଗମ ସହ ବୁଝାମଣାପତ୍ର ସ୍ୱାକ୍ଷରିତ। ଭୁବନେଶ୍ୱରସ୍ଥିତ ମିଶନ ଶକ୍ତି ଭବନରେ ମିଶନ ଶକ୍ତି ବିଭାଗ ପକ୍ଷରୁ ଆୟୋଜିତ ରାଜ୍ୟସ୍ତରୀୟ ଦକ୍ଷତା ବିକାଶ ତାଲିମ କାର୍ଯ୍ୟକ୍ରମର ତୃତୀୟ ପର୍ଯ୍ୟାୟର ଶୁଭାରମ୍ଭ ହୋଇଛି। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଏହାର ଶୁଭାରମ୍ଭ କରିଛନ୍ତି। ପଶ୍ଚିମବଙ୍ଗ ବିଧାନସଭାର ନବନିର୍ବାଚିତ ବିଧାୟକମାନଙ୍କ ଦୁଇଦିନିଆ ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଯୋଗଦେଲେ ଓଡ଼ିଶା ବିଧାନସଭାର ବାଚସ୍ପତି ସୁରମା ପାଢ଼ୀ। ଭିନ୍ନକ୍ଷମ ବ୍ୟକ୍ତିଙ୍କ ପ୍ରେରଣାଦାୟୀ ଜୀବନ କାହାଣୀକୁ ନେଇ ଜୁଲାଇ 8 ତାରିଖରୁ ଭୁବନେଶ୍ୱରରେ ଆରମ୍ଭ ହେବ ଜାତୀୟ ସ୍ତରୀୟ ସର୍ଟ ଫିଲ୍ମ ଫେଷ୍ଟିଭାଲ 2026। ଓଡ଼ିଶା ରାଜ୍ୟ ଆରକ୍ଷୀ ଗୃହ ନିର୍ମାଣ ଏବଂ କଲ୍ୟାଣ ନିଗମ ପକ୍ଷରୁ ଆର୍ଥିକ ବର୍ଷ 2024

2025 ପାଇଁ ରାଜ୍ୟ ସରକାରଙ୍କୁ 21,28,00,000 ଟଙ୍କାର ଲାଭାଂଶ ପ୍ରଦାନ କରାଯାଇଛି। ଇଣ୍ଡୋନେସିଆ, ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡକୁ ଆସନ୍ତା ସୋମବାରରୁ 6-ଦିନିଆ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। 52,000 କୋଟି ମୂଲ୍ୟର ପ୍ରତିରକ୍ଷା ସାମଗ୍ରୀ କ୍ରୟ ସମ୍ପର୍କିତ ପ୍ରସ୍ତାବକୁ ପ୍ରତିରକ୍ଷା ଅଧିଗ୍ରହଣ ପରିଷଦର ଅନୁମୋଦନ ଏବଂ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି। ଆସନ୍ତା 24 ଘଣ୍ଟା ମଧ୍ୟରେ ସାରା ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା ରହିଥିବାବେଳେ କୋରାପୁଟ, ମାଲକାନଗିରି, ରାୟଗଡ଼ା ଓ କଳାହାଣ୍ଡି ଜିଲ୍ଲାକୁ ରେଡ୍ ଆଲର୍ଟ ଜାରି କରାଯାଇଛି। ରାତି 11:05

ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍ ଶ୍ରୀଘରେ ସମୟ ରାତି 10:02 ରେନ୍ବୋ ଏସ୍ଏମ୍ଏସ୍ରେ ମେସେଜ୍ କରିଛନ୍ତି ସୁନୀଲ କାନ୍ତ ମହାନ୍ତି, ସିଲୁ ଆକୃତି ଦେଓକାଳୀ ଶଙ୍ଖଦ୍ରାସ କଟକରୁ। ପରବର୍ତ୍ତୀ ମେସେଜ୍ କରିଛନ୍ତି କନ୍ୟାକୁମାରୀ ବେହେରା, ରୀତାରାଣୀ ବେହେରା, ସଂଯୁକ୍ତା ବେହେରା, ଭାସ୍କର ବେହେରା, ସୁଦାମ ଚରଣ, ଆର୍ୟନ ସେନ, ଶବନମ ଖାନ, ଜସ୍ମିନ ଖାନ, କେନ୍ଦୁପାଟଣା ସାଲେପୁରରୁ ଗୁଡ୍ ଇଭିନିଂ ନମସ୍କାର ଜୟ ଜଗନ୍ନାଥ ଜଣାଇଛନ୍ତି। ଆପଣଙ୍କୁ ମଧ୍ୟ ଭେରି ଗୁଡ୍ ଇଭିନିଂ ନମସ୍କାର ଜୟ ଜଗନ୍ନାଥ। ତାଙ୍କ ଗୀତ ତ ଶୁଣିବା, ଆପଣମାନେ ମଧ୍ୟ ମେସେଜ୍ କରିପାରିବେ ଆପଣଙ୍କ ମନପସନ୍ଦର ଗୀତ ପାଇଁ। ମୋବାଇଲ୍ ଫୋନ୍ର ମେସେଜ୍ ବକ୍ସକୁ ଯିବେ, କ୍ୟାପିଟାଲ୍ ଲେଟର୍ରେ FMRC ଲେଖିବେ, ସ୍ପେସ୍ ଦେଇ ନା ଆଡ୍ରେସ୍ ସହିତ। ଯେଉଁ ଗୀତ ଶୁଣିବାକୁ ଚାହୁଁଛନ୍ତି ସେ ଗୀତର ଫର୍ଷ୍ଟ ଲାଇନ୍ ଏବଂ ସେଟା ଯେଉଁ ଫିଲ୍ମ ବା ଯେଉଁ ଆଲବମ୍ର ତା ନାଁ ସହିତ ପଠାଇଦେବେ 09495963210 ନମ୍ଘରରେ।

ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍ ରେନ୍ବୋ ଏସ୍ଏମ୍ଏସ୍ରେ ପରବର୍ତ୍ତୀ ମେସେଜ୍ କରିଛନ୍ତି ଦିଲୀପ ନାୟକ ପାରାଦୀପରୁ ଜୟ ଶ୍ରୀରାମ ଜଣାଇଛନ୍ତି ଆପଣଙ୍କୁ ମଧ୍ୟ ଜୟ ଶ୍ରୀରାମ ଦେନ୍ ମେସେଜ୍ କରିଛନ୍ତି ଦୁର୍ଗା ପ୍ରସାଦ ଦୋଳାଇ ଜୋବ୍ରା କଲେଜ ସ୍କୋୟାର କଟକରୁ ଗୁଡ୍ ଇଭିନିଂ ଜୟ ଜଗନ୍ନାଥ ଜଣାଇଛନ୍ତି ଆପଣଙ୍କୁ ମଧ୍ୟ ଭେରି ଗୁଡ୍ ଇଭିନିଂ ଜୟ ଜଗନ୍ନାଥ ଲେଖୁଛନ୍ତି ସନ୍ଧ୍ୟାର ସମସ୍ତ କାର୍ଯ୍ୟକ୍ରମ ଆଲୋଚନା ଅଭୁଲା ସ୍ମୃତିର ଗୀତଗୁଡ଼ିକ ଭାରି ଭଲ ଲାଗିଲା ଦିଲ୍ସେ ବହୁତ ବହୁତ ଧନ୍ୟବାଦ ଥ୍ୟାଙ୍କ ୟୁ ସୋ ମଚ୍ ଆପଣଙ୍କ ଭଲ ପାଇବା ଏବଂ ମତାମତ ପାଇଁ

ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍ ରେନ୍ବୋ ଏସ୍ଏମ୍ଏସ୍ରେ ପରବର୍ତ୍ତୀ ମେସେଜ୍ କରିଛନ୍ତି ଉର୍ମିଳା ନିର୍ମଳା ପ୍ରତ୍ୟୁଷ ପ୍ରଭାକର ସିଡିଏସ୍ ସେକ୍ଟର 11 କଟକରୁ ନମସ୍କାର ଜଣାଇଛନ୍ତି ଆପଣଙ୍କୁ ମଧ୍ୟ ନମସ୍କାର ଶୁଭରାତ୍ରୀ ଦେନ୍ ମେସେଜ୍ କରିଛନ୍ତି ହିତେନ୍ଦ୍ର ଦାସ ଆସାମରୁ ଡେଡିକେଟ୍ କରିଛନ୍ତି ମିନଲ ଦୁର୍ଗେଶ ଶିବା ମହାରାଜ ଭାଇକନ ଅମଲ ବିମଲ ନାରାୟଣ ମହାରାଜ ପ୍ରେମଜିତ ହାରମୋନି ଦେବାଶିଷ ଅଞ୍ଜଲି ଏବଂ ଜୟନ୍ତଙ୍କ ପାଇଁ ଶୁଣିଦେବା ସେମାନଙ୍କ ମନପସନ୍ଦର ଗୀତ ଷ୍ଟେ ଟ୍ୟୁନ୍ଡ।

ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେହି ଦିଲ୍ ତାକ ରେନ୍ବୋ ଏସ୍ଏମ୍ଏସ୍ରେ ପରବର୍ତ୍ତୀ ମେସେଜ୍ କରିଛନ୍ତି ଟୁକୁ ମିକି ଟିକି ଶିବାନୀ ଟୁକୁନା ମାଣିଆବନ୍ଧ ବଡମ୍ବାରୁ ଜୟ ଜଗନ୍ନାଥ ଜଣାଇଛନ୍ତି ଆପଣଙ୍କୁ ମଧ୍ୟ ଜୟ ଜଗନ୍ନାଥ ପରବର୍ତ୍ତୀ ମେସେଜ୍ କରିଛନ୍ତି ଆଲୋକ ଚନ୍ଦ୍ର ଜେନା ଜାଇଲୋ କଟକରୁ ଶୁଣିଦେବା ସେମାନଙ୍କ ମନପସନ୍ଦର ଗୀତ

ହେଲେ ଗୋଟିଏ ଚିଜ ଅଭାବ ତାଙ୍କ ଚାଲିଛି ଯାହା ଖୋଜା ତୋ ନାନୀ କି ତୋର ପଚାରିବ।

ଇରତି ପକେ ହିସାବ କଲେ କେହିବ ତାର ଚମଚା ଆରେ ପ୍ରେମୀ।

ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍ ରେନ୍ବୋ ଏସ୍ଏମ୍ଏସ୍ରେ ପରବର୍ତ୍ତୀ ମେସେଜ୍ କରିଛନ୍ତି ରମେଶ ନନା, ଚିନୁ, ରାନୁ, ଦୁଗୁ, ଗୁଣ୍ଡୁ, ପାପୁନି, ଓଲାସ ଜଗତସିଂହପୁରରୁ ମେସେଜ୍ କରିଛନ୍ତି। ଦେନ୍ ମେସେଜ୍ କରିଛନ୍ତି କିଶୋରନଗର କଟକରୁ ବାବନ ଚନ୍ଦ୍ର ପାଲ, ମମତା ପାଲ, ଜୟ ଜଗନ୍ନାଥ ଜଣାଇଛନ୍ତି। ଆପଣଙ୍କୁ ମଧ୍ୟ ଜୟ ଜଗନ୍ନାଥ, ଶୁଣିଦେବା ସେମାନଙ୍କ ମନପସନ୍ଦର ଗୀତ।

ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍ ରେନ୍ବୋ ଏସ୍ଏମ୍ଏସ୍ରେ ପରବର୍ତ୍ତୀ ମେସେଜ୍ କରିଛନ୍ତି ସମୀକ୍ଷା ସଦୀକ୍ଷା ସନ୍ତୋଷ ନିର୍ମଳା ମାମାଲି କନ୍ତୋଳ ଆଠଗଡ଼ରୁ ଜୟଶ୍ରୀ ରାଧେ ରାଧେ ଜଣାଇଛନ୍ତି ଆପଣଙ୍କୁ ମଧ୍ୟ ଜୟଶ୍ରୀ ରାଧେ ରାଧେ ଦେନ୍ ମେସେଜ୍ କରିଛନ୍ତି ସହାବାଜରୁ ପିଙ୍କି ରିକୁ ଜୟ ଜଗନ୍ନାଥ ଜଣାଇଛନ୍ତି ଆପଣଙ୍କୁ ମଧ୍ୟ ଜୟ ଜଗନ୍ନାଥ ହୀରାମଣି ବର୍ମା ପାରସମଣି ବର୍ମା ପୁଷ୍ପେନ୍ଦ୍ରମଣି ବର୍ମା ନଖେଲାଲ ବର୍ମା ମେସେଜ୍ କରିଛନ୍ତି ଛତିଶଗଡ଼ରୁ ଜିତେନ୍ଦ୍ର ନିଆଳିରୁ ମେସେଜ୍ କରିଛନ୍ତି ଦେନ୍ ମେସେଜ୍ କରିଛନ୍ତି ହେମନ୍ତ କୁମାର ମହାରଣା ଉତ୍ତମପୁର କଟକରୁ କଳ୍ପନା ମହାନ୍ତି ସିବିଏସ୍ ସେକ୍ଟର 6 କଟକରୁ ମେସେଜ୍ କରିଛନ୍ତି ପ୍ରଦୀପ କୁମାର ସାମନ୍ତ ସିଂହର ମେସେଜ୍ କରିଛନ୍ତି ସିଡିଏସ୍ ସେକ୍ଟର 12 କଟକରୁ ଡମ୍ବରୁଧର ରଥ ଶର୍ମା ମେସେଜ୍ କରିଛନ୍ତି ସିଡିଏସ୍ ସେକ୍ଟର 13 କଟକରୁ ପ୍ରେମାନନ୍ଦ ମହାପାତ୍ର ମେସେଜ୍ କରିଛନ୍ତି ଦୁର୍ଗାପୁର ବାଙ୍କି କଟକରୁ ଦେନ୍ ମେସେଜ୍ କରିଛନ୍ତି ସମୀର ଖଟୁଆ ନରସିଂହପୁର କେନ୍ଦ୍ରାପଡ଼ାରୁ

0: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
1: ଆଜିର ଶେଷ ସମାଚାର ମୁଖ୍ୟାଂଶ ସହ ମୁଁ ସୁଭାଷ ଚନ୍ଦ୍ର ଶତପଥୀ। ଆଧୁନିକ ବୈଷୟିକ ଜ୍ଞାନକୌଶଳର ପ୍ରୟୋଗରେ ରାଜ୍ୟକୁ ଏକ ଗ୍ଲୋବାଲ ଗ୍ରୀନ୍ ହବ୍ରେ ପରିଣତ କରାଯିବ। ଜାପାନର ଆଇଏଚ୍ଆଇ କର୍ପୋରେସନ ଓ ଏସ୍ସିଏମ୍ଇ ଗ୍ରୁପ୍ ମଧ୍ୟରେ ପାରାଦୀପ ଓ ଗୋପାଳପୁରରେ ଗ୍ରୀନ୍ ଆମୋନିଆ ଏବଂ ଗ୍ରୀନ୍ ମିଥାନଲ ପ୍ରକଳ୍ପ ପାଇଁ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ଏହି ପ୍ରକଳ୍ପରେ ପ୍ରାୟ 67,000 କୋଟି ଟଙ୍କା ପୁଞ୍ଜିନିବେଶ ସହ 7,600ରୁ ଉର୍ଦ୍ଧ୍ୱ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ପାକିସ୍ତାନ ଦ୍ୱାରା ସୀମାପାର

ଆତଙ୍କବାଦ ବନ୍ଦ ନ ହେବା ପର୍ଯ୍ୟନ୍ତ ସିନ୍ଧୁ ଜଳ ଚୁକ୍ତି ଅସ୍ଥାୟୀ ରୂପରେ ସ୍ଥଗିତ ରହିବ ବୋଲି ବୈଦେଶିକ ମନ୍ତ୍ରଣାଳୟ ମୁଖପାତ୍ର ରଣଧୀର ଜୟସ୍ୱାଲ କହିଛନ୍ତି। ଭିନ୍ନକ୍ଷମ ବ୍ୟକ୍ତିଙ୍କ ପ୍ରେରଣାଦାୟୀ ଜୀବନ କାହାଣୀକୁ ନେଇ ଜୁଲାଇ 8 ତାରିଖରୁ ଭୁବନେଶ୍ୱରରେ ଆରମ୍ଭ ହେବ ଜାତୀୟ ସ୍ତରୀୟ ସର୍ଟ ଫିଲ୍ମ ଫେଷ୍ଟିଭାଲ 2026। ପଶ୍ଚିମବଙ୍ଗ ବିଧାନସଭାର ନବନିର୍ବାଚିତ ବିଧାୟକମାନଙ୍କ ଦୁଇଦିନିଆ ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଯୋଗଦେଲେ ଓଡ଼ିଶା ବିଧାନସଭାର ବାଚସ୍କତି ସୁରମା ପାଢ଼ୀ। ଏସ୍ଆଇଆର୍ ପ୍ରକ୍ରିୟାର ସୁପରିଚାଳନା ପାଇଁ ଓଡ଼ିଶାର 10 ଜଣ ବରିଷ୍ଠ ଆଇଏଏସ୍ ଅଧିକାରୀ ଭୋଟର ତାଲିକା ପର୍ଯ୍ୟବେକ୍ଷକ ନିଯୁକ୍ତ ଏବଂ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି। ଆସନ୍ତା 24 ଘଣ୍ଟା ମଧ୍ୟରେ ସାରା ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା ରହିଥିବାବେଳେ କୋରାପୁଟ ମାଲକାନଗିରି ରାୟଗଡ଼ା ଓ କଳାହାଣ୍ଡି ଜିଲ୍ଲାକୁ ରେଡ୍ ଆଲର୍ଟ ଜାରି କରାଯାଇଛି। ଆଜିର ସମାଚାର ମୁଖ୍ୟାଂଶ ଏଇଠି ଶେଷ କରୁଛୁ।

ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ଦାର ଶୁଣିବା ଆସନ୍ତା କାଲିର କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଭକ୍ତିଗୀତର କାର୍ଯ୍ୟକ୍ରମ ଅର୍ଘ୍ୟଥାଳି ଶୁଣିପାରିବେ ସକାଳ 6:05 ସକାଳ 6:40 ଅତିବଡ଼ି ଶ୍ରୀ ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତ ଆମର ସ୍ୱାସ୍ଥ୍ୟ ସକାଳ 7:10 ଏଥିରେ ବିଷୟ ରହିଛି ବୃକକ୍ ଅକ୍ଷମତା ଆଲୋଚନା କରିବେ ଡାକ୍ତର ବିବେକାନନ୍ଦ କର 7:25 ରହିଛି ଶୁଭ ସକାଳ ସକାଳ 8:30 ଶୁଣିପାରିବେ ମର୍ଣ୍ଣିଂ ମେଲୋଡି ସକାଳ 9 ଏବଂ ସନ୍ଧ୍ୟା 5:02 ଶୁଣିପାରିବେ ଡାଇଲ୍ ଇନ୍ ଲାଇଫ୍ ଚିଟ୍ଚାଟ୍ ଏଥିରେ ନିର୍ଦ୍ଧାରିତ ବିଷୟରେ ଫୋନ୍ କଲ୍ ମାଧ୍ୟମରେ ନିଜ ମତ ରଖିପାରିବେ ସକାଳ 10 ଏବଂ ରାତି 10 ଆପଣଙ୍କ ମନପସନ୍ଦର କାର୍ଯ୍ୟକ୍ରମ ରେନ୍ବୋ ଏସ୍ଏମ୍ଏସ୍ କଳାକାର ଦିନ 11 ସାପ୍ତାହିକ ଇଂରାଜୀ କାର୍ଯ୍ୟକ୍ରମ ଷ୍ଟମ୍ପଡ୍ ଦିନ 11:30 ଦିନ 12 କିଛି କଥା କିଛି ଗୀତ ଆଜି ଚର୍ଚ୍ଚାରେ ଦିନ 1:10 ଦିନ 2:45 ଶୁଣିବେ କେତୋଟି ଓଡ଼ିଆ ଚଳଚ୍ଚିତ୍ର ଗୀତ ପ୍ରାୟୋଜିତ କାର୍ଯ୍ୟକ୍ରମ ଏନ୍ସିଇଆର୍ଟି ଶୁଣିବେ ଅପରାହ୍ନ 3 3:30 ଶୁଣିବେ ମୋ ଦେଶ 4 ସୁରିଲା ଆଫ୍ଟରନୁନ୍ 4:50 ପ୍ରାୟୋଜିତ କାର୍ଯ୍ୟକ୍ରମ ଲମ୍ହେ ଗୋସ୍ୱାମୀ ତୁଳସୀଦାସ ବିରଚିତ ଶ୍ରୀରାମଚରିତ ମାନସ ସନ୍ଧ୍ୟା 6:10 ଭକ୍ତିଗୀତର କାର୍ଯ୍ୟକ୍ରମ ଆରାଧନା ସନ୍ଧ୍ୟା 6:30 7:25 ସନ୍ଧ୍ୟାସର ରାତି 8:02 ଗୀତରେ ମିତରେ ଷ୍ଟୁଡିଓ ଘରେ ସମୟ ବର୍ତ୍ତମାନ ରାତି 11:10 ଏଇଠି ଶେଷ କରୁଛୁ ଆଜିର ଅଧିବେଶନ ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ ଏଫ୍ଏମ୍ ଗୋଲ୍ଡରୁ।

0: ସାଥୀ ଆଜି ତ ସମୟ କହିଲାଣି, ଆପଣଙ୍କ ଠାରୁ ଆମକୁ ବିଦାୟ ନେବାକୁ ପଡିବ,
1: କିନ୍ତୁ ପୁଣି ଆସିବୁ ନେକ୍ସଟ ୱିକ୍ରେ ଠିକ୍ ଏଇ ସମୟରେ
0: ଓନ୍ଲି ଅନ୍ AIR FM ରେନ୍ବୋ କଟକ ଦିଲ୍ ସେ।

0: ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 May 2026 28 June 2026 ପର୍ଯ୍ୟନ୍ତ ବୁଥ୍ ସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ 2 ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବ୍ସାଇଟ୍ରୁ ମଧ୍ୟ ଡାଉନ୍ଲୋଡ୍ କରିପାରିବେ। ଫର୍ମ 2 ପୂରଣ କରିବା ପରେ ଏହାକୁ ବିଏଲ୍ଓଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। ଅଧିକ ସୂଚନା ପାଇଁ ଭୋଟର ହେଲ୍ପଲାଇନ୍ ନମ୍ବର 1950 କୁ କଲ୍ କରନ୍ତୁ କିମ୍ବା ଭୋଟର ସର୍ଭିସ ପୋର୍ଟାଲ କିମ୍ବା ଇସିଆଇ ନେଟ୍ ଆପ୍ରେ ବୁକ୍ ଏ କଲ୍ ୱିଥ୍ ବିଏଲ୍ଓ ସୁବିଧାର ଉପଯୋଗ କରନ୍ତୁ। ମୁଖ୍ୟ ନିର୍ବାଚନ ଅଧିକାରୀ ଓଡ଼ିଶାଙ୍କ ଦ୍ୱାରା ଜନହିତରେ ଜାରି।
1: ମ୍ୟୁଜିକାଲି ଓଡ୍ସ ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍ରେ ଷ୍ଟାର୍ଟ ହୋଇଯାଇଛି ଡାଇଲିନ୍ ଲାଇଭ୍ ଚିଟ୍ଚାଟ୍ ଶୋ। ଆପଣମାନେ ଆମ ସହିତ ସିଧାସଳଖ କନେକ୍ଟ ହୋଇପାରିବେ, ନିଜ ମନର କଥା ଆମକୁ କହିପାରିବେ ଟପିକ୍ ସମ୍ପର୍କରେ। ତେବେ ଆଜିର ଟପିକ୍ ରହିଛି ବର୍ତ୍ତମାନ ଯେଉଁ ଖରା ଗରମ ଗୁଳୁଗୁଳି, ଏ ସମୟରେ ଯଦି ଗୋଟେ ଥଣ୍ଡା ଜାଗାକୁ ବୁଲିବା ପାଇଁ ଆପଣଙ୍କୁ ସୁଯୋଗ ମିଳିବ ତାହେଲେ ଆପଣ କୋଉ ଜାଗାକୁ ବୁଲିବା ପାଇଁ ଇଚ୍ଛା ପ୍ରକାଶ କରିବେ? ଏବେ ଦେଖିବା ଆଉ ଜଣେ କଲର ଆମ ସହିତ ଯୋଡ଼ି ହୋଇଗଲେଣି। ହ୍ୟାଲୋ।
2: ହ୍ୟାଲୋ ଦିଦି ନମସ୍କାର।
1: ନମସ୍କାର, କିଏ କହୁଛନ୍ତି?
2: ମୁଁ ସାଇ କହୁଛି ବେଲପଡ଼ାରୁ।
1: ବେଲପଡ଼ାରୁ ସାଇଙ୍କୁ ଆମେ ସ୍ୱାଗତ କରିଦେବା। ତେବେ ସାଇ, ଆପଣ କୁଆଡେ ବୁଲିବା ପାଇଁ ଚାହିଁବେ ବର୍ତ୍ତମାନ ସମୟରେ?
2: ଗରମରେ ତ କୁଆଡେ ଯିବାକୁ ଇଚ୍ଛା ହଉନି, ମତେ ଯଦି ସୁଯୋଗ ମିଳିବ ଗରମ ହଉ କି ଯାହା ହଉ ମୁଁ ପୁରୀ ଯିବାକୁ ଚାହିଁବି, କାହିଁକିନା ସେଠି ଯିବାକୁ ମତେ ବହୁତ ଭଲ ଲାଗେ, ଗରମ ବି ଜଣା ପଡେ ନା।
1: ଆଚ୍ଛା, ମହାପ୍ରଭୁଙ୍କୁ ଟିକେ ଦର୍ଶନ କରିବ, ସମୁଦ୍ର ଆଡେ ଟିକେ ବୁଲାବୁଲି କରିବେ ନାଇଁ କି?
2: ଆଚ୍ଛା
1: ସାଇ, ଆପଣ କେତେ ଥର ଯାଇଛନ୍ତି ଜଗନ୍ନାଥଙ୍କୁ ଦର୍ଶନ କରିବା ପାଇଁ ଏପର୍ଯ୍ୟନ୍ତ?
2: ସେମିତି ତ ମୁଁ ବହୁତ ଥର ଯାଇଛି, 20 ଖଣ୍ଡେ, ଆଉ 2-3 ହେଲାଣି ଯାଇପାରୁନି, ତାଙ୍କର ଡୋରି ଲାଗୁନି ବୋଧେ, ଆଉ ତାଙ୍କ ଡୋରି ନ ଲାଗିଲେ ଯିଏ ଯେତେ ଚାହିଁଲେ ବି ଯାଇପାରିବନି, ଏମିତି ହେଇଛି ବି ମୋ ସହିତ, ମୁଁ ବହୁତ ଥର ବାହାରିଛି ବି ଯାଇପାରିନି।
1: ଆରେ ଆରେ ଆରେ, 2-3 ହେଲାଣି ମହାପ୍ରଭୁ ଆପଣଙ୍କୁ ଦେଖିବା ପାଇଁ ଚାହିଁନାହାନ୍ତି, କିନ୍ତୁ ଏବେ ଡୋରି ଲାଗିବ, ଆପଣ ନିଶ୍ଚିତ ଭାବରେ ମହାପ୍ରଭୁଙ୍କୁ ଦର୍ଶନ କରିବା ପାଇଁ ଯିବେ। ଆମେ ଏଇଠୁ ପ୍ରାର୍ଥନା କରିବା ଜଗନ୍ନାଥଙ୍କୁ, ସୁନ୍ଦର ଭାବରେ ଆମ ସହିତ କନେକ୍ଟ ହେଲ, ମନ କଥା କହିଲେ, ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ।
2: ଧନ୍ୟବାଦ ଦିଦି, ରହିଲି, ନମସ୍କାର।
1: ନମସ୍କାର।